ଆକାଶବାଣୀ ଜୟପୁର। ଆଜି ମଙ୍ଗଳବାର 1948 ଶକାବ୍ଦ ଶ୍ରାବଣ 22 ଦିନ 2026 ମସିହା ଅଗଷ୍ଟ ମାସର 4 ତାରିଖ। ଆମ ପ୍ରିୟ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଏବଂ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ସକାଳ 5:57, ମାଙ୍ଗଳିକ।

ପ୍ରଭୁ ଶ୍ରୀ ଜଗନ୍ନାଥ ଏକ ବିରାଟ ଆନନ୍ଦର ପ୍ରତୀକ। ଜଗନ୍ନାଥ ନାମଟିର ସାର୍ଥକତା ଯାହା ଆମର କ୍ଷୁଦ୍ର ମନକୁ ବିରାଟ କରିଦିଏ ଓ ଆମର ସେହି କ୍ଷୁଦ୍ର ମନ ଭିତରୁ ମୁଁ ବା ଅହଙ୍କାର ଭାବଟି ବାହାରି ଆସି ମଥାଟିକୁ ତାଙ୍କରି ପାଦ ପଦ୍ମ ତଳେ ନୁଆଁଇ ଦିଏ। ତେଣୁ ଆପେ ଆପେ ହୃଦୟରୁ ବାହାରି ଆସେ, ପ୍ରଭୁ ତୁମେ ସର୍ବଶକ୍ତିମା, ତୁମେ ଅନନ୍ତ, ତୁମେ ସତ୍ୟ, ତୁମେ ହିଁ ସୁନ୍ଦର। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ବନ୍ଦିତା ରୟ, ଗୀତ ରଚନା କରିଛନ୍ତି ରମାକାନ୍ତ ଦାସ।

ଏ ସଂସାରଟା କେବଳ ଏକ ମାୟାର ସାଗର, ଯେଉଁଠି କେବଳ ଶୂନ୍ୟତା ହିଁ ଶୂନ୍ୟତା, ଆଉ ତୁମେ ସର୍ବମୟ, ସବୁରି ଭିତରେ ଏକ ପୂର୍ଣ୍ଣତାର ଭାବ। ଏ ସମଗ୍ର ସଂସାର ଆପଣଙ୍କ କୃପାଦୃଷ୍ଟିରେ ପରିଚାଳିତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ରାମଚନ୍ଦ୍ର ବେହେରା। ଗୀତ ରଚନା କରିଛନ୍ତି ଅଭିରାମ ପରମହଂସ।

ତୁମରି ଇଚ୍ଛାରେ ତୁମ ସରଜିଲା ଜଗତର କଲ୍ୟାଣ ହେତୁ ଶୂନ୍ୟାକାଶ ପରିପୂର୍ଣ୍ଣ ହୋଇ ଆଲୋକ ବିତରଣ କରୁଛ। ପ୍ରକୃତି, ମାନବ, ଜୀବ ସବୁ ତ ତୁମର ପ୍ରତିରୂପ। ତୁମେ ତ ସର୍ବତ୍ର ବିଦ୍ୟମାନ। ତୁମେ ବ୍ରହ୍ମା, ତୁମେ ବିଷ୍ଣୁ, ତୁମେ ମହେଶ୍ୱର। ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଗୀତରଚନାରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ବୀଣାପାଣି ମିଶ୍ର।

0: ଯୁଗେ ଯୁଗେ ପ୍ରଭୁ ଅବତାର ହୋଇଆସନ୍ତି, କେତେବେଳେ କେଉଁ ରୂପରେ ଧର୍ମର, ସମାଜର ତଥା ମାନବ ଜାତିର ଭାରସାମ୍ୟ ରକ୍ଷା ପାଇଁ। ମହାପ୍ରଭୁଙ୍କର ଲୀଳା ଅସୀମ, ଅନନ୍ତ, କିଏ ବା ଉପମା ତାଙ୍କର। ପ୍ରଭୁଙ୍କ କୃପାରୁ ଏ ଜଗତର ଉଦ୍ଧାର ହେଉ ଏତକ କାମନା ସହ ଶେଷ କରୁଛୁ ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ମହମ୍ମଦ ସିକନ୍ଦର ଆଲମ, ବନ୍ଦିତା ରୟ, ରାମଚନ୍ଦ୍ର ବେହେରା ଏବଂ ବୀଣାପାଣି ମିଶ୍ର। ଗୀତଗୁଡ଼ିକ ରଚନା କରିଥିଲେ ରମାକାନ୍ତ ଦାସ, ଅଭିରାମ ପରମହଂସ, ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ସଂସ୍କୃତ ବନ୍ଦନାଟି ଥିଲା ପୁରାତନ ରଚନାରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 98ତମ ଭାଗ।
1: ଏପିସୋଡ 98 98।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ। ଆଜି ଶୁଣିଲେ ଏହାର 98ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା ମନୋଜ କୁମାର ପୂଜାରୀ।

0: କୋଉ ପ୍ରାଚୀନ କାଳରୁ ବିଶିଷ୍ଟ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ ମଣିଷକୁ ଏକ ସାମାଜିକ ଜୀବ ବୋଲି ଘୋଷଣା କରିଥିଲେ। ସମାଜ ବିନା ମଣିଷ ଜୀବନର ଅସ୍ତିତ୍ୱ ଦୟନୀୟ ବୋଲି ତାଙ୍କ ସହ ଏକମତ ହୁଅନ୍ତି ଆଧୁନିକ ସମାଜଶାସ୍ତ୍ରବିତ୍ ଓ ବୈଜ୍ଞାନିକଗଣ। ସମାଜ ବିନା ମଣିଷ ଜୀବନର ଅସ୍ତିତ୍ୱ ଦୟନୀୟ ବୋଲି ତାଙ୍କ ସହ ଏକମତ ହୁଅନ୍ତି ଆଧୁନିକ ସମାଜଶାସ୍ତ୍ରବିତ୍ ଓ ବୈଜ୍ଞାନିକଗଣ। ଅନେକ ମନୀଷୀଙ୍କ ମତରେ ସମୟର ବିବର୍ତ୍ତନ ପ୍ରକ୍ରିୟାରେ ବ୍ୟକ୍ତି ଏକାକୀ ନିଜକୁ ଅସମ୍ପୂର୍ଣ୍ଣ ମନେକଲା ଏବଂ ସୃଷ୍ଟି କଲା ପରିବାର, ମାତ୍ର ପରିବାରର ପରିସର ତା ପାଇଁ ଯଥେଷ୍ଟ ହେଲା ନାହିଁ। ସେଥିପାଇଁ ଅନେକ ପରିବାରକୁ ନେଇ ନିର୍ମାଣ ହେଲା ଗୋଷ୍ଠୀ ଏବଂ ସମାଜ। ସମାଜ ସୃଷ୍ଟି ହେଲା ପରେ ମଧ୍ୟ ସୀମାବଦ୍ଧ ଜୀବନରେ ସନ୍ତୁଷ୍ଟ ହେଲା ନାହିଁ ସାମାଜିକ ମଣିଷ, ସେଇଠୁ ସୃଷ୍ଟି ହେଲା ରାଷ୍ଟ୍ର। ଏଭଳି ଭାବରେ ବ୍ୟକ୍ତିରୁ ରାଷ୍ଟ୍ର ଯାଏଁ ମଣିଷ ଜୀବନର ଜୟଯାତ୍ରା। ତେବେ ଏ ଦୀର୍ଘଯାତ୍ରାର ମୂଳରେ ଯେଉଁ କଥାଟି ରହିଲା ତାହା ହେଲା ମଣିଷର ମଣିଷ ସହ ଯୋଡ଼ି ହୋଇଯିବାର ପ୍ରବୃତ୍ତି। ସାମାଜିକତାର ଅନ୍ୟ ନାମ ହେଲା ସମ୍ପର୍କ। ସମ୍ପର୍କ ଯୋଡ଼ିବାର ପ୍ରକ୍ରିୟାରୁ ନିଃସଙ୍ଗ ମଣିଷ ଦିନେ ନିର୍ମାଣ କଲା ଶକ୍ତିଶାଳୀ ରାଷ୍ଟ୍ର। ମଣିଷ ମଣିଷ ଭିତରେ ସମ୍ପର୍କର ସେତୁ ଯେତେ ମଜବୁତ ନିବିଡ଼ ହୋଇଛି, ସେତେ ସୁମଧୁର ଆନନ୍ଦମୟ ହୋଇଛି ତାର ପାରିବାରିକ ତଥା ସାମାଜିକ ଜୀବନ। ଅନିଶ୍ଚିତ ମଣିଷ ଜୀବନର ସମସ୍ତ ଝଡ଼ଝଞ୍ଜାର ମୁକାବିଲା କରିବାକୁ ଆବଶ୍ୟକ ସାହାଯ୍ୟ ସହଯୋଗ ଆସିଥାଏ ଉତ୍ତମ ସମ୍ପର୍କରୁ ନିର୍ମିତ କ୍ଷେତ୍ରରୁ। ସମ୍ପର୍କର ଭିତ୍ତିଭୂମି ଯେତେ ସୁଦୃଢ଼ ଥାଏ ସେତେ ଶକ୍ତି ଓ ସାମର୍ଥ୍ୟ ମିଳେ ଅସହାୟ ମଣିଷକୁ। ଏହା ଦୁର୍ବଳ ହେଲେ ପରିବାର ଭିତରେ ସମାଜ ଭିତରେ ରହି ମଧ୍ୟ କଷ୍ଟଦାୟକ ହୋଇ ଉଠେ ମଣିଷ ଜୀବନ। ସେଥିପାଇଁ ମନରେ ସ୍ୱତଃ ପ୍ରଶ୍ନ ଉଠେ, ସମ୍ପର୍କକୁ ସଦାସର୍ବଦା ଜୀବନ୍ତ ସତେଜ ପ୍ରାଣବନ୍ତ ରଖିବାର ସୂତ୍ର କ'ଣ? ଶିକ୍ଷା ବିଜ୍ଞାନର ଏତେ ଅଗ୍ରଗତି ପରେ ଇଣ୍ଟରନେଟ୍, ମୋବାଇଲ, ଫେସବୁକ୍, ବିଭିନ୍ନ ସୋସିଆଲ ନେଟୱାର୍କିଂର ରଙ୍ଗୀନ ଅସ୍ତିତ୍ୱ ଏବଂ ଉପଯୋଗ ପରେ ବି କାହିଁକି ଆଜି ଭାଙ୍ଗି ଯାଉଛି ପରିବାର? ସାମାନ୍ୟ କଥାରେ ଭୁଷୁଡ଼ି ଯାଉଛି ପ୍ରାଚୀନ ସମ୍ପର୍କ, କାହିଁକି ଏତେ ମନ ଫଟାଫଟି ଅଳ୍ପ କଥାରେ? ଟିକିଏ ଭୁଲ ବୁଝାମଣାରେ ନିଜ ଲୋକ ହୋଇଯାଉଛନ୍ତି ଅଚିହ୍ନା। ଏସବୁର ଉତ୍ତର ଖୋଜିବା ହୋଇପାରେ ଏକ ଜଟିଳ ପ୍ରସଙ୍ଗ, ମାତ୍ର ବିଭିନ୍ନ କାରଣମାନଙ୍କ ଭିତରୁ ଗୋଟିଏ ହେଲା ଆମର ସାମାଜିକ ସମ୍ପର୍କରେ ତିକ୍ତ ସ୍ମୃତିକୁ ଜୀବନ୍ତ ରଖି ମଧୁର ସ୍ମୃତିକୁ ଭୁଲିଯିବା। ବନ୍ଧୁ ମୋତେ ଦରକାର ସମୟରେ 10 ଥର ସାହାଯ୍ୟ କରିଥିଲେ, ମାତ୍ର କୌଣସି ଅଜଣା କାରଣରୁ ଥରେ ସାହାଯ୍ୟ କଲେ ନାହିଁ। 10 ଥରର ସ୍ମୃତିକୁ ମୁଁ ଭୁଲିଗଲି, ଥରକର କଥାକୁ ଧରିଲି, ବାସ୍ ବନ୍ଧୁତ୍ୱର ସେଇଠି ସମାପ୍ତି। ମାଧବ ଓ ମୁରାରୀ ଥିଲେ ଘନିଷ୍ଠ ବନ୍ଧୁ, କୌଣସି କାମରେ ବାହାରିଥିଲେ ଦୂର ଜାଗାକୁ। ଦୀର୍ଘ ପଥ ଅତିକ୍ରମ କଲାବେଳେ ରାସ୍ତାରେ ପଡ଼ିଲା ଗୋଟିଏ ମରୁଭୂମି, ସେଇଠି କୌଣସି କାରଣରୁ ଉଭୟଙ୍କ ଭିତରେ ପ୍ରବଳ ଯୁକ୍ତିତର୍କ ହେଲା। ମାଧବ ନିଜ ଉପରୁ ନିୟନ୍ତ୍ରଣ ହରାଇ ଅଭଦ୍ର ଭାଷାରେ ହଠାତ୍ ବନ୍ଧୁ ମୁରାରୀକୁ ଗାଳିଦେଲା। ତାର ଏଭଳି ଆଚରଣରେ ମୁରାରୀ ହେଲା ଦୁଃଖିତ। ଚାଲୁ ଚାଲୁ ସିଏ ହଠାତ୍ ରହିଗଲା। ମରୁଭୂମିର ବାଲି ଉପରେ ଲେଖିଦେଲା, ଆଜି ମୋର ସବୁଠାରୁ ପ୍ରିୟ ବନ୍ଧୁ ମୋତେ ଖରାପ ଭାଷାରେ ଗାଳିଦେଲା। କ୍ରୋଧିତ ମାଧବ ତାହା ପଢ଼ିଲା, ମାତ୍ର କିଛି ବୁଝିପାରିଲା ନାହିଁ। ସେମାନଙ୍କ ଯାତ୍ରା ଜାରି ରହିଲା। ମରୁଭୂମି ଅତିକ୍ରମ କରି ସେମାନେ ଏଥର ଜଙ୍ଗଲ ଭିତରେ ଯାଉଥିଲେ। ରାସ୍ତାରେ ପଡ଼ିଲା ଏକ ନଦୀ, ସେଇଠି ସ୍ନାନ କଲା ସମୟରେ ମୁରାରୀର ପାଦ ଖସିଗଲା। ସିଏ ନଦୀ ଗର୍ଭରେ ଭାସିଯିବା ପୂର୍ବରୁ ତାକୁ ପାଣି ଭିତରୁ ତତ୍କ୍ଷଣାତ୍ ଉଦ୍ଧାର କଲା ବନ୍ଧୁ ମାଧବ। କିଛି ସମୟ ପରେ ଏକ ବିରାଟ ପଥର ଉପରେ ମୁରାରୀ ଯାଇ ଲେଖିଲା, ଆଜି ମୋର ପ୍ରିୟ ବନ୍ଧୁ ମୋତେ ମୃତ୍ୟୁମୁଖରୁ ଉଦ୍ଧାର କଲା। ବିସ୍ମିତ ମାଧବ ପ୍ରଶ୍ନ କଲା ବନ୍ଧୁକୁ ତାର ଏଭଳି ରହସ୍ୟମୟ ଲେଖା ସମ୍ପର୍କରେ। ହସି ହସି ମୁରାରୀ ବୁଝେଇ କହିଲା, ଯେତେବେଳେ ଆମକୁ କେହି ଖରାପ ଆଚରଣ କରେ ତାକୁ ଧୂଳିରେ ହିଁ ଲେଖିବା ଉଚିତ, ଫଳରେ ଖୁବ୍ କମ୍ ସମୟ ଭିତରେ ତାହା ପବନରେ ଉଡ଼ିଯିବ। ମାତ୍ର ଯଦି ଜଣେ ଆମର ଉପକାର କରେ ତାକୁ ପଥରରେ ଲେଖିବା ଆବଶ୍ୟକ, ଯାହା ସହଜରେ ଲିଭିଯିବ ନାହିଁ।
1: ଶୁଣିଲେ ଆଜିର ଅନୁଚିନ୍ତା। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ସକାଳର ଚାଷବାସ କଥା।
2: ଆସନ୍ତୁ ଆଜିର ଚାଷବାସ କଥାରେ ଝୁଡ଼ଙ୍ଗ ଚାଷ ସମ୍ପର୍କରେ ଆଲୋଚନା କରିବା। ଝୁଡ଼ଙ୍ଗ ଉଭୟ ମଞ୍ଜି ଓ ପନିପରିବା ପାଇଁ ଚାଷ କରାଯାଇଥାଏ। ଏହା ଏକ ଉତ୍ତମ ଗୋଖାଦ୍ୟ ଭାବେ ମଧ୍ୟ ବ୍ୟବହାର କରାଯାଏ। ତେବେ ଝୁଡ଼ଙ୍ଗ ଚାଷ କରିବାକୁ ହେଲେ ମାଟି କିପରି ରହିବ ସେ ସମ୍ପର୍କରେ ଜାଣି ରଖନ୍ତୁ। ପ୍ରାୟ

0: ସମସ୍ତ ପ୍ରକାର ମାଟିରେ ଏହି ଚାଷ କରାଯାଇପାରିବ। ଉର୍ବର ନିଗିଡ଼ା ଦର୍ଶା ନଈକୂଳ ବା ପଠା ଜମିରେ ଏହା ଭଲ ଭାବରେ ଚାଷ କରାଯାଇଥାଏ। ବୁଦାଜାତୀୟ ଏବଂ ଲଟାଜାତୀୟର ବିଭିନ୍ନ ପ୍ରକାର କିସମ ରହିଛି ବର୍ଷା ଋତୁ ପାଇଁ। ବୁଦାଜାତୀୟ ମଧ୍ୟରେ ବର୍ଷା ଋତୁ ପାଇଁ ଉତ୍କଳ ମାଣିକ, ପୁଷା ଦଫସିଲି, ପୁଷା ଋତୁରାଜ ଏବଂ କାଓପି 263। ସେହିପରି ଲଟାଜାତୀୟ ଝୁଡ଼ୁଙ୍ଗ ବର୍ଷା ଋତୁ ପାଇଁ ଉନ୍ନତ କିସମ ରହିଛି ଅର୍କ ଗାରିମା, ଆମେରିକାନ୍ ଲଙ୍ଗ୍, ଗ୍ରୀନ୍ ସାଗର ଏବଂ ମହାରାଣୀ। ପୁଣି ଥରେ କହି ରଖୁଛୁ, 90-110 ଦିନ ମଧ୍ୟରେ ଅମଳ ହେଉଥିବା ବିଭିନ୍ନ ପ୍ରକାର ଝୁଡ଼ୁଙ୍ଗ କିସମ ରହିଛି ବର୍ଷା ଋତୁ ପାଇଁ। ବୁଦାଜାତୀୟ ହିସାବରେ ଉତ୍କଳ ମାଣିକ, ପୁଷା ଦଫସିଲି, ପୁଷା ଋତୁରାଜ, କାଓପି 263 ଏବଂ ଲଟାଜାତୀୟ ମଧ୍ୟରେ ଅର୍କ ଗାରିମା, ଆମେରିକାନ୍ ଲଙ୍ଗ୍, ଗ୍ରୀନ୍ ସାଗର ଏବଂ ମହାରାଣୀ। ଏହାଛଡ଼ା FS-68 ସ୍ୱର୍ଣ୍ଣ, SEB-2 ଏହା ମଧ୍ୟ ବର୍ଷା ଋତୁରେ ଚାଷ କରାଯାଇପାରିବ। ବର୍ଷା ଋତୁ ପାଇଁ ଏକର ପିଛା 8 କିଲୋଗ୍ରାମ ବିହନ ଆବଶ୍ୟକ ହୋଇଥାଏ। ବିହନ ବିଶୋଧନ କିପରି କରିବେ ନା, ପ୍ରତି 1 କିଲୋଗ୍ରାମ ମଞ୍ଜିରେ 3 ଗ୍ରାମ କ୍ୟାପ୍ଟେନ୍ ବା ଥିରାମ ଗଳାଇ ବୁଣନ୍ତୁ। ବୁଣିବାର 7 ଦିନ ଆଗରୁ ବିଶୋଧନ କରନ୍ତୁ। ବୁଣିବା ପୂର୍ବରୁ ରାଇଜୋବିୟମ୍ କଲଚରରେ ବିହନ ବିଶୋଧନ କରନ୍ତୁ। ଜମିକୁ ଭଲଭାବେ 3-4 ଅଡ଼ ଗୁଣ୍ଡ ଚାଷ କରିଦିଅନ୍ତୁ। ଶେଷ ଅଡ଼ ଚାଷରେ ଖତସାର ବ୍ୟବହାର କରନ୍ତୁ। ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନ ରଖନ୍ତୁ। ବର୍ଷା ଋତୁରେ ମାଟି ଉପରେ ମନ୍ଦା କରି ଲଗାନ୍ତୁ। ଖତସାର କିପରି ବ୍ୟବହାର କରିବେ ସେ ସମ୍ପର୍କରେ ଜାଣି ରଖନ୍ତୁ। ଝୁଡ଼ୁଙ୍ଗ ଚାଷ କରିବା ପାଇଁ ହେଲେ ଏକର ପିଛା 6-8 ଟନ୍ କମ୍ପୋଷ୍ଟ, 10 କିଲୋଗ୍ରାମ ଯବକ୍ଷାରଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ ପଟାସିୟମ୍ ସାରକୁ ଶେଷ ଅଳ ଚାଷ ସମୟରେ ଦେଇଦିଅନ୍ତୁ। ଲଗାଇବାର 25-30 ଦିନ ପ୍ରତି ଲିଟର ପାଣିରେ 1.5 ଗ୍ରାମ ଏମୋନିୟମ୍ ମଲିବୋଡିଏଟ୍ ସିଞ୍ଚନ କରନ୍ତୁ। ଦସ୍ତା ଅଭାବ ଦେଖାଯାଉଥିଲେ ଏକର ପିଛା 4 କିଲୋଗ୍ରାମ ଜିଙ୍କ ସଲଫେଟ୍ ମାଟିରେ ବ୍ୟବହାର କରନ୍ତୁ। ଅନ୍ତଚାଷ ସମ୍ପର୍କରେ ଜାଣି ରଖନ୍ତୁ। ମଞ୍ଜି ବୁଣିବାର 25-30 ଦିନ ମଧ୍ୟରେ 2 ଥର କଡ଼ା ଖୋସା କରି ସମସ୍ତ ଅନାବନା ଗଛ ନଷ୍ଟ କରିଦିଅନ୍ତୁ। ଏକର ପିଛା 1.5-2 ଲିଟର ରାସାୟନିକ ତୃଣନାଶକ ପେଣ୍ଠିମିଥାଇଲିନ୍ ବୁଣିବା ପୂର୍ବରୁ ମାଟିରେ ବ୍ୟବହାର କରନ୍ତୁ। ତାପରେ 30 ଦିନରେ ଥରେ ଘାସ ବାଛିଦେଲେ ଭଲ ଅମଳ ମିଳିଥାଏ। ମାଟିର ପାଗ ଅବତର ଦେଖି 5-10 ଦିନ ବ୍ୟବଧାନରେ ଜଳସେଚନ କରାଯାଇଥାଏ। ବର୍ଷା ଋତୁରେ ଗଛ ମୂଳକୁ ମାଟି ଦେଇ ଜମିରୁ ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ରଞ୍ଜା ଦେଇ ଲଟାଜାତୀୟ କିସମ ଲଗାଇଲେ ଅମଳ ବଢ଼ିଥାଏ। ପ୍ରଥମ ଥର ଫଳ ଅମଳ ପରେ ଜଳସେଚନ କଲେ ଦ୍ୱିତୀୟ ଥରର ଫଳ ଶୀଘ୍ର ହୋଇ ଅମଳ ବଢ଼ିଥାଏ। ଝୁଡ଼ୁଙ୍ଗ ଫସଲରେ ସାଧାରଣତଃ ଫଳବିନ୍ଧା ପୋକ, ଯୌ ପୋକ ଦେଖାଦେଇଥାଏ। ଏହାର ପ୍ରତିକାର ପାଇଁ ଆପଣମାନେ କ'ଣ କରିବେ ନା, ପ୍ରତି ଲିଟର ପାଣିରେ 2 ମିଲିଲିଟର ଡାଇମେଥେଡ୍ କିମ୍ବା ପ୍ରତି 10 ଲିଟର ପାଣିରେ 2.5 ମିଲିଲିଟର ଇମିଡାକ୍ଲୋପିଡ୍ ମିଶାଇ ସିଞ୍ଚନ କରନ୍ତୁ। ସେହିପରି ଝାଉଁଳା, ବୀଜାଣୁଜନିତ ଏବଂ ପାଉଁଶିଆ ରୋଗ ଦେଖାଦେଇଥାଏ। ଏହାର ପ୍ରତିକାର ପାଇଁ ଆପଣମାନେ କ'ଣ କରିବେ ନା, ପ୍ରତି ଲିଟର ପାଣିରେ 5 ଗ୍ରାମ ହିସାବରେ ସଲଫର ସେଚିତ ଗୁଣ୍ଡ ମିଶାଇ ସିଞ୍ଚନ କରିବେ। ଏହିପରି ଭାବରେ ଆପଣ ଆପଣଙ୍କର ଝୁଡ଼ୁଙ୍ଗ ଫସଲର ଯତ୍ନ ନିଅନ୍ତୁ।
1: ଆଜି ସକାଳର ଚାଷବାସ କଥା ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଅମାନତ୍ୟ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ରାମଚନ୍ଦ୍ର ଅମାନତ୍ୟ ଏବଂ ସାଥୀମାନେ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ନବକିଶୋର ଭୋତ୍ରା। ତାହେଲେ ଆସନ୍ତୁ ଶୁଣିବା ରିଞ୍ଜୋଡ଼ି କାର୍ଯ୍ୟକ୍ରମ।
2: କୋରାପୁଟ ଜିଲ୍ଲାର ଜୟପୁର ନବରଙ୍ଗପୁର ସବ୍ଡିଭିଜନରେ ବହୁ ସଂଖ୍ୟାରେ ଆଦିବାସୀ ଅମାନତ୍ୟମାନେ ବସବାସ କରି ଆସିଛନ୍ତି। ଏମାନଙ୍କର ମୁଖ୍ୟ ବ୍ୟବସାୟ ହେଲା ଚାଷ। ଦିନସାରା କଠୋର ପରିଶ୍ରମ କରନ୍ତି ଓ ସନ୍ଧ୍ୟା ହେଲେ କ୍ଲାନ୍ତ ଦୂର କରିବା ପାଇଁ ଅମାନତ୍ୟ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ଗାଁ ଦାଣ୍ଡରେ ବିଭିନ୍ନ ପ୍ରକାର ଗୀତ ଗାଇଥାନ୍ତି। ନବରଙ୍ଗପୁର ସବ୍ଡିଭିଜନ ନନ୍ଦାହାଣ୍ଡି ବ୍ଲକ ତୁରୁଞ୍ଜିଆଗୁଡ଼ା ଗାଁର ଶ୍ରୀ ରାମଚନ୍ଦ୍ର ଅମାନତ୍ୟ ସାଥୀମାନେ ଗାଇଥିବା ଏହି ଗୀତଟି ଶୁଣିବା। ଏହି ଗୀତରେ ସେମାନେ ସେମାନଙ୍କର ପିଲାବେଳର କଥା ମନେ ପକାଇ ଗାଇଥାନ୍ତି।

ଗାଁ ଗହଳିରେ ବାର ମାସରେ ତେର ଯାତ୍ରା ବାଲିଯାତ୍ରା ସାଧାରଣତଃ ଅମନାତ୍ୟ ଆଦିବାସୀମାନେ ବାର ବର୍ଷକୁ ଥରେ ପାଳନ କରିଥାନ୍ତି। ଏହି ବାଲିଯାତ୍ରା ନଅ ଦିନ ଯାଏ ପାଳନ କରାଯାଇଥାଏ। ଏହି ନଅ ଦିନ ବାଲିଦାଣ୍ଡରେ ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ମନ ଆନନ୍ଦରେ ଗୀତ ଗାଇ ନାଚ କରିଥାନ୍ତି।

0: ସନ୍ଧ୍ୟାବେଳେ ଅମନାତ୍ୟ ଧାଙ୍ଗଡ଼ାଧାଙ୍ଗଡ଼ିମାନେ ଜହ୍ନରାତିରେ ଭାଲାଇ ମାତାନୀ ଖେଳ ଖେଳିଥାନ୍ତି ଗାଁର ବଡ଼ଦାଣ୍ଡରେ। ପ୍ରଥମେ ଗୋଟିଏ ଝିଅକୁ ମଝି ରଖିଦେଇ ତାକୁ ଚାରିପଟ ବେଢ଼ିଦେଇ ଧାଙ୍ଗଡ଼ାଧାଙ୍ଗଡ଼ିମାନେ ଏଇ ଯେଉଁ ଭାଲାଇ ମାତାନୀ ଗୀତ ଗାଇ ତାକୁ ମାତେଇ ଦିଅନ୍ତି।
1: ଶୁଣିଲେ ରିଞ୍ଜୋଡ଼ି କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 6:55 ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: आकाशवाणी संप्रति वार्ता श्रूयंता प्रवाचिका ऋचा झा। अथ वार्ता लोकसभया सर्वोच्च न्यायालय संशोधन विधेयकं पारितम्। अनेन विधेयकेन भारतस्य प्रधान न्यायाधीशं विहाय सर्वोच्च न्यायालयस्य न्यायाधीशानां संख्या 33 इत्यतः 37 पर्यन्तं वर्धिष्यते। अस्य वर्षस्य मई मासे

ପ୍ରଚାର କରିବ ବର୍ଣ୍ଣାମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲୋକଗୀତର କଣ୍ଠଶିଳ୍ପୀ ରବୀନ୍ଦ୍ର ନାୟକଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:05, ଦିନ 12, ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ସକାଳ 10:30। ଆଜି ପୂର୍ବାହ୍ନ 11:00 ଶୁଣିବେ ଆକାଶବାଣୀ ଲାଇଭ୍। କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଦିନ 12:30। ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଘର ଉଗାରଣୀ କାର୍ଯ୍ୟକ୍ରମ ଭେଟିଦେବୁ ଦିନ 1:20। ଏଥିରେ ଶୁଣିବେ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ। ପରେ ଶୁଣିବେ ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ, ଏ ସମ୍ପର୍କରେ ଏକ ସାକ୍ଷାତକାର। ପରେ ଶୁଣିବେ ଅନେକ ସାକ୍ଷାତକାର ବର୍ଷା ଋତୁରେ ହେଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ। ଯୁବବାଣୀ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ଆଲୋଚନା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ, ପରେ ବିଜ୍ଞାନ ବିଚିତ୍ରରେ ରହିଛି ବର୍ଷା ହୁଏ କେମିତି, ବିଜୁଳି ମାରେ କାହିଁକି, ପରେ ନିଯୁକ୍ତି ସୂଚନା ଏବଂ ଶେଷରେ ଶୁଣିବେ ବନ୍ୟପ୍ରାଣୀ ସୁରକ୍ଷା, ଜୀବନ ରକ୍ଷା ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:30 ଶୁଣିବେ ହାଲୋ ଚୈତିଜନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରେଲକରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ଶୁଣିବେ ରାତି 8:00, ରେଲକରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:15, ଏଥିରେ ରହିଛି ବର୍ଷା ଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ପରାମର୍ଶ। ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରୁ ପୂର୍ବାହ୍ନରେ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କରିବେ। ବ୍ରହ୍ମପୁର ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଗତକାଲି କଟକ ଜିଲ୍ଲା ବାଙ୍କୀର ବାରାଠାରେ ଜଗତ

0: ସଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିଥିଲେ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ତେବେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତଙ୍କ ପାଇଁ 110 କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜଗତସିଂହପୁର ଜିଲ୍ଲା ବନ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି,
1: ଯେଉଁ ଚାଷ ଜମିଟା ପାଣି ଘେରି ଭିତରେ ଅଛି ତାର ଆକଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଏବଂ ସବୁ ଲାଇନ ଡିପାର୍ଟମେଣ୍ଟର କର୍ତ୍ତୃପକ୍ଷକୁ କୁହାଯାଇଛି। କେମିତି ଭାଗ ଚାଷୀକୁ ବି ବେନିଫିଟ୍ ଦିଆଯାଇପାରିବ ତା ପାଇଁ ଆମେ ବ୍ୟବସ୍ଥା କରିବୁ। 3-4 ସମୟ ଭିତରେ ପାଣିଟା ଟିକେ କମିଗଲା ପରେ ଆକଳନ କରି ଜିଲ୍ଲାପାଳ ମହୋଦୟ ତାଙ୍କ ଟିମ୍ ସରକାରଙ୍କ ପାଖରେ ତାଙ୍କ ରିପୋର୍ଟ ପଠାଇବେ।
0: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱର ଖାରବେଳ ଭବନରେ ହେବାକୁ ଥିବା ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟସ୍ତରୀୟ ପ୍ରକଳ୍ପ ନିରୀକ୍ଷଣ କମିଟିରେ ଭୁବନେଶ୍ୱର କଟକ ପୁରୀ ପାରାଦୀପ ସହରାଞ୍ଚଳ ଅର୍ଥନୈତିକ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ରିପୋର୍ଟ ଉପରେ ଆଲୋଚନା ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି 4 ସହରରେ ବିନିଯୋଗ, ଶିଳ୍ପ, ପର୍ଯ୍ୟଟନ, ପରିବହନ, ବନ୍ଦର ଭିତ୍ତିକ ଶୁଳ୍କ ଏବଂ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଲାଗି ଆଲୋଚନା ହୋଇଥିବା ଜଣାପଡ଼ିଛି। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ 5,000 କୋଟି ଟଙ୍କାର ପ୍ରାରମ୍ଭିକ ପ୍ରକଳ୍ପ ସହାୟତା ଅର୍ଥ ଲାଗି ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଯୋଜନାରେ ଖୋର୍ଦ୍ଧା, କଟକ, ପୁରୀ ଓ ଜଗତସିଂହପୁର ଜିଲ୍ଲାର 19 ସହରାଞ୍ଚଳ ସ୍ଥାନୀୟ ସଂସ୍ଥାକୁ ସାମିଲ କରାଯାଇଥିବା ଜଣାପଡ଼ିଛି। ପର୍ଯ୍ୟଟନ ବିଭାଗ ସଚିବ ତଥା ବଲାଙ୍ଗୀର ଜିଲ୍ଲାର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବଳବନ୍ତ ସିଂ ବଲାଙ୍ଗୀର ଗସ୍ତ କରି ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଅନୁଷ୍ଠିତ ବୈଠକରେ ଖସଡ଼ା ଭୋଟର ତାଲିକା ପ୍ରକାଶନ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଅବସରରେ ଶ୍ରୀ ସିଂ ଜିଲ୍ଲା ନିର୍ବାଚନ ଅଧିକାରୀ, ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ କୁଷ୍ଠମୁକ୍ତ ଓଡ଼ିଶା ଅଭିଯାନରେ 9,45,000 ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଜିଲ୍ଲାରେ 15-ଦିନିଆ କୁଷ୍ଠରୋଗ ଚିହ୍ନଟ ଓ ସଚେତନତା ଅଭିଯାନ ଚଳିତ ମାସ 15 31 ତାରିଖ ଯାଏଁ ଚାଲିବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ବାଣିଜ୍ୟ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଗୌରୀଶଙ୍କର ଲାଲ ଯୋଗଦେଇ ଆଧୁନିକ ଭାରତ ନିର୍ମାଣରେ ବାଣିଜ୍ୟର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ପଞ୍ଜୀକରଣର ଶେଷ ତାରିଖ ଆସନ୍ତା 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଯୋଗ୍ୟ ଚାଷୀଙ୍କୁ ଯୋଜନା ଅଧୀନରେ ପଞ୍ଜୀକୃତ କରିବା ତଥା ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ବିପଦରୁ ସୃଷ୍ଟି ହୋଇଥିବା ସମ୍ଭାବ୍ୟ କ୍ଷତିରୁ ଫସଲକୁ ସୁରକ୍ଷିତ ରଖିବା ପାଇଁ ଅତିରିକ୍ତ ସୁଯୋଗ ପ୍ରଦାନ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଜୁଲାଇ 2026 ଶିକ୍ଷା ସତ୍ରରେ ନାମଲେଖା ଓ ପଞ୍ଜୀକରଣ ଆରମ୍ଭ ହୋଇଛି। ଆସନ୍ତା 16 ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ। ଇଚ୍ଛୁକ ପ୍ରାର୍ଥୀମାନେ ଇଗ୍ନୋର ୱେବ୍ସାଇଟ୍ରେ ଅଧିକ ତଥ୍ୟ ପାଇପାରିବେ। ଓଡ଼ିଶାର ପ୍ରଥମ ସମ୍ଭାଦପତ୍ର ଉତ୍କଳ ଦୀପିକା 1866 ମସିହା ଆଜିର ଦିନରେ ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ଅଧିଷ୍ଠାତ୍ରୀ ଦେବୀ ମା' ପେଣ୍ଡରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏଥିରେ ସାମିଲ ହୋଇଥିଲେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଆସନ୍ତୁ ଶୁଣିବା ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା। ଆଲୋଚନା କରିଛନ୍ତି ଡାକ୍ତର ସତ୍ୟକାମ ମହାପାତ୍ର।
2: ପିଲାମାନେ ହେଉଛନ୍ତି ଆମ ସମାଜର ଅମୂଲ୍ୟ ସମ୍ପଦ, ସେମାନେ ହେଉଛନ୍ତି ଆମର ଭବିଷ୍ୟତ। ଯେତେବେଳେ ପିଲାମାନଙ୍କର ବୟସ ବଢ଼ିଥାଏ ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଯାଇଥାଏ, କିନ୍ତୁ ବେଳେବେଳେ ସେମାନଙ୍କଠାରେ କେତେକ ଗୁରୁତର ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ।

0: ସାଧାରଣ ସମସ୍ୟା। କିନ୍ତୁ ପିଲାର ବୟସ ବଢ଼ିବା ସହିତ ଯଦି ଏହି ଚଞ୍ଚଳାମି କମି ନଥାଏ ତେବେ ଏହାକୁ ଆମେ ଆଟେନସନ୍ ଡେଫିସିଟ୍ ହାଇପର ଆକ୍ଟିଭିଟି ଡିସଅର୍ଡର ADHD କହିଥାଉ। ଏହା ଶତକଡ଼ା 5-10% ପିଲାମାନଙ୍କଠାରେ ଦେଖାଯାଇଥାଏ। ଏଥିରେ ପିଲାର ସମସ୍ୟା ଅତି କମ୍ରେ 7 ବର୍ଷ ପୂର୍ବରୁ ଦେଖାଯାଇଥାଏ। ଏହି ରୋଗରେ ପିଲାମାନେ ମାତ୍ରାଧିକ ଚଞ୍ଚଳ ରହିଥାନ୍ତି, କୌଣସି ଗୋଟିଏ ଜାଗାରେ ସ୍ଥିର ହୋଇ ବସିପାରନ୍ତି ନାହିଁ। ଲଗାତାର କିଛି ସମୟ ସେମାନେ ଶ୍ରେଣୀଗୃହରେ, ଘରେ କିମ୍ବା ଟେଲିଭିଜନ ସାମ୍ନାରେ ମଧ୍ୟ ବସିପାରନ୍ତି ନାହିଁ। ସେମାନେ ସାମାନ୍ୟରୁ ଅଧିକ କଥା ହୋଇଥାନ୍ତି। ଏହି ପିଲାମାନଙ୍କର ଧ୍ୟାନ ଓ ଏକାଗ୍ରତା ମଧ୍ୟ କମ୍ ଥାଏ। ପାଠପଢ଼ା କିମ୍ବା ଖେଳିବାରେ ମଧ୍ୟ ସେମାନେ ଏକାଗ୍ରତା ରଖନ୍ତି ନାହିଁ। ଶିକ୍ଷକମାନେ ବାରମ୍ବାର ଅଭିଯୋଗ କରିଥାନ୍ତି କି ପିଲା ପାଠପଢ଼ାରେ ଧ୍ୟାନ ଦେଉନାହିଁ, ଧୈର୍ଯ୍ୟ ଧରି କ୍ଲାସ୍ରେ ଶୁଣୁନାହିଁ, ପରୀକ୍ଷାରେ କିଛି ପ୍ରଶ୍ନର ଉତ୍ତର ଜାଣି ମଧ୍ୟ ଲେଖିବାକୁ ଭୁଲି ଯାଉଛି, ପ୍ରଶ୍ନ ଅଧା ଶୁଣି ଉତ୍ତର ଦେଉଛି। ଏହି ପିଲାମାନେ ନିଜର ଖାତା, ବହି ଏବଂ ଅନ୍ୟାନ୍ୟ ସାମଗ୍ରୀ ବାରମ୍ବାର ହଜାଇ ଦେଇଥାନ୍ତି। ଏହିସବୁ ସମସ୍ୟା ଯୋଗୁଁ ପିଲାର ପାଠପଢ଼ା ଉପରେ କୁପ୍ରଭାବ ପଡ଼ିଥାଏ। ଅନେକ ପିଲା ସାଧାରଣତଃ ଛୋଟବେଳେ ଦୁଷ୍ଟ ହୋଇଥାନ୍ତି, କିନ୍ତୁ ଏହି ଦୁଷ୍ଟାମି ବୟସ ବଢ଼ିବା ସହିତ କମିଯାଇଥାଏ। ଦୁର୍ଭାଗ୍ୟବଶତଃ ଶତକଡ଼ା 10-12% ପିଲାମାନଙ୍କର ବୟସ ବଢ଼ିବା ସହିତ ସେମାନଙ୍କର ଦୁଷ୍ଟାମି ବଢ଼ିଯାଇଥାଏ। ଏହା ସାଧାରଣତଃ ପୁଅ ପିଲାମାନଙ୍କଠାରେ ବେଶୀ ଦେଖାଯାଇଥାଏ। ଏହାକୁ ଅପୋଜିସନାଲ୍ ଡିଫାଇନ୍ ଡିସଅର୍ଡର ODD କୁହାଯାଇଥାଏ। ଏଥିରେ ପିଲା ଅତ୍ୟନ୍ତ ଦୁଷ୍ଟ ହୋଇଥାଏ, ଅନ୍ୟମାନଙ୍କ କଥା ମାନେ ନାହିଁ, ଅଯଥା ଯୁକ୍ତି କରେ, ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ହୋଇଯାଏ କିମ୍ବା ରାଗିଯାଏ, ଅନ୍ୟମାନଙ୍କୁ ଖରାପ ବ୍ୟବହାର ଦେଖାଇଥାଏ, ନିଜେ ଭୁଲ କରି ଅନ୍ୟମାନଙ୍କୁ ଦୋଷ ଦେଇଥାଏ। ଏହି ସମୟରେ ଯଦି ପିଲାର ଚିକିତ୍ସା ଠିକ୍ ଭାବେ କରା ନଯାଏ ତେବେ ସମସ୍ୟା ଆହୁରି ବଢ଼ିଯାଏ ଏବଂ ଏହା ଅନ୍ୟ ଏକ ରୋଗ କଣ୍ଡକ୍ଟ ଡିସଅର୍ଡରରେ ପରିଣତ ହୁଏ। ଏଥିରେ ପିଲା ମିଛ କହିଥାଏ, ଚୋରି କରିଥାଏ, ଘର ଓ ବାହାର ଲୋକଙ୍କୁ ଧମକାଇଥାଏ ଓ ଝଗଡ଼ା କରିଥାଏ, ପଶୁପକ୍ଷୀମାନଙ୍କୁ ନିର୍ଦ୍ଦୟ ଭାବରେ ଶାରୀରିକ ନିର୍ଯାତନା ଦେଇଥାଏ, ଘରୁ କିମ୍ବା ସ୍କୁଲରୁ ଲୁଚି ପଳାଇ ଯାଇଥାଏ, ଦୁଷ୍ଟ ପିଲାମାନଙ୍କ ସହିତ ବେଶୀ ସାଙ୍ଗ ହୋଇଥାଏ, ବିଭିନ୍ନ ପ୍ରକାରର ନିଶାଦ୍ରବ୍ୟ ସେବନ କରିଥାଏ ଓ ନାନା ପ୍ରକାରର କୁକର୍ମରେ ଲିପ୍ତ ରହିଥାଏ। ଏହା ପିଲାମାନଙ୍କଠାରେ ଦେଖାଯାଉଥିବା ଏକ ଗୁରୁତର ସମସ୍ୟା। ଏଥିପାଇଁ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଉଚିତ। ଆମ ସମାଜର ଶତକଡ଼ା 3-5% ପିଲା ହେଉଛନ୍ତି ମାନସିକ ରୂପରେ ଅନଗ୍ରସର। ଏହି ପିଲାମାନଙ୍କଠାରେ ମଧ୍ୟ କିଛି ବ୍ୟବହାରଜନିତ ସମସ୍ୟା ଦେଖାଯାଇଥାଏ, ଯେଉଁଗୁଡ଼ିକ ହେଲା ରାଗିବା, ଚିଡ଼ିଚିଡ଼ା ହେବା, ବାରମ୍ବାର କାନ୍ଦିବା, ଜିନିଷପତ୍ର ବିନା କାରଣରେ ଭଙ୍ଗାରୁଜା କରିବା, ନିଜ ଶରୀରରେ କ୍ଷତ ସୃଷ୍ଟି କରିବା। ଏହିସବୁ ସମସ୍ୟାର ଚିକିତ୍ସା ଠିକ୍ ସମୟରେ ନିହାତି ଜରୁରୀ। ଅଟିଜିମ୍ ପିଲାମାନଙ୍କଠାରେ ଦେଖାଯାଉଥିବା ଅନ୍ୟ ଏକ ପ୍ରମୁଖ ମାନସିକ ରୋଗ। ଏହି ରୋଗରେ ପିଲା ଅନ୍ୟମାନଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା କରିପାରେ ନାହିଁ, ଅନ୍ୟମାନଙ୍କ ସହିତ ମିଶିକରି ରହିପାରେ ନାହିଁ ଓ ନିଜେ ଏକୁଟିଆ ରହିବାକୁ ପସନ୍ଦ କରେ। ଶ୍ରୋତାବନ୍ଧୁ, ପିଲାମାନଙ୍କଠାରେ ଦେଖାଯାଉଥିବା ଏହିସବୁ ବ୍ୟବହାରଜନିତ ସମସ୍ୟାର ଚିକିତ୍ସା ସମ୍ପୂର୍ଣ୍ଣ ସମ୍ଭବ। ଏଥିନିମନ୍ତେ ଯଥାଶୀଘ୍ର ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଜରୁରୀ ଅଟେ। ଏଥିପାଇଁ ବ୍ୟବହାରିକ ଚିକିତ୍ସା ବିହେଭିଅରାଲ୍ ଟ୍ରିଟମେଣ୍ଟ ସହିତ ଦରକାର ପଡ଼ିଲେ କିଛି ଔଷଧ ମଧ୍ୟ ଦିଆଯାଇଥାଏ। ତେଣୁ ଅଭିଭାବକ ଓ ଶିକ୍ଷକମାନଙ୍କୁ ଅନୁରୋଧ, ସେମାନେ ପିଲାମାନଙ୍କର ଏହିଭଳି ବ୍ୟବହାର ଦେଖି ବ୍ୟସ୍ତ ହୁଅନ୍ତୁ ନାହିଁ। ସେମାନେ ବ୍ୟବହାରଜନିତ ସମସ୍ୟାକୁ ଠିକ୍ ସମୟରେ ଚିହ୍ନି ଡାକ୍ତରଙ୍କୁ ପରାମର୍ଶ କଲେ ପିଲାର ଭବିଷ୍ୟତ ଉଜ୍ଜଳମୟ ହେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପିଲାମାନଙ୍କଠାରେ ବ୍ୟବହାରଗତ ସମସ୍ୟା, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସତ୍ୟକାମ ମହାପାତ୍ର। ଆକାଶବାଣୀ କଟକ, ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମହିଳା ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3 ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101 ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲାଓ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉ ନାହିଁ ବୋଲି ସ୍ୱଷ୍ଟ କଲା ଇରାନ। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି 2047 ବିକଶିତ ଭାରତ ଏବଂ 2036 ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାନୁଷ୍ଠାନଗୁଡ଼ିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। କଟକ ବାରସ୍ଥିତ ଜଗତଗୁରୁ କୃପାଳ ବିଶ୍ୱବିଦ୍ୟାଳୟକୁ ଉଦ୍ଘାଟନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ହେଉଛି ଚରିତ୍ର ଗଠନ, ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ପରିବର୍ତ୍ତନର ମୂଳଦୁଆ। ନୈତିକ ଦକ୍ଷତା ସମ୍ପନ୍ନ ଏବଂ ସାମାଜିକ ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରଛାତ୍ରୀ

0: ରୂପରେଖ ଏବଂ ସାମରିକ କାର୍ଯ୍ୟକଳାପ ଉପରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବୃଦ୍ଧି ପାଉଥିବା ପ୍ରଭାବ ଉପରେ ଏହି ଅବସରରେ ଜେନେରାଲ ସୁବ୍ରମଣି ଆଲୋକପାତ କରିଛନ୍ତି। ଜାତୀୟ ସୁରକ୍ଷା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ସଶସ୍ତ ବାହିନୀ, ଶିଳ୍ପ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଗବେଷକ ସମ୍ମିଳିତ ଉଦ୍ୟମ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ମୁଖ୍ୟାଳୟ ଏବଂ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଳିତ ଯୁଦ୍ଧ ଅଧ୍ୟୟନ କେନ୍ଦ୍ର ଦ୍ୱାରା ଏହି 4 ସପ୍ତାହର ପାଠ୍ୟକ୍ରମ ପ୍ରଦାନ କରାଯାଇଥାଏ। ଆଧୁନିକ ପ୍ରଯୁକ୍ତିବିଦ୍ୟା, ଭୂ ରାଜନୈତିକ ସ୍ଥିତି, ସାଇବର କ୍ଷେତ୍ର, ବହୁମୁଖୀ ସୁରକ୍ଷା ପରିଚାଳନା ଆଦି ବିଭିନ୍ନ ପ୍ରସଙ୍ଗରେ ଅଂଶଗ୍ରହଣକାରୀଙ୍କୁ ଏହି ପାଠ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥାଏ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉ ନାହିଁ କିମ୍ବା ଏଥିପାଇଁ କୌଣସି ଯୋଜନା ନାହିଁ ବୋଲି ଇରାନ୍ ସ୍ୱଷ୍ଟ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏ ସଂକ୍ରାନ୍ତ ବିବୃତ୍ତି ପରିପ୍ରେକ୍ଷୀରେ ଇରାନ୍ର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହା କହିଛନ୍ତି। ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ଏବେ ଧାର୍ମିକ ତୀର୍ଥଯାତ୍ରାରେ ଅଛନ୍ତି ବୋଲି ଶ୍ରୀ ବାଘାଇ କହିଛନ୍ତି। ଇରାନ୍ର ସମସ୍ତ ଆଲୋଚନାକାରୀ ଏବେ ଦେଶରେ ଉପସ୍ଥିତ ଥିବା ସେ ସ୍ୱଷ୍ଟ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ପରିଚାଳନା ନେଇ ଓମାନ ଆଲୋଚନା ହୋଇଥିବା ସମ୍ପର୍କରେ ଶ୍ରୀ ବାଘାଇ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏୟାରଫୋର୍ସ ୱାନ୍ରେ ଗସ୍ତବେଳେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ଶ୍ରୀ ଟ୍ରମ୍ପ ମଧ୍ୟସ୍ଥିକ ମାଧ୍ୟମରେ ଇରାନ୍ ସହିତ ଆଲୋଚନା ହେଉଥିବା ନେଇ ସୂଚନା ଦେଇଥିଲେ। ପାକ୍ ଅଧିକୃତ କାଶ୍ମୀରରେ ବିକ୍ଷୋଭ ଆହୁରି ତୀବ୍ର ହୋଇଥିବା ରିପୋର୍ଟରେ କୁହାଯାଇଛି। ବିକ୍ଷୋଭକାରୀମାନେ ସ୍ଥାନ ଛାଡ଼ିବାକୁ ମନା କରିବା ପରେ ସୁରକ୍ଷା ବାହିନୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୋଗ ହୋଇଛି। ରାୱାଲକୋଟ୍ ଅଞ୍ଚଳରେ ଗୁଳିଚାଳନା ହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ମାନବିକାଧିକାର ପରିଷଦ ପକ୍ଷରୁ ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁସାରେ ଏହି ବିକ୍ଷୋଭ ସହିତ ଜଡ଼ିତ ଘଟଣାରେ ଏପର୍ଯ୍ୟନ୍ତ 80 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆନ୍ଦୋଳନ ପ୍ରଥମେ ଉନ୍ନତ ମୌଳିକ ସୁବିଧା ଏବଂ ଅଧିକ ବିକାଶ ଦାବିରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିକ୍ଷୋଭକାରୀମାନେ ମୁଜାଫରବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ବା ଏଟିଏଫ୍ ରପ୍ତାନୀ ଉପରେ ଲାଗୁ ହେଉଥିବା ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କରେ ସଂଶୋଧନ କରିଛନ୍ତି। ଜାରି ହୋଇଥିବା ନୂତନ ହାର ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 25.50 ଟଙ୍କାକୁ ବୃଦ୍ଧି ପାଇଛି। ଏଥିରେ ପ୍ରତି ଲିଟର 1.50 ଟଙ୍କାର ସଡ଼କ ଓ ଭିଭିଭୂମି ଉପକର ଅନ୍ତର୍ଭୁକ୍ତ। ସେହିପରି ଏଟିଏଫ୍ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 22 ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ପେଟ୍ରୋଲ ରପ୍ତାନୀ ଉପରେ ଶୁଳ୍କ ପ୍ରତି ଲିଟର 3.50 ଟଙ୍କା ଧାର୍ଯ୍ୟ ହୋଇଛି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ସଂଶୋଧିତ ହାର ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ତେବେ ଦେଶ ମଧ୍ୟରେ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ବର୍ତ୍ତମାନର ଉତ୍ପାଦ ଶୁଳ୍କ ପୂର୍ବପରି ବଳବତ୍ତର ରହିଛି। ଏହି ନୂତନ ହାର ଆସନ୍ତା 15 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ମହିଳା, ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଗୁଜରାଟ, ମଧ୍ୟପ୍ରଦେଶ ଏବଂ ବିହାରର 3ଟି ବିଧାନସଭା ଉପନିର୍ବାଚନ ଫଳାଫଳ ଘୋଷିତ। ଦେଶର 101ତମ ରାମସାର ସ୍ଥଳ ଭାବେ ମାନ୍ୟତା ପାଇଲା ଅରୁଣାଚଳ ପ୍ରଦେଶର ଗ୍ଲୋ ହ୍ରଦ। ଯୁଦ୍ଧବିରତି ନେଇ ଆମେରିକା ସହିତ କୌଣସି ଆଲୋଚନା ହେଉ ନାହିଁ ବୋଲି ସ୍ୱଷ୍ଟ କଲା ଇରାନ୍। ଏବଂ ପେଟ୍ରୋଲ, ଡିଜେଲ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ ସଂଶୋଧନ କଲେ ସରକାର। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 7:25 ବର୍ଣ୍ଣାଭିବା ବର୍ଣ୍ଣାଳୀରେ ଶୁଣନ୍ତୁ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ସଂଯୁକ୍ତା ପଟ୍ଟନାୟକ ଏବଂ ରଞ୍ଜନ କୁମାର ବେହେରା। ତାହେଲେ ଶୁଣିବା କାର୍ଯ୍ୟକ୍ରମ ମହ୍ଲାର।

0: କୋରାପୁଟ ଜିଲ୍ଲା ହେଉଛି ପ୍ରାକୃତିକ ଶୋଭାର ଭଣ୍ଡାର।
1: ଏଠାରେ ପ୍ରକୃତି ରାଣୀ ତାର ପ୍ରକୃତି ପସରା ଚାରିଆଡ଼େ ମେଲାଇଥାଏ।
0: ଯେଉଁଆଡ଼େ ଚାହିଁଲେ ପାହାଡ଼, ପର୍ବତ, ନଦୀ, ଝରଣା ଏବଂ ପର୍ଯ୍ୟଟନ ସ୍ଥଳ ସହ ଅନେକ ପ୍ରାକୃତିକ ଜିନିଷ ଦେଖିବାକୁ ମିଳିଥାଏ।
1: ଶ୍ରାବଣ ମାସର ବର୍ଷାରେ ଯେତେବେଳେ କୁଳୁକୁଳୁ ନାଦରେ ନଦୀ ଝରଣାର ପାଣି ବହିଯାଉଥାଏ, ସେତେବେଳେ ଯଦି ଗାଁ କଥା କହିବା, ତାହେଲେ ଗାଁର ସ୍ତ୍ରୀ ଲୋକମାନେ ମୁଣ୍ଡରେ ଓଢ଼ଣା ଦେଇ ସନ୍ଧ୍ୟା ଦୀପ ଜାଳି ଘରକୁ ଶାନ୍ତି ଆଣିଥାନ୍ତି।
0: ପ୍ରକୃତରେ ଏହିସବୁ ଦୃଶ୍ୟ ଅତି ମନୋଲୋଭା।
1: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ନା ଆଜି ମଧ୍ୟ ସେମିତି ଏକ ଶିକ୍ଷିତ, ସୌନ୍ଦର୍ଯ୍ୟ ଏବଂ ଆଦର୍ଶ ଗାଁଟିକୁ ବୁଲିଯିବା।

0: ମାଲକାନଗିରି ଜିଲ୍ଲାରେ ରହିଛି ଏକ ଆଦର୍ଶ ଗାଁ ଖଇରପୁଟ।
1: ଏହି ଗାଁଟି ହେଉଛି ଏକ ଆଦର୍ଶ ଏବଂ ଶିକ୍ଷିତ ଗାଁ।
0: ଏସବୁ କଥା ଆମେ ପୂର୍ବ ଗାଁ କାହାଣୀରେ ଶୁଣିଛେ।
1: ଆଜି ପୁଣି ଥରେ ଏହି ଗାଁର ରୂପରେଖ ସହିତ ଅନେକ ଦିନରୁ ରହିଥିବା ଅଭିଳାଷ ଗାଁର ବୁଦ୍ଧିଜୀବୀଙ୍କ ପ୍ରୟାସ ଦ୍ୱାରା କିପରି ସମ୍ଭବ ହୋଇପାରିଛି ସେ ବିଷୟରେ ଜାଣିବା।
0: ତେବେ ସେ ବିଷୟରେ ଆମକୁ କହୁଛନ୍ତି ଖଇରପୁଟ ଗାଁର ଜଣେ ସଚେତନ ନାଗରିକ ଆନନ୍ଦ ଚାର୍କି।
2: ମୁଁ ଆନନ୍ଦ ଚାର୍କି, ଖଇରପୁଟ ବାସିନ୍ଦା, ଜିଲ୍ଲା ମାଲକାନଗିରି। ଆମର ଗାଁଟି ଭୌଗୋଳିକ ସ୍ଥିତିରେ ଦେଖିବାକୁ ଗଲେ ଦୁର୍ଗମ ଅଞ୍ଚଳ ହେଇଥିଲେ ମଧ୍ୟ ଏ ଖଇରପୁଟ ଗାଁକୁ ଅନେକ ଅଞ୍ଚଳ ଲାଗି ରହିଥିବାରୁ, ବିଶେଷ କରି ବଣ୍ଡାଘାଟି ଭଳି ଦୁର୍ଗମ ଅଞ୍ଚଳ ଲାଗି ରହିଥିବାରୁ ଅନେକ ସମସ୍ୟା ରହିଥାଏ। କିନ୍ତୁ ଏ ଗାଁର ବିଶେଷତ୍ୱ ଅନୁଯାୟୀ ବିଭିନ୍ନ ଯେଉଁ ଅଧିବାସୀ ବଞ୍ଚି ରହିଛନ୍ତି ଏ ଗାଁ ଉପରେ ହିଁ ନିର୍ଭର କରି ରହିଥାନ୍ତି। ତେଣୁ ପ୍ରତ୍ୟେକ ସମୟରେ ଆମେ ଏ ଗାଁର ଗୁରୁତ୍ୱକୁ ନେଇ ବିଭିନ୍ନ ସମସ୍ୟା ବିଷୟରେ କେମିତି ସମାଧାନ ହେଇପାରିବ ସେ ଦିଗରେ ସବୁବେଳେ ଆମେ ତତ୍ପର ଥାଉ ଏବଂ କିଛି ଜିନିଷ ଆମେ ସଫଳ ମଧ୍ୟ ପାଇଛୁ। ଯେମିତିକି ଅଳ୍ପ ଦିନ ତଳେ ଆମର ଏ ହାଇସ୍କୁଲଟି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିଲା। ଏ ସ୍କୁଲକୁ ନେଇ ଅନେକ ଅଞ୍ଚଳର ପିଲା ଏଠି ଆସି ପାଠ ପଢ଼ନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ କିନ୍ତୁ ଦୁଃଖର କଥା, ସେମାନେ ଅଧାରୁ ପାଠ ଛାଡ଼ି ଆନ୍ଧ୍ରପ୍ରଦେଶକୁ ଦାଦନ, କେରଳକୁ, ତାମିଲନାଡୁକୁ ଏମିତି ଯାଇ ଦାଦନ ଖଟନ୍ତି ଏବଂ ମରି ହଜିଯିବାର ମଧ୍ୟ ଅନେକ ନଜିର ରହିଛି। ଏଥିପାଇଁ ଆମକୁ ଏଇଟା ଗୋଟେ ବହୁତ ଦୁଃଖ ଦେଇଥିଲା। ଆମକୁ ବହୁତ ସମୟ ଆମେ ସଂଘର୍ଷ କରିଛୁ, ଏହାର କାରଣ ଖୋଜିବା ପାଇଁ ଆମେ ଅନେକ ଥର ଚେଷ୍ଟା କରିଛୁ। ଏ କାରଣ ହେଲା, ସେମାନେ ଯେହେତୁ ଦୁର୍ଗମ ଅଞ୍ଚଳର ପିଲା, ଖଇରପୁଟକୁ ସେମାନେ ନିର୍ଭର କରି ଯେଉଁ ପାଠ ପଢ଼େ, ସେମାନଙ୍କ ପାଖରେ ଆର୍ଥିକ ଅବସ୍ଥା ଭଲ ନଥାଏ ଯେ ସେମାନେ ଯାଇ ପ୍ରତିଦିନ 50-100 ଟଙ୍କା ଖର୍ଚ୍ଚ କରିକି ଗୋବିନ୍ଦପାଲି, ମାଥିଲି କିମ୍ବା ଗୁମାକୁ ଯାଇ ପାଠ ପଢ଼ିବେ। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ପିଲାଙ୍କ ମନରେ ଯେଉଁ ସ୍ୱପ୍ନଟା ଥିଲା, ସ୍ୱପ୍ନ ଚୁର୍ମାର ହେଇଯାଉଥିଲା ଏବଂ ବାପା ମା ମଧ୍ୟ ଅଧିକ, ଯେଉଁ କିଛି ବାପା ମା ଥିଲେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ଆମର ଦାବି ଥିଲା ଯେ ଆମେ କେମିତି ଗୋଟେ ଆମ ଗାଁରେ ହାଇସ୍କୁଲରେ ଅନ୍ତତଃ ଆମେ ଗୋଟେ ପ୍ଲସ୍ ଟୁ ପର୍ଯ୍ୟନ୍ତ ପାଠ ଯଦି ଯୋଡ଼ି ପାରିଥାନ୍ତେ ତାହେଲେ ଏ ଅଞ୍ଚଳର ପିଲା ନିହାତି ଭାବରେ ପାଠ ନ ଛାଡ଼ିକି ଆନ୍ଧ୍ରପ୍ରଦେଶ ନ ଯାଇକି, ଦାଦନ ନ ଯାଇ ଏମିତି ପାଠ ପଢ଼ି ପାରିଥାନ୍ତେ। ଏଇଟା ଆମର ଅନେକ ଲୋକଙ୍କର ଅଭିଳାଷ ଥିଲା। ଏ ଗାଁର ବୁଦ୍ଧିଜୀବୀ ଅନେକ ଯୁବବର୍ଗଙ୍କୁ ନେଇକି ଆମେ ବହୁତ ଥର ଆଲୋଚନା କରିଥିଲୁ ଏବଂ ସରକାରଙ୍କୁ ମଧ୍ୟ ବାରମ୍ବାର ଆମେ ବିଭିନ୍ନ କ୍ଷେତ୍ରରେ ଆମେ ତାଙ୍କୁ ଜଣେଇଥିଲୁ, ଆମର ଅଭିଯୋଗ, ଆମର ଯେଉଁ କ୍ଷୋଭ ଥିଲା ଜଣେଇଥିଲୁ। ତାର ପରିଣାମ ସ୍ୱରୂପ ଯେହେତୁ ଆମ ଖଇରପୁଟ ହାଇସ୍କୁଲ ଆଜି ପ୍ଲସ୍ ଟୁ ର ମାନ୍ୟତା ପାଇଲା, ଯୁକ୍ତ 2 କଳା ଏଇଠି ପଢ଼ା ହବ, ତ ସେଇଠି ଆମେ ବହୁତ ଖୁସି। ଆମେ ଦେଖିଛୁ ଅନେକ ଦିନ ତଳେ, ମୁଁ ନିଜେ ଭୁକ୍ତଭୋଗୀ, ଯେତେବେଳେ ମୁଁ ବଣ୍ଡା

ଖାଟି ଯାଏ ବୋର୍ଡବେଲ ଅଣ୍ଟ୍ରାହାଲ ଆଦି ଗାଁ ଖଇରପୁଟ ଠାରୁ ପ୍ରାୟ 26 କିଲୋମିଟର ଦୂର। ସେ ଅଞ୍ଚଳକୁ ବସ୍ ଯାଏ ନାହିଁ। ଝିଅମାନେ କେମିତି ଚାଲି ଚାଲି 4 ରୁ 5 କିଲୋମିଟର ଆସି ମୁଦୁଲିପଡ଼ା ପର୍ଯ୍ୟନ୍ତ ଚାଲି ଚାଲି ଆସି ସେଠୁ 13 କିଲୋମିଟର ଖଇରପୁଟ, ପୁଣି ଥରେ ଗୋବିନ୍ଦପାଲି 13 କିଲୋମିଟର, ସେଠୁ 9 କିଲୋମିଟର ମାଥିଲି କିମ୍ବା ଖଇରପୁଟ 13 କିଲୋମିଟର ଗୁମା ଗଲେ ଯାଇକି ସେମାନେ ପ୍ଲସ୍ ଟୁ ପାଠ ପଢ଼ିବାର ସୁଯୋଗ ପାଉଥିଲେ। ଏଭଳି ପରିସ୍ଥିତିରେ ଆମ ଅଞ୍ଚଳର ପିଲା ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ଥିଲେ ମଧ୍ୟ ଏମାନେ କଲେଜ ଯେହେତୁ ଦୂରରେ ରହିଯାଉଥିଲା, ମାଥିଲି ଗୋବିନ୍ଦପାଲି କିମ୍ବା ଗୁମାକୁ ହିଁ ନିର୍ଭର କରି ଚଳୁଥିଲେ। ତେଣୁ ଏଇଠି ଗୋଟେ ବହୁତ ଖରାପ ସମୟ ଦେଇ ଗତି କରୁଥିଲା ଆମର ଶିକ୍ଷା ବ୍ୟବସ୍ଥା। ଆମ ପାଇଁ ଏହାର ସୁଯୋଗ ମଧ୍ୟ ଆମେ ପାଇପାରୁନଥିଲୁ ଯେ କେମିତି ଏହାର ସମାଧାନ ହେବ। ତ ଆଜିର ଦିନରେ ଯେଉଁ ପ୍ଲସ୍ ଟୁ କଳା ଆମ ବିଦ୍ୟାଳୟରେ ଯୋଗ ଯୋଡ଼ି ହେଇଯାଇଛି, ଏ ଅଞ୍ଚଳର ପିଲା ନିହାତି ଭାବରେ ବହୁତ ସୁଯୋଗ ପାଇବେ। ଯେଉଁ ପିଲାମାନେ ପାଠ ଛାଡ଼ୁଥିଲେ ସେମାନଙ୍କ ପାଇଁ ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ତାଙ୍କ ଭବିଷ୍ୟତ ଗଠନ ପାଇଁ, ଏବଂ ବାପା ମାଆଙ୍କ ପାଇଁ ମଧ୍ୟ ଗୋଟେ ସ୍ୱପ୍ନ ଯେଉଁ ଥିଲା ଯେ ମୋ ପିଲା ପାଠ ପଢ଼ିବ କଲେଜ ଯିବ, ତା ପାଇଁ ଆଉ ଆଜି ଏ ଦିନଟା ଆଉ ଦୂର ହେଇ ରହି ନାହିଁ। ସେ ନିଜ ପାଦ ଦେଶରେ ଖଇରପୁଟ ମାଟିରେ ନିଜ ଗାଁରେ ପାଠ ପଢ଼ିବେ, ନିଜର ଭବିଷ୍ୟତ ନିଜେ ଗଢ଼ିବେ। ଆଉ ଆମେ ଏ ଯୋଉ ଶ୍ରେୟ ବା ଏ ଯୋଉ କାର୍ଯ୍ୟକଳାପ ପାଇଁ ଯୋଉମାନେ ଜଡ଼ିତ ଥିଲେ, ଆମକୁ ଯୋଉ ସହଯୋଗ କରିଛନ୍ତି, ବିଶେଷ କରି ଆମର ଯୋଉ ବୁଦ୍ଧିଜୀବୀ ହଉ କିମ୍ବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ହଉ, ବିଓ ଅଫିସ ହଉ, ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସ ହଉ, କିମ୍ବା ଶିକ୍ଷା ବ୍ୟବସ୍ଥାର ଅନେକ ଅଧିକାରୀ, ଯେମିତି ଆମର ଅନେକ ଲୋକପ୍ରତିନିଧି ଏଥିପାଇଁ ଆମକୁ ସୁଯୋଗ ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଆମେ ଏଥିପାଇଁ ଆମ ଅଞ୍ଚଳ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯେହେତୁ ସେମାନେ ଆମର ଦୁଃଖକୁ ବୁଝିପାରି ମୋ ଗାଁରେ ଆମ ଅଞ୍ଚଳର ଲୋକଙ୍କ ପାଇଁ ଗୋଟେ ସୁଯୋଗ ଆଣିଛନ୍ତି ଶିକ୍ଷାର ଉନ୍ନତି ପାଇଁ। ତେଣୁ ଆପଣଙ୍କ ରେଡିଓ ପ୍ରୋଗ୍ରାମ ମାଧ୍ୟମରେ ଆମେ ସରକାରଙ୍କୁ ଏ ଅଞ୍ଚଳ ତରଫରୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

ବିଶେଷ କରି ପାହାଡ଼ ପର୍ବତ ଅଞ୍ଚଳ ଅଧିକ ରହିଥିଲେ, ଖଇରିପୁଟ ଅଞ୍ଚଳକୁ ଲାଗି ରହିଥିଲେ ମଧ୍ୟ ଖଇରିପୁଟର ଅନେକ ସମସ୍ୟା ଭିତରେ କିଛି ଆଗକୁ ଯାଇଛି ଆଉ କିଛି ରହିଯାଇଛି। ଏମିତି ଆମ ଗାଁରେ ବହୁତ ଗୁଡ଼ାଏ ଟୁରିଷ୍ଟ ପ୍ଲେସ୍ ରହିଛି, ଯେମିତିକି ଆମାକୁଣ୍ଡ ସୀତାକୁଣ୍ଡ ଭଳି ଜାଗା ଆମ ଗାଁକୁ ଦେଇକି ଯିବାକୁ ପଡ଼େ। ଆଉ ସବୁଠାରୁ ଗୋଟେ ଇଣ୍ଡିଜିନିୟସ୍ ପିପୁଲ ଯୋଉ ଆଦିମ ଜନଜାତି ମୋ ବ୍ଲକ ଅଞ୍ଚଳରେ ବାସ କରନ୍ତି, ସିଏ ଖଇରିପୁଟ ଦେଇକି ଅନେକ ଲୋକ ଭାରତ ଏବଂ ଭାରତ ବାହାର ଲୋକ ମଧ୍ୟ ଅନେକ ଥର ଆସନ୍ତି ସେମାନଙ୍କୁ ଦେଖିବା ପାଇଁ, ତାଙ୍କର କଳା ସଂସ୍କୃତିକୁ ଦେଖିବା ପାଇଁ, ପରଖିବା ପାଇଁ। ତ ଏଭଳି ସ୍ଥଳରେ ଖଇରିପୁଟର ବହୁତ ଗୁଡ଼ାଏ କାର୍ଯ୍ୟକଳାପ ଯେମିତି ଲୋକଲୋଚନକୁ ଆସିପାରିଛି ଏବଂ ଆଗାମୀ ଦିନରେ କେମିତି ହେଇପାରିବ ଏଇଟା ସରକାର ନ ଚାହିଁଲେ ହେଇପାରିବନି। ଏଣୁ ଆମର ଏ ଅଞ୍ଚଳ ଗୁଡ଼ାଏ ସମସ୍ୟା ମଧ୍ୟ ରହିଛି, ଯେମିତିକି ଜଳସେଚନର ଅବସ୍ଥା ଠିକ୍ ନାହିଁ, ଟୁରିଷ୍ଟ ଆସିଲେ ଏଇଠି ରହିବା ପାଇଁ କିଛି ବ୍ୟବସ୍ଥା ନାହିଁ। ଏମିତି ସ୍ଥଳେ ଖଇରିପୁଟ ଗୋଟେ ଭଲ ସ୍ଥାନ ହେଇପାରିବ, ଏଠି ପର୍ଯ୍ୟଟନ ସ୍ଥଳୀ ହେଇପାରିବ, ଏଭଳି ଯଦି ସରକାର କିଛି ନିଷ୍ପତ୍ତି ନିଅନ୍ତି ତାହେଲେ ଏ ଅଞ୍ଚଳର ବିକାଶକୁ ଆଗକୁ ଯାଇପାରିବ ବୋଲି ଆମର ଆଶା ରହୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଆମ ଅଞ୍ଚଳ ଯଦି କହିବାକୁ ଗଲେ ମହିଳାମାନେ ବହୁତ ସୁରକ୍ଷିତ। ଏ ଅଞ୍ଚଳରେ ଦେଖିବେ ଯେ ଆମର ଯେଉଁ ଅଧିବାସୀମାନେ ରହୁଛନ୍ତି ସେମାନେ ପରସ୍ପର ଭିତରେ ଅନେକ ଥର ହିଂସାତ୍ମକ କାର୍ଯ୍ୟକଳାପ ହେଇଥିଲେ ମଧ୍ୟ କେବେ ମଧ୍ୟ ନଜିର ନାହିଁ ଯେ କୌଣସି ମହିଳାଙ୍କୁ ସେମାନେ ଆକ୍ରମଣ କରିଛନ୍ତି, ସେମିତି କିଛି ବି ଆପଣ ପାଇବେ ନାହିଁ। ଆମ ଅଞ୍ଚଳରେ ଗୋଟେ ଅଜଣା ଅଚିହ୍ନା ଲେଡିଜ ଜଣେ ମଧ୍ୟ ଯାଇକି ବିଭିନ୍ନ ଅଞ୍ଚଳ ସେ ସୁରକ୍ଷିତ ଭାବରେ ଯାଇକି ଫେରିପାରିବ। ଏଠି ନାରୀ ସୁରକ୍ଷା ଅଧିକ ରହିଛି, ସେମାନେ ଗୁରୁତ୍ୱ ଦିଅନ୍ତି, ମାଆଙ୍କୁ ସମ୍ମାନ ଦିଅନ୍ତି, ନାରୀକୁ ସମ୍ମାନ ଦିଅନ୍ତି ଏବଂ ସେମାନେ ମଧ୍ୟ ଆମ ଅଞ୍ଚଳର ଯୋଉ ନାରୀମାନେ ରହିଛନ୍ତି ସରକାରଙ୍କର ବିଭିନ୍ନ ଅନୁଦାନ ପାଇଛନ୍ତି ଆଉ ବିଭିନ୍ନ କୁଟୀର ଶିଳ୍ପ ସହିତ ଯୋଡ଼ି

ଲିପ୍ତ ଅଛନ୍ତି, ଆଉ ଅଧିବାସୀ ମାନେ ମଧ୍ୟ ଯୋଉମାନେ ବଣ ଜଙ୍ଗଲରେ ଯୋଉ ମିଳୁଛି ଯେମିତି ଶିଆଳି ଲତା, ଶିଆଳି ପତ୍ର, ଝୁଣା ଆଉ ମହୁଲ, ଟୋଲା, ଫୁଲ ଝାଡୁ, ଏମିତି ସବୁ ସଂଗ୍ରହ କରି ସେମାନେ ନିଜେ ଆତ୍ମନିର୍ଭରଶୀଳ ହେଇପାରିଛନ୍ତି।

ଚାଷବାସ ଆମର କେବଳ ଏଠି ପ୍ରଥମେ ତ ଧାନ ଚାଷ ହିଁ ବେଶୀ ହଉଥିଲା, ବର୍ତ୍ତମାନ ଅଳ୍ପ କିଛି ଦିନ ହେଲାଣି ଏମାନେ ବାଦାମ ଚାଷ ମଧ୍ୟ କରୁଛନ୍ତି। ବିଶେଷ କରି ଯୋଉ ଯୋଉ ଅଞ୍ଚଳରେ ପାଣିର ସୁବିଧା ରହିଛି ସେଠି ବାଦାମ ଚାଷ କରାଯାଏ ଖରାଦିନ, ଆଉ ଅଳ୍ପ କିଛି ଜାଗାରେ ପନିପରିବା ଚାଷ ମଧ୍ୟ ହେଉଛି। ଆମର ମୁଖ୍ୟତଃ ଏଠି ଦୁଇଟି ପର୍ବ ଆମର ବହୁତ ପ୍ରସିଦ୍ଧ, ଗୋଟିଏ ହେଉଛି ଆମର ଦାମଲଦେଇ ଠାକୁରାଣୀ ଯାତ୍ରା, ଯୋଉଟା ପ୍ରତି ମାଘ ମାସ ପୂର୍ଣ୍ଣିମା ସମୟରେ ହୁଏ। ଦାମଲଦେଇ ଯାତ୍ରାରେ କେବଳ ଏ ଅଞ୍ଚଳ ନୁହେଁ, ମାଲକାନଗିରି ଜିଲ୍ଲାର ଏଇଟା ହେଉଛି ଦ୍ୱିତୀୟ ବଡ଼ ଯାତ୍ରା। ଅନେକ ଲୋକ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଆଦି ଅଞ୍ଚଳରୁ ଆସନ୍ତି, ଆଉ ସେମାନେ ଏଇଠି ତାଙ୍କର ମାନସିକ ବି ଥାଏ, ସେମାନେ କରିକି ଯାଆନ୍ତି। ଏଇଟା ହେଉଛି ଆମ ଅଞ୍ଚଳର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଜାଗା। ଆଉ ଦ୍ୱିତୀୟ କଥା ହେଉଛି ଚୈତ୍ର ପର୍ବ, ଅଷା ପର୍ବ, ଏମିତି ଅନେକ ପର୍ବପର୍ବାଣି ଆମର ଲୋକ।

ପ୍ରକୃତି କୋଳରେ ବସିଛି, ଆପଣ ଦେଖିଲେ ହିଁ ଜାଣିପାରିବେ ଯେ ଆର ଭୌଗୋଳିକ ସ୍ଥିତିକୁ ନେଇ ଖଇରପୁଟ ଗର୍ବ କରେ ଏବଂ ବହୁତ ସୁନ୍ଦର ଲାଗିବ ଯେ ଖଇରପୁଟର ମହତ୍ତ୍ୱ କେତେ ରହିଛି।

0: ବର୍ତ୍ତମାନ ପର୍ଯ୍ୟନ୍ତ ଆନନ୍ଦ ଚାର୍କିସାରଙ୍କଠାରୁ ଖୈରପୁଟ ଗ୍ରାମର ରୂପରେଖ ଏବଂ ସେମାନଙ୍କ ସଫଳତାର କାହାଣୀ ଜାଣିପାରିଲେ।
1: ତେଣୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାରଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।

0: ଆପଣ ଶୁଣୁଛନ୍ତି ମଲ୍ଲାର କାର୍ଯ୍ୟକ୍ରମ। ପ୍ରତି ମଙ୍ଗଳବାର ସକାଳର ମଲ୍ଲାର କାର୍ଯ୍ୟକ୍ରମ ହେଉଛି ଆପଣଙ୍କର।
1: ଅବିଭକ୍ତ କୋରାପୁଟ ଜିଲ୍ଲାର ଛୋଟ ବଡ଼ ଖବରକୁ ନେଇ ଆମେ ପ୍ରତି ସପ୍ତାହ ମଲ୍ଲାର କାର୍ଯ୍ୟକ୍ରମରେ ଆପଣଙ୍କ ସହିତ ଯୋଡ଼ି ହୋଇଥାଉ।
0: ଆପଣମାନେ ଯଦି ଆପଣଙ୍କର ଗାଁର ସୁବିଧା ଅସୁବିଧା ସମ୍ପର୍କରେ ଆମକୁ କିଛି ଜଣାଇବାକୁ ଚାହୁଁଛନ୍ତି ତାହେଲେ ଆମ ସହ

0: ଯୋଗାଯୋଗ କରନ୍ତୁ।
1: ଆମ ସହିତ ଯୋଗାଯୋଗ କରିବା ପାଇଁ ଆମର ମୋବାଇଲ ନମ୍ବରଟି ହେଲା 9438268568।
0: ପୁଣି ଥରେ ଆମର ମୋବାଇଲ ନମ୍ବରଟି କହି ରଖୁଛୁ 9438268568।

0: ଅବିଭକ୍ତ କୋରାପୁଟ ଜିଲ୍ଲା ପାହାଡ଼ କୂଳର ପହିଲି କିରଣ ସବୁବେଳେ ସତରେ ସକାଳୁ ସକାଳୁ ପର୍ଯ୍ୟଟକ ଏବଂ ପଥଚାରୀଙ୍କୁ ହାତଠାରେ ଡାକୁଥିବା ଭଳି ମନେ ହୁଏ।
1: ଏଠାରେ ଅନେକ ପର୍ଯ୍ୟଟନ ସ୍ଥଳ ସବୁ ରହିଛି
0: ଯାହାକି ସମସ୍ତଙ୍କୁ ଆକୃଷ୍ଟ କରିଥାଏ।
1: ଆଉ ଯଦି ମାଲକାନଗିରି ଜିଲ୍ଲା କଥା କହିବା ତାହେଲେ ଏହି ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ସବୁ ରହିଛି
0: ଯାହାକି ଅର୍ଥନୈତିକ ଦୃଷ୍ଟିକୋଣରୁ ଜିଲ୍ଲା ପାଇଁ ସହାୟକ ହୋଇପାରୁଛି।
1: ତେବେ ଚାଲନ୍ତୁ ନା ମାଲକାନଗିରି ଜିଲ୍ଲାରେ ରହିଥିବା ଏକାଗୁଡ଼ି ଜଳପ୍ରପାତ ବିଷୟରେ ଆଜି ଆମେ ଜଣେ ପର୍ଯ୍ୟଟକ ଏବଂ ଶିକ୍ଷକ ଦେବରାଜ ସେଠୀ ସାର୍ଙ୍କ ଠାରୁ ଜାଣିବା।
2: ମାଲକାନଗିରି ଓଡ଼ିଶାର ଏକ ଲୁଚି ରହିଥିବା ରତ୍ନ। ପୂର୍ବଘାଟ ପର୍ବତମାଳାର ଅଂଶ ହୋଇଥିବାରୁ ଏଠି ଅଧିକାଂଶ ପାହାଡ଼, ଘଞ୍ଚ ଜଙ୍ଗଲ ଓ ଆଦିବାସୀ ସଂସ୍କୃତିରେ ଭରପୁର। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ନିର୍ମଳ ଜଳପ୍ରପାତ ଓ ଶାନ୍ତ ଜଳଭଣ୍ଡାର ପାଇଁ ପ୍ରସିଦ୍ଧ। କେବେ ଆସନ୍ତୁ ନା ମାଲକାନଗିରି ଜିଲ୍ଲାକୁ ବୁଲିବା ପାଇଁ, ପର୍ଯ୍ୟଟନର ଗନ୍ତାଘର ଏହି ମାଲକାନଗିରି। ବର୍ତ୍ତମାନ ଟ୍ରାଭେଲ ବ୍ଲଗରଙ୍କ ପ୍ରଥମ ପସନ୍ଦ ଏବେ ଏହି ମାଲକାନଗିରି। ମାଲକାନଗିରି ଜିଲ୍ଲାରେ ପ୍ରମୁଖ ଜଳପ୍ରପାତ ଗୁଡ଼ିକ ରହିଛି ଯେଉଁଟା ପର୍ଯ୍ୟଟନ ସ୍ଥଳୀ ରୂପେ ପ୍ରସିଦ୍ଧି ହାସଲ କରିଛି। ଆମାକୁଣ୍ଡ ଖଇରପୁଟ ବ୍ଲକ ଅନ୍ତର୍ଗତ ଆମାକୁଣ୍ଡ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ଏହି ଜଳପ୍ରପାତ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରମାଣ। ନୀଳ ପାଣିର କୁଣ୍ଡ, ପଥର ଉପରେ ବର୍ଷା ପାଣି ପଡ଼ିବା ଏବଂ ପାଖରେ ଥିବା ଗୁମ୍ଫା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷଣୀୟ କରେ। ସେହିଭଳି ଡକ୍ରାଯୋଡ଼ି କାଲିମେଳା ବ୍ଲକ ଅନ୍ତର୍ଗତ ଏହି ଡକ୍ରାଯୋଡ଼ି କାଲିମେଳାଠାରୁ ମାତ୍ର 20 କିଲୋମିଟର ଏବଂ ମାଲକାନଗିରି ସଦର ମହାକୁମାଠାରୁ 51 କିଲୋମିଟର ଦୂରରେ ଅବସ୍ଥିତ ଏହି ଡକ୍ରାଯୋଡ଼ି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ଅତ୍ୟନ୍ତ ସୁନ୍ଦର। ଆନ୍ଧ୍ର ଓଡ଼ିଶା ସୀମାରେ ଥିବା ଏହି ଶାନ୍ତ ଜାଗା ଦୁଇ ରାଜ୍ୟର ଲୋକଙ୍କର ପ୍ରିୟ। ସେହିଭଳି ବଣ୍ଡାକୁଣ୍ଡ ଯେଉଁଠି କଳା ପଥର ଉପରେ ଧଳା ପାଣି, ଚାରିପଟେ ଘଞ୍ଚ ପାହାଡ଼। ଖଇରପୁଟ ବ୍ଲକ ଅନ୍ତର୍ଗତ ପାଲକାଗୁଡ଼ା ଜଳପ୍ରପାତ ମଧ୍ୟ ଅତ୍ୟନ୍ତ ସୁନ୍ଦର ହୋଇଛି। ସେଭଳି ମାଥିଲି ବ୍ଲକ ଅନ୍ତର୍ଗତ ମାୟାକୁଣ୍ଡ ଯାହା ତୁଳସୀ ଡଙ୍ଗରରେ ଅବସ୍ଥିତ ଏହି ବହୁସ୍ତରୀୟ ଜଳପ୍ରପାତ ମଧ୍ୟ ଦର୍ଶକଙ୍କୁ ମୋହିତ କରିଥାଏ। ଖଇରପୁଟ ବ୍ଲକ ଅନ୍ତର୍ଗତ ମାଡ୍କାପଦର ପଞ୍ଚାୟତର ସୁକ୍ରିପୁଟ ନିକଟରେ ଅବସ୍ଥିତ ଗୁମା ଝରଣ ମଧ୍ୟ ଅତ୍ୟନ୍ତ ସୁନ୍ଦର ଜଳପ୍ରପାତଟିଏ। ସେଭଳି ନାରେଙ୍ଗି ଝୋଲା ପ୍ରାୟ 300 ଫୁଟ ଉଚ୍ଚତାରେ ସବୁଜ ଘାସର ମଇଦାନ ଏବଂ ଜଳପ୍ରପାତ ଅନନ୍ୟ ପର୍ଯ୍ୟଟନ ସ୍ଥଳୀ। ସେହିଭଳି ଆନ୍ଧ୍ର ଓଡ଼ିଶା ସୀମାର ତରାବୁ ୱାଟରଫଲ ଏବଂ ଗାରିଆ ଡୁଡୁମା ଭଳି ଜଳପ୍ରପାତ ରହିଛି ଏହି ଜିଲ୍ଲାରେ।

ତେବେ ଆଜି ଆମେ ଆଲୋଚନା କରିବା, ଜାଣିବା ଗୋଟିଏ ଜଳପ୍ରପାତ, ଗୋଟିଏ ସୁନ୍ଦର ଦର୍ଶନୀୟ ସ୍ଥାନ ଯେଉଁଟାକି ଏକାଗୁଡ଼ି। ଆପଣମାନେ ଆସନ୍ତୁ, ସତରେ ମାଲକାନଗିରି ଜିଲ୍ଲା ଓଡ଼ିଶାର ଭୂସ୍ୱର୍ଗ, ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ, ଜଳପ୍ରପାତ ଭରା ଏହି ଜିଲ୍ଲାକୁ ଲୋକେ ହେଭେନ୍ ଅଫ୍ ଓଡ଼ିଶା ବୋଲି ମଧ୍ୟ କହନ୍ତି, ଯେଉଁଠି ଆକାଶକୁ ମେଘ ଚୁମ୍ବନ ଦେଇଥାଏ। ଏହିଭଳି ଭାବରେ ଅନେକ ଦର୍ଶନୀୟ ସ୍ଥାନ ରହିଛି। ବାୟାପଡ଼ା ଘାଟି ଅଞ୍ଚଳ ରହିଛି, ସେଭଳି ଗୋଇ ପାହାଡ଼, ମଲ୍ଲିକେଶ୍ୱର ପାହାଡ଼, ଏଭଳି ଅନେକ ଦର୍ଶନୀୟ ସ୍ଥାନ ସବୁ ରହିଛି। କିନ୍ତୁ ଆଜି ଆମେ ଗୋଟିଏ ସୁନ୍ଦର ଦର୍ଶନୀୟ ସ୍ଥାନ, ଗୋଟିଏ ସୁନ୍ଦର ଜଳପ୍ରପାତ ଏକାଗୁଡ଼ି, ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିବା। ଏକାଗୁଡ଼ି ମାଥିଲି ବ୍ଲକ ଅନ୍ତର୍ଗତ ସାଲିମି ପଞ୍ଚାୟତରେ ଅବସ୍ଥିତ। ଏହା ମାଲକାନଗିରିର ଗୋଟିଏ ଲୁଚି ରହିଥିବା ସ୍ୱର୍ଗ। ମାଥିଲି ବ୍ଲକର ସାଲିମି ଗାଁ ନିକଟରେ ଥିବା ଏକାଗୁଡ଼ି ଏବେ ମାଲକାନଗିରି ଜିଲ୍ଲାର ସବୁଠୁ ଚର୍ଚ୍ଚିତ ଜଳପ୍ରପାତ। ଲୋକେ ଏହାକୁ ଏକାଗୁଡ଼ି ବା ସାଲିମ ଜଳପ୍ରପାତ ବୋଲି ମଧ୍ୟ କହିଥାନ୍ତି। ଏହାର ଅବସ୍ଥାନ ଓ ବିଶେଷତ୍ୱ ଯଦି ଆମେ ଦେଖିବା, ଉଚ୍ଚତା ପ୍ରାୟ 200 ଫୁଟ ବା 60 ମିଟର, ମାଲକାନଗିରିର ସବୁଠୁ ଉଚ୍ଚ ଜଳପ୍ରପାତ ବୋଲି ମଧ୍ୟ କୁହାଯାଏ। ଆମେ ଏହି ଗାଁକୁ ପହଞ୍ଚିବା ପାଇଁ ହେଲେ ଆମେ ଧାକଡ଼ ରାଶି ରାସ୍ତା ଦେଇକି ଆମେ ଯାଇପାରିବା, ଯେଉଁଟା ମାଥିଲି ଠାରୁ ପ୍ରାୟ 30 କିଲୋମିଟର ଏବଂ ମାଲକାନଗିରି ସଦର ମହାକୁମା ଠାରୁ 70 କିଲୋମିଟର ଦୂରରେ ଅବସ୍ଥିତ। 326 ନମ୍ବର ଜାତୀୟ ରାଜପଥରୁ ଆମେ ସିଧାସଳଖ ମାଥିଲି ଠୁ ସାଲିମି ଦେଇ ଏହି ଗାଁ ବା ଏହି ଏକାଗୁଡ଼ି ଜଳପ୍ରପାତରେ ପହଞ୍ଚିପାରିବା। ଏକାଗୁଡ଼ି ଜଳପ୍ରପାତଟି ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଘଞ୍ଚ ଜଙ୍ଗଲ ମଧ୍ୟରେ ଶାଗୁଆନ ଗଛ, ବାଉଁଶ ବଣ ଏବଂ ପାହାଡ଼ ମଝିରେ ମଝିରେ 200 ଫୁଟ ଉଚ୍ଚରୁ ପାଣି ପଡ଼ୁଛି। ତଳେ ବଡ଼ କୁଣ୍ଡଟିଏ ରହିଛି ଏବଂ ସେଠି ଏତେ ସୁନ୍ଦର ପରିବେଶ ରହିଛି, ପ୍ରାକୃତିକ ପରିବେଶ ଶୋଭାରାଜି ବିରାଜିତ କରୁଛି। ଜଙ୍ଗଲର ଚାରିପଟେ ଆମେ ଠେକୁଆ, ମାଙ୍କଡ଼, ବିଭିନ୍ନ ପଶୁପକ୍ଷୀଙ୍କୁ ଆମେ ଦେଖିବାକୁ ପାଇପାରିବା। ଏବଂ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଏକାଗୁଡ଼ି ଆମର ଓଡ଼ିଶା ଏବଂ ଛତିଶଗଡ଼ର ସୀମା ଅଞ୍ଚଳରେ ମଧ୍ୟ ଅବସ୍ଥିତ ରହିଛି। ଯେମିତିକି ସାଲିମି ଠାରୁ ଆମେ ଯଦି ପ୍ରାୟ 30-40 କିଲୋମିଟର ଆଗକୁ ଯିବା, ତାହେଲେ ଛତିଶଗଡ଼ ଆମେ ରାଜ୍ୟ ପାଇପାରିବା। ଏବଂ ଏହି ଏକାଗୁଡ଼ିକୁ ଛତିଶଗଡ଼ ଅଞ୍ଚଳରୁ ମଧ୍ୟ ଅନେକ ଦର୍ଶକ ଆସନ୍ତି। ବିଶେଷ କରି ଆମେ ଯଦି ଦେଖିବା, ସବୁଠୁ ଭଲ ସମୟ ହେଉଛି ଅକ୍ଟୋବର ମାସରୁ ମାର୍ଚ୍ଚ ପର୍ଯ୍ୟନ୍ତ ଶୀତଦିନ ସମୟ। ଆପଣମାନେ ଏହି ସମୟରେ ଆସି ଏହାର ପ୍ରାକୃତିକ ଶୋଭାରାଜିକୁ ଆପଣମାନେ ଅନୁଭବ କରିପାରିବେ। ବର୍ତ୍ତମାନ ଅନେକ ଟ୍ରାଭେଲ ବ୍ଲଗର ଏହି ଏକାଗୁଡ଼ିକୁ ଆସୁଛନ୍ତି, ନିଜ ନିଜର ଭିଡ଼ିଓ ସୁଟିଂ କରୁଛନ୍ତି ଏବଂ ଏହି ଏକାଗୁଡ଼ି ଯୁବପିଢ଼ିଙ୍କର ବର୍ତ୍ତମାନ ଗୋଟିଏ ପ୍ରଶଂସନୀୟ ପର୍ଯ୍ୟଟନସ୍ଥଳୀ ପାଲଟିଛି। ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଠିକାର କାଠ ପୋଲ ଏବଂ ବାଉଁଶର ସାକୋ ଏବଂ ଲଭର୍ସ ପଏଣ୍ଟ ପ୍ରଶଂସା ସାଉଁଟୁଛି। ଆମେ ଆଦିଭୂମି ମାଲ୍ୟବନ୍ତର ଶୋଭାରାଜିକୁ ପରିବର୍ଦ୍ଧନ କରୁଛି ଏହି ଏକାଗୁଡ଼ି, ଏହି ଦର୍ଶନୀୟ ଜଳପ୍ରପାତ। ଗାଦବା, ହଲବି, ଦୁରୁଆ, ଭୂମିଆଙ୍କ ଆଦିମ ଜନଜାତିଙ୍କର ଆଦିଭୂମି ଏହି ଅଞ୍ଚଳ। ଛତିଶଗଡ଼ ରାଜ୍ୟରୁ ମଧ୍ୟ ଅନେକ ପର୍ଯ୍ୟଟକ ଆସିଥାନ୍ତି ଏହି ଏକାଗୁଡ଼ି ଜଳପ୍ରପାତ ଦର୍ଶନ କରିବା ନିମନ୍ତେ।

ପହଞ୍ଚି ପାରିବା। ଏହି ପର୍ଯ୍ୟଟନସ୍ଥଳୀର ବିକାଶ ଅଞ୍ଚଳର ଆର୍ଥିକ ବିକାଶରେ ସହଭାଗୀ ହୋଇପାରିବ, ତେଣୁ ସ୍ଥାନୀୟ ପ୍ରଶାସନ ଏହି ଦିଗ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହୁଅଛି। ଆମେ ପ୍ରାକୃତିକ ଶୋଭାରାଜିର ଅନୁଭବ ପରେ ଗଲାବେଳେ ପରିବେଶକୁ ସଫା ଏବଂ ସ୍ୱଚ୍ଛ ରଖିବା କଥା, ଯେଭଳି ଏହି କଥା ଆମେ ନ ଭୁଲିବା ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା। ମାନସିକ ଶାନ୍ତିର ସୁନ୍ଦର ଗନ୍ତାଘରଟିଏ ଏକାଗୁଡ଼ି, ଆସନ୍ତୁ ନା କେବେ ଅନୁଭବ କରନ୍ତୁ ଏହି ଭୂସ୍ୱର୍ଗକୁ।

0: ବର୍ତ୍ତମାନ ପର୍ଯ୍ୟନ୍ତ ମାଲକାନଗିରି ଜିଲ୍ଲାରେ ରହିଥିବା ପର୍ଯ୍ୟଟନସ୍ଥଳ ଏକାଗୁଡ଼ି ସମ୍ପର୍କରେ ଦେବରାଜ ସେଠୀ ସାର୍ଙ୍କ ଠାରୁ ବହୁତ କିଛି ଜାଣିପାରିଲି।
1: ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
0: ଆମେ ସବୁ ପର୍ଯ୍ୟଟନ ସ୍ଥଳକୁ ବୁଲିଯିବା ଆଉ ସେହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା
1: ଏବଂ ସେହି ପର୍ଯ୍ୟଟନ ସ୍ଥଳକୁ ସଫା ସୁତୁରା ରଖିବା।

0: ତେବେ ଆଜି ତ ସମୟ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମେ ଆପଣଙ୍କୁ ଏତିକି କହି ରଖୁଛୁ, ଆଜିର ଏହି ମନଭରା ଗାଁ କାହାଣୀ ଏବଂ ଶିକ୍ଷଣୀୟ ବିଶେଷ ପ୍ରସଙ୍ଗ ଆପଣଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ।
1: ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568।
0: ପୁଣି ଥରେ ମୋବାଇଲ ନମ୍ବରଟି କହି ରଖୁଛୁ 9438268568। ଏହି ନମ୍ବରରେ ଆପଣ ଆମ ସହ ଯୋଗାଯୋଗ କରିପାରିବେ।

ବର୍ଣ୍ଣ ପିବା ବର୍ଣ୍ଣାଳୀରେ ଶୁଣିଲେ ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ମହ୍ଲାର। ଆଜି ଏଥିରେ ଶୁଣିଲେ ଗାଁ କାହାଣୀରେ ଖଇରପୁଟ ଗାଁ ସମ୍ପର୍କରେ, ବିଶେଷ ପ୍ରସଙ୍ଗରେ ଶୁଣିଲେ ମାଲକାନଗିରି ଜିଲ୍ଲାର ପର୍ଯ୍ୟଟନ ସ୍ଥଳ ଏକାଗୁଡ଼ି ସମ୍ପର୍କରେ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ସଂଯୁକ୍ତା ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆକାଶବାଣୀ ଜୟପୁର ଶୁଣନ୍ତୁ, ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 8:30 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ। ଆଜି ପାଇଁ ଶିଳ୍ପୀମାନେ ହେଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିକନ୍ଧା ଶତପଥୀ। କେତୋଟି ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା ଏବଂ କୁମାର ସାନୁ। ସକାଳ 9:00 ଗୀତିଧାରାରେ ପ୍ରଚାର କରିବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସକାଳ 9:30 ଭେଟିଦେବୁ ବର୍ଣ୍ଣମଲ୍ଲିକା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲୋକଗୀତର କଣ୍ଠଶିଳ୍ପୀ ରବୀନ୍ଦ୍ର ନାୟକଙ୍କ ସହ ସାକ୍ଷାତକାର। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 10:05 ଦିନ 12:00। ଦିନ 2:15 ସନ୍ଧ୍ୟା 6:10 ଏବଂ ରାତି 10:30 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ଆଜି ପୂର୍ବାହ୍ନ 10:30। ଆଜି ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। କନ୍ଧବାସାର କାର୍ଯ୍ୟକ୍ରମ ପୁନେଲେଞ୍ଜୁ ଶୁଣିବେ ଆଜି ଦିନ 12:30। କେତୋଟି ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଆଜି ଦିନ 1:20। ଏଥିରେ ଶୁଣିବେ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ। ପରେ ରହିଛି ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ, ଏ ସମ୍ପର୍କରେ ଏକ ସାକ୍ଷାତକାର। ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର, ବର୍ଷା ଋତୁରେ ହେଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ଆଲୋଚନା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ, ପରେ ବିଜ୍ଞାନ ବିଚିତ୍ରରେ ରହିଛି ବର୍ଷା ହୁଏ କେମିତି, ବିଜୁଳି ମାରି କାହିଁକି। ପରେ ଶୁଣିବେ ବନ୍ୟପ୍ରାଣୀ ସୁରକ୍ଷା, ଜୀବନ ରକ୍ଷା ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:30 ଶୁଣିବେ ହ୍ୟାଲୋ ଚୈତିଜାନ କାର୍ଯ୍ୟକ୍ରମ। ସଂସଦ ସମୀକ୍ଷା ଶୁଣିବେ ରାତି 8:00। ରେଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସ୍ୱଚ୍ଛ ଆମ ଭାରତ। ଏହି କାର୍ଯ୍ୟକ୍ରମ ଶୁଣିବେ ରାତି 8:15। ଏଥିରେ ଶୁଣିବେ ବର୍ଷା ଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର। ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:35। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ। ରେଲି କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ସମୟ ସକାଳ 8:00 ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ, ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରେଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: यार सच बताऊं, अभी तो गर्मियां शुरू हुई है और ₹7,000 का बिजली बिल भी आने लगा। वाइफ कब से बोल रही है सोलर पैनल लगवाने के लिए, बोलती है सरकार सब्सिडी भी दे रही है। मैंने जिनको पूछा सबका बिजली बिल जीरो आ रहा है, इस बार तो लगवा ही देता हूँ। जब बिजली मुफ्त मिलती है तो ले क्यों नहीं रहे भाई, आप भी लगवा ही दो। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें pmsuryaghar.gov.in।
2: क्या आप परेशानियों से घिरे हैं, मन भारी है और कोई रास्ता नजर नहीं आ रहा? याद रखें, समाधान आपके पास है। टेलीमानस के निशुल्क नंबर 14416 पर कॉल करें। कहीं से भी कभी भी 24 घंटे यह सुविधा उपलब्ध है। यहाँ आपकी बात सुनी जाती है, समझी जाती है और आपको सही दिशा दी जाती है। आप अकेले नहीं है, मदद बस एक कॉल दूर है।
3: नमस्कार, आकाशवाणी से समाचार प्रभात के साथ मैं फरहत नाज। और अब मुख्य समाचार। संसदीय समिति ने फेसबुक से प्रधानमंत्री नरेंद्र मोदी का वीडियो हटाए जाने पर मेटा की आलोचना की। मुख्य कार्यकारी अधिकारी मार्क जकरबर्ग से माफी की मांग की। एनडीए संसदीय दल की साप्ताहिक मंगल मिलन बैठक आज सुबह नई दिल्ली में। सर्वोच्च न्यायालय ने कहा राज्य सरकारें हालिया विरोध प्रदर्शनों में विद्यार्थियों के नाम दर्ज प्राथमिकी बंद करने या वापस लेने के लिए स्वतः

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ଗୀତ ରଚନା କରିଥିଲେ ବାବାଜୀ ଚରଣ ଜେନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ଅରୁଣ ମନ୍ତ୍ରୀଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ।

ଆପଣମାନେ ଶୁଣୁଛନ୍ତି ଲଘୁ ସଙ୍ଗୀତ। ଏଥର ଶିଳ୍ପୀ ହେଲେ ଶୈଳ ଭାମା। ଗୀତ ରଚନା କରିଛନ୍ତି ମାନସ ରଞ୍ଜନ। ସଙ୍ଗୀତ ପରିଚାଳନା ଶରତ ନାୟକ।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ପାମିଲା ଜେନ। ଗୀତ ରଚନା ପଞ୍ଚନା ନାୟକ, ସଙ୍ଗୀତ ପରିଚାଳନା ଗଗନ ବିହାରୀ।

ଶୁଣିଲେ କେତୋଟି ଲଘୁ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ, ଫୁଲ ଅର୍ କାଣ୍ଠେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପଡ଼ବାଲ ଏବଂ କୋମର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନାଦିମ ଶ୍ରବଣ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ସାୟା ଚଳଚ୍ଚିତ୍ରର ଗୀତ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା କରିଛନ୍ତି ଆନନ୍ଦ ପକ୍ସି। ସଙ୍ଗୀତ ପରିଚାଳନା ଏମ୍ଏମ୍ କ୍ରିମ୍।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଗୀତିଧାରାରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ସିର୍ଫ ତୁମ୍ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ପ୍ୟାର କେ ଅତୋ ଡରନା କ୍ୟା ଏହି ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସୁଧାକର ଶର୍ମା, ସଙ୍ଗୀତ ପରିଚାଳନା ହିମେଶ ରେଶମିଆ।

ଗୀତିଧାରାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ସକାଳ 9:30 ପ୍ରଚାର କରୁଛୁ ବନ୍ନାମଲ୍ଲିକା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନାରେ ଅଛନ୍ତି ଅପର୍ଣ୍ଣା ପଟ୍ଟନାୟକ।

0: ଭାଷା କେବଳ କଥା କହିବାର ମାଧ୍ୟମ ନୁହେଁ, ଏହା ଗୋଟିଏ ସମ୍ପ୍ରଦାୟର ଇତିହାସ, ସଂସ୍କୃତି ଆଉ ଅସ୍ମିତାର ପରିଚୟ। ଆଉ ସେହି ଭାଷାକୁ ବଞ୍ଚାଇ ରଖିବାରେ ଯେଉଁମାନେ ନିଜ ଜୀବନର ଏକ ବଡ଼ ଅଂଶ ସମର୍ପିତ କରନ୍ତି, ସେମାନେ ପ୍ରକୃତରେ ସମାଜର ଅମୂଲ୍ୟ ସମ୍ପଦ। ଏହି ସମ୍ପଦକୁ ସଜାଇ ଆପଣଙ୍କ ପାଖରେ ପହଞ୍ଚାଉଥିବା ଆମର ବର୍ଣ୍ଣମାଲିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ। ଆଜି ପାଇଁ ଆପଣଙ୍କ ପାଖରେ ମୁଁ ଅପର୍ଣ୍ଣା ପଟ୍ଟନାୟକ, ନମସ୍କାର।
1: ତୁ ନଥିଲେ ପାଖେ ଲାଗେ ନା ମଜା, ଆରେ ଆମର ମନର ରାଜା। ତୁ ନଥିଲେ ପାଖେ ଲାଗେ ନା ମଜା, ଲାଡ଼ଲିରେ ମୋର ପାଗ।

0: ଭିତ୍ତିକ ରାସ୍ତାଘାଟ, ପାନୀୟ ଜଳ ସମସ୍ୟା, ଯେକୌଣସି ସମସ୍ୟାଗତ ଭିଡ଼ିଓ ମଧ୍ୟ ମୁଁ ଫେସବୁକ୍ରେ ଅପଲୋଡ୍ କରୁଛି। ତା ସହିତ ଇନଷ୍ଟାଗ୍ରାମରେ ଆମ ଅଭିଯୁକ୍ତ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଦେଶିଆ ଭାଷାର ଚାଖନା ବଖନା, ଯୋଉଟାକି ଢଗ ଢମାଳି ଟାଇପ୍ର ଏସବୁ ଭିଡ଼ିଓ ମଧ୍ୟ ମୁଁ ମଜାଳିଆ ଭିଡ଼ିଓ ମଧ୍ୟ ଇନଷ୍ଟାଗ୍ରାମରେ ଅପଲୋଡ୍ କରୁଛି। ପରଜା ଭାଷାରେ, କନ୍ଧ ଭାଷାରେ ଏବଂ କୋରାପୁଟିଆ କମାର ଭାଷାରେ ମଧ୍ୟ ଏସବୁ ଅପଲୋଡ୍ କରୁଛି।
1: ଏଇ ଯୋଉ କହିଲେ ସାର୍ ଚାକନା ବାକନା, ମାନେ ଆମର ଯୋଉ ଢଗ ଢମାଳି କଥା କହିଲେ, ସେମାନେ ଆଦିବାସୀ ଭାଷାରେ ମଧ୍ୟ ରହିଛି?
0: ହଁ, ଆଦିବାସୀ ଭାଷାରେ ମଧ୍ୟ ରହିଛି ମ୍ୟାଡମ। ଚାକନା ବକନା ଯୋଉଟାକି ଢଗ ଢମାଳି, ସେଇଟା ମଧ୍ୟ ରହିଛି।
1: ଶୁଣେଇବେ?
0: ନିଶ୍ଚୟ ମ୍ୟାଡମ। ଦେଖନ୍ତୁ ମ୍ୟାଡମ, ଆମର ଦଶମନ୍ତପୁର ନେଇକରି ମୁଁ ବିପଦ ଚାକନା ଗୋଟେ ଦିଟା କହୁଛି। ସାର୍ଟ ପିନ୍ଧିଲି ଟାଇଟ୍ ଟାଇଟ୍, ପ୍ୟାଣ୍ଟ ପିନ୍ଧିଲି ଢିଲା, ଆଲେମୁର ନନି ସାର୍ଟ ପିନ୍ଧିଲି ଟାଇଟ୍ ଟାଇଟ୍, ପ୍ୟାଣ୍ଟ ପିନ୍ଧିଲି ଢିଲା, ଦଶଟା ମନ୍ତ୍ର ଫୁକି ଦେବି ମୁଇଁ, ଦଶମନ୍ତପୁରିଆ ପିଲା କାଇ ନନି ଆଲେ ଦଶମନ୍ତପୁରିଆ ପିଲା।
1: ବହୁତ ସୁନ୍ଦର। ଆଉ ଆଉ କିଛି ଗୋଟେ କୁହନ୍ତୁ, ଯେମିତିକି ଆମର ଆଦିବାସୀ ଭାଷା ସଂସ୍କୃତିକୁ।
0: ନିଶ୍ଚୟ ମ୍ୟାଡମ, ସେଇଟା ଆମ ଦେଶିଆ ଭାଷା ମଧ୍ୟ, କନ୍ଧ ଭାଷା ମଧ୍ୟ ଟିକେ କିଛି ଯାଉଛି କନ୍ଧ ଭାଷା। ତାପରେ ଆମ ଦଶମନ୍ତପୁର ଆଉ ଲକ୍ଷ୍ମୀପୁର ଟିକିରି ଅଞ୍ଚଳର ଆମ ପରଜା ଭାଷା ମଧ୍ୟ। ଆଉ ମୁଁ ଯୋଉ ଗୋଟେ ଗୀତ ଗାଇଥିଲି ମ୍ୟାଡମ, ଦେଖନ୍ତୁ, ଯୋଉଟା କି ମାରରେ ବାଇ ମଦଳି ବଳି କରି ପରଜା ଭାଷା, ଏଇଟା ମୁଁ ଟିକେ ଶ୍ରୋତାବଦ୍ଧ ମାନଙ୍କୁ ମୁଁ ଶୁଣେଇ ଦଉଛି। ଯୋଉଟା କି ଆମର ଏଲପି ଚକ୍ର ଭାଇ ଏବଂ ଆମର ଜ୍ୟୋତି ପୂଜାରୀ ଭଉଣୀ ଗୀତ ଗାଇଛନ୍ତି, ଯୋଉଟା ରିଲିଜ ହେଇସାରିଛି। ମାରେ ବାଇ ମଦଡୁ ଟିମ କଲି କିଡ଼ କରି, ନାଚ ଗାନ ନିରି ଯୋଡି ଲେବର ଲେଞ୍ଜର କରି, ମାରେ ବାଇ ମଦଡୁ ଟିମ କଲି କିଡ଼ କରି, ନାଚରେ ବାଇ ଦାଙ୍ଗୁଡା ଲେବର ଲେଞ୍ଜର କରି, ଚିନ୍ଦି କାନ୍ଦା ଚେରେ ନୁନି ଚାଲି ହାଗୁ ମେରେ କାଇ, ମନୁରିଲେ ଉଟିଅ ବେଗରେ ଆବେ ଆବେ ନୁନି ଆବେ ଆବେ ବାରି, ଯୁବେ ଯୁବେ ନୁନି ଯୁବେ ଆବେ ବାରି, ଆମରେ ବାଇ ମଦଡୁ ଟିମ କଲି କଡ କରି, ନାଚ ଗାନ ନିରି ଯୋଡି ଲେବର ଲେଞ୍ଜର କରି, ଓ ଲେବର ଲେଞ୍ଜର କରି।
1: ୱା ୱା ୱା, ବହୁତ ସୁନ୍ଦର ଆପଣଙ୍କର କଣ୍ଠ, ଗୀତ ମଧ୍ୟ ବହୁତ ଭଲ ଲାଗିଲା। ତେବେ ଏଇଟା କୋଉ ଭାଷା ସାର, ବୁଝି ହେଲା?
0: ଏଇଟା ହଉଛି ଆମ ପରଜା ଭାଷା, ଯୋଉଟା କି କୋରାପୁଟ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଅଞ୍ଚଳ ପରଜା ଭାଷା।
1: ତ କଣ ଗାଉଥିଲେ ଏଇତର ଗୀତର ଅର୍ଥ ଟିକେ କହିବେ?
0: ଦେଖନ୍ତୁ ମ୍ୟାଡମ, ୟାର ଅର୍ଥ ହଉଛି ମାରେ ଭାଇ ମଦଡୁ, ମଦଡୁ ବୋଲି ଗୋଟେ ଯୋଉଟା କି ଢୋଲ, ଢୋଲ ସହିତ ଯୋଉଟା କି ଯୋଡି ହୁଏ, ମର୍ଦଳ ବୋଲି କୁହନ୍ତି, ତାଠୁ ଟିକେ ବଡ ହୋଇଥାଏ। ତ ସେଇ ମଦଡୁ ମଦଡୁ ମାରୁଥିଲେ, ମାରେ ଭାଇ ମଦଡୁ ଟିମକ ଲିକଡ କରି, ଏହାର ଅର୍ଥ ଟିମକ ଲିକଡ, ଯୋଉ ମଦଳଟା ମାରୁଥିଲେ, ନାଚରେ ଭାଇ ଦଙ୍ଗୁଡା ଲେବର ଲେଞ୍ଜର କରି। ଲେବର ଲେଞ୍ଜର ଅର୍ଥ ହଉଛି ପ୍ରକୃତରେ ପରଜା ଭାଷାରେ ହଉଛି ମ୍ୟାଡମ, ଯୋଉଟା କି କିଛି ହୋସ ନଥିବ, ଏମିତି ତା ଖୁସିରେ ବହୁତ ବେହୋସର ବହୁତ ଖୁସିର ସହିତ ସେମାନେ ନାଚୁଥିବେ,
1: ମତୁଆଲା ହେଇ ନାଚୁଥିବେ।
0: ହଁ, ମତୁଆଲା ହେଇକି ନାଚୁଥିବେ। ରିଞ୍ଜଡା ରିଞ୍ଜଡି, ଯୋଉଟା କି ରିଞ୍ଜଡି ସେମାନେ କଣ କହୁଛନ୍ତି, ଯୋଉ ଗୀତ ଗାଇବା ସିଷ୍ଟମରେ ମୁଁ କହିଦଉଛି, ଆଦିବାସୀ ପରଜା ଜନଜାତି ଗୋଟେ ମହିଳା ଓ ପୁରୁଷ ସେମାନେ ତାଙ୍କର ଗୋଟେ ବେଶ ପୋଷାକକୁ ନେଇକରି ଗୋଟେ ରିଞ୍ଜଡା ରିଞ୍ଜଡି ଟାଇପ୍ର ସେମାନେ ପୂର୍ବ କାଳରେ ସେସବୁ ଯୋଡିକି ଯୋଉ ଗୀତଟା ବନା ହେଇଛି।
1: ଏଇ ଭାଷା କଥା ଯେତେବେଳେ ଆସିଲା ସାର ମନେ ପଡିଲା, ଆପଣ ପରଜା ଭାଷା ସହିତ କନ୍ଧ ଓ କମାର ଭାଷାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ଆପଣଙ୍କର ପ୍ରତ୍ୟେକ ଭିଡିଓରେ, ପ୍ରତ୍ୟେକ ଇନଷ୍ଟାଗ୍ରାମରେ, କିଭଳି ଭାବରେ ସେଗୁଡିକ ଆହୁରି ଉଜ୍ଜୀବିତ ହେଉ। କିନ୍ତୁ ବର୍ତ୍ତମାନ ଦେଖା ଯାଉଛି କମାର ଭାଷା ପ୍ରାୟତଃ କେହି ଜାଣୁନାହାନ୍ତି, ମାନେ ଏମିତି ଭାଷା ଗୋଟେ ଅଛି ବୋଲି ବି ସାଧାରଣ ଲୋକଙ୍କର ଧାରଣାରେ ହିଁ ନାହିଁ। ତ ସେ କମାର ଭାଷା କଣ ଆଉ କୋଉ ଅଞ୍ଚଳରେ ସେଟା ବେଶୀ ପ୍ରଚଳିତ ରହୁଛି?
0: ଦେଖନ୍ତି ମାନେ, ବହୁତ ଭଲ ପ୍ରଶ୍ନଟେ ଆପଣ କଲେ, ବହୁତ ଖୁସି ଲାଗିଲା। କାହିଁକି ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଓଡ଼ିଶାରେ ମଧ୍ୟ ତ କମାର ଭାଷା ଲୁପ୍ତ ପ୍ରାୟ, କିନ୍ତୁ ବର୍ତ୍ତମାନ ଉଜ୍ଜୀବିତ ଅଛି ଦଶମନ୍ତପୁର ଅଞ୍ଚଳ କେବଳ, କିଛି କିଛି ଅଂଶ କୋରାପୁଟ ଅଞ୍ଚଳ, କିଛି କିଛି ଅଂଶ ଅଛି ଭାଷାଟା, କିନ୍ତୁ ଲୋକ ଏତେଟା କହୁନାହାନ୍ତି। ପ୍ରକୃତରେ ଆମ ଦଶମନ୍ତପୁର ଅଞ୍ଚଳ ଖୁବ ଅଧିକାଂଶ ଭାବରେ ସମସ୍ତେ କଥାବାର୍ତ୍ତା କରନ୍ତି। ସେଇଟା ଆମ ଅଭିଯୁକ୍ତ କୋରାପୁଟ ଜିଲ୍ଲାର ଗୋଟେ ଭଲ, ଆମ ବନବାସୀ ଯୋଉଟା କି ହିଲ୍ ଟ୍ରାଇବ୍ ଆକ୍ଟରେ ପୂର୍ବରେ ଥିଲେ, ସେମାନେ ସେ ବନବାସୀ କମାର ସମାଜ ହିସାବରେ ସେମାନେ ଅଛନ୍ତି ବର୍ତ୍ତମାନ।
1: ଏହାର କଣ ଅକ୍ଷର ରହିଛି?
0: ଅକ୍ଷର କିଛି ନାହିଁ, ଲିପି ନାହିଁ ମ୍ୟାଡମ, କିନ୍ତୁ ନିଜସ୍ୱ ଭାଷା ତାଙ୍କର ଅଛି।
1: ତ ଏଇ ଭାଷାର ଉତ୍ଥାନ ପାଇଁ ଆପଣ କଣ ସବୁ ପ୍ରୟାସ କରୁଛନ୍ତି?
0: ନିଶ୍ଚିତ, ସେଇ କମାର ସମାଜ ଆଗକୁ ବହୁତ ଲଢେଇ କରୁଛନ୍ତି, ଯୋଉଟା କି ଆଦିବାସୀ ମାନ୍ୟତା ପାଇଁ। ଆଦିବାସୀ ମାନ୍ୟତା ପାଇଁ ଲଢେଇ କରିବାର କାରଣ ହଉଛି, ଗ୍ରାମାଞ୍ଚଳ ମାନଙ୍କରେ ଆଦିବାସୀ ମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ତାଙ୍କର ଯୋଉ ଜାନି ସାନ୍ତା ନିଶାଣୀ ମୁଣ୍ଡା ମା ଝାଙ୍କର ଦେବୀ ଗ୍ରାମ ଦେବୀ ସମସ୍ତଙ୍କୁ ବିଶ୍ୱାସ କରି ଏଇ କମାର ସମାଜ ସେ ଆଦିବାସୀ ମାନଙ୍କ ସହିତ ଜଡିତ ଅଛି। ତା ସହିତ ତାଙ୍କର ଯୋଉ ଦା କଟୁରୀ କୋଡି ଏସବୁ କାତି ଛୁରୀ ଟାଙ୍ଗିଆ

0: ବର୍ଚି ଏସବୁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଏଇ କମାର ସମାଜ ତାକୁ ବ୍ୟବହାର ଜିନିଷରେ ସେ ସାମିଲ କରୁଛି, ତାଙ୍କ ସହିତ ଯୋଡି ହେଇକି ଅଛି ଯୋଉ ସମାଜଟା, ସେଥିପାଇଁ ସେ ଦାବି କରୁଛି ସରକାରଙ୍କ ଉପରେ ଯେ ନିଶ୍ଚିତ ଭାବରେ କିଛି ଆଦିବାସୀଙ୍କୁ ଅଧିକାର ଦିଆହେଲେ ଭଲ ହେଇଥାନ୍ତା। ଶିକ୍ଷା ଆଉ ସମସ୍ତ କ୍ଷେତ୍ରରେ ପଛୁଆ ଏଇ ସମାଜ, ତା ସହିତ ଭାଷା ମଧ୍ୟ ନିଜସ୍ୱ ଅଛି, କିନ୍ତୁ ଭାଷାକୁ ଅଧିକାଂଶ ଲୋକ ଗୁରୁତ୍ୱ ଦଉନାହାନ୍ତି।
1: ତାହେଲେ ଏବେ ଗୋଟେ ସେଇ କମାର ଭାଷାର ଗୀତଟିଏ ଶୁଣେଇ ପାରିବେ?
0: ନିଶ୍ଚୟ ମ୍ୟାଡମ। କାମର ମନ ଚକ ବାଡ଼େ ତ ପରକେ ପସ, ହା ପରକେ ପସ, ପରକେ ପସ, ପରକ ପସ, କାମର ମନ ଚକ ବାଡ଼େ ଭାଇ ପରକ ପସ। କାଇ ହଲ କଚ ଦେଖା ଉଠଲି ଗସ, ଏତ କାଇ ହଲ କଚ ଦେଖା ଉଠଲି ଗସ, ଟାଙ୍ଗିଆ ଦେଖା ଆଣିଲ ଅଛେ ଛେଣେକ ବସ, ହା କଡେକ ପାଜୁ ଦେଇଦେ ଓଳପ ଛେଣେକ ବସ, ହା ପରକ ପସ, ପରକ ପସ, ପରକ ପସ, କାମର ମାନ ଚକ ବାଡ଼େଇ ତ ପରକେ ପସ, ପରକ ପସ, ପରକ ପସ, ପରକ ପସ, ହା କାମର ମାନ ଚଇ ତ ବେକା ପରକ ପସ, କାମର ମାନ ଚକ ବାଡ଼େଇ ତ ପରକ ପସ।
1: ଅର୍ଥ ଟିକେ କୁହନ୍ତୁ, ଆମ ଶ୍ରୋତା ବନ୍ଧୁ ନିଶ୍ଚିତ ଭାବରେ ଜାଣିବା ପାଇଁ ଚାହିଁବେ।
0: ନିଶ୍ଚିତ ଦିଶ୍ଚିନ୍ତା ମ୍ୟାଡମ, ନିଶ୍ଚିତ ୟାର ଅର୍ଥ ହଉଛି ପର୍କ ପସ, ପର୍କ ପସ ର ଅର୍ଥ ହଉଛି ଯୋଉ ପବନ ପାୱାର ଥିବା ହ୍ୟାଣ୍ଡ ବ୍ଲୋଅର। ଦେଖନ୍ତୁ ଏବେ ବର୍ତ୍ତମାନ ଅତ୍ୟାଧୁନିକ ଦିନରେ ହ୍ୟାଣ୍ଡ ବ୍ଲୋଅର ବ୍ୟବହାର ହେଲାଣି, ଯୋଉଟାକି ଚମଡା ସହିତ ତିଆରି ଗୋଟେ ଢାଙ୍କୁଣୀ ଆକାର, ଗୋଟେ ଟାଙ୍କି ଆକାର, ଗୋଟେ ପବନ ଚାଳିତ ଗୋଟେ ଇଏଟା ପ୍ରସ୍ତୁତ ଥିଲା, ଯେତେବେଳେ କି କମାର ସମାଜରେ ପୂର୍ବପୁରୁଷ ମାନେ ଏମିତି ବ୍ୟବହାର କରିକି ଯୋଉ ଚମଡାର ଢାଲଟା ମାଡୁଥିଲେ ସେଠି ପବନ ଯୋଉଟା ବାହାରୁଥିଲା ସେଇ ବାହାରିବାର ସେ ଯୋଉ ଇଏଟାକୁ ସେମାନେ ପର୍କ ପସ, ଯୋଉଟା କି ସାଉଣ୍ଡ ହଉଥିଲା, ଗୋଟେ ଥର ମାରିଲେ ଫର୍ପସ୍ ଏମିତି ସାଉଣ୍ଡ ହଉଥିଲା, ସେଇ ଆବାଜକୁ ନେଇକରି ସେମାନେ ପର୍କ ପସ। ମୁଁ ନିଜେ ଗୀତ ବନାଇଛି, କାମାର ମାଞ୍ଚ କବାଡ଼ ଏଇ ତ ପର୍କ ପସ, ଲୋକଙ୍କୁ ପଶିବା, ତା ସହିତ ସମଚାରିତ ଶବ୍ଦ ହଉଛି ପର୍କ ପସର ସମଚାରିତ ଶବ୍ଦ ହଉଛି ଲୋକଙ୍କୁ ପଶିବା, ଲୋକଙ୍କୁ ଉନ୍ନତିର ଆକାରରେ ନେବା, ଉନ୍ନତିର ପାହାଚରେ ନେବା ହଉଛି ପର୍କ ପସ। ତା ସହିତ ଦେଖନ୍ତୁ ମ୍ୟାଡମ, ଯୋଉ କାମାର ମାଞ୍ଚ କବାଡ଼, କମର ସମ୍ପ୍ରଦାୟର କାମ ହଉଛି ଏଇ କାମ, ଏଇ ଲୁହା କାମ ହଉଛି ସମ୍ପ୍ରଦାୟର କାମ। ଆଉ ଗୋଟେ ମୁଁ କହିଲି, ଟାଙ୍ଗିଆ ଯୋଡ଼େ ଆଣିଲ ଆଚେ ଛେଣେକ ପାଜୁ ଦେଇଦେ ବସ, ଏହାର ଅର୍ଥ ହଉଛି ସକାଳେ ଟାଙ୍ଗିଆ ଜଣେ ଆଣିଥିବ କି ବର୍ଛି କି ଭାଲା କି କୋଉଟା ଆଣିଥିବ କି କାତି ଆଣିଥିବ, ତାକୁ ମୁଁ ପାଜି ଦଉଛି ବା ତାକୁ ମୁଁ ସଜେଇ ଦଉଛି, ଲୁହାକୁ ଗରମ କରି ମୁଁ ସଜେଇ ଦଉଛି ଟିକେ ବସ, ଆମର କମାର ମନର ଏଇ କାମ ହଉଛି ବୋଲି ସେଇ ଅର୍ଥରେ ମୁଁ ଗୀତଟେ ଲେଖିଛି ମ୍ୟାଡମ।
1: ବହୁତ ସୁନ୍ଦର ଲେଖିଛନ୍ତି ସାର୍। ଆପଣ ଆମର କମାର ଭାଇମାନେ ଯୋଉମାନେ ଶୁଣୁଥିବେ ଏଇ କାର୍ଯ୍ୟକ୍ରମ, ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ହିଁ ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ତାଙ୍କର ଭାଷା ପ୍ରତି ସେମାନେ ସଚେତନ ହୁଅନ୍ତୁ ଆଉ ତାକୁ ଉଜ୍ଜୀବିତ ରଖିବା ପାଇଁ ପ୍ରୟାସ କରନ୍ତୁ, ଆପଣଙ୍କର ଏଇ ପ୍ରଚେଷ୍ଟା ନିଶ୍ଚିତ ଭାବରେ ସଫଳ କରନ୍ତୁ। ତ ଆମେ ତ କଥା ହଉଥିଲେ ପରଜା ଆଉ କମାର ଭାଷା ସମ୍ପର୍କରେ ତ ଜାଣିଲେ, ବ୍ରାହ୍ମ ଭାଷା ସମ୍ପର୍କରେ କୁହନ୍ତୁ, କେମିତି ଆପଣ ତାର ଉତ୍ଥାପନା ପାଇଁ ଲାଗିଛନ୍ତି ଆଉ ସେ ଭାଷାଟି କୋଉଠି ଆମର ଏଇ ଅଞ୍ଚଳରେ କୋଉ ଅଞ୍ଚଳରେ ବେଶୀ ପ୍ରଚଳିତ ରହୁଛି ସେ ଭାଷା ସମ୍ପର୍କରେ ଆମକୁ ଟିକେ ଜଣାନ୍ତୁ।
0: ଅବିଭକ୍ତ କୋରାପୁଟ ଜିଲ୍ଲାରେ କନ୍ଧ ସମ୍ପ୍ରଦାୟର ଅଧିକାଂଶ ଆମ ରାୟଗଡ଼ା ତଥା ଟିକିରି ଆମର ଲକ୍ଷ୍ମୀପୁର ଅଞ୍ଚଳର କୋରାପୁଟ ମଧ୍ୟ ଅଛନ୍ତି, ଆଉ ଅବିଭକ୍ତ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳ ମଧ୍ୟ କିଛି ଅଂଶ ଅଛନ୍ତି। ତ ତା ସହିତ ଭାଷା ଫରକ ଥାଇପାରେ, ଅଞ୍ଚଳ ମଧ୍ୟରେ ଅଲଗା ଥାଇପାରେ, କିନ୍ତୁ ଆମ ଦଶମନ୍ତ୍ର ଅଞ୍ଚଳରେ ମୋ ପାଇଁ ନିଜକୁ ଭଲ ବୋଲି ମୁଁ କହେ, ଯୋଉଟାକି ଯାହା ଭାଷା ଶିଖିଛି ତାହା ହିଁ କହିବେ। ପ୍ରକୃତରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ବସବାସ କରୁଥିବା ସମସ୍ତ କନ୍ଧ ସମ୍ପ୍ରଦାୟ, କନ୍ଧ ଜନଜାତି, ମୋର ସମାଜର ଯେତେ ସବୁ ଭାଇ ଭଉଣୀ ମାନେ ଅଛନ୍ତି, ନିଜସ୍ୱ ପରମ୍ପରାକୁ ହଜେଇ ଦେଉଛନ୍ତି, ସେଇ ପ୍ରଚେଷ୍ଟାରେ ମୁଁ ଭିଡିଓ ମାଧ୍ୟମରେ ମଧ୍ୟ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ମଧ୍ୟ ଲୋକଙ୍କୁ ଜଣାଉଛି, ନିଜର ପରମ୍ପରା ରୀତିନୀତି ଯଦି ଯେତେବେଳେ ଆମେ ଲୁପ୍ତ ପ୍ରାୟ କରିବା, ଲୁଚାଇ ଦେବା, ସେତେବେଳେ ଆଦିବାସୀର ମହତ୍ଵ, ଆଦିବାସୀର ନିଜସ୍ୱ ମାନ୍ୟତା ଆଉ ରହିବ ନାହିଁ। କାରଣ ଏଇସବୁ ଆଦିବାସୀ ଯଦି ଧ୍ୱଂସ ହେଇଗଲେ ଖାଲି ମ୍ୟୁଜିୟମରେ ଯାଇକି କୋରାପୁଟ କିମ୍ବା କୋଉଠି ଆର୍କୁ ଭେଲି କି ଯେକୌଣସି ଆଦିବାସୀ ମ୍ୟୁଜିୟମ ଯାଇ ଖାଲି ଫଟୋ ଉଠାଇବା ଛଡା ଆଉ କିଛି ପାଇପାରିବେ ନାହିଁ, ନିଜସ୍ୱ ଭାଷା ସଂସ୍କୃତି ପରମ୍ପରା ଯଦି ଲୋପ ପାଇବେ। ଏଇ ବିଷୟରେ ମୁଁ ଅନେକ ଥର ମୋ ଭିଡିଓ ମାଧ୍ୟମରେ ଜଣାଇଛି ଆଉ ଜଣାଇ ବି ଦଉଛି। ମୁଁ ଏଇ ଅଡିଓ ମାଧ୍ୟମରେ ରେଡିଓ ଷ୍ଟେସନ ଜୟପୁର ମାଧ୍ୟମରେ ମୁଁ ଶ୍ରୋତା ବନ୍ଧୁମାନଙ୍କୁ ଜଣାଉଛି, ମୁଁ ଆଦିବାସୀ କନ୍ଧ ସମାଜର ଭାଇ ଭଉଣୀ ମାନଙ୍କୁ ନିଜର ପରମ୍ପରା ନ ହଜାଇବାକୁ।
1: ଏବେ ଆମ ଶ୍ରୋତା ବନ୍ଧୁମାନେ ନିଶ୍ଚିତ ଚାହିଁବେ ଆପଣଙ୍କ ମୋର ଗୋଟେ କନ୍ଧ ଭାଷାର ଗୀତଟିଏ ଶୁଣିବା ପାଇଁ।
0: ନିଶ୍ଚୟ ମ୍ୟାଡମ। ବୋପି କଗ ମାନେ ମାଳି ଗେଡୁତା ରେ ତ ମୁଁ ସୁନାଲ ସବାଇଡିତା ପର କୁଲିଆ ନାଡ଼ଡ଼ିଆ।

0: ବାପା ଜଣେ ଥାନ୍ତି ଯିଏକି ଏନ୍ଜିଓ ଏକତା କୋରାପୁଟରେ କାମ କରୁଥିଲେ, ତାଙ୍କ ଆଦର୍ଶରେ ମୁଁ ଗଲି, ତାଙ୍କର ପ୍ରେରଣାରେ ଏକତା ଏନ୍ଜିଓ ଟିମ୍ ତରଫରୁ ଆମେ ସମସ୍ତେ ଯାଇଥିଲୁ। ସେଠାରୁ ଆମକୁ ଯାଇକିରି ଗୋଟେ ଭୁବନେଶ୍ୱରରେ ନାଟକ, ଦେଶିଆ ନାଟକ କରିବା ପାଇଁ ଇଏ କରାହେଲା। ତାପରେ ଅନେକ ମଣ୍ଡପ ବୁଲିଲୁ, ରାୟଗଡ଼ା ଗୁଡାରି, ତାପରେ କନ୍ଧମାଳ ତୁମ୍ବୁଡ଼ି ବନ୍ଧ, ତାପରେ ଓଡ଼ଗାଁ ନୟାଗଡ଼, ଏମିତି ଅନେକ ପ୍ରକାର, ତାପରେ ଜଟଣୀ ମଣ୍ଡପ, ତାପରେ ଭଞ୍ଜବେଳା ମଣ୍ଡପ, ରବୀନ୍ଦ୍ର ମଣ୍ଡପ, ଏମିତି ସବୁକିଛି ବୁଲିଲୁ। ବୁଲିକିରି ବହୁତ ଖୁସି ଲାଗିଲା। ଆଉ ଧନ୍ୟବାଦ ଦେବି ମୁଁ ସୁବୋଧ ସାର୍ ମହୋଦୟଙ୍କୁ, ତା ସହିତ ଧନ୍ୟବାଦ ଦେବି ସୁଜାତା ପ୍ରିୟମ୍ବଦା ମ୍ୟାଡମ୍ଙ୍କୁ, ଯିଏକି ବେବି ଉପନାମରେ ପରିଚିତ, ଏବେ ମଧ୍ୟ ନମ୍ବର ଅଛି, ମୁଁ ସବୁବେଳେ ଯୋଗାଯୋଗ କରେ, ମୋତେ ପ୍ରେରଣା ଦିଅନ୍ତି, କିନ୍ତୁ ମୁଁ କିଛି ସମୟ ହଉନି, ମୁଁ ଭୁବନେଶ୍ୱର ମଧ୍ୟ ଯାଇପାରୁନି, ବହୁତ ଖୁସିର କଥା। ତା ସହିତ ମୋତେ ଆସ୍ତେ ଆସ୍ତେ ଭଲ ଲାଗିଲା, ମୁଁ କଳା ଲାଇନରେ ଏମିତି ପ୍ରବେଶ କଲି।
1: ତ ସାର୍ ଆପଣ କହୁଥିଲେ ଯେ ସଚେତନ ମୂଳକ ପ୍ରଥାପ୍ରାନ୍ତ ନାଟକ କରନ୍ତି, ତ କେମିତି କଣ କରନ୍ତି ସେଇଥିରୁ ଗୋଟିଏ ପ୍ରଥାପ୍ରାନ୍ତ ନାଟକ ଟିକେ କିଛି ସଂଳାପ ଶୁଣିବା।
0: ହଁ ନିଶ୍ଚୟ ମ୍ୟାଡମ, ମୁଁ ଯେତେବେଳେ 2013 ସେତେବେଳେ ଯୋଉ ଆମର କୋରାପୁଟର ବରିଷ୍ଠ କଳାକାର, ଆମର ଦେଶିଆ କଳାକାର ଯିଏକି ଭିକି ଖସଲା ସାର୍, ଟେଣ୍ଡିକା ମୁଦଲି ସାର୍, ତାଙ୍କର ପ୍ରେରଣାରେ ଆମେ ଡୁରୁଗୁଡା, କୋରାପୁଟ ଡୁରୁଗୁଡାରେ ଏକତା ଏନ୍ଜିଓ ତରଫରୁ ଗୋଟେ ପ୍ରଥାପ୍ରାନ୍ତ ନାଟକ କରୁଥିଲୁ, ଯୋଉଟାକି ଝାଡ଼ାବାନ୍ତିକୁ ନେଇକରି, ତା ସହିତ ଆମର ମ୍ୟାଲେରିଆକୁ ନେଇକରି, ଦେଖିଲେ ଜାନସା ଗୋଟେ, ତାପରେ ମ୍ୟାଲେରିଆ ଝାଡ଼ାବାନ୍ତିକୁ ନେଇକରି ସେଠାରେ ମଧ୍ୟ ଅଭିନୟ କରୁଥିଲି। ଟେଣ୍ଡିକା ମୁଦଲି ସିନେମା, କୋରାପୁଟିଆ ସିନେମାରେ ଆକ୍ଟିଂ କରୁଥିବା ଆମର ଯିଏକି ଡବୁରୁଧର ନାୟକ ସାର୍, ଯିଏକି ତେଲେଙ୍ଗା ଆକ୍ଟିଂରେ କରୁଥିଲେ, ତାଙ୍କେ ମଧ୍ୟ ବହୁତ ପ୍ରେରଣା ଦେଲେ। ତା ସହିତ ଆମର ସ୍ୱର୍ଗତ ଏଚ୍ ବଚନ ସାର୍ ମଧ୍ୟ ଆମକୁ ନିର୍ଦ୍ଦେଶନା ଦେଇଥିଲେ ପ୍ରଥାପ୍ରାନ୍ତ ନାଟକ ପାଇଁ। ମୁଁ ନାନପାଟନାରେ ଇଏ କରୁଥିଲି, ଯୋଉଟା କି ଆମର ପ୍ରଥାପ୍ରାନ୍ତ ନାଟକ, ସେଟା ଟିକେ ଶୁଣାଇ ଦେଉଛି ମ୍ୟାଡମ। ମର୍ନା ସିଙ୍ଗରେ କିଏ ବୋଲି କହିଲା ସିନେ ମୁଇଁ ଜଗତ କେ ଜାନା, ଏକ ନମ୍ବର ମଦୁଆ ଅଛି ଆମେ ଉଟିଆ ନା, ତ ମଦୁଆ କେନେ ସେ ଉଠି ଗଲା, କେନେ ଉଠି ଗଲା, ଏ ତୁମେ ଆଚି ଆରେ ଆଚୁସ୍ କିରେ ମଦୁଆ, ହଁ ଆଚି ନା ଆରେ କାଇଟା କହିଲୁ ସିନେ ତୁ, ହଁ ବଡ ଜାଟିରେ ମାଇଜିରେ ପିଲା କେନେ ଗଲା ରେ, ସେ ପିଲା କେ ଡାକିଆନ ମକେ ପାଠ ଶିଖାଇଲା ନିଆଟା, ପିଲା ଏ ପିଲା ତା ରାୟା ସମାନ ପାଲଟି ମାରବାଟା ମନ ନି କି, ହଁ ଆରେ ତମେ ବଡ ଜାତି କାଟ କେ ଜୁରେ ବନ ଭିତରେ ଜୁ କାଟ କେ, ଇଏ ବାବୁ ଇଏ ବାବୁ ଇଏ ବାବୁ ଇଏ ବାବୁ, ମୋର ପିଲା କେ ସାପ ଚାବି ଦେଲା ରେ ବାବୁ, ସାପ ଚାବଲା ସାପ ଚାବଲା, କାଇ ଜାତି ହେଇଗଲା, ସାପ ଚାବି ଦେଲା ଏଟା ନଇଲା ଲଟା, ଏ ମାଇ ଜିଆ ରେ ମୁର୍ଦି ଖାଉ ତ କାହିବାଟେ କାଇଟା କୌଣସି ଦେବୀ ଗଟ ଘେବଲା ପାଲଟି ମାରବୁ ତିନ ଥାନ ବଟେ, ଆଉ ଏ ତୁମ ପିଲା କେ ସାପ ଚାବଲା ମରିଗଲି ରେ ବାବୁ, ସାପ ଚାବି ଦେଲା ମୋର ପିଲା କେ, খাই জটি হয়ে গেল মোর পিলাকে সব চাবি দিল, দিশারি লগে নেবার আছে নলে নাই, শুন রে মুনুষ কাইটা রে মাইজি, নাই নাই কাইসি এত মেডিকাল নেউ কন্তি তুই এটা নেই যাইছু, সে কাইসি দিশারি লগে, এ বাউডি দিশারি লগে নেউ ভল হয়েছি, সাঙ্গে সাঙ্গে দুই তর ফুকলে নাই কি ফট করে উড়ি যাইছি জানা, মকে শিখাইলানি বুদ্ধি, মদ খাইলে বুদ্ধি পুরুছি, মদ পি মুই মদ পিলি মোর রজা পিলা জানুস।
1: ବହୁତ ସୁନ୍ଦର ଆପଣ ଏଇଭଳି ଭାବରେ ଲୋକଙ୍କୁ ସଚେତନ କରୁଛନ୍ତି। ଏଥର ଟିକେ ବ୍ୟକ୍ତିଗତ କଥା ପଚାରିବା
0: ମ୍ୟାଡମ,
1: ଆପଣଙ୍କର ପରିବାରରେ କିଏ କିଏ ରୁହନ୍ତି?
0: ମୋ ପରିବାରରେ ବାପା ମା ଏବଂ ଭାଇ, ମୁଁ ତ ବିବାହ ହେଇକି ଅଲଗା ଅଛି, ବାପା ମା ସହିତ ମୁଁ ନାହିଁ, ଆଉ ବର୍ତ୍ତମାନ ମୁଁ ଅଲଗା ଅଛି, ଆମ ଘରେ ସ୍ତ୍ରୀ ଆଉ ମୋ ଛୁଆ ତିନିଟା, ବଡ ପୁଅ ମୋର ସପ୍ତମ ଶ୍ରେଣୀରେ ପଢୁଛି, ଆଉ ଝିଅ ମଝିଆ ଝିଅଟା ପଞ୍ଚମ ଶ୍ରେଣୀ, ତାପରେ ଶେଷ ଝିଅଟା ଲାଷ୍ଟ ଝିଅଟା ଦ୍ୱିତୀୟ ଶ୍ରେଣୀରେ ପଢୁଛି। ଆଉ ପରିବାର କହିଲେ ମୋର ରୋଜଗାର କହିଲେ କିଛି ନାହିଁ, ଆମେ ତ ମ୍ୟାଡମ ବହୁତ ଗରିବ, କିନ୍ତୁ ନିଜକୁ ଗରିବ ହେଲେ ମଧ୍ୟ ମୁଁ ଲୋକଙ୍କ ପାଖରେ ଠିଆ ହେଇପାରୁନି ସତ, କିନ୍ତୁ ମୋତେ ଇଚ୍ଛା କି ପ୍ରକୃତରେ ଜୀବନ ଥିବା ପର୍ଯ୍ୟନ୍ତ ସମସ୍ତ କଳା ସଂସ୍କୃତି ଏମିତି ବଞ୍ଚିଥାଉ, ଲୋକଙ୍କ ସମ୍ପର୍କ ଏମିତି ଥାଉ, ପଇସା ରୋଜଗାର କରି ମଧ୍ୟ ମୁଁ ତ ଏତେଟା କରିପାରୁ ନାହିଁ, କିନ୍ତୁ ଜୀବନ ଥିବା ପର୍ଯ୍ୟନ୍ତ ଲୋକ ସମ୍ପର୍କ ହେଉଛି ମୋର ସବୁଠାରୁ ବଡ ବୋଲି ମୁଁ ସବୁଠାରୁ ବିଶ୍ୱାସ କରେ।
1: ସାର୍ ପରିବାର ପ୍ରତିପୋଷଣ ପାଇଁ ତ କିଛି ଗୋଟେ ବୃତ୍ତି କରୁଥିବେ?
0: ନିଶ୍ଚୟ ମ୍ୟାଡମ, ମୁଁ ପରିବାର ପ୍ରତିପୋଷଣ ପାଇଁ ଜମିବାଡି କିଛି ନାହିଁ, ଏମିତି ଭାଗ ଚାଷ କରିକି ଆମେ ଇଏ କରୁଛି, ତା ସହିତ ମୁଁ ଛୋଟ କଳାକାରଟେ ଯୋଉଟାକି ଆର୍ଟିଷ୍ଟ, ଯୋଉଟାକି ପେଣ୍ଟର, କିଛି କିଛି ମୁଁ ଲେଖାଲୁଖି କରେ, ଆଉ ୱାଲ୍ ଟାଇପ୍ ମୋର ସବୁ ୱାଲ୍ ପେଣ୍ଟିଂ, ରବୀନ୍ଦ୍ର ଆର୍ଟ ନାଁରେ ମୁଁ ସମସ୍ତ ପ୍ରକାରର ୱାଲ୍ ପେଣ୍ଟିଂ କରେ, ସେଥିରୁ ଯାହା କିଛି ରୋଜଗାର ହୁଏ ସେଥିରୁ ପରିବାର ଚଳାଉଛି ମ୍ୟାଡମ।
1: ପେଶା ଆଉ ନିଶା ଏ ଦିଟା ଯାକ ଭିନ୍ନ ଭିନ୍ନ, ତଥାପି ଆପଣ ପେଶା ସହିତ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଗୁଣ୍ଡେ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ବିଶାଲ ଦାଦଲାନୀ, କେକେ ନୀତି ମୋହନ ଏବଂ ବାପି ଲେହେରୀ। ଗୀତ ରଚନା କରିଛନ୍ତି ଇର୍ଶାଦ କାମିଲ, ସଙ୍ଗୀତ ପରିଚାଳନା ବାପି ଲେହେରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅଞ୍ଜାନା ଅଞ୍ଜାନୀ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ମୋହିତ ଚୌହାନ ଏବଂ ସାଥୀମାନେ। ଗୀତ ରଚନା କରିଛନ୍ତି ବିଶାଲ ଦାଦଲାନୀ, ସଙ୍ଗୀତ ପରିଚାଳନା ବିଶାଲ ଏବଂ କୁମାର।

ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆଜି ସକାଳ 10:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆଜି ପୂର୍ବାହ୍ନ 11:00 ଶୁଣିବେ ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଆକାଶବାଣୀ ଲାଇଭ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ବିଜୟ ପଥ ଚଳଚ୍ଚିତ୍ରର ଗୀତଟି। ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲଗା ୟାଗ୍ନିକ। ଗୀତ ରଚନା କରିଛନ୍ତି ଜମିର କାଜମୀ, ସଙ୍ଗୀତ ପରିଚାଳନା ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: और अब इसी के साथ हमारा आज का उमंग कार्यक्रम यहीं पर समाप्त होता है। तो अपने मित्र अजीत
1: और उमंग कार्यक्रम की तकनीकी टीम यानी जगबंधु
0: चेतना
1: और मुकुल के साथ विमलेश को आज्ञा दीजिए।
0: नमस्कार।
2: उमंग उमंग उमंग उमंग, उमंग।
3: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ମୁଁ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆଜି ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। କନ୍ଧବାସର କାର୍ଯ୍ୟକ୍ରମ ପୁନିଲେଞ୍ଜୁ ଶୁଣିବେ ଦିନ 12:30। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଏମି ମିଶ୍ର ଏବଂ ଷ୍ଟେଭେନ୍ ବେନ୍। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20। ଏଥିରେ ଶୁଣିବେ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ। ପରେ ରହିଛି ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ, ଏ ସମ୍ପର୍କରେ ଏକ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଋତୁରେ ହେଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ। ଶୁଣିଲେ ଆଜି ପ୍ରଚାରିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 11:00 ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

ନମସ୍କାର ଶ୍ରୋତା ବନ୍ଧୁ, ସମୟର ଅନେକ ପରିବର୍ତ୍ତନ ଭିତରେ ଯେଉଁ ସମ୍ପର୍କ ସବୁବେଳେ ଅପରିବର୍ତ୍ତିତ ରହିଥାଏ, ଯେଉଁ ସ୍ନେହରେ ଥାଏ ନିଃସ୍ୱାର୍ଥ ଭଲ ପାଇବା, ସେହି ପବିତ୍ର ସମ୍ପର୍କର ନାଁ କ'ଣ ଜାଣିଛନ୍ତି? ହଁ, ସେ ସମ୍ପର୍କର ନାଁ ହେଉଛି ମା। ମା ଏମିତି ଗୋଟିଏ ଶବ୍ଦ ଶୁଣିଲେ ମନେ ପଡ଼ିଯାଏ ଜନ୍ମ ସମୟର ସେହି ନିରାପଦ କୋଳ, ସ୍ନେହଭରା ହସ ଆଉ ସେହି ଭଲ ପାଇବା। ମା ହେଉଛି ସେହି ଦୀପଶିଖା, ନିଜେ ଜଳି ଆମ ଜୀବନ ପଥକୁ ଆଲୋକିତ କରନ୍ତି। ଏହି ସୁନ୍ଦର ମାଙ୍କର ସ୍ନେହ, ଭଲ ପାଇବା ଆଉ ତ୍ୟାଗକୁ ନେଇ ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ। ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆପଣଙ୍କର ରେଡିଓ ସାଥୀ ଗୀତା।

ଜନ୍ମ ପୂର୍ବରୁ ଯିଏ ଆମକୁ ନିଜ ମନରେ ଧାରଣ କରନ୍ତି, ଜନ୍ମ ପରେ ନିଜ ମମତା ଓ ସ୍ନେହରେ ବନାନ୍ତି, ସେହି ମାଙ୍କର ଋଣକୁ ଆମେ କେବେ ପୂରଣ କରିପାରିବା ନାହିଁ। ସ୍ନେହ, ମମତା ଓ ତ୍ୟାଗର ଅନନ୍ୟ ପ୍ରତିମୂର୍ତ୍ତି ହେଉଛନ୍ତି ଆମ ମା। ଏହି ଗୋଟିଏ ଶବ୍ଦ ମଧ୍ୟରେ ଲୁଚି ରହିଛି ପୃଥିବୀର ସବୁଠାରୁ ନିର୍ମଳ ଭଲପାଇବା। ଯିଏ ଆମକୁ ଜୀବନ ଦିଅନ୍ତି, ନିଜ ସୁଖକୁ ଭୁଲି ଆମର ଖୁସି ପାଇଁ ପ୍ରାର୍ଥନା କରନ୍ତି, ସେହି ମାଙ୍କୁ ଆଜିର ଦିନରେ ଶତଶତ ପ୍ରଣାମ।

ମା କେବଳ ଗୋଟିଏ ସମ୍ପର୍କ ନୁହେଁ ବନ୍ଧୁ, ସେ ହେଉଛନ୍ତି ଆମ ଜୀବନର ପ୍ରଥମ ଶିକ୍ଷକ, ପ୍ରଥମ ବନ୍ଧୁ ଆଉ ପ୍ରଥମ ଆଶ୍ରୟ। ତାଙ୍କ କୋଳରେ ଆମେ ସୁରକ୍ଷା ପାଇଥାଉ, ତାଙ୍କ ସ୍ନେହରେ ଗଢ଼ି ଉଠିଥାଏ ଆମର ଜୀବନ। ମା'ର ସ୍ନେହ ମମତାର ସବୁଠାରୁ ପବିତ୍ର ହେଉଛି ଏହି ସ୍ତନ୍ୟପାନ। ନବଜାତ ଶିଶୁ ପାଇଁ ମା'ର କ୍ଷୀର କେବଳ ଖାଦ୍ୟ ନୁହେଁ, ଏହା ହେଉଛି ଜୀବନର ପ୍ରଥମ ସୁରକ୍ଷା କବଚ। ତେଣୁ ଆଜିର ସପ୍ତାହ ଅର୍ଥାତ୍ ପ୍ରତିବର୍ଷ ଅଗଷ୍ଟ ମାସର 1 ତାରିଖରୁ ଅଗଷ୍ଟ ମାସ 7 ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ଜାତୀୟ ସ୍ତନ୍ୟପାନ ସପ୍ତାହ।

ଶିଶୁ ଜନ୍ମ ପରେ ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ ହୁଏ। ଜନ୍ମ ପରେ ବାହାରୁଥିବା ପ୍ରଥମ କ୍ଷୀର ଯାହାକୁ କୋଲୋଷ୍ଟ୍ରମ୍ କୁହାଯାଏ, ଯାହାକି ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଏଥିରେ ଥିବା ରୋଗ ପ୍ରତିରୋଧକ ଶିଶୁକୁ ବିଭିନ୍ନ ସଂକ୍ରମଣର ରକ୍ଷା କରିଥାଏ, ତେଣୁ ପ୍ରଥମ କ୍ଷୀର କେବେ ବି ଫିଙ୍ଗନ୍ତୁ ନାହିଁ। ମା'ର କ୍ଷୀର ହେଉଛି ଶିଶୁର ପ୍ରଥମ ଟିକା, ପ୍ରଥମ ପୋଷଣ ଏବଂ ସୁସ୍ଥ ଭବିଷ୍ୟତର ମଧ୍ୟ କାରଣ।

ମା'ର କ୍ଷୀର ହେଉଛି ଶିଶୁର ପ୍ରଥମ ଏବଂ ସବୁଠୁ ସୁରକ୍ଷିତ ଆହାର। ଏହା ଶିଶୁର ସୁସ୍ଥ ବୃଦ୍ଧି ଆଉ ବିକାଶରେ ମଧ୍ୟ ସହାୟକ ହୋଇଥାଏ। ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ ଆରମ୍ଭ କରିବା ଆଉ ପ୍ରଥମ ଛଅ ମାସ ପର୍ଯ୍ୟନ୍ତ କେବଳ ମା' କ୍ଷୀର ଦେବାକୁ ଡାକ୍ତର ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି। ସ୍ତନ୍ୟପାନ କେବଳ ଶିଶୁ ପାଇଁ ନୁହେଁ, ମା'ଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ। ଏହା ମା' ଓ ଶିଶୁ ମଧ୍ୟରେ ସ୍ନେହ, ସୁରକ୍ଷା ଓ ବିଶ୍ୱାସର ସମ୍ପର୍କକୁ ଆହୁରି ମଜବୁତ କରିଥାଏ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ। ପ୍ରତ୍ୟେକଟି ମାଇଲଷ୍ଟୋନ୍ ଲୋକମାନଙ୍କ ବିଶ୍ୱାସର ଗୋଟେ ଜଳ ଭଳିଆ ଚମକେ। ଚେଟିନାଡ୍ ମ୍ୟାକ୍ସ ଗ୍ରିଟ୍ ସିମେଣ୍ଟ ଆପଣଙ୍କ କଂକ୍ରିଟ୍ର ଆବଶ୍ୟକତା ପାଇଁ ଗୋଟିଏ ନାମ ଚେଟିନାଡ୍ ସିମେଣ୍ଟ। ଆପଣଙ୍କ ସ୍ୱପ୍ନ ବିଶ୍ୱାସ ଆଉ ଅପେକ୍ଷା ମଜବୁତ ହୁଏ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟରୁ। ଆପଣଙ୍କ କଂକ୍ରିଟ୍ର ଆବଶ୍ୟକତା ପାଇଁ ସବୁଠାରୁ ପ୍ରଥମ ଚଏସ୍ ଚେଟିନାଡ୍ ସିମେଣ୍ଟ। ଆପଣଙ୍କ ସ୍ୱପ୍ନକୁ ସାକାର କରିବା ଆଉ ସବୁ ପରୀକ୍ଷାରେ ଆପଣଙ୍କ ସହିତ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ ମଜବୁତ ଜଳ ବନେଇବା ପାଇଁ ଗୋଟିଏ ନାମ ଚେଟିନାଡ୍ ସିମେଣ୍ଟ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଟ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆପଣଙ୍କ ସ୍ୱପ୍ନକୁ ସାକାର କରିବା ଆଉ ସବୁ ପରୀକ୍ଷାରେ ଆପଣଙ୍କ ସହିତ ଚେଟିନାଡ୍।

0: ग्रेड सीमेंट मजबूत जड़ बनवा पाई गोटे नाम चेटिनाड सीमेंट आपण को स्वप्न विश्वास आउ अपेक्षा मजबूत हुए चेटिनाड सुपर ग्रेड सीमेंट रु आपण को कंक्रीट रो आवश्यकता पाई सबुठारु प्रथम चॉइस चेटिनाड सीमेंट।
1: सूचना विरती परे स्वागत करूछु आकाशवाणी लाइव कार्यक्रम को। आपण माने आकाशवाणी लाइव सुनुछंती आकाशवाणी जयपुर केन्द्र रु। मा ए दुईटी अक्षर रे लुचि रहिछि समग्र सृष्टि रो सबुठारु निर्मल स्नेह। ସନ୍ତାନର ପ୍ରଥମ ହସରେ ଯିଏ ହସନ୍ତି, ପ୍ରଥମ ଲୁହରେ ଯିଏ ବ୍ୟାକୁଳ ହୁଅନ୍ତି, ସନ୍ତାନର ପ୍ରତ୍ୟେକ ସଫଳତାକୁ ନିଜ ସଫଳତା ବୋଲି ଭାବନ୍ତି, ସେ ଆଉ କିଏ ନୁହନ୍ତି, ସେ ହେଉଛନ୍ତି ଆମ ମା। ସନ୍ତାନ ଜନ୍ମଠାରୁ ମା ନିଜ ଶରୀରରେ ତାକୁ ଧାରଣ କରନ୍ତି ଆଉ ଜନ୍ମ ପରେ ନିଜ କ୍ଷୀରରେ ତାର ଜୀବନକୁ ପୋଷଣ କରନ୍ତି। ମାଆର କଳ ହେଉଛି ଶିଶୁର ପ୍ରଥମ ବିଦ୍ୟାଳୟ ଆଉ ମାଆର କ୍ଷୀର ହେଉଛି ଜୀବନର ପ୍ରଥମ ଅମୃତ।

ପ୍ରକୃତି ଓ ମା ଏ ଦୁଇଟି ଶବ୍ଦରେ ରହିଛି ସୃଷ୍ଟି, ସ୍ନେହ ଓ ମମତା। ଯେପରି ମା ନିଜ ସନ୍ତାନଙ୍କୁ ଭଲ ପାଏ, ସେହିପରି ପ୍ରକୃତି ମଧ୍ୟ ଆମକୁ ନିଜ କଳରେ ଧାରଣ କରି ଜୀବନର ସମସ୍ତ ଆବଶ୍ୟକତା ଯୋଗାଇଥାଏ। ଗଛର ଛାଇ, ନଦୀର ଧାରା, ଫୁଲର ସୁଗନ୍ଧ ଆଉ ପବନର ଶୀତଳ ସ୍ପର୍ଶ ପ୍ରକୃତି ମା'ର ମମତାର ଅନୁଭବ ଦିଏ। ତେଣୁ ମା ଆଉ ପ୍ରକୃତି ଦୁହେଁ ସୃଷ୍ଟିର ଦୁଇଟି ସୁନ୍ଦର ରୂପ। ଜଣେ ଦିଅନ୍ତି ଜୀବନ, ଆଉ ଜଣେ ଦିଅନ୍ତି ଜୀବନର ଆଧାର।

ପୃଥିବୀରେ ଯଦି କୌଣସି ପ୍ରେମ ସବୁଠାରୁ ପବିତ୍ର ଆଉ ନିର୍ମଳ ହୋଇଥାଏ, ତେବେ ସେ ହେଉଛି ଆମ ମା'ର ପ୍ରେମ। ଶିଶୁର ଏକ ଛୋଟ ହସ ମା' ପାଇଁ ଅମୂଲ୍ୟ ଉପହାର, ଆଉ ଶିଶୁର ଏକ ଲୁହ ମା'ର ହୃଦୟକୁ ବିଚଳିତ କରିଦେଇଥାଏ। ମା'ଙ୍କ ଆଶୀର୍ବାଦ, ତାଙ୍କ ସ୍ନେହମରା କଥା ଜୀବନର କଠିନ ପଥରେ ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ। ପ୍ରେମର ଅର୍ଥ ଯଦି କେହି ଶିଖାଇଥାଏ, ସେ ହେଉଛନ୍ତି ଆମ ମା'। ତାଙ୍କର ମମତାର ସ୍ପର୍ଶରେ ଜୀବନ ଫୁଲପରି ଫୁଟି ଉଠେ, ଆଉ ତାଙ୍କର ଆଶୀର୍ବାଦରେ ପ୍ରତ୍ୟେକ କ୍ଷେତ୍ରରେ ଆମେ ସଫଳ ହୋଇଥାଉ।

ମାଆର ପ୍ରେମ ଅସୀମ ସାଗର ପରି। ମାଆର ପ୍ରେମ କେବଳ ଗୋଟିଏ ଅନୁଭବ ନୁହେଁ, ଏହା ଜୀବନର ସବୁଠାରୁ ବଡ଼ ଆଶୀର୍ବାଦ। ଯେଉଁ ହୃଦୟରେ ମାଆର ପ୍ରେମ ଅଛି, ସେଠାରେ ଭୟ ନାହିଁ, ଅନ୍ଧକାର ନାହିଁ, କେବଳ ରହିଛି ଆଶା, ସାହସ ଆଉ ଭଲ ପାଇବା। ମାଆଙ୍କ ହୃଦୟରେ ଥାଏ ଅସୀମ ମମତା, ଆଖିରେ ରହିଥାଏ ସନ୍ତାନର ସ୍ୱପ୍ନ ଆଉ ପ୍ରାର୍ଥନାରେ ଥାଏ ସନ୍ତାନର ସୁଖ ଆଉ ସଫଳତା।

ଆଜି ଆମେ ସମସ୍ତେ ବ୍ୟସ୍ତ, କିନ୍ତୁ ଆମର ସଫଳତା, ଆମର ଖୁସି, ଆମର ହସ ପଛରେ ଜଣେ ମାଙ୍କର ତ୍ୟାଗ ରହିଛି। ତେଣୁ ଆମେ ସମସ୍ତେ ପ୍ରତିଦିନ କିଛି ସମୟ ମାଙ୍କୁ ଦେବା, ତାଙ୍କୁ ସମ୍ମାନ ଦେବା, ତାଙ୍କ କଥା ଶୁଣିବା ଆଉ ତାଙ୍କ ମୁହଁରେ ହସ ଫୁଟାଇବା। କାରଣ ମାଙ୍କ ହସଠାରୁ ବଡ଼ ଆଶୀର୍ବାଦ ଏ ପୃଥିବୀରେ ଆଉ କିଛି ନାହିଁ। ଏ ସୁନ୍ଦର ଭାବନା ସହ ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି ଆପଣଙ୍କର ରେଡିଓ ସାଥୀ ଗୀତା। ରହିଲି, ନମସ୍କାର।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ କୁରୁକ୍ଷେତ୍ର ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଦେବ କୋହଲିଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ଏଥର ଶୁଣନ୍ତୁ କୋଇ ମିଲ୍ ଗୟା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶାନ, କବିତା କୃଷ୍ଣମୂର୍ତ୍ତି ଏବଂ ବେବି ସିନ୍ହା। ନସିର ଫରାଜଙ୍କ ଗୀତ। ସଙ୍ଗୀତ ରାଜେଶ ରୋଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: जड भलिया चमके चेटिनाड मैक्स क्रीट सीमेंट आपण को कंक्रीट रो आवश्यकता पई गुटिए नाम चेटिनाड सीमेंट आपण को स्वप्न को साकार करबा और सब परीक्षा रे आपण को सहित चेटिनाड सुपर ग्रेट सीमेंट मजबूत जड बनेबा पई गुटिए नाम चेटिनाड सीमेंट।
1: ଏଠି ମୋ ପ୍ରିୟ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ, ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10ଟାରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30ରେ ଭେଟିଦେବୁ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ରାତି 9:15ରେ ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:35ରେ, ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା। ସ୍ୱଚ୍ଛମ ଭାରତ କାର୍ଯ୍ୟକ୍ରମ ଭେଟିଦେବୁ ରାତି 8:15ରେ, ଏଥିରେ ରହିଛି ବର୍ଷାଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ପରାମର୍ଶ। ସଂସଦ ସମୀକ୍ଷା ରହିଛି ରାତି 8:00ରେ, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ କିଷାନବାଣୀ କାର୍ଯ୍ୟକ୍ରମ। ସନ୍ଧ୍ୟା 6:30ରେ ଉଦୟଭାର, 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀମଦ୍ ଭାଗବତର 169ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ଅପରାହ୍ନ 5:30ରେ ରହିଛି ହାଲୋ ଚୈତିଜାନ, ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00ରେ, ଏଥିରେ ଶୁଣିବେ ଆଲୋଚନା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ପରେ ବିଜ୍ଞାନ ବିଚିତ୍ରରେ ରହିଛି ବର୍ଷା ହୁଏ କେମିତି, ବିଜୁଳି ମାରେ କାହିଁକି, ପରେ ପରେ ନିଯୁକ୍ତି ସୂଚନା ଏବଂ ଶେଷରେ ଶୁଣିବେ ବନ୍ୟପ୍ରାଣୀ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ସାକ୍ଷାତକାର। ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ ଭେଟିଦେବୁ ଦିନ 9:20ରେ, ଏଥିରେ ଶୁଣିବେ ଅନ୍ନପୂର୍ଣ୍ଣା ଯୋଜନା ସମ୍ପର୍କରେ, ପରେ ରହିଛି ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ ଏ ସମ୍ପର୍କରେ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ବର୍ଷା ଋତୁରେ ହେଉଥିବା ବିଭିନ୍ନ ରୋଗ ଓ ତା'ର ପ୍ରତିକାର ସମ୍ପର୍କରେ। ଦିନ 9:55ରେ ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ, ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ। କନ୍ଧବାସର କାର୍ଯ୍ୟକ୍ରମ ଶୁଣିବେ ପୁନେ ଲେଞ୍ଜୁ ଦିନ 12:30ରେ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ, ଏଥର ଶୁଣନ୍ତୁ କଲ୍ ହୋ ନା ହୋ ଚଳଚ୍ଚିତ୍ରର ଗୀତ। ଜାଭେଦ୍ ଅଖ୍ତରଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସନୁ ନିଗମ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କ୍ରିଷ୍ଣ କଟେଜ୍ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ, ଗୀତ ରଚନା ନୀଲେଶ ମିଶ୍ର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30।

0: ଗୁଟା ବୁଟା ହିସାରେ ର ସାରି ପାଶ ଗୋଟା ପାଲାତି ଆଠାନା ଯଦି ମାର ଉହିନ ଅଛାରେ ଏ ବୁଟା ସ୍କେ ନିଆନେ ଆଣ୍ଡୁଆ ହାନୁ କାଜାଏ ଆଉ ଗୋଟେ ଜେଙ୍ଗୁସ୍କେ ହେରେ ଉଣା ଆଇଆନେ କିଛି କୁଲିଆ ଗାଡ଼ି ୱା ଉଣାନୁ ରଣ୍ଡା ରଣ୍ଡା ଉହିନ ଅଛି ସାରେ ଏଦି ମା ସିନିକି ଦେରି ଜେଙ୍ଗୁ କାଜା ଜେଙ୍ଗୁ ଆନେ କୁଲିସ୍କେ ଗାଡ଼ି ଏ ପାଇଆନୁ ଗାଡ଼ୁସ୍କେ ଆନୁ
1: ଗୋଟେ ନିହିକି ଜିକେ କାମ୍ବିନୁ
0: ନିହିକିସ୍କେ କାମ୍ବିନୁ ପିଲା ହିଁ ଯଦି ମାର ଉହିନ ଅଛି ସାରେ ହାରେ କା ଅଜିନେ ଏ ଦାନ୍ତା କି ତାଇ ଭାଇ ମାର ଇ ଶ୍ରୀ ପ୍ରଣାଳୀ ଧାନ ଚାଷ ମାର ଉହିନ ଗୋଟେ ଏନି କୁହି ନାହିଁ ଏଦା ପାଇଁ ଯେ ଦାରିମାନି ଆମନି ଗୋଟା ସେ ପୁଞ୍ଜାନେ ସେ ନାହାନ୍ତି ଆମନି ନିହି ଚାଷୀମାନେ ସି ଏମାନେ ତାଣ ପରାମର୍ଶ ନାହିଁ ନହେଲେ କୃଷି ସେବକ ତାଣ ହଁ ପରାମର୍ଶ ଅତିସାରେ ମା ମାର ଏ ଅନୁସାରେ ପୁନାଏ ତ ନିଜୁ ଇ ଶ୍ରୀ ପ୍ରଣାଳୀ ଧାନ ଚାଷ ଉପରେ ବେଶାଲ ତାକିଞ୍ଜ ହିଁ ର ଚାଷୀର ତାଇମାନେ ସି ଏବାସୀ ର ସଂସ୍ଥା ତରଫରୁ କାମାକ୍ଷୀ ହାଁ ଏନିକି ଲୋକ ତ ବେଶୀ ନେସି ତାନି ତାଣ୍ଟି ମାର ବେନ
2: ଆଜ୍ଞା ଜହରା
3: ଜହରା
2: ଆଜ୍ଞା ନି ଦରୁ ଅଡ଼େ ନି ପରିଚା ଗାଡ଼େ ହିଆ ଦେ
3: ନା ଦରୁ ଆତେ ହରିବନ୍ଧୁ ଜାନି ନାଇଁ ଦରୁ ଆତେ ଡେଙ୍ଗନାଗୁଡ଼ା ଆଉ ପଞ୍ଚାୟତ ଆତେ ଡୁମ୍ବରିପଦର ବ୍ଲକ ଆତେ କୋରାପୁଟ
2: ଆଜ୍ଞା ନାନୁ ସିନିଖେ ଯାଏ ନିନୁର ଚାଷୀ ଲୋକ ନି ଯେ ହଚି ଜାନେ ତା ପାଇଁ ଯେ ହିଁ ଇ ଶ୍ରୀ ପ୍ରଣାଳୀ ଧାନ ଚାଷ କିମ୍ବା କିହାମ ଯେ ଦାଣ ପ୍ରଥମେ ଏନିନି କି ଚାଷ କେତେ ସାରେ ଆହି ନେ ଦାଣ ଗାଡ଼େ ବ୍ୟସ୍ତ ଦେଖି
3: ହଁ ବ୍ୟସ୍ତ ହିଁ
2: ଯେ ପ୍ରଥମେ ବିହନ ଏନିକି ବିଶୋଧନ କି ଜରିକି କି ଆମନି ବିହନ କି ହିଁ ଜରି
3: ବିହନ ଯେକୌଣସି ବିହନ ସରକାର ବା ଆତେ ଆପେ କି ନିଜେ ତାଇ ଆପେ ର ବାଲ୍ଟି ଇଉଣା ର ରିକେଜି ହାରୁ ମେଥାସାଁ କାଲୋ କ୍ୟାସାଁ ଏମ୍ବା ଆଲୁ କିମ୍ବା ଏ କୈଗୁଡ଼ୁ ମେଥନାଇ ମେଥି ସାରେ ଯେତେବେଲା ଇଏ ଆଲୁ କି କୈଗୁଡ଼ୁ ଅଡ଼ୋ ଇମାନାଇ ଲାକ ହଚା ମାନେ ଇଚ୍ଛାରେ ଏମ୍ବା ଇଏ ବିହନ କୁଲି ବିହନ ମେଥାତୁ ନାଇ ମେଥାସାଁ କାଲୋ କ୍ୟାତୁ ନାଇ କାଲୋ କିସାରେ ଯେତ୍କି ଟାଟ ଆଜ୍ଞା ଲାକ ହଚା ମାନୁ ଇଚି ନେହା ଇସ୍କି ହଚା ମାନୁ ଏ ହୋ ନି ବେଲା ଆମେ କାଣି ପଟ୍ରି ଆହିନୁ ଏ ବିସ୍କି ହଚା ମାନୁ
2: ଇଚି ଆମେ ଟାଇକି ଲାଗେ ତାଇ କଡ଼ିସ୍ ତାଇକି କି ଟାଟା ମାନା ଏ ବି ହେଲେ ଲାକ ଆନୁ ଇନ୍ କଥା
3: ଲାକ ଆନୁ ଇଚି ନି ମାର ପାଲା ବାଘ ସିନା ଇସରେ ଟାଟା ସ୍କେ ନେଇ ହିନୁ ଏ ବାସ୍କୁ ଭଲ ପଡ଼ାଇ ନାଇ ଏ ବି ନେହି ଜେଙ୍ଗୁ ବା ଏଦା ତିକି ହାରୁ ଏଣା ମୁଥା ବିଶୋଧନ କିସାରେ ନେହି ନେହି ଓଜନ ପାଡ଼ାଇକି ଆଡ଼ୁ ଇଡ଼ୁନୁ ଯେତ୍କି ଲାକ ତାଇ ଲାଗେ ତାଇ ସବୁ ଛାଣକ୍ୟାସ ଇଏ କୁଲି ହାରୁ ହାଲୱେ ନର୍ନାଇ ମାନେ
2: ନର୍ନାଇ ମାନେ ଯେ ଇଚି ରବାଲ୍ଟି ରବାଲ୍ଟି ତାକି ସାରା ଏଥର କେଜି ଲେ ମାନେ କୁଲି
3: ପାଞ୍ଚ କେଜି ଆହାନୁ
2: ରବାଲ୍ଟି ତାକି ରପାଶ କେଜି କି ହାନା ଏଇ ଜଣେ ହାରୁ ଆଠ ନାଇଁ ସା
3: ହଁ ଏଇ ଜଣେ
2: ଆଠାନା କାଲୋ କାତୁ
3: କାଲୋ କାତୁ ନାଇଁ
2: ତାନି ପରେ
3: ଏମାଡ଼େ କାଲୋ କ୍ୟାସା ଏ କୁଲି ଯେତ୍କି ଟାଟା ମାନୁ ଏ ବି ଲାକବାନୁ ଲାକବାତ ସାରେ ଏ କୁତ୍ସାଁ ସବୁ କୁତ୍ସାଁ ହାରୁ ଏଇ ହାଲୱେ ନେହିଁ ଆଇ ତଲେ ନର୍ସାଁ ଏବା ବତ୍ର କି ନାଇଁ ବତ୍ର କିତି ସାରେ ଏମାଡ଼େ ମାଲକୁ ଏନିକି ହିନରେ କୁଲି ପାଲା ବାକନାଟି ସାରେ ଏ ପୁରା କୁଲି ଗଜା ପୁରା ଇଲା ହିଁ ମୁଠି ପସ୍କା ହନୁ ଏଲେଖି ହସା ବାକାସିନରେ ଏବେ କରାପା ହିନୁ ହେଲେ ସମାନ ମାନା କୁଲି ଆଁ ବତ୍ର କି ନାଇଁ ବତ୍ର ଖିଆ ଏବେ
2: ଚାର ଦିନ ଆଣିଲେ ବତ୍ର କି ନାଇଁ
3: ଆଜି ଏ ଗରମ ଦିନ ତ ଅଛି ତିନି ଦିନଟେ ମାନା ହାନୁ
2: ତିନି ଦିନଟେ ଏବେ ଆହାନୁ
3: ପଟାହି ପା ଇନେରି କେନି
2: ପଟାଗୁତି
3: ଆନୁ ଏଚେ ବଲ ତା ପାଲା ସମାନ ବେଡ୍ ଏନ୍କେ ପରିବା ପାଲା ଏନ୍କି ବାକ ନାଇଁ କୋବି ପାଲା ଏନ୍କି ବାକ ନାଇଁ ହେଲେ କି ବେଡ୍ ଖିଆ ବାଖାଲି ପଡ଼ାନେ
2: ଗାତା ହିଁ ନାଇଁ କାଁ
3: ହଁ ଏମ୍ବା ଗୋବର ଖତ ହିଁ ବାଖାଲି ପଡ଼ାନେ ପଡ଼ା ସାରେ
2: କୋଡ଼ି ଗାତା
3: ହଁ କୋଡ଼ି ଗାତା ଏମ୍ବାଡ଼େ କୋଡ଼ି ଗାତା ହଁ ବାକ ନାଇଁ
2: ବାକି ଚାର ଦିନଟା ପାଲା ହିଁ ନେଇ
3: ପାଲା କି ଗରମ ଦିନ ତାଇଛି ସାତ ଦିନଟେ ମାନେ ସାତ ଦିନଟେ ଏଦି ଉଫାଲେ ହାନେ ଉଫାଲେ ସାରେ ଯେ ନେଇଆ କି ରି ଆକୁ ଆଡ଼ ଅଡ଼ଇ ନାଇଁ ମାନେ
2: ରି ଆକୁ
3: ହଁ ରି ଆକୁ
2: ଆତି ମା ଲୋକାଲେ ଅଛି ଦେଶୀ ପ୍ରଣାଳୀ ତଲେ ସିନି କିନ୍ତି ସାରେ ଲୋକାଲେ ପୁରା ପାଲା ପାଡ଼ା ହାନେ ଆମେ ହଁ

0: ମେଟାରି ଆକୁ ଆହାନଟି ଏଦାନି ମୋର ମିର୍ଚି ପାଲା କି କୋବି ପାଲା ଏନିକି ଉହି ନାହିଁ ଏଲେଖି ଉହି ନାହିଁ ମାନେ ଇଏ ତ ସରକାର ଦୁନିଆ ପ୍ରକାର ମାର୍କର ହିଁ ନାରି ମାର୍କର ତ ସବୁତାଣା ମେଡ଼ାଏ ଏଲେଖି ଡୋରି ଦଶା ଏମ୍ବା ଲାଇନ୍ ଲାଇନ୍ ଦଶା ଏମ୍ବା ଜରି ଦଶା ଏଲେଖି ଲାଇନ୍ କିଞ୍ଚକେ
1: ଇଦିନ କଥା ଶ୍ରୀ ପ୍ରଣାଳୀ ଧାନ ଚାଷ ଇଲା ହିଁ କିନାରି କଥା ଆତି ଲାଇନ୍ ଲାଇନ୍ କିନା ମାନେ ଉହିନାଣିସ୍କେ ଲାଇନ୍ ଲାଇନ୍ ଡୋର ତୋଲା ହନାଇ ମାନେ ସାର୍
0: ଡୋର ତୋଲା ହନାଇ ମାନେ ଏମ୍ବାଟେ ଏଲେଖି ହଁ ଇଏ ଏ ୟୁ ଗାଡ଼ି ପିହା ଆଇ ଏ ୟୁ ଗାଡ଼ି ପିହା ଆଇ ବାନ୍ଦାଡ଼ୟା ହୁଁ ଏମ୍ବାଟେ ଇଚି ଲୋକ ପାଷ୍ଟ ଥିକି ଲାଜା କିଆନ ରେ ଇଲେଖି ପାଲ ଉହିନି ସିଂ ଯେ ଏଦି ଆଠ ଦିନ ହାଛି ସାରେ ସିନ୍ କିନ୍ତୁ ହିରୁ ନିଏ ଇଏ ମୋର କୁଲି ପାଲା ମାନାଣେ ଉହା ନାଇ ପ୍ରାୟ ପଚାଶ ଗୋଟା ଷାଠିଏ ଗୋଟା ପିଲ୍କା ପିନ୍ଧୁ
1: ପଚାଶ ଷାଠିଏ ଗୋଟା ଲେଖାଡ଼ୁସ୍କେ
0: ଆନୁ ବିଶୋଧନ ଖିଆ ନାଇଁ ଏମ୍ବା ଅରିଜିନାଲିଟି ମାନନ ଆମର ଜେଙ୍ଗୁତା ପ୍ରାୟ 150 to 200 ପାଡ଼େଇ କବାନ
1: 150 to 200 ଇଚାର ମା ଦେଶୀ ପ୍ରଣାଳୀ ମା ଲୋକ କାଲି କ୍ୟାଚ ସିନ୍ ମା କୁଇନର ଆତେ ହେଲା ସାର ଏପା ହେଲା
0: ଜାଣି ହେଲା ଏମ୍ବାଟେ ଏମାର ଏନା କି ବିହନ ବେଶୀ ନଷ୍ଟ ଖି ନାଇଁ ର ସବା ତା କିନ୍ ସାର ଦଶ ମାଣା ପୁଟେକା ବାଖାସି
1: ନାଇଁ
0: ର ଏକର ତା ଇଲେକି ଉଇସାରେ ର କେ ଜି ଏକା କରୁଛନ୍
1: ର ଏକରା ତାକି ଆଚି ମା ଲୋକ ମା କୁ ନର କିଛି ମା ଦେଶୀ ପ୍ରଣାଳୀ ତଲେ କିଛି ସାର ତ ଏ ଦିମାର ଦଶ ମାଣା ବାଖାତ ସିନ୍ ରେ
0: ଦଶ ମାଣା କରୁଛ ହାଜି
1: ଏ ଦିମା ର କେ ଜି ତଲେ ବା ଆନି କଥା ହାତି ହାତି ବିହନ ସ୍କେ ଗାଡ଼ି ଲାଗେ
0: ବିହନ ଗାଡ଼ି ଲାଗେ ଅମଲ ଗାଡ଼ି ମାନେ ଏମାଡ଼େ
1: ଅଡେ ନି ସାର ପାର ଅଡେ ନା ହି ନାଇ କି
0: ସାର ଅଛି ଲାହି ଦେଶୀ ପ୍ରଣାଳୀ ତୁଲେ ସାର ଏ କୋଡି ମୁଡକା କୁଡି କି ହା ଜାଲି ସାର ଆନେ
1: ଏ ଶ୍ରୀ ପ୍ରଣାଳୀ ଧାନ ଚାଷ ତା ହେ
0: ଏମ୍ବାଟେ ନି ଏ ଇଏ ସେମାନା ଅଡା ପିକାଲୋ ଖା ସଢା ଦିରିନୁ ଏଲିଖି ଦିରିଂସ କେ ସବାଣ ଦିରିଂସ କେ ଆନେ
1: ହଁ ଆତେ ରକେ ଜିତା ଇଚ ସାର ର ଏକରା ତା କେ ଆହିନୁ
0: ହଁ
1: ଇଚେ ବା ଏଚା କାଲେ ର ଏଚର ପୁଟି କି ର ଏଚର ବାସ୍ତାଲେ ହୋଚିନୁ
0: ର ଏକର ତା ଅଛି ପ୍ରାୟ 10 ଫୁଟ ଆହିନା ନିଶ୍ଚୟ 15-20 ଫୁଟ ଆନ
1: ହାତି ମା ଦେଶୀ ହିସାବରେ ଯଦି ର 10 ଫୁଟ ଆହିନ ହେଉଛି ସାର ହାତି ଏମ୍ବା ସାର ର 15 to 20 ଏଇ ତାନି କାଁ ସିନିକି ତାରାତେ ଡବଲ ଲାଭ ଆହିନ
0: ହଁ ଡବଲ ଲାଭ ନା ବିହନ କମ ଆତେ ପ୍ଲସ ଅମଲ ଗାଡ଼ି ବାତେ
1: ଅମଲ ଗାଡ଼ି ବାତେ ଇଚ୍ଛେ ଗାଡ଼ି ଜାଣିଆତୁ
0: ଜାଣିଆତୁ
1: ହେଲା ହାତି 10 ଫୁଟ ବା ନାଇଁ ଯଦି 20 ଫୁଟ 15 ଫୁଟ ବା ହେନୁ ସାର ଇଚିନ ହିସ୍ରୀ ପ୍ରଣାଳୀ ଧାନ ଚାଷ ଇଦାଣୀ ପୁନିକାତା ମା ଚାଷୀ ଲୋକ ଯାହା ହଉ ଆଜ୍ଞା ଇଚେ ନିହିନି ମାଗେ ବ୍ୟସ୍ତାତି ନିଗେ ହାରକା ଜହରାୟା ପେ
0: ହଉ ଧନ୍ୟବାଦ
2: ଇ ତାଇ ତାଣ୍ଟି ତ ମାର ଏନିକି କୋଲିଂ ଚାଷ କିବିଆ ହେଇନୁ ଇ କୋଲିଂ ଚାଷ ବିଷୟରେ ତାଇ ନିହିନିକି ବ୍ୟସ୍ତାତେସି ନେ ଏମାଜା ମାର ରାହା ସାରଦାତା କି ର ପାଚୁ ରଣ୍ଡାଣୀ ମାର ଏବେ ନ

ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୋ। ଉପସ୍ଥାପନା କଲେ ଶ୍ୟାମ ସୁନ୍ଦର ପୂଜାରୀ ଏବଂ ହରିଜାନୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ହେଲେ ଏମ୍ଏଲ୍ ନାକ୍ରା, ଗୀତ ରଚନା ତୁଳସୀ ଦାସ।

0: ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଶେଷରେ ଶିଳ୍ପୀ ହେଲେ ଉଷା ସେଠ, ଗୀତ ରଚନା ମୀରାବାଈ।

ହିନ୍ଦି ସୁଗମ ସଙ୍ଗୀତ ନିଜସ୍ୱ ସଙ୍ଗୀତରେ କଣ୍ଠଦାନ କରିଛନ୍ତି ଅମୀ ମିଶ୍ର। ଗୀତ ରଚନା କରିଛନ୍ତି କୁନାଲ ବର୍ମା।

0: ଶୁଣନ୍ତୁ ଆଜି ମଧ୍ୟାହ୍ନର ଚାଷବାସ କଥା।
1: ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜାଣିବା। ଆମେ ଋତୁ ଅନୁସାରେ ବିଭିନ୍ନ ପ୍ରକାର ଚାଷ କରୁଛେ। ଫସଲର ଅଭିବୃଦ୍ଧି ତଥା ଉତ୍ପାଦନ ପାଇଁ ଅନୁମୋଦିତ ପରିମାଣର ଜୈବିକ ଖତ ସାଙ୍ଗକୁ ଜୈବ ସାର ଏବଂ ରାସାୟନିକ ସାର ବ୍ୟବହାର କରିବା ନିହାତି ଆବଶ୍ୟକ। ଆପଣମାନେ ଜାଣନ୍ତି, ଜୈବିକ ଖତ ବ୍ୟବହାର କରିବା ଫଳରେ ମାଟିର ଭୌତିକ ଗଠନରେ ଉନ୍ନତି ଆସିଥାଏ, ଫସଲ ଉଣା ଅଧିକ ଅନୁସାର ମଧ୍ୟ ପାଇଥାଏ, ମାଟିର ଜଳଧାରଣ ଶକ୍ତି ବି ବୃଦ୍ଧି ପାଇଥାଏ ଏବଂ ମାଟିରେ ଉପକାରୀ ଜୀବାଣୁମାନଙ୍କର ସଂଖ୍ୟା ବେଶ୍ ବୃଦ୍ଧି ପାଇଥାଏ।

0: ଜୈବିକ ପଦାର୍ଥରୁ ଏକ ନିର୍ଦ୍ଧାରିତ ପ୍ରଣାଳୀରେ ଗଦା କରି ସେଥିରେ ଜିଆ ଛାଡ଼ିଦେଲେ 2-3 ମାସ ମଧ୍ୟରେ ଉତ୍କୃଷ୍ଟ ମାନର ଜୈବିକ ଖତ ମିଳିଥାଏ। ତାକୁ ଆମେ ଜିଆ ଖତ ବା ଭେର୍ମି କମ୍ପୋଷ୍ଟ ବୋଲି କହିବା। ଏହା ଅନ୍ୟ ଖତ ତୁଳନାରେ ଅତି ଉତ୍କୃଷ୍ଟ ହୋଇଥାଏ। ଜିଆ ଖତ ଗାଁ ଗହଳିରେ ତିଆରି ହୋଇଥିବା କମ୍ପୋଷ୍ଟ ଖତଠାରୁ ପ୍ରାୟ 2 ଗୁଣ ଅଧିକ ଖାଦ୍ୟ ଉପାଦାନ ଥିବା ସଙ୍ଗେ ସଙ୍ଗେ ସମସ୍ତ ଅଣୁସାର ଏଥିରେ ଭରପୁର ରହିଥାଏ। ନିୟମିତ ଜିଆ ଖତ ବ୍ୟବହାର କଲେ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇଥାଏ, ଫଳରେ ସାର ବାବଦକୁ ଆପଣମାନଙ୍କୁ କମ୍ ଖର୍ଚ୍ଚ କରିବାକୁ ପଡ଼େ। କ୍ଷେତ ଏବଂ ବାଡ଼ି ବଗିଚାରୁ ମିଳୁଥିବା ଜୈବ ପଦାର୍ଥ ସଦୁପଯୋଗ ହୋଇ ପରିବେଶ ମଧ୍ୟ ନିର୍ମଳ ହେବାରେ ସହାୟକ ହୋଇଥାଏ। ଜିଆର ବଂଶ 6 ମାସରେ 35 ଗୁଣ ବଢ଼ିଥାଏ। ଖତ ପାଇଁ କିଛି ରଖି ଅବଶିଷ୍ଟ ଜିଆକୁ କୁକୁଡ଼ା ଖାଦ୍ୟ କିମ୍ବା ମାଛ ଖାଦ୍ୟ ଭାବରେ ବ୍ୟବହାର ମଧ୍ୟ କରାଯାଇପାରିବ। ଜିଆ ଖତ କିପରି ପ୍ରସ୍ତୁତ କରିବେ ସେ ସମ୍ପର୍କରେ ପ୍ରଥମେ ଜାଣି ରଖିବା। ଛାଇ ଜାଗାରେ ଏକ ଚତୁର୍ଭୁଜାକାର ଆବଦ୍ଧ କ୍ଷେତ୍ର ପ୍ରସ୍ତୁତ କରିବେ ଏବଂ ସେଥିରେ ଜୈବିକ ପଦାର୍ଥ ସ୍ତର ସ୍ତର କରି ଜମା କରିବେ। ପ୍ରତ୍ୟେକ ସ୍ତର ଚାଖଣ୍ଡେ ଉଚ୍ଚା ହେଲେ ତା ଉପରେ ଅଳ୍ପ ଗୁଡ଼ ବା ଘୋଳ ଦହି ପାଣିରେ ମିଶାଇ ପକାଇବେ। ଗଦାଟି ପ୍ରାୟ 3 ଫୁଟ ଉଚ୍ଚା ହେବା ପର୍ଯ୍ୟନ୍ତ ଏପରି ସ୍ତରମାନ ପ୍ରସ୍ତୁତ କରନ୍ତୁ। ମଝିରେ ମଝିରେ ପାଣି ଛିଞ୍ଚି ଜୈବିକ ପଦାର୍ଥକୁ ଆଂଶିକ ଭାବେ ସଢ଼ାଇ ଦିଅନ୍ତୁ ଏବଂ ତଳ ଉପର କରି ଅଲଟ ପାଲଟ କରନ୍ତୁ। ଏକ ଉଚ୍ଚ ଏବଂ ଛାଇ ଜାଗାରେ 10 ଫୁଟ 4 ଫୁଟ ଏବଂ 1.5 ଫୁଟ ଇଟା ପ୍ରସ୍ତୁତ ଗୋଟିଏ ଛୋଟ କୁଣ୍ଡ ପ୍ରସ୍ତୁତ କରନ୍ତୁ। କୁଣ୍ଡର ତଳଭାଗରେ 3 ଇଞ୍ଚ ବହଳର ବାଲି ଏବଂ ଛୋଟ ଛୋଟ ପଥରର ସ୍ତର ଦିଅନ୍ତୁ। ତାପରେ 6 ଇଞ୍ଚ ବହଳରେ ଦରସା ମାଟି ଦେଇ ପୂର୍ବରୁ ଥିବା ଜୈବିକ ପଦାର୍ଥ ସ୍ତର ସ୍ତର କରି ବିଛାଇ ଦିଅନ୍ତୁ। 8 ଇଞ୍ଚ ବହଳର ଜୈବିକ ସ୍ତର ଉପରେ କିଛି ଶୁଖିଲା ଗୋବର କରଞ୍ଜି ପିଡ଼ିଆ ଏବଂ ମାଟି ମିଶାଇ ଦିଅନ୍ତୁ। 10 କିଲୋଗ୍ରାମ ଜୈବିକ ପଦାର୍ଥ ପାଇଁ 50 ଗ୍ରାମ କରଞ୍ଜ ପିଡ଼ିଆ ଏବଂ 250 ଗ୍ରାମ ମାଟି ଦରକାର ହୋଇଥାଏ। ଏହା ଉପରେ 2-3 କିଲୋଗ୍ରାମ ଜିଆ ଛାଡ଼ି ଦିଅନ୍ତୁ। ଏହିପରି ସ୍ତରଗୁଡ଼ିକୁ ସଜାଡ଼ି 3 ଫୁଟ ଉଚ୍ଚତାର ଗଦା ପ୍ରସ୍ତୁତ କରନ୍ତୁ। ପ୍ରତ୍ୟେକ ଦିନ ଗଦା ଉପରେ ପାଣି ସିଞ୍ଚନ କରନ୍ତୁ, ଯେପରିକି ଶତକଡ଼ା 50 ଭାଗ ଜଳୀୟାଂଶ ରହିବ। 25-30 ଦିନରେ ଥରେ ଗଦା ଭାଙ୍ଗି ତଳ ଉପର କରିଦିଅନ୍ତୁ। 3 ମାସ ମଧ୍ୟରେ ଦେଖିବେ ଆପଣଙ୍କର ଜିଆ ଖତ ପ୍ରସ୍ତୁତ ହୋଇଯାଇଥିବ। ତେବେ ଜିଆର ଯତ୍ନ କିପରି ନେବେ ସେ ସମ୍ପର୍କରେ ମଧ୍ୟ ଜାଣି ରଖନ୍ତୁ। ଟାଣ ଖରା ଏବଂ ବର୍ଷା ପ୍ରକୋପରୁ ରକ୍ଷା କରିବା ପାଇଁ କୁଣ୍ଡ ଉପରେ ନଡ଼ା ଛପର କରନ୍ତୁ କିମ୍ବା ଛାମୁଣ୍ଡିଆ କରି କଖାରୁ କାକୁଡ଼ି କଲରା ପରି ଲତା ଜାତୀୟ ମଡ଼ାଇ ଦିଅନ୍ତୁ। କୁଣ୍ଡରେ ଲଙ୍କା ପିଆଜ ଚୋପା ପ୍ଲାଷ୍ଟିକ୍ ପଲିଥିନ୍ ଟିଣ ଆଦି ପଦାର୍ଥ ଆଦୌ ପକାନ୍ତୁ ନାହିଁ। ମୂଷା ଜନ୍ଦା ପିମ୍ପୁଡ଼ି ବିଛା ଦାଉରୁ ଜିଆକୁ ରକ୍ଷା କରନ୍ତୁ। ଖତ ଗଦାକୁ 3 ଫୁଟରୁ ଅଧିକ ଉଚ୍ଚ ଆଉ କରନ୍ତୁ ନାହିଁ। ମାଟିରେ ବତ୍ର ଥିବା ଅବସ୍ଥାରେ ଫୁଲକୁଣ୍ଡ ପ୍ରତି ଆପଣ 50 ଗ୍ରାମ, ପନିପରିବା ଗଛ ପିଛା 100 ଗ୍ରାମ ଏବଂ ଫଳ ଗଛ ପିଛା 500 ଗ୍ରାମ ଖତ ବ୍ୟବହାର କରିପାରିବେ। ଆପଣ ଜିଆ ଖତ ପ୍ରସ୍ତୁତି ସଂସ୍ପର୍ଶରେ ଅଧିକ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ସହକାରୀ କୃଷି ଅଧିକାରୀ, କନିଷ୍ଠ କୃଷି ଅଧିକାରୀ କିମ୍ବା ଜିଲ୍ଲା କୃଷି ଅଧିକାରୀ କୋରାପୁଟଙ୍କ ସହିତ ଯୋଗାଯୋଗ ସ୍ଥାପନ କରନ୍ତୁ।
1: ଶୁଣିଲେ ଆଜି ମଧ୍ୟାହ୍ନର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ପ୍ରଚାର କରୁଛୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଧରିତ୍ରୀ ଶତପଥୀ।

0: ଗୋଟିଏ ମଣିଷର ପ୍ରକୃତ ପରିଚୟ ତାଙ୍କର ନାମ, ପୋଷାକ କିମ୍ବା ପଦବୀରେ ନଥାଏ। ତାଙ୍କର ପ୍ରକୃତ ପରିଚୟ ତାଙ୍କ ଚରିତ୍ର, ଆଚରଣ, ସତ୍ୟନିଷ୍ଠା ଆଉ ଭଲ କର୍ମରେ ହିଁ ସୃଷ୍ଟି ହୁଏ।
1: ତେଣୁ ଆମର ପ୍ରତ୍ୟେକ କଥା, ପ୍ରତ୍ୟେକ ବ୍ୟବହାର ଓ ପ୍ରତ୍ୟେକ କାର୍ଯ୍ୟରେ ଆମ ପରିଚୟ ସୃଷ୍ଟି କରିବା।
0: ଏହି ଅନୁଚିନ୍ତାର ସହିତ ଆରମ୍ଭ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜି ଉପସ୍ଥାପନାରେ ମୁଁ ରାଜେଶ୍ୱରୀ,
1: ମୁଁ ଧରିତ୍ରୀ। ନମସ୍କାର।

0: ଧରିତ୍ରୀ।
1: ହଁ ରାଜେଶ୍ୱରୀ,
0: ଆମ ଭାରତ କଥା ଯଦି କହିବା, ଏହା ହେଉଛି ଗୋଟିଏ ଗରିବ ଦେଶ। ଯଦି ସବୁ ରାଜ୍ୟ ସହିତ ଆମ ରାଜ୍ୟକୁ ତୁଳନା କରିବା, ତାହେଲେ ଆମ ରାଜ୍ୟ ମଧ୍ୟ ଗୋଟିଏ ଗରିବ ରାଜ୍ୟ କହିଲେ ଚଳେ। ତେଣୁ ଏଠାରେ ଲୋକଙ୍କର ଉପକାର କରିବା ପାଇଁ, ସେମାନଙ୍କର ଯେଉଁ ମାନଦଣ୍ଡକୁ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି, ଯାହାକି ସେମାନଙ୍କର ଆର୍ଥିକ ସହାୟତା ବୃଦ୍ଧି କରିବା ପାଇଁ ସହାୟକ ହେବ, ତଥା ଏମିତି କିଛି ଯୋଜନା ଅଛି ଯାହାଦ୍ୱାରା କି ସେମାନେ ଦିଉଳି ଦିମୁଠା ଖାଇବାକୁ ମଧ୍ୟ ପାଇପାରିବେ।
1: ଯେମିତି ଆମର ଅନ୍ନପୂର୍ଣ୍ଣା ଯୋଜନା।
0: ହଁ, ଏହି ଯୋଜନା ଆରମ୍ଭ କରିବାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର କୌଣସି ପରିବାର ଯେପରି ଭୋକିଲା ନ ରୁହନ୍ତି, ଯେମିତିକି ମୁଁ କହୁଥିଲି ପ୍ରତ୍ୟେକ ପରିବାର ଯେମିତି ଦିଓଳି ଦିମୁଠା ଖାଇବାକୁ ପାଇପାରିବେ।
1: ଏହି ଯୋଜନା ଅନୁସାରେ ଯୋଗ୍ୟ ହିତାଧିକାରୀମାନେ ପ୍ରତି ମାସରେ 10 କେଜି ଚାଉଳ ମାଗଣାରେ ପାଇପାରିବେ।
0: ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନେ ସରକାରଙ୍କର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଖାଦ୍ୟ ସହାୟତାର ସୁବିଧା ପାଇଥାନ୍ତି। ଏହା ଦରିଦ୍ର, ବୃଦ୍ଧ, ଅସହାୟ ଏବଂ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବାରେ ମଧ୍ୟ ସହାୟକ ହୋଇଥାଏ।
1: ଅନ୍ନପୂର୍ଣ୍ଣା ଯୋଜନା କେବଳ ଖାଦ୍ୟ ବଣ୍ଟନରେ ସୀମିତ ନୁହେଁ, ବରଂ ସମାଜରେ ସମାନତା, ସାମାଜିକ ସୁରକ୍ଷା, ମାନବିକତାର ବାର୍ତ୍ତାକୁ ମଧ୍ୟ ସୁଦୃଢ଼ କରେ। ଏହି ଯୋଜନା ମାଧ୍ୟମରେ ସରକାର ଭୋକମୁକ୍ତ ସମାଜ ଗଠନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।
0: ତାହେଲେ ଶ୍ରୋତା ଭଉଣୀ, ଆମେ ସମସ୍ତେ ଏହି ଜନହିତକର ଯୋଜନା ବିଷୟରେ ଜାଣିବା, ଯେଉଁମାନେ ଯୋଗ୍ୟ ଏହି ସୁବିଧା ପାଇବା ପାଇଁ ସେମାନଙ୍କୁ ସହଯୋଗ କରିବା।

0: ଧରିତ୍ରୀ
1: ହଁ ରାଜେଶ୍ୱରୀ,
0: ବର୍ତ୍ତମାନ ଆମେ ପ୍ରାୟତଃ ସମାଜରେ ଦେଖୁଛେ ଯେ ଯେଉଁମାନେ କି ଯୌଥ ପରିବାରରେ ରହୁଥିଲେ କିନ୍ତୁ ଧୀରେ ଧୀରେ ଯୌଥ ପରିବାର ତ ଲୋପ ପାଇଗଲାଣି, ଆଉ ବର୍ତ୍ତମାନ ଏକକ ପରିବାର ଆମ ସମାଜରେ ଦେଖାଦେଇଛି। ଯେତେବେଳେ ଏକକ ପରିବାରରେ ଆମେ ରହୁଛୁ ତାହେଲେ ଆମ ଛୁଆମାନେ ପ୍ରାୟତଃ ତ ବର୍ତ୍ତମାନ ବାପା ମା ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜନ୍ମ କରୁଛନ୍ତି, ତ ସେମାନେ ଆଉ କାହା ସହିତ ମିଳାମିଶା କରିବା ପାଇଁ ସୁବିଧା ପାଉନାହାନ୍ତି। ଯେମିତି ଆମେ ଆମ ପିଲାବେଳେ ସାଙ୍ଗସାଥୀଙ୍କ ସହିତ, ସାହି ପଡ଼ିଶା ବନ୍ଧୁ ବାନ୍ଧବଙ୍କ ସହିତ ସମୟ ବିତାଉଥିଲୁ, ଖେଳୁଥିଲୁ, ବୁଲୁଥିଲୁ, ମନ ଇଚ୍ଛା ଗପ କରିପାରୁଥିଲୁ, କଥାବାର୍ତ୍ତା କରିପାରୁଥିଲୁ, ସେସବୁ ସୁବିଧା ଆଉ ସେମାନେ ପାଇପାରୁନାହାନ୍ତି। ଯାହାଦ୍ୱାରା କି ସେମାନେ ବହୁତ ଏକାକୀ ହେଇଯାଉଛନ୍ତି, ନିଜର ମନର କଥା କାହାକୁ କହିପାରୁନାହାନ୍ତି, ଏହାଫଳରେ ସେମାନେ ଡିପ୍ରେସନକୁ ମଧ୍ୟ ଚାଲି ଯାଉଛନ୍ତି। ତେଣୁ ଏଇଠି ବାପା ମାଙ୍କର କର୍ତ୍ତବ୍ୟ ହିଁ ପ୍ରମୁଖ ଭୂମିକା ନିଭାଉଛି କହିଲେ ଚଳେ। ସେମାନେ ଯେତେ ବିଜି ଥିଲେ ମଧ୍ୟ ସମୟ ବାହାର କରି ନିଜ ଛୁଆଙ୍କ ସହିତ କଥାବାର୍ତ୍ତା କରିବା ଦରକାର, ସେମାନଙ୍କ ସହିତ ସମୟ ବିତେଇବା ଦରକାର।
1: କଥାରେ ଅଛି ପରା, ପିଲାଙ୍କୁ ଦାମୀ ଉପହାର ନୁହେଁ, ପିତାମାତାଙ୍କ ଅମୂଲ୍ୟ ସମୟ ହିଁ ସବୁଠାରୁ ବଡ଼।

0: ବ୍ୟବହାର ଏହା କହିବାର ଅର୍ଥ ହେଲା ଯେ ପିଲାମାନେ ଆମକୁ ଦେଖିକି ସବୁ ଜିନିଷ ଶିକ୍ଷା କରନ୍ତି ଯେମିତି ଆମର ବ୍ୟବହାର ଦେଖିକି ସେମାନେ ବ୍ୟବହାର କରନ୍ତି ଆମର ଶୃଙ୍ଖଳା ଦେଖିକି ସେମାନେ ଶୃଙ୍ଖଳାକୁ ଆପଣାନ୍ତି ଆମର ଆଦର୍ଶ ଦେଖିକି ସେମାନେ ବି ଆଦର୍ଶକୁ ଆପଣାନ୍ତି ତ ଏଇଠି କହିବା କଥା ହେଲା ଯେ ଆମେ ଯେଭଳି ଭାବରେ ଆମ ପିଲାମାନଙ୍କୁ ସମୟ ଦେବା ପିଲାମାନେ ଠିକ୍ ସେଭଳି ଭାବେ ନିଜକୁ ଗଢ଼ିବେ ଆଉ ସେମାନଙ୍କର ଆତ୍ମବିଶ୍ୱାସ ମଧ୍ୟ ଭରପୁର ହେଇକି ରହିବ ସେମାନେ ନିଜକୁ ସୁରକ୍ଷିତ ମଣିବେ
1: ଆମେ ଯାହା କରିବା ସେମାନଙ୍କ ଉପରେ ତାହା ଗଭୀର ପ୍ରଭାବ ପକାଏ ତାହେଲେ ଶ୍ରୋତା ଭଉଣୀ ଏହି ବିଷୟବସ୍ତୁକୁ ନେଇକି ମାନେ ପିଲାଙ୍କ ପାଇଁ ପିତାମାତା ସମୟ ଦେବା କେତେ ଜରୁରୀ ଏହି ବିଷୟରେ ଆମେ ଆଉ ଅଧିକ କଥା ହେବୁନି ଚାଲନ୍ତୁ ଶୁଣି ଦଉଛୁ ଏକ ସାକ୍ଷାତକାର।

0: ମ୍ୟାଡାମ ନମସ୍କାର, ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
1: ପ୍ରଣତି ପାତ୍ର, ମେମ୍ବର ଜୁଭେନାଇଲ ଜଷ୍ଟିସ ବୋର୍ଡ ରାୟଗଡ଼ା।
0: ତ ମ୍ୟାଡାମ, ଆଜି ଆମର ବିଷୟବସ୍ତୁ ରହିଛି ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କେତେ ଜରୁରୀ। ତ ପ୍ରଥମେ କୁହନ୍ତୁ, ପିଲାଙ୍କ ପାଇଁ ପିତାମାତା ସମୟ ବାହାର କରିବା କାହିଁକି ଜରୁରୀ?
1: ଆଜିକାଲି ଦେଖାଯାଉଛି ଯେ ଆମେ ଟଙ୍କା ପଇସା ମୋବାଇଲ ଭଲ ସ୍କୁଲ ଆମେ ସବୁ ଦେଇପାରୁଛେ, କିନ୍ତୁ ଆମର ଯୋଉ ସମୟର ବିକଳ୍ପ କିଛି ବି ହୋଇନପାରେ। ତେଣୁ ଏହାର କେତେଟା ମୁଖ୍ୟ କାରଣ ବି ଅଛି ଯେ ଯେଉଁ ପିଲାମାନେ ତାଙ୍କ ମା ବାପାଙ୍କ ପାଖରେ ପାଆନ୍ତି ସେମାନେ ବାହାର ଦୁନିଆକୁ ଡରନ୍ତି ନାହିଁ। ଯଦି କିଛି ସମସ୍ୟା ହେଉଛି ତାହେଲେ ପ୍ରଥମେ ଘରେ ପିଲାଟିଏ ବାପା ମାଆଙ୍କୁ କହେ, ତା ଦ୍ୱାରା ତାର ଗୋଟେ ବିଶ୍ୱାସ ରହେ ମୋର ଗୋଟେ ସୁରକ୍ଷା ବଳୟ ଅଛି ଆଉ ମୋ ବାପା ମା ମୋ ପାଖରେ ଅଛନ୍ତି। ଏଇ ଯୋଉ ଅନୁଭବ ସେଇଟା ହେଉଛି ସବୁଠାରୁ ବଡ଼ ସୁରକ୍ଷା। ଆଉ ଗୋଟେ ଜିନିଷ ହେଉଛି ସଂସ୍କାର ଆଉ ଚରିତ୍ର ଗଠନ। ପିଲା ପଢା ବହିରୁ କିଛି ପାଏନି, ତାର ବାପା ମାଙ୍କ ଠୁ ସେ ଦେଖିକି ପ୍ରଥମେ ଶିଖେ, ଯେମିତି କଥା କହିବାର ଶୈଳୀ, ତାପରେ ବଡ ମାନଙ୍କୁ ସମ୍ମାନ, ସାନ ମାନଙ୍କୁ ସ୍ନେହ, ଆଉ ନିଜ ରାଗକୁ କେମିତି କଣ୍ଟ୍ରୋଲ କରିବ ସେ ସବୁ କପି କରେ ବାପା ମାଙ୍କ ଠୁ। ଗୋଟେ 10 ମିନିଟ କାହାଣୀ ଆମେ ଯଦି କହିବା ସେଟା 10 ଘଣ୍ଟା ଟ୍ୟୁସନ ସାଙ୍ଗରେ ସମାନ ବି ହବନି। ତ ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ ପିଲାର। ଆଜିକାଲି ପିଲାଙ୍କର ଚାପ, ତାପରେ ମୋବାଇଲ ଆଡିକ୍ସନ, ଏକଲାପଣ ଗୋଟେ ବଢୁଛି। ଯଦି ଆମେ 20 ମିନିଟ ତାଙ୍କ ସାଙ୍ଗରେ କଥା ହେଲେ ବା ଖେଳିଲେ ବା ଖାଇଲେ ମିଶିକି, ତ ପିଲାର ଡିପ୍ରେସନ ମଧ୍ୟ ଅଧା କମିଯାଏ। ସେ ନିଜକୁ ଭାବେ ଯେ ମୋର ପୋଜିସନଟା ଗୋଟେ ଗୁରୁତ୍ୱପୂର୍ଣ୍ଣ, ତା ଦ୍ୱାରା କଣ ହୁଏ ପାଠ ଆଉ ଆତ୍ମବିଶ୍ୱାସ ଦୁଇଟା ଯାକ ବଢେ। ସେ ମାର୍କ ପାଇଁ ଆମେ ତାକୁ ଯଦି ଗାଳି ଦେବା ତା ଅପେକ୍ଷା କେଉଁଠି ଅସୁବିଧା ହଉଛି ବୋଲି ଆମେ ଯଦି ତାକୁ ପଚାରିବା ସେଇଟା ବହୁତ ଭଲ ହବ। ଯୋଉ ପ୍ୟାରେଣ୍ଟସ ମାନେ ପିଲାର କପି ଚେକ୍ ଆଉ ପ୍ରୋଜେକ୍ଟରେ ହେଲ୍ପ କରନ୍ତି ସେ ପିଲା ନିଶ୍ଚୟ ଆଗକୁ ବଢିବ। ଏବେ ଆମେ ସମୟ ଦବା ତାହେଲେ ଭବିଷ୍ୟତରେ ସେ ପିଲା ଆମ ପାଖକୁ ବୁଢା ବୟସରେ ସେ ଯେତେବେଳେ ହେଲେ ବି ସମୟ ଦବ। ଆମେ ତାକୁ ଯଦି କ୍ୱାଲିଟି ଟାଇମ୍ ଦବା ତାହେଲେ ସେ ପୁଣି ଆମକୁ କ୍ୱାଲିଟି ଟାଇମ୍ ଦବ। ଏହାଦ୍ୱାରା ଆମେ କଣ ଭାବୁଛେ ସାରା ଦିନ ଖାଲି ତା ପାଖରେ ବସିବୁ ସେଇଟା ନୁହେଁ, ତାର ସମାଧାନ ହେଉଛି ଆମେ ତାକୁ ଗୋଟେ କ୍ୱାଲିଟି ଟାଇମ୍ ଦବା। କେମିତି ନା ଖାଇବା ସମୟରେ ଟିଭି ମୋବାଇଲ ଏଗୁଡ଼ା ସବୁ ବନ୍ଦ କରିବା, ଏକାଠି ବସିକି ଖାଇବା, ଶୋଇବା ଆଗରୁ କେବଳ ତାର କଥା ଶୁଣିବା କଥା ଯେ ଦିନଟା ତୋର କେମିତି ବିତିଲା ସେ ନିଜେ ନିଜେ କହିବ। ସପ୍ତାହକୁ ଗୋଟେ ଥର ତାକୁ ଆମେ ପାର୍କ ବା ମନ୍ଦିର ବା ସରଳ ଖେଳ ଗୁଡାକ ସେଗୁଡ଼ା ତା ସାଙ୍ଗରେ ଆମେ ଖେଳିବା, ତା ସାଙ୍ଗରେ ଆମେ ସମୟ ବିତେଇବା। ତେଣୁ ଏମିତି କିଛି କିଛି ସମୟ ବିତେଇଲେ ପିଲାଟି ନିଶ୍ଚୟ ଆଗକୁ ବଢିବ। ସେମାନେ ଆମର ଜେରସ୍କପି ନୁହନ୍ତି, ସେମାନେ ଆମର ଗୋଟେ ରିଫ୍ଲେକ୍ସନ। ଆମେ ଯେତେ ସମୟ ଦେବୁ ସେ ସେତେ ଭଲ ମଣିଷ ହୋଇପାରିବ। ଆମେ ଯଦି ପଇସା ପଛରେ ଦୌଡ଼ି ଦୌଡ଼ି ପିଲାଠୁ ଦୂରେଇ ଯିବା ତାହେଲେ ପିଲା ହେଉଛି ଆମ ପାଇଁ ଗୋଟେ ବଡ ଲସ୍ ହବ। ପିଲା ବଡ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାନି, କାହିଁକି ନା ପିଲାଙ୍କର ସାନବେଳର ଯୋଉ ସମୟଟା ସେଟା ଆଉ କେବେ ଫେରି ଆସେନି। ତେଣୁ ପିଲାକୁ ବଡ କରିବାକୁ ଆମେ ସମୟ ଦେବା ଦରକାର। ଆମେ ଶପଥ ନେବାର ଅଛି ଯେ ପିଲାଙ୍କୁ ଆମେ କେମିତି ଆଗକୁ ବଢେଇବା, ତାଙ୍କୁ ଖାଲି ଦାମୀ ଖେଳ ନା ଦାମୀ ଜିନିଷ ଏମିତି ସବୁ ଦେଇକିରି ତାକୁ ଆଗକୁ ବଢେଇବା ସେଇଟା ନୁହେଁ। ଆମେ ତା ସାଙ୍ଗରେ ଆଖିରେ ଆଖି ମିଶେଇ କଥା ହେବା, ତାପରେ ତାର କଥା ଶୁଣିବା, ତା ସାଙ୍ଗେ ଖେଳିବା, ତାକୁ ହିଁ ପ୍ରାଥମିକତା ଦେବା। ଆଉ ଯଦି ଆମେ ପାଖରେ ଥାଇକି ମଧ୍ୟ ଖାଲି ମୋବାଇଲରେ କଥା ହଉଥିବା, ତା କଥା କିଛି ଶୁଣୁନଥିବା, ତାକୁ ଖାଲି ଉପଦେଶ ଦଉଥିବା ଆଉ ଖାଲି ପାଠ ବିଷୟରେ କଥା ହେବା, ତାହେଲେ ସେ ପିଲା କଣ ଶୁଣିବ? ତେଣୁ ଗୁଣାତ୍ମକ ସମୟ ବାହାର କରିବାଟା ନିହାତି ଦରକାର। ଆମେ ଯୋଉ 15 ମିନିଟ ଗୁଣାତ୍ମକ ସମୟ ଯଦି ଦବା କି 20 ମିନିଟ ଦବା ସେଇଥିରେ ପିଲା ବହୁତ ଆଗକୁ ବଢିବ। କିନ୍ତୁ ଗୋଟେ ମା ସିଏ କଣ କରୁଛି, ପିଲା କାନ୍ଦୁଛି, ପିଲା ବୋର୍ ହଉଛି, ମୋବାଇଲ ଦେଇ ଦଉଛି, ଫଳରେ ପିଲା କଣ ଶିଖିଲା ଯେ ମନ ଖରାପ ହେଲେ ସ୍କ୍ରୋଲ କରିବା, ଆଉ ଆମେ ଯଦି ସମୟ ଦବାନି ତାହେଲେ ସେ ୟୁଟ୍ୟୁବ ରିଲ୍ସ ଗେମ୍ସ ଏଗୁଡା ସେ ସବୁ ସମୟ ନେଇଯିବ, ଆଉ ସେଟା ସବୁ ତାର ମସ୍ତିଷ୍କ ଉପରେ ପ୍ରଭାବ ପଡିବ। ଆଗରୁ ଆମର ପରିବାର ଏକାଠି ବସୁଥିଲେ।

0: ସମସ୍ତେ ମିଶିକି ହସଖୁସିରେ କଥାବାର୍ତ୍ତା ରାଗ ରୁଷା ସବୁ ଚାଲିଥିଲା। ଏବେ କିନ୍ତୁ କଣ ହଉଛି, ସମସ୍ତେ ନିଜ ଦୁନିଆରେ ନିଜେ ରହୁଛନ୍ତି। ପିଲା ଦେଖିଲା ମା ବାପା ଯଦି ମୋ ସହ କଥା ହଉନାହାନ୍ତି, ସେମାନେ ମୋ ଅପେକ୍ଷା ମୋବାଇଲ କୁ ଗୁରୁତ୍ୱ ଦଉଛନ୍ତି, ତାହେଲେ ସେ ବି ସେଟା ଶିଖିଲା, ସମ୍ପର୍କର ମୂଲ୍ୟ ବି କମିଲା ସେଠି। ତାପରେ ପିଲାର ଚାପ ରହିଲା କେମିତି ନା, ପାଠ ପ୍ରତିଯୋଗିତା, ସୋସିଆଲ ମିଡିଆ, ଏ ଯୋଉ କମ୍ପାରିଜନ ମାନେ ତୁଳନା, ଏଗୁଡା ସବୁ ଉପରେ ଚାପ ରହିଲା ତା ଉପରେ। ତାର ରିମେଡି କଣ ହଉଛି, ଆମେ ମୂଲ୍ୟବାନ ସମୟଟା କମ୍ରେ 15 ମିନିଟ ଦିନକୁ ଦବା ପିଲାକୁ, ସେଇଟା ହଉଛି ବହୁତ ମୂଲ୍ୟବାନ। ପିଲା କଥା ସେ କଣ କହୁଛି ଆମେ ତାଠୁ ଶୁଣିବା ଦରକାର। ଯୋଉ ପିଲା ଘରେ କଥା କହିବାକୁ ଲୋକ ଯଦି ପାଇବନି, ସେ କଣ କରିବ, ସେ ଡିପ୍ରେସନକୁ ପଳେଇଯିବ। ତେଣୁ ଘରୁ ଶିଖିବ ସଂସ୍କାରଟା, ଆଗରୁ ସମାଜ ଶିଖଉଥିଲା, ଏବେ ସମାଜ ବି ମୋବାଇଲ ଭିତରେ ରହୁଛି। ଯଦି ପ୍ୟାରେଣ୍ଟସ ସମୟ ନ ଦେବେ ଇଣ୍ଟରନେଟ ବୁଝେଇବ, ଆଗରୁ ପିଲା ବିଗୁଡୁଥିଲା ସମୟ ଅଭାବରୁ, ଏବେ କଣ ହଉଛି ସମୟ ସହ ମୋବାଇଲ ଥିବାରୁ ସେ ଏବେ ବିଗୁଡୁଛି। ତେଣୁ ଗୋଟେ ନୋ ମୋବାଇଲ ଜୋନ୍ ଗୋଟେ କରିବା, ଶୋଇବା ଆଗରୁ 15 ମିନିଟ, ଯୋଉ 15 ମିନିଟ ଶୋଇବା ଆଗରୁ ଦେବା, ସେଟା ସ୍କ୍ରିନ କିଛି ନଥିବ, କେବଳ କନଭରସେସନ କଥାବାର୍ତ୍ତା ହବ, ଏସବୁ ଜିନିଷ ଭିତରେ ପିଲା ସଂସ୍କାର ଶିଖେ।
1: ତ ମତେ ଆଉ ଗୋଟେ କଥା କୁହନ୍ତୁ, ପିତାମାତାଙ୍କ ସହ ନିୟମିତ ପିଲାମାନେ ସମୟ ବିତାଇଲେ ତାଙ୍କର ଆତ୍ମବିଶ୍ୱାସ ଉପରେ କିଛି ପ୍ରଭାବ ପଡେ କି?
0: ନିଶ୍ଚୟ, ବାପା ମା ଯେତେବେଳେ ସବୁଠୁ ବଡ଼, ବାପା ମା ମୋ ସାଙ୍ଗରେ ଅଛନ୍ତି, ସେତେବେଳେ ତାର ଆତ୍ମବିଶ୍ୱାସ ଦୃଢ ହୁଏ। ଯେତେବେଳେ ଫିଲ୍ କରେ ସେ ଯେ ମୋ ହଉଛି ମୋ ବାପାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ବାପା ମା ଯଦି ତାର ଇମ୍ପୋର୍ଟାନ୍ସ ତାର ପ୍ରାଧାନ୍ୟ ରଖିଲେ, ତାହେଲେ ସେ ତାର ନିଜ ମୂଲ୍ୟଟା ସେ ବୁଝେ ଯେ ମୁଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଘରର ଗୋଟେ ସଦସ୍ୟ, ତାର ସେଠୁ ଭୟଟା ବି କମିବ। ଯେତେ ଭୁଲ କଲେ ବି ଯେ ମୋର ବାପା ମା ଅଛନ୍ତି ମତେ ସାହାଯ୍ୟ କରିବେ, ତେଣୁ ତାର ଭୟ ସେ ଜାଗାରେ କମିଯିବ। ନିଜ ଉପରେ ଭରସା ଆସିବ ଯେ ବାପା ମା ତ ମତେ ବିଶ୍ୱାସ କରୁଛନ୍ତି, ଆଉ ତାଦ୍ୱାରା ସେ ଖୁସିରେ ବି ରହିବ ଯେ ମୋ ବାପା ମା ମୋର ଭରସା। ତାପରେ ସେ ଯେତେ ସମସ୍ୟା ଆସିବ ସେଟା ବି ସମ୍ଭାଳିବା ଶିଖିବ, ସମସ୍ୟାରୁ ସେ ପଳେଇବାଟା ଶିଖିବନି। ଆଉ ତାର ଆତ୍ମବିଶ୍ୱାସଟା କୋଉଠୁ ଆସିବ ନା, ଘରୁ ଆସେ।
1: ଶେଷରେ ମତେ କୁହନ୍ତୁ, ପିଲାଙ୍କ ପାଇଁ ମାତା ପିତାଙ୍କ ସମୟ ହିଁ ସବୁଠାରୁ ବଡ଼ ଉପହାର, ୟା ଉପରେ ଆଜି ଆମର ଶ୍ରୋତା ଭଉଣୀ ମାନଙ୍କୁ କଣ ଆପଣ କହିବେ?
0: ବାପା ମାଙ୍କର ସମୟ ଯୋଉ ମୁଁ କହିଲି ନା ମୂଲ୍ୟବାନ ସମୟ, ସେଟା ପିଲାଙ୍କ ପାଇଁ ଗୋଟେ ବହୁତ ବଡ଼ ଉପହାର। ପିଲାଙ୍କୁ ଦାମୀ ଜିନିଷ ନୁହେଁ, ଦାମୀ ସମୟ ଦିଅନ୍ତୁ, ସେଇଟା ହିଁ ବଡ଼ ଉପହାର। ପିଲା ଥରେ ହିଁ ଛୋଟ ହୁଏ, ତାର ଶୈଶବଟା ଆଉ କେବେ ଫେରି ଆସେନି। ତେଣୁ ସେ ଶୈଶବଟାକୁ ଯଦି ଆମେ ଠିକ ସମୟ ଦେବା, ତାହେଲେ ସେ ପିଲା ଭଲ ତାର ଗ୍ରୋଥ ହବ, ମେଣ୍ଟାଲି, ଫିଜିକାଲି, ଶାରୀରିକ, ମାନସିକ ଯୋଉଟା କହୁଛନ୍ତି, ତାର ପ୍ରଭାବ ତା ଉପରେ ବହୁତ ପଡିବ, ବାପା ମାଙ୍କର ପ୍ରଭାବ। ସେ କଣ ହଉଛି, ବାପା ମାଙ୍କୁ ସେ ଅନୁସରଣ କରିକି ବହୁତ ଜିନିଷ ଶିଖେ, ଯେ ବାପା ମା କେତେ ବଡ଼ ମାନଙ୍କୁ ସମ୍ମାନ ଦଉଛନ୍ତି, କେତେ ସେମାନେ ସତ କହୁଛନ୍ତି, ଏ ସତ ମିଛ ସମ୍ମାନ ଏ ସବୁ ଜିନିଷ ସେ ପିଲା ବାପା ମାଙ୍କ ଠୁ ଶିଖେ। ତେଣୁ ପିଲାର ପ୍ରଥମ ସ୍କୁଲ ହଉଛି ଘର, ପ୍ରଥମ ଶିକ୍ଷକ ହଉଛନ୍ତି ମା ବାପା। ତେଣୁ ଆମେ ଯଦି ତାକୁ ଠିକ ସମୟ ଦବା, ପିଲାର ସଫଳତା ସେ ନିଜେ ଚେଷ୍ଟା କରିବ। ତେଣୁ ଗୋଟେ ଜିନିଷ ହଉଛି ଯେ ଆମେ ତାକୁ ସମୟ ଦବା, ସ୍ନେହ ଦବା, ତା ଦ୍ଵାରା ତାର ଗୋଟେ କନଫିଡେନ୍ସ ବା ବିଶ୍ୱାସ ଆସିବ, ଆଉ ଭଲ ଭବିଷ୍ୟତ ମଧ୍ୟ ତାର ତିଆରି ହେବ।
1: ଧନ୍ୟବାଦ।

ରାଜେଶ୍ୱରୀ ଆମେ ତ ଆଗକୁ ଆହୁରି କଥା ହେବା, ଆଉ ଗୋଟେ ଭଲ ବିଷୟବସ୍ତୁ ଅଛି ତା ବିଷୟରେ ବି ଜାଣିବା, କିନ୍ତୁ ତା ପୂର୍ବରୁ ଆମ ଶ୍ରୋତା ଭଉଣୀମାନଙ୍କ ପାଇଁ ଗୋଟେ ସୁନ୍ଦର ଗୀତ ଶୁଣିନେବା।

0: ଧରିତ୍ରୀ।
1: ହଁ ରାଜେଶ୍ୱରୀ,
0: ଆମେ ଖୁସିରେ ରହିବାକୁ ହେଲେ ପ୍ରତ୍ୟେକ କ୍ଷେତ୍ରରେ ସମୟ ଦେବା ନିହାତି ଦରକାର। ଯେମିତି ଦେଖୁନ, ସବୁ କ୍ଷେତ୍ରରେ ସମୟ ଦେବା, କିନ୍ତୁ ନିଜ ସ୍ୱାସ୍ଥ୍ୟକୁ ଯଦି ଅବହେଳା କରିବା ତାହେଲେ ତାହା ଆମ ପାଇଁ ଅନେକ ସମସ୍ୟା ନେଇ ଆସିବ।
1: ଏବେ ତ ବର୍ଷା ଦିନ ଚାଲିଛି, ଏହି ସମୟରେ ଜଳବାୟୁ ପରିବର୍ତ୍ତନ, ବିଭିନ୍ନ ଜାଗାରେ ପାଣି।

0: ଜମି ରହିବା, ଆଉ ଆମେ କଣ କରୁ ନା ବାହାରେ ବି ଖାଦ୍ୟ ଖାଇଦେଉ, ଯେଉଁଥିପାଇଁ ଆମକୁ ଅନେକ ରୋଗ ହେବାର ମଧ୍ୟ ଆଶଙ୍କା ରହିଥାଏ।
1: ତେଣୁ ଏହି ସମୟରେ ଆମେ ଆମ ପରିବେଶ, ଆମ ଖାଦ୍ୟପେୟ ଏବଂ ଆମ ଅଭ୍ୟାସ ଉପରେ ସଚେତନ ରହିବା ଆବଶ୍ୟକ।
0: ତାହେଲେ ରାଜେଶ୍ୱରୀ, ଆମେ ତ ନିଶ୍ଚୟ ସଚେତନ ହେବା, କିନ୍ତୁ ଚାଲ ଆମ ଶ୍ରୋତା ଭଉଣୀମାନଙ୍କୁ ଶୁଣେଇବା ଏହି ବର୍ଷା ଦିନେ ହେଉଥିବା ବିଭିନ୍ନ ରୋଗ ଓ ତାର ପ୍ରତିକାର ବିଷୟରେ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ,
0: ପ୍ରଥମେ ଆପଣଙ୍କ ପରିଚୟ ଆମ ଶ୍ରୋତା ଭଉଣୀଙ୍କୁ ଦିଅନ୍ତୁ।
1: ମୁଁ ଡକ୍ଟର ସସ୍ମିତା ରାଉତ, BMS, ବେଚଲର ଇନ୍ ଆୟୁର୍ବେଦିକ ମେଡିସିନ ଆଣ୍ଡ ସର୍ଜରୀ। ମୁଁ ଭୀମଟାଙ୍ଗିରେ ରହୁଛି। ମୁଁ ସୁଶ୍ରୁତ ହସ୍ପିଟାଲ ଆଣ୍ଡ ଟ୍ରମା କେୟାରରେ ରେସିଡେଣ୍ଟ ମେଡିକାଲ ଅଫିସର ଭାବରେ କାମ କରୁଛି।
0: ମ୍ୟାଡାମ ଆଜିର ଆମର ବିଷୟବସ୍ତୁ ରହିଛି ଯେ ବର୍ଷା ଦିନେ ସାଧାରଣତଃ ଆମକୁ କେଉଁ କେଉଁ ସବୁ ରୋଗ ଦେଖାଦିଏ ଏବଂ ତାର ସମାଧାନ ଆମେ କେମିତି କରିପାରିବା।
1: ଆଜ୍ଞା,
0: ପ୍ରଥମେ ଆମକୁ କୁହନ୍ତୁ, ବର୍ତ୍ତମାନ ତ ବର୍ଷା ଦିନ ଚାଲିଛି, ଏହି ବର୍ଷା ଦିନରେ ସାଧାରଣତଃ ଆମେ ମାନେ କେଉଁ କେଉଁ ସବୁ ରୋଗର ସମ୍ମୁଖୀନ ହୋଇଥାଉ?
1: ବର୍ଷା ଋତୁରେ ସାଧାରଣତଃ ଥଣ୍ଡା, ଜ୍ୱର, କାଶ ଆଉ ଦୂଷିତ ଜଳ ଜନିତ ରୋଗ ଯଥା ଆମକୁ ଡାଇରିଆ, ଟାଇଫଏଡ, କଲେରା, କାମଳ ଯାହାକୁ ଜଣ୍ଡିସ କହନ୍ତି ଇତ୍ୟାଦି ରୋଗ ହୋଇଥାଏ। ଏବଂ ଏହି ଋତୁରେ ଜୀବଜନ୍ତୁଙ୍କର ବେଶି ପ୍ରାଦୁର୍ଭାବ ଥିବାରୁ ଆମକୁ ସାପ କାମୁଡ଼ା ପ୍ରାୟତଃ ହୋଇଥାଏ।
0: ବର୍ଷା ଦିନରେ ପ୍ରକୃତରେ ରୋଗ କାହିଁକି ବଢିଥାଏ?
1: ବର୍ଷା ରାତିରେ ଆମର ଅନବରତ ବର୍ଷା ଲାଗି ରହିଥାଏ, ଚାରିଆଡେ ଆମର ସନ୍ତ ସନ୍ଧ୍ୟା ପରିବେଶ ହୋଇଥାଏ, ମଶା ମାଛିଙ୍କର ପ୍ରାଦୁର୍ଭାବ ବହୁତ ବଢିଥାଏ ଏବଂ ପରିବେଶର ଆର୍ଦ୍ରତା ବା ହ୍ୟୁମିଡିଟି, ଏନଭାରମେଣ୍ଟାଲ ହ୍ୟୁମିଡିଟି ଯୋଉଟା ସେଟା ବଢି ଯାଇଥାଏ, ଯଦ୍ୱାରା କି ଆମକୁ ବିଭିନ୍ନ ରୋଗର ସମ୍ମୁଖୀନ ହେବାକୁ ପଡେ।
0: ବର୍ଷା ବଢିବା ଦ୍ୱାରା ମଶାଙ୍କର ସଂଖ୍ୟା ବୃଦ୍ଧି ପାଏ କି?
1: ଆଜ୍ଞା, ମଶା ମାଛି ଯେହେତୁ ଚାରିଆଡେ ସନ୍ତ ସନ୍ଧ୍ୟା ପରିବେଶ ରୁହେ ସେ ଯୋଗୁଁ ବେଶୀ ମଶା ମାଛିଙ୍କର ପ୍ରାଦୁର୍ଭାବ ବଢିଥାଏ।
0: ମଶା ଦ୍ୱାରା କେଉଁ କେଉଁ ସବୁ ରୋଗ ହୋଇଥାଏ?
1: ମଶା ମାନଙ୍କ ଦ୍ୱାରା ଅଧିକ ଡେଙ୍ଗୁ ଏବଂ ମ୍ୟାଲେରିଆ।
0: ତ ଡେଙ୍ଗୁ ଆଉ ମ୍ୟାଲେରିଆ ଏଇ ଦୁଇଟି ରୋଗର ଲକ୍ଷଣ ସବୁ କଣ?
1: ମ୍ୟାଲେରିଆ ହଉଛି ଆକ୍ଚୁଆଲି ଗୋଟେ ଲାଇଫ ଥ୍ରେଟନିଂ ଡିଜିଜ୍ ଯାହାକି ଆମକୁ ପ୍ଲାଜମୋଡିୟମ ଭାଇଭାକ୍ସ ନାମକ ଗୋଟେ ପରଜୀବୀ ଯୋଗୁଁ ହୋଇଥାଏ। ସେଇ ରୋଗଟା ମଣିଷକୁ ନାଇଏନୋଫିଲିସ ମଶା କାମୁଡିବା ଦ୍ୱାରା ହୋଇଥାଏ। ଏଇ ରୋଗର ଲକ୍ଷଣ ହେଲା, ପ୍ରାଥମିକ ଅବସ୍ଥାରେ ଆମକୁ ହାଲକା ଜ୍ୱର ଆସେ, 2-3 ଦିନ ଭିତରେ ଆମକୁ ଜ୍ୱରର ମାତ୍ରାଟା ବହୁତ ବଢିଯାଏ ଯୋଉଟା କି 102-104 ଭିତରେ ରହେ, ଆଉ ଜ୍ୱର ଆସିଲା ବେଳେ ଆମକୁ ବହୁତ ଜୋରରେ କମ୍ପ ବା ରାଇଗର ହବ, ସିଭିୟର ହେଡାକ୍ ହବ ବା ମୁଣ୍ଡ ବିନ୍ଧା ହବ, ଭୋମିଟିଂ ଟେଣ୍ଡେନ୍ସି ବା ବାନ୍ତି ଲାଗି ରହିବ, ପେଟ କାଟିବା, ଏଇସବୁ ଲକ୍ଷଣ ଆମକୁ ଜଣା ପଡିବ। ତ ସେତେବେଳେ ଆମେ ଯାଇକି 2-3 ଦିନ ପରେ ଆମକୁ ଯଦି ଜ୍ୱର ନ ଛାଡିଲା ଆମେ ସେତେବେଳେ MPICT ଗୋଟେ ଟେଷ୍ଟ ଥାଏ, ସେଇଟାକୁ କଲେ ଆମେ ସେଇଥିରେ ପଜିଟିଭ ବା ନେଗେଟିଭ ଜାଣିପାରିବା। ଯଦି ଆମକୁ ନେଗେଟିଭ ଆସିଲା ତ ଆମେ ସାଧାରଣ ଜ୍ୱରର ଔଷଧ ଖାଇବା, ଯଦି ଆମକୁ ପଜିଟିଭ ଆସିଲା ତେବେ ଆମକୁ ମ୍ୟାଲେରିଆର ଚିକିତ୍ସା କରିବାକୁ ପଡିବ।
0: ତାର ଯୋଉ ପୁରା କୋର୍ସଟା ରହିଛି ତାକୁ ଖାଇବାକୁ?
1: ହଁ ହଁ, ସେଇଟାକୁ ଖାଇବାକୁ ପଡିବ।
0: ଆଚ୍ଛା, ଏତ ହେଇଗଲା ମ୍ୟାଲେରିଆ,
1: ମ୍ୟାଲେରିଆ ଗଲା। ଆଜ୍ଞା,
0: ଡେଙ୍ଗୁର ଲକ୍ଷଣ କଣ ସବୁ?
1: ଡେଙ୍ଗୁ ଜ୍ୱରଟା ଆକ୍ଚୁଆଲି ଆମକୁ ମାଇ ଏଡିସ୍ ମଶା କାମୁଡିବା ଯୋଗୁଁ ମଣିଷକୁ ହୋଇଥାଏ। ଏଇଥିରେ ଆମକୁ ପ୍ରବଳରୁ ପ୍ରବଳ ଜ୍ୱର ଆସିବ, ଦେହ ହାତ ବହୁତ ଘୋଳା ବିନ୍ଧା ହବ, ଦେହରେ ନାଲି ନାଲି ବିସ୍ଫୋଟ ବା ପିମ୍ପଲ୍ସ ଟାଇପ୍ର ସବୁ ଫଳିଯିବ। ତାପରେ ଆମର ସେଇ ଡେଙ୍ଗୁ ଜ୍ୱରରେ ମେନଲି ଆମର ରକ୍ତରୁ ପ୍ଲେଟଲେଟ୍ର ମାତ୍ରାଟା ବହୁତ କମିଯାଏ। ତ ଆମର ପାଇଁ ଡେଙ୍ଗୁ ପାଇଁ ଯାହା ଆମର ପରୀକ୍ଷା ଅଛି ସେଇ ଟେଷ୍ଟ କଲେ ଆମେ ଜାଣିପାରିବା ଏବଂ ସେଥିରେ ଗୋଟେ CBC କରାଯାଏ ଯୋଉଥିରେ କି ଆମର ପ୍ଲେଟଲେଟ୍ଟାକୁ ଆମେ କେତେ ଅଛି ଜାଣିପାରିବା। ଯଦି ପ୍ଲେଟଲେଟ୍ ଆମକୁ କମ୍ ଆସୁଥାଏ ଆମେ ତୁରନ୍ତ ପ୍ଲେଟଲେଟ୍ ନ ନେଲେ ମଣିଷର ଦେହ ବହୁତ ଖରାପ ହୋଇଥାଏ।
0: ଆଚ୍ଛା, ଏଇ ଯୋଉ ଡେଙ୍ଗୁ ଆଉ ମ୍ୟାଲେରିଆ ପାଇଁ ଆପଣ ତ ଜଣେ ଆୟୁର୍ବେଦିକ ଡକ୍ଟର, ତ ଆମର ଆୟୁର୍ବେଦରେ କଣ କଣ ସବୁ ଚିକିତ୍ସା ରହିଛି?
1: ଯଦିଓ ଜ୍ୱର ପାଇଁ ଅଛି ମେଡିସିନ କିନ୍ତୁ ମ୍ୟାଲେରିଆ ବେଳେବେଳେ ବ୍ରେନ୍ ମ୍ୟାଲେରିଆକୁ ବି ସେଟା ଆଫେକ୍ଟ କରିଯାଏ, ତ ସେ ସବୁ ରୋଗରେ ପ୍ରାୟତଃ ଆମେ ଏଲୋପାଥିକ ନେଲେ ଭଲ। ସେଇ ଜ୍ୱରରେ ଆମର ଅଛି ଜ୍ୱରାନ୍ତକ ବଟି ଅଛି, ଆମର ତୁଲସୀ ସିରପ ଅଛି, ଯଦି ସେଥିରେ କାଶ ବା ଏଇସବୁ ଥାଏ ତୁଲସୀ ସିରପ ଅଛି, ଆଉ ଆମର ଲକ୍ଷ୍ମୀ ବିଳାସ ଅଛି, ମହାଲକ୍ଷ୍ମୀ ବିଳାସ ଅଛି, ଏସବୁକୁ ଆମେ ନେଇପାରିବା। କିନ୍ତୁ ଯଦି ଜ୍ୱରର ମାତ୍ରା ଅତ୍ୟଧିକରୁ ଅତ୍ୟଧିକ ହୋଇଥାଏ ତାହା ଏତେ ପରିମାଣରେ ହଠାତ୍ କାମ କରେ ନାହିଁ, ତେଣୁ ଆମକୁ ସେତେବେଳେ ଏଲୋପାଥିକ ଡକ୍ଟରଙ୍କର ସାହାଯ୍ୟ ନେବାର ଆବଶ୍ୟକତା ଅଛି।
0: ଏଇ ଯୋଉ ବର୍ଷା ଦିନେ ଦେଖାଯାଏ ଆମେ ପ୍ରାୟତଃ ଶୁଦ୍ଧ ପାଣି ପିଇବାକୁ ପାଇନଥାଉ, ପାଣିଟା ଦୂଷିତ ହୋଇଯାଏ, ତ ଦୂଷିତ ପାଣି ଦ୍ୱାରା କେଉଁ କେଉଁ ସବୁ ରୋଗ ହୋଇଥାଏ?
1: ଦୂଷିତ ପାଣି ଯୋଗୁଁ ମେନଲି ଆମକୁ ଟାଇଫଏଡ, କଲେରା ଆଉ କାମଳ ବା ଜଣ୍ଡିସ ଏଇସବୁ ଆମକୁ ରୋଗ ପ୍ରାୟତଃ ହୋଇଥାଏ।
0: ବର୍ଷା ଋତୁରେ ପରିଷ୍କାର ପରିଚ୍ଛନ୍ନତା କାହିଁକି ଆବଶ୍ୟକ?

0: କେବଳ ବର୍ଷା ଋତୁରେ ନୁହଁ, ଆମକୁ ସବୁ ଋତୁରେ ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ। ଯେହେତୁ ବର୍ଷା ଋତୁରେ ଆମର ଚାରିଆଡେ ସନ୍ତ ସନ୍ଧ୍ୟା ପରିବେଶ ଥାଏ, ଆଉ ବର୍ଷା ଋତୁରେ ଯୋଉ ଫଙ୍ଗାଲ ଇନଫେକ୍ସନ ବା ସଂକ୍ରମଣର ବେଶୀ ବଡିରେ ବି ହୁଏ, ସେଗୁଡାର ମାତ୍ରା ବହୁତ ମାତ୍ରାରେ ବଢିଯାଏ, ଯେହେତୁ ଚାରିଆଡେ ଆମକୁ ଶୁଖିଲା ପରିବେଶ ବା ଶୁଷ୍କ ପରିବେଶ ନଥାଏ। ତେଣୁ ଆମକୁ ବିଶେଷ କରି ସେଇ ସମୟରେ ସ୍ୱଚ୍ଛତା ପ୍ରତି ବା ଆମର ନିଜର ପରିଷ୍କାର ପରିଚ୍ଛନ୍ନତା ପ୍ରତି ବେଶୀ ଧ୍ୟାନ ଦେବା ଉଚିତ।
1: ଆଚ୍ଛା, ଏଇ ଯୋଉ ବର୍ଷା ଦିନରେ ଆମର ତ ଲୁଗାପଟା ଶୁଖି ନଥାଏ, ତ ଏଇ ଯୋଉ ଓଦା ଲୁଗା ପିନ୍ଧିଦେବା ଦ୍ଵାରା କଣ ଏଇ ଯୋଉ ଫଙ୍ଗାଲ ଇନଫେକ୍ସନ ଟା ବଢିଥାଏ କି?
0: ଆଜ୍ଞା, ତେଣୁ ଆମକୁ ସବୁବେଳେ ପୂର୍ଣ୍ଣ ପୋଷାକ ଯୋଉଟା କି ଆମର ଶରୀରକୁ ପୁରା ଘୋଡେଇ ରଖୁଥିବ ସେହିପରି ପୋଷାକ ପିନ୍ଧିବା ଦରକାର, ଏବଂ ଶୁଷ୍କ ପୋଷାକ ପିନ୍ଧିବା ଆବଶ୍ୟକ।
1: ବର୍ଷା ଦିନରେ ଖାଦ୍ୟ ପ୍ରତି କେଉଁ ସାବଧାନତା ସବୁ ଅବଲମ୍ବନ କରିବା ଉଚିତ?
0: ବର୍ଷା ଦିନରେ ଆମର ମୁଖ୍ୟତଃ ଆମେ ଯେହେତୁ ମାଛିଙ୍କର ପ୍ରାଦୁର୍ଭାବ ବେଶୀ ଥାଏ, ଯୋଉ ଖାଦ୍ୟ ଆମେ ଖାଇବା ତାକୁ ଆମେ ଗରମ କରି ଖାଇବା, ଗରମ ଥିବା ଅବସ୍ଥାରେ ବା ଗରମ ଗରମ ରାନ୍ଧୁ ରାନ୍ଧୁ ସାଙ୍ଗେ ସାଙ୍ଗେ ଖାଇବା, ବା ଯଦି ଥଣ୍ଡା ହେଇଯାଇଥାଏ ତାକୁ ଗରମ କରି ଖାଇବା, ସେଥିରେ ଯେମିତି ମାଛି ବସୁନଥିବ ସେ ପ୍ରତି ଧ୍ୟାନ ଦେବା ଉଚିତ, ଏବଂ ବାସି ଖାଦ୍ୟ କୌଣସି ଖାଇବା ନାହିଁ, କୌଣସି ଥଣ୍ଡା ପାନୀୟ ଯେମିତିକି କୋଲ୍ଡ ଡ୍ରିଙ୍କ୍ସ ହେଲା ବା ଆଇସକ୍ରିମ ହେଲା ଏସବୁ ଖାଦ୍ୟକୁ ଆମେ ଆଭଏଡ୍ କରିବା ଉଚିତ।
1: ମଶା ମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଆମେ କଣ କରିପାରିବା?
0: ବଂଶ ବୃଦ୍ଧିକୁ ରୋକିବା ପାଇଁ ଆମେ ଚତୁର୍ବାସର ପରିବେଶକୁ ପ୍ରଥମେ ଶୁଷ୍କ ଆଉ ପରିଷ୍କାର ରଖିବା, ଚାରିପଟେ ଥିବା ଖାଲ ଖମାର ଯୋଉଠି ସବୁ ଆମର ଘର ଚାରିପଟେ ଅଛି ସେସବୁକୁ ପୋତିଦବା, ଯୋଉଠି ପାଣି ଜମି ରହୁଛି ଯେମିତିକି ଆମେ କୋଉଠି ଗୋଟେ ପୁରୁଣା ଟାୟାରଟେ ପଡିଛି ବା ପଇଡ ଖୋଳଟେ ପଡିଛି ସେଥିରେ ସବୁ ପାଣିଟା ଜମିଯାଏ ବର୍ଷା ହେଇକି, ସେଗୁଡାକୁ ସେ ପ୍ରତି ଧ୍ୟାନ ଦେବା ଉଚିତ। ତାପରେ କୁଲର ଯଦି ଆମେ ଘରେ ଚଲଉଛନ୍ତି ତାର ପାଣିକୁ ବାରମ୍ବାର ବଦଳିବା ଉଚିତ, ଏସବୁ ପ୍ରତି ଆମେ ଧ୍ୟାନ ଦେଲେ ମଶା ମାଛର ଏବଂ ବା ଚାରିପଟେ ଯଦି ଗଛ ବୃଛ ବେଶୀ ଅଛି ତାକୁ କାଟିକି ଟିକେ ସଫା କରିକି ପରିଷ୍କାର ରଖିବା ଉଚିତ ବଗିଚାକୁ, ଏଇସବୁକୁ ଆମେ ଧ୍ୟାନ ଦେଲେ ମଶା ମାନଙ୍କର ବୃଦ୍ଧିକି ରୋକିପାରିବା।
1: ବର୍ଷା ଦିନରେ ଯେହେତୁ ଥଣ୍ଡା ଟିକେ ବଢିଯାଇଥାଏ ତ ଆମ ଛୋଟ ପିଲାମାନଙ୍କୁ ବହୁତ ପ୍ରକାରର ରୋଗ ଦେଖା ଦେଇଥାଏ, ତ ଛୋଟ ପିଲାମାନଙ୍କୁ ସାଧାରଣତଃ କେଉଁ ସବୁ ରୋଗ ଦେଖାଦିଏ, ସେମାନଙ୍କୁ ଆମେ କେମିତି କେୟାର ନେଇପାରିବା?
0: ବିଶେଷ କରି ଛୋଟ ପିଲାମାନଙ୍କୁ ଥଣ୍ଡା କାଶ ଜ୍ୱର ପତଳା ଝାଡା ଏଇସବୁ ରୋଗ ଦେଖାଯାଏ, ତେଣୁ ସେମାନଙ୍କୁ ଆମେ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖିବା, ତାଙ୍କ ଲୁଗାପଟାକୁ ସବୁବେଳେ ଶୁଷ୍କ କରିକି ତାକୁ ଆଇରନ୍ ଦେଇକି ତାଙ୍କୁ ପିନ୍ଧିବା ଉଚିତ, ସେଗୁଡା ଯୋଉ ଶୁଖଉଛନ୍ତି ତାକୁ ଟିକେ ଆଇରନ୍ ଦେଇକି ଯେମିତି ସେଥିରେ ଜୀବାଣୁ ନ ରହିବ, କାହିଁକିନା ସେମାନଙ୍କର ସ୍କିନଟା ବହୁତ ସେନ୍ସିଟିଭ ଥାଏ ଛୋଟ ପିଲାମାନଙ୍କର, ସେମାନଙ୍କୁ ଟିକିଏ ଓଦା ଲୁଗାପଟା ପିନ୍ଧେଇଲେ ବା ଝାଡା ପରିଷ୍କାର କରୁଛନ୍ତି ସେସବୁ ଜାଗାକୁ ପରିଷ୍କାର ରଖିବା ଉଚିତ, ସେଗୁଡାକରେ ଆପଣ ଯଦି ସବୁବେଳେ ସନ୍ତିଆ ରହିବ ସେ ଜାଗା ଗୁଡା ସବୁବେଳେ ଓଦା ରହିବ ତାହେଲେ ସେଥିରେ ଫଙ୍ଗାଲ ଇନଫେକ୍ସନ ହବ। ଆଉ ସେମାନଙ୍କୁ ସବୁବେଳେ ତାଙ୍କ ଖାଦ୍ୟପେୟ ପ୍ରତି ବେଶୀ ଯତ୍ନବାନ ହେବା ଉଚିତ, ପାଣି ସେମାନଙ୍କୁ ଫୁଟା ପାଣି ଦେବା ଉଚିତ, ତାପରେ ଛୋଟ ପିଲାମାନଙ୍କୁ ଆମେ ତୁଳସୀ ଅଦା ରସ ମହୁ ଏସବୁ ଟିକେ ସବୁଦିନ ତାଙ୍କୁ ଚଟେଇଲେ, ତାପରେ ଯଦି କାଶ ହଉଛି ବାସାର ଗୋଟେ ବୋଲି ଗଛ ଅଛି ତାର ପତ୍ରକୁ ଟିକେ ରସକୁ ଟିକେ ମହୁ ଦେଇକି ତାଙ୍କୁ ଯଦି ସବୁ ଚଟେଇବା, ଆଉ ମେନ୍ କରି ସେମାନଙ୍କର ଶାରୀରିକ ସୁସ୍ଥତା ପାଇଁ ସେମାନଙ୍କର ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟପେୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ।
1: ଆଚ୍ଛା, ବୃଦ୍ଧ ଲୋକଙ୍କର କଣ ସବୁ ସମସ୍ୟା ଦେଖାଦିଏ ଏଇ ଦିନରେ?
0: ବୃଦ୍ଧ ଲୋକମାନଙ୍କୁ ବିଶେଷତଃ କାଶ ଶ୍ୱାସ ଏବଂ ଜ୍ୱର ଦେହର ଦୁର୍ବଳତା, ଯେହେତୁ ସେମାନେ ଚଳପ୍ରଚଳ କରିପାରନ୍ତିନି ବେଶୀ ବା ସେମାନେ ଗୋଟେ ଜାଗାରେ ବସି ରହନ୍ତି ବେଶୀ, ସେମାନଙ୍କୁ ଟିକେ ବିଶେଷତଃ ଏଇସବୁ ରୋଗ ବେଶୀ ହୋଇଥାଏ।
1: ବର୍ଷା ଋତୁରେ ଆମେ ସନ୍ତୁଳିତ ଖାଦ୍ୟ ଓ ପୋଷଣ କାହିଁକି ଖାଇବା ଦରକାର ବା କେତେ ଜରୁରୀ ଏସବୁ ଜିନିଷ?
0: କେବଳ ବର୍ଷା ଋତୁରେ ନୁହେଁ, ଆମର ସୁସ୍ଥ ଶରୀର ପାଇଁ ସବୁଦିନେ ଆମକୁ ସନ୍ତୁଳିତ ଆହାର, କାହିଁକିନା ଆହାର ଆଉ ବିହାର ହଉଛି ମଣିଷ ଜୀବନକୁ ସୁସ୍ଥ ରଖିବା ପାଇଁ ମୁଖ୍ୟ ଦୁଇଟି ମାଧ୍ୟମ। ତେଣୁ କେବଳ ବର୍ଷା ଋତୁରେ ନୁହେଁ, ଆମେ ସବୁ ଋତୁରେ ନିଜର ଶରୀରକୁ ସୁହେଲା ଭଳି ସୁସ୍ଥ ଖାଦ୍ୟ, ସୁସ୍ଥ ପାନୀୟ ଏବଂ ସୁସ୍ଥ ବିହାର, ସୁସ୍ଥ ନିଦ୍ରା ଏବଂ ଆମେ ପ୍ରତିଦିନ କିଛି ବ୍ୟାୟାମ ଏସବୁ ଆମର ନିହାତି ଦରକାର। କେବଳ ବର୍ଷା ଦିନେ ନୁହେଁ, ଆମେ ସବୁଦିନେ ବର୍ଷା ଦିନେ ଯେହେତୁ ଟିକେ ଆମର ପରିବେଶଟା ଶୁଷ୍କ ନଥାଏ ବା ସନ୍ତିଆ ଥାଏ ବେଶୀ ଟିକେ ନବା, କିନ୍ତୁ ସବୁଦିନ ଆମର ସୁସ୍ଥ ଶରୀର ପାଇଁ ଆମକୁ ସବୁଦିନ ସନ୍ତୁଳିତ ଆହାର ଖାଇବା ନିହାତି ଆବଶ୍ୟକ।
1: ଆଜ୍ଞା ମ୍ୟାଡାମ, ଆଜିର ଆମର ଯେଉଁ ବିଷୟବସ୍ତୁ ରହିଛି ସେ ସମ୍ପର୍କରେ ଆମକୁ ଆଉ ଆମ ଶ୍ରୋତା ଭଉଣୀ ମାନଙ୍କୁ ବହୁତ ସୁନ୍ଦର ଭାବରେ ଆପଣ ବୁଝାଇ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ଆପଣଙ୍କୁ ମଧ୍ୟ ଧନ୍ୟବାଦ ମ୍ୟାଡାମ।
1: ନମସ୍କାର।
0: ନମସ୍କାର।

0: ହେଲେ ରାଜେଶ୍ୱରୀ, ଆମେ ତ ଏମିତି କଥା ହଉ ସମୟ ଇସାରା ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ, ତାହେଲେ କାର୍ଯ୍ୟକ୍ରମକୁ ତ ଆମେ ଏଇଠି ରଖିବା, କିନ୍ତୁ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆସନ୍ତାକାଲି ଆମ ଭଉଣୀମାନଙ୍କ ପାଇଁ କ'ଣ ରହିଛି ଜାଣିନେବା?
1: ହଁ ଶ୍ରୋତା ଭଉଣୀ, ଆସନ୍ତାକାଲି ଆମ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବାକୁ ପାଇବେ ବର୍ଷା ଦିନେ ରୋଷେଇ ଘରର ଯତ୍ନ ଏବଂ ଆଧୁନିକତା ସହ ସଂସ୍କାର ବଜାୟ ରଖିବା କେମିତି, ଏହି ଦୁଇଟି ବିଷୟବସ୍ତୁକୁ ନେଇ ସାକ୍ଷାତକାର। ତାହେଲେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେବା ପାଇଁ ଅନୁରୋଧର ସହିତ ରଖୁଛୁ ଆଜିର କାର୍ଯ୍ୟକ୍ରମକୁ।
2: ନମସ୍କାର।

0: ଶୁଣିଲେ ଘର ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କଲେ ରାଜେଶ୍ୱରୀ ପାଣିଗ୍ରାହୀ ଏବଂ ଧରିତ୍ରୀ ଶତପଥୀ। ଆକାଶବାଣୀ ଜୟପୁର ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ। ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକରେ ରାଜ୍ୟ କିମ୍ବା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣ ପରିମାଣରେ ହ୍ରାସ କରାଯିବ ନାହିଁ ବୋଲି ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ମହିଳାଙ୍କ ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗ ଅଭିଯୋଗରେ ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ଗିରଫ। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ଓଡ଼ିଶାର ପ୍ରମୁଖ ନଦୀରେ ଜଳସ୍ତର ହ୍ରାସ, ବନ୍ୟା ସ୍ଥିତିରେ ସୁଧାର। ନିଟ୍ ପରୀକ୍ଷାକୁ ନେଇ ବିକ୍ଷୋଭ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ପୂର୍ବାହ୍ନ 11:00 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ

0: ବିରୋଧୀ ସଦସ୍ୟମାନେ ନିଟ୍ ପରୀକ୍ଷାର ଅନିୟମିତତା ନେଇ ବିକ୍ଷୋଭ ସମୟରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ ଉଠାଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ବାଚସ୍କତି ସମସ୍ତ ସଦସ୍ୟଙ୍କୁ ଗୃହ ପରିଚାଳନାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ଗତକାଲି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଆଲୋଚନା ଓ ବାର୍ତ୍ତାଳାପ ପାଇଁ ଉଦ୍ଦିଷ୍ଟ ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚ ସଂସଦରେ ସହଯୋଗ କରିବା ପାଇଁ ଶ୍ରୀ ବିର୍ଲା ସମସ୍ତ ରାଜନୈତିକ ଦଳକୁ ନିବେଦନ କରିଥିଲେ।
1: होने के कारण हम सब की जिम्मेदारी बन जाती है कि हम सदन में चर्चा करें, संवाद करें, अपनी सहमति असहमति व्यक्त करें, लेकिन सदन चर्चाओं के लिए ही चर्चा संवाद से हम देश की जनता का कल्याण कर पाएंगे। मैं सबको पर्याप्त अवसर दूंगा। सदन की कार्यवाही आज 2 बजे तक के लिए स्थगित की जाती है।
0: ସଂସଦ ସ୍ଲୋଗାନ ଦେବା କିମ୍ବା ପ୍ଲାକାର୍ଡ ଆଣି ପ୍ରଦର୍ଶନ କରିବାର ମଞ୍ଚ ନୁହେଁ ବୋଲି ବାଚସ୍ପତି କହିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଲୋକସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ସେହିପରି ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ସମ୍ବନ୍ଧୀୟ ସଂସଦୀୟ ହାଇକମିଟିର ରିପୋର୍ଟ ଉପସ୍ଥାପିତ ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଅଯୋଧ୍ୟାର ରାମମନ୍ଦିରରୁ ଦାନ ଚୋରି ହୋଇଥିବା ଅଭିଯୋଗ ଆଣିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ବିରୋଧ କରୁଥିବା କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବର୍ତ୍ତମାନ ଦାନ ଚୋରି ନେଇ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ ବୋଲି ଶ୍ରୀ ରିଜିଜୁ କହିଥିଲେ।
2: या चलने नहीं देते हैं। तरफ ऑपोजिशन खड़गे जी को जितना समय दिया वो मिस यूज करना चाहते हैं। हर समय हम लोग इसको मंजूर नहीं कर सकते हैं। और बाकी जो मेंबर लोग ये नोटिस दिया हुआ है उनको मौका मिलना चाहिए। हर बार एलओपी का नाम से वो खड़े होकर के एक ही मुद्दे को दिन भर उठाते रहते हैं।
0: ତେବେ ଛାତ୍ରଙ୍କ ବିରୁଦ୍ଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ଦାବି କରି ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିବାରୁ ସଭାପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହର ଅଧ୍ୟକ୍ଷ ଶ୍ରୀ ପି ରାଧାକ୍ରିଷ୍ଣନ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। କେନ୍ଦ୍ର ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକ 2026 ଅନ୍ତର୍ଗତ କୌଣସି ରାଜ୍ୟ କିମ୍ବା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣରେ କୌଣସି ହ୍ରାସ କରାଯିବ ନାହିଁ। ଆଜି ରାଜ୍ୟସଭାରେ ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଯୋଶୀ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକ ଲାଗି ରାଜ୍ୟ ସରକାରଗୁଡ଼ିକଠାରୁ ମତାମତ ଆହ୍ୱାନ କରାଯାଇଛି। ଏହି ପ୍ରସ୍ତାବିତ ବିଧେୟକରେ ସମାନ ପରିମାଣର ଖାଦ୍ୟଶସ୍ୟ ଯୋଗାଣ ଏବଂ ଏ ନେଇ ଉପୁଜିଥିବା ଅସାମଞ୍ଜସ୍ୟତା ଦୂର କରିବା ଲାଗି ବ୍ୟବସ୍ଥା ରହିଛି। ମନ୍ତ୍ରୀ କହିଛନ୍ତି ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 81 ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ବିଶ୍ୱର ଏହା ସର୍ବବୃହତ୍ ଖାଦ୍ୟ ସୁରକ୍ଷା ଯୋଜନା ବୋଲି ଶ୍ରୀ ଯୋଶୀ କହିଛନ୍ତି। ଯୋଜନାରେ ପ୍ରତ୍ୟେକ ପରିବାର ପିଛା ମାସିକ 35 କିଲୋଗ୍ରାମ ମାଗଣା ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଥିବା ସେ ଗୃହକୁ ସୂଚନା ଦେଇଛନ୍ତି। ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ଙ୍କୁ ପୁଲିସ୍ ଆଜି ଗିରଫ କରି ନିଜ ହେପାଜତକୁ ନେଇଛି। କାବେରୀ ଜଳ ବିବାଦକୁ ନେଇ ଗତକାଲି ଡିଏମ୍କେ କୃଷକଙ୍କ ବିକ୍ଷୋଭ ସମାବେଶରେ ଉଦୟନିଧିଙ୍କ ଭାଷଣକୁ ନେଇ ଏହି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି। ଉଦୟନିଧି ଦେଇଥିବା ଭାଷଣରେ ମହିଳାଙ୍କ ବିରୋଧରେ ଅଶୋଭନୀୟ ଶବ୍ଦ ରହିଥିବା ତାଞ୍ଜାଭୋରର ଜଣେ ମହିଳାଙ୍କ ଲିଖିତ ଅଭିଯୋଗ କ୍ରମେ ତାଙ୍କ ନାମରେ ପୁଲିସ୍ ମାମଲା ରୁଜୁ କରିଛି। ଉଦୟନିଧିଙ୍କ ଗିରଫ ପରେ ଡିଏମ୍କେର ବରିଷ୍ଠ ନେତାମାନେ ତାଙ୍କ ଘରକୁ ଯାଇଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଡିଏମ୍କେର କିଛି କର୍ମୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବା ବେଳେ ଆଜି ହର୍ମୁଜ୍ ପ୍ରଣାଳୀ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଏବଂ ସାଉଦିର ଏକ ଟ୍ୟାଙ୍କର ଅଲଗା ମାର୍ଗରେ ଯାତ୍ରା କରିବା ଘଟଣା ନେଇ ବିଶ୍ୱ ଶକ୍ତି ଯୋଗାଣ କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥିବା କୁହାଯାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ତୈଳ ପରିବହନ କରୁଥିବା ଏକ ଜାହାଜ ଉପରେ ଅଜଣା ସୂତ୍ରରୁ ଆକ୍ରମଣ ହୋଇଥିବା କୁହାଯାଉଛି। ଓମାନର ଅଲ୍ ଖସାବର ଉତ୍ତର ପୂର୍ବଠାରୁ 20 ନଟିକାଲ୍ ମାଇଲ୍ ଦୂରତାରେ ଯାତ୍ରା କରୁଥିବା ଏକ ଜାହାଜ ଜରୁରୀକାଳୀନ ଡାକରା ଦେବା ପରେ ଏହି ବିଷୟ ଜଣାପଡ଼ିଛି। ଗତ 5 ମାସ ହେବ ଇରାନ୍ ଏବଂ ଆମେରିକା ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ନେଇ ପରିସ୍ଥିତି ଉତ୍ତେଜନାମୂଳକ ରହିଥିବାରୁ ଇରାନ୍ ରାଷ୍ଟ୍ରପତି କହିଛନ୍ତି ଇରାନ୍ ଯୁଦ୍ଧ ଚାହୁଁନାହିଁ, କିନ୍ତୁ ତା'ର ସାର୍ବଭୌମତ୍ୱ ରକ୍ଷା ପାଇଁ ସେ ଯେକୌଣସି ପଦକ୍ଷେପ ଗ୍ରହଣ କରିବ। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଛି। ଯୁଗ୍ମ ଆୱାମୀ ଆକ୍ସନ କମିଟି ବିକ୍ଷୋଭ ପ୍ରଦର୍ଶନ ବେଳେ ପାକିସ୍ତାନ ସୁରକ୍ଷାକର୍ମୀ ଗୁଳି ଚଳାଇଥିବା ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିବା ଅଭିଯୋଗ କରିଛି। କମିଟି ପକ୍ଷରୁ କୁହାଯାଇଛି ବାଘ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଚାଲିଥିଲା ବେଳେ ପାକିସ୍ତାନ ସେନା ରାଲି ଉପରେ ଆକ୍ରମଣ କରିଛି।

0: ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ଭିଡ଼ିଓ କମିଟି ପକ୍ଷରୁ ଜାରି କରାଯାଇଛି। ଅନ୍ୟପକ୍ଷରେ ମୁଜାଫରବାଦ ଜିଲ୍ଲାରେ ପାକିସ୍ତାନୀ ସେନା ସାଧାରଣ ନାଗରିକଙ୍କ ମୋଟର ସାଇକେଲରେ ନିଆଁ ଲଗାଇ ଦେଇଥିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ମଧ୍ୟରେ ପାକ୍ ଅଧିକୃତ କାଶ୍ମୀରରେ ଶାନ୍ତିପୂର୍ଣ୍ଣ ଧାରଣା ସମୟରେ ସେଠାକାର ସେନା ଆକ୍ରମଣରେ 50ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡ଼ିଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୈତିକ ବୈଠକ ମଙ୍ଗଲ ମିଲନ ଆଜି ସଂସଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ସଂସଦ ଅଧିବେଶନ ସମୟରେ ଏନ୍ଡିଏର ସମ୍ପୂର୍ଣ୍ଣ ମେଣ୍ଟ ଏକତା ପ୍ରଦର୍ଶନ ଉଦ୍ଦେଶ୍ୟରେ ପ୍ରତି ମଙ୍ଗଳବାର ହେଉଥିବା ମଙ୍ଗଳ ମିଲନର ବୈଠକରେ ଟିଏମ୍ସିର ବିଚ୍ଛିନ୍ନ ଗୋଷ୍ଠୀ, ନବଗଠିତ ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ ଏନ୍ସିପିଆଇର ସଦସ୍ୟମାନେ ଯୋଗ ଦେଇଥିଲେ। ବୈଠକରେ ଯୋଗ ଦେଇଥିବା ଆର୍ଏଲ୍ଡି ସାଂସଦ ଚନ୍ଦନ ଚୌହାନ କହିଛନ୍ତି, ସମନ୍ୱୟ ଏବଂ ମତ ବିନିମୟକୁ ମଜବୁତ କରିବା ପାଇଁ ମିଳିତ ସହଯୋଗୀମାନଙ୍କ ମଧ୍ୟରେ ମଙ୍ଗଲ ମିଲନ ବୈଠକରେ ହୋଇଥିବା ଆଲୋଚନା ବିଶେଷ ଗୁରୁତ୍ୱ ବହନ କରେ। ଏହି ବୈଠକରେ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ପଦକ ବିଜେତାଙ୍କୁ ସାଂସଦମାନେ ଅଭିନନ୍ଦନ ଜଣାଇଥିଲେ। ବିଜେପି ରାଜ୍ୟସଭା ସାଂସଦ ଶିବେଶ କୁମାର କହିଛନ୍ତି, 2047 ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଏନ୍ଡିଏର ମଙ୍ଗଳ ମିଲନ ବୈଠକରେ ଆଲୋଚନା କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡେବ୍ୟ ବୈଠକରେ କ୍ରୀଡ଼ା କ୍ଷେତ୍ରରେ ଭାରତର ସଫଳତା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିବା ସେ କହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ କହିଛନ୍ତି, ବିହାରର ବାଙ୍କିପୁର ଉପନିର୍ବାଚନ ଫଳାଫଳକୁ ଦଳ ଗ୍ରହଣ କରିଛି। ସଂସଦ ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, 2009 ଉପନିର୍ବାଚନରେ ଭଲ ଫଳ ପାଇନଥିବା ଏନ୍ଡିଏ ଏଠାରେ 2010 ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ବିଜୟ ହାସଲ କରିଥିଲା। ତେଣୁ ଏହି ନିର୍ବାଚନ ଫଳାଫଳରେ ବିରୋଧୀମାନେ ଅତ୍ୟଧିକ ଉତ୍ସାହିତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ରର E20 ଇନ୍ଧନ ନୀତି ବିରୋଧରେ ଆପ୍ର ଜାତୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ଯୋଜନାବଦ୍ଧ ପ୍ରତିବାଦ ଶୋଭାଯାତ୍ରା ଉପରେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ତରୁଣ ଚୁଗ୍ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ବିକ୍ଷୋଭ ଭାରତୀୟ କୃଷକଙ୍କ ସ୍ୱାର୍ଥ ବିରୋଧୀ, ବିଶେଷକରି ମକା ଓ ଆଖୁ ଚାଷ କରୁଥିବା ଚାଷୀମାନେ ଇଥାନୋଲ ମିଶ୍ରଣ ପ୍ରକ୍ରିୟା ଦ୍ୱାରା ଉପକୃତ ହୋଇଥାନ୍ତି। ଓଡ଼ିଶାର ବଡ଼ନଦୀ, ମହାନଦୀ ଏବଂ ଅନ୍ୟାନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର କ୍ରମାଗତ ହ୍ରାସ ପାଉଥିବାରୁ ଓଡ଼ିଶାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ତେବେ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଗ୍ରାମର ସହସ୍ରାଧିକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ଆମ ଭୁବନେଶ୍ୱର ସମ୍ଭାଦଦାତା ଜଣାଇଛନ୍ତି, ସୋମବାର ରାତିରୁ ମହାନଦୀରେ ବନ୍ୟାଜଳ ହ୍ରାସ ପାଉଛି, ଫଳରେ ଜଗତସିଂହପୁର ଜିଲ୍ଲାର ଲୋକମାନେ ଆଂଶିକ ଆଶ୍ୱସ୍ତି ଲାଭ କରିଛନ୍ତି। ତେବେ ତଳିଆ ଅଞ୍ଚଳରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ୟାଜଳ ନିଷ୍କାସନ ହୋଇନଥିବାରୁ ଅନେକ ପରିବାର ବିସ୍ଥାପିତ ହୋଇ ରହିଛନ୍ତି। ଭଦ୍ରକ ଜିଲ୍ଲାରେ ମଧ୍ୟ ତଳିଆ ଅଞ୍ଚଳର ଲୋକମାନେ ଜଳବନ୍ଦୀ ହୋଇ ରହିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଜାତୀୟ ଖାଦ୍ୟ ସୁରକ୍ଷା ସଂଶୋଧନ ବିଧେୟକରେ ରାଜ୍ୟ କିମ୍ବା ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ଯୋଗାଣ ପରିମାଣରେ ହ୍ରାସ କରାଯିବ ନାହିଁ ବୋଲି ରାଜ୍ୟସଭାରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ମହିଳାଙ୍କ ବିରୁଦ୍ଧରେ ଅପଶବ୍ଦ ପ୍ରୟୋଗ ଅଭିଯୋଗରେ ତାମିଲନାଡୁର ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ୍ ଗିରଫ। ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ଏବଂ ଓଡ଼ିଶାର ପ୍ରମୁଖ ନଦୀରେ ଜଳସ୍ତର ହ୍ରାସ, ବନ୍ୟା ସ୍ଥିତିରେ ସୁଧାର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Parliament remains gridlocked as repeated protests by opposition members over various issues disrupt proceedings in both houses. Flood situation continues to improve in Odisha as water levels in major rivers recede. Tamil Nadu opposition leader Udayanidhi Stalin taken into police custody over controversial remarks. Unrest mounts in POJK after Pakistani forces open fire on unarmed civilians in Bagh district. Fresh shipping attack in Strait of Hormuz deepens uncertainty over peace talks between US and Iran to end war. And Indian shuttlers begin campaign at Korea Masters Badminton Tournament in Asan. Both Houses of Parliament have been adjourned till 2 p.m. following repeated disruption by

ଏଥର ଶୁଣନ୍ତୁ ଡର ଚଳଚ୍ଚିତ୍ରର ଗୀତ। ଆନନ୍ଦ ବକ୍ସିଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶିବ ହରି।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ରାତି 10:30। ଆକାଶବାଣୀ ଜୟପୁର ସମୟ ଦିନ 2:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।
1: ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତିନିଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ବ୍ରହ୍ମପୁର ଗସ୍ତରେ ରାଷ୍ଟ୍ରପତି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ ଉପରେ ରାଜ୍ୟସଭାରେ ଆଲୋଚନା ଜାରି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 କୋଟି ହିତାଧିକାରୀଙ୍କୁ ମିଳୁଛି ମାଗଣା ଖାଦ୍ୟଶସ୍ୟ। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଏବଂ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଆଜି ପାଳନ କରାଯାଉଛି ଓଡ଼ିଆ ସାମ୍ବାଦିକତା ଦିବସ। ତିନିଦିନିଆ ଓଡ଼ିଶା ଗସ୍ତରେ ଆଜି ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚଥିଲେ। ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଏବଂ ଶିବ ମନ୍ଦିରରେ ରାଷ୍ଟ୍ରପତି ପୂଜାର୍ଚ୍ଚନା କରିଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା।
1: ମାନ୍ୟବର ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗସ୍ତ ଅବସରରେ ଆଜି ସେ ଦୁଇଦିନିଆ ଗଞ୍ଜାମ ଗସ୍ତରେ ପହଞ୍ଚିଛନ୍ତି। ପୂର୍ବାହ୍ନ 11:10 ସମୟରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱତନ୍ତ୍ର ଟ୍ରେନ୍ରେ ପହଞ୍ଚିଥିଲେ। ଏହାପରେ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତପାଣି ନିକଟସ୍ଥ ମା' କନ୍ଧୁଣୀ ଦେବୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି। ଆକାଶବାଣୀ ପାଇଁ ଗଞ୍ଜାମ ଜିଲ୍ଲାରୁ ମୁଁ ବିଭୂତିଭୂଷଣ ତ୍ରିପାଠୀ।
0: ରାଷ୍ଟ୍ରପତି ବ୍ରହ୍ମପୁର ଫେରିବା ସହ ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ମୁର୍ମୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହରେ ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026 ଉପରେ ବର୍ତ୍ତମାନ ଆଲୋଚନା ଜାରି ରହିଛି। ଲୋକସଭାରେ ଏହି ବିଲ୍ ପାରିତ ହୋଇସାରିଛି। ପୂର୍ବାହ୍ନ 11:00 ରାଜ୍ୟସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ସମ୍ବନ୍ଧୀୟ ସଂସଦୀୟ ହାଇକମିଟିର ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଶୂନ୍ୟକାଳ ଆରମ୍ଭ କରିଥିଲେ। ମଧ୍ୟାହ୍ନ 12:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରି ଜାରି ରଖିବାରୁ ଗୃହର ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଆଜି ପୂର୍ବାହ୍ନ 11:00 ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରି ନଥିଲା। ପ୍ରଥମେ ମଧ୍ୟାହ୍ନ 12:00 ଏବଂ ପରେ ଅପରାହ୍ନ 2:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ଅପରାହ୍ନ 2:00 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅନୁରୂପ ପରିସ୍ଥିତି ଜାରି ରହିବାରୁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ରାଜ୍ୟରେ ଖୁବ୍ ଶୀଘ୍ର ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ପ୍ରକଳ୍ପ ପାଇଁ ମୋଟ 5,000 କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ 1,500 କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ମିଳିବ। ରାଜ୍ୟ ସରକାର 3,500 କୋଟି ଟଙ୍କା ଋଣ କରି ଏହି ପ୍ରକଳ୍ପ ବିକାଶ କରିବେ। ଏଥିରେ 4 ସହରକୁ ମିଶାଇ ଭିଭିଭୂମି ଶିଳ୍ପ ପର୍ଯ୍ୟଟନର ବିକାଶ ସହିତ ସହରୀକରଣ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଚିଠା ସଂଶୋଧନ ବିଲ୍ ଉପରେ ରାଜ୍ୟ ସରକାରଙ୍କଠାରୁ ମତାମତ ଲୋଡ଼ାଯାଇଛି ବୋଲି କେନ୍ଦ୍ର ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ରାଜ୍ୟସଭାରେ ଆଜି ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଯୋଶୀ କହିଛନ୍ତି, ଏହି ପ୍ରସ୍ତାବିତ ସଂଶୋଧନ ବିଲ୍ରେ କୌଣସି ରାଜ୍ୟ ଏବଂ ହିତାଧିକାରୀଙ୍କର ଖାଦ୍ୟଶସ୍ୟ ଯୋଗାଣରେ ହ୍ରାସ ଘଟିବ ନାହିଁ। ସୁଷମ ତଥା ସମାନ ବଣ୍ଟନକୁ ସୁନିଶ୍ଚିତ କରିବା ଏହି ଚିଠା ବିଲ୍ର ଅନ୍ୟତମ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ ଗୃହରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି। ବିଶ୍ୱର ସର୍ବବୃହତ୍ ଖାଦ୍ୟ ଯୋଜନା ମଧ୍ୟରେ ଏହା ଅନ୍ୟତମ ବୋଲି ସେ କହିଛନ୍ତି। ଯୋଜନା ଅଧୀନରେ ହିତାଧିକାରୀ ପରିବାରକୁ ପ୍ରତି ମାସରେ 35 କିଲୋଗ୍ରାମ ଖାଦ୍ୟଶସ୍ୟ ନିଃଶୁଳ୍କ ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତିରେ ସୁଧାର ଆସିବାରେ ଲାଗିଛି। ମହାନଦୀ ସମେତ ବିଭିନ୍ନ ଶାଖାନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇ ଗତକାଲି 110 କୋଟି ଟଙ୍କାର ପ୍ରଥମ ପର୍ଯ୍ୟାୟ ସହାୟତା ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ୟାଜଳ ନିଷ୍କାସନ ହୋଇନଥିବାରୁ

0: ଅନେକ ପରିବାର ବିସ୍ଥାପିତ ହୋଇ ରହିଛନ୍ତି। ମଧ୍ୟାହ୍ନ 12ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 618.39 ଫୁଟ ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 85,549 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 13ଟି ଗେଟ୍ ଦେଇ 2,38,080 ଘନଫୁଟ ଜଳ ନିଷ୍କାସିତ ହେଉଛି। ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ 114.3 mm ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିନୀତ ଭରଦ୍ୱାଜ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ରତ୍ନାକର ସିଂହଳ ଭଦ୍ରକ ଜିଲ୍ଲାର ବିଭିନ୍ନ ବନ୍ୟାଞ୍ଚଳରେ ପହଞ୍ଚି କ୍ଷେତ୍ରୀୟ ଅନୁଧ୍ୟାନ କରିଛନ୍ତି। ତିହିଡ଼ି ବ୍ଲକ ସିନ୍ଦୋଳ ବାରସର ପ୍ରମୁଖ ପଞ୍ଚାୟତରେ ପହଞ୍ଚି ନଳକୂପ ବିଶୋଧନ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି। 95ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବାରୁ ମରାମତିର ନିର୍ଦ୍ଦେଶ ଦେବା ସହିତ 4ଟି ସ୍ଥାନରେ ଭ୍ରାମ୍ୟମାଣ ବିଶୋଧନ ୟୁନିଟ୍ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆ ସାମ୍ବାଦିକତାର ଇତିହାସ ଐତିହ୍ୟ ଏବଂ ଗଣମାଧ୍ୟମର ଅବଦାନକୁ ସ୍କରଣ କରି ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ସାମ୍ବାଦିକଙ୍କ କଲମ ମୁନ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିଥାଏ। ଓଡ଼ିଶାର ଲୋକଙ୍କୁ ସୂଚନା ପ୍ରଦାନ ପାଇଁ 1866 ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ଭାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍କରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପ୍ରଥମ ଓଡ଼ିଆ ମୁଦ୍ରିତ ସମ୍ଭାଦପତ୍ର ଉତ୍କଳ ଦୀପିକା କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ଆଜିର ଦିନରେ ଏକ ସାପ୍ତାହିକ ସମ୍ଭାଦପତ୍ର ଭାବେ ପ୍ରକାଶନ ହୋଇଥିଲା। ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା, ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା। 9 ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ଭାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଉତ୍କଳ ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। 1936 ଏହାର ପ୍ରକାଶନ ବନ୍ଦ ହୋଇଯାଇଥିଲେ ମଧ୍ୟ ଓଡ଼ିଆ ସାମ୍ବାଦିକତାର ଇତିହାସ ଏହା ବିନା ଅସମ୍ପୂର୍ଣ୍ଣ ବୋଲି ଅନୁଭବ କରାଯାଏ। ଏ ସମ୍ପର୍କରେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନର ଆସିଷ୍ଟାଣ୍ଟ ପ୍ରଫେସର ଚିରଶ୍ରୋତା ଜେନା ଆକାଶବାଣୀକୁ କହିଛନ୍ତି,
2: ପ୍ରତିବର୍ଷ ଅଗଷ୍ଟ 4 ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଏ। ଏହି ଦିନ ପ୍ରଥମ ଓଡ଼ିଆ ମୁଦ୍ରିତ ଖବରକାଗଜ ଉତ୍କଳ ଦୀପିକାର ପ୍ରକାଶନ ଆରମ୍ଭ ହୋଇଥିଲା। କର୍ମବୀର ଗୌରୀଶଙ୍କର ରାୟ ଏବଂ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ଅଗଷ୍ଟ 4 ଏହି ସାପ୍ତାହିକ ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ ହୋଇଥିଲା। ଏହି ଦିନଟି ଓଡ଼ିଆ ସାମ୍ବାଦିକତାର ଗୌରବମୟ ପରମ୍ପରା, ସାମ୍ବାଦିକମାନଙ୍କର ଅବଦାନ ଏବଂ ଗଣମାଧ୍ୟମର ସାମାଜିକ ଦାୟିତ୍ୱକୁ ସ୍ମରଣ କରିବାର ଏକ ସ୍ୱତନ୍ତ୍ର ଅବସର।
1: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଆ ସାମ୍ବାଦିକତା ଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ଗଣତନ୍ତ୍ରର ସୁଦୃଢ଼ ସ୍ତମ୍ଭ ଭାବେ ସତ୍ୟ, ନିରପେକ୍ଷତା ଓ ଜନସ୍ୱାର୍ଥର ସୁରକ୍ଷାରେ ସାମ୍ବାଦିକଙ୍କ ଅବଦାନ ପ୍ରଶଂସନୀୟ। ବର୍ତ୍ତମାନର ଡିଜିଟାଲ ଯୁଗରେ ସାମ୍ବାଦିକତାର ପରିସର ଅଧିକ ବ୍ୟାପକ ହୋଇଛି। ପ୍ରିଣ୍ଟ, ରେଡିଓ, ଦୂରଦର୍ଶନ, ୱେବ୍ ପୋର୍ଟାଲ, ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କ ନିକଟରେ ବିଭିନ୍ନ ସୂଚନା ପହଞ୍ଚୁଛି। ଆଜିର ଦିନ କେବଳ ଏକ ଐତିହାସିକ ସ୍କୃତିର ଦିନ ନୁହେଁ, ସାମ୍ବାଦିକମାନଙ୍କ ଦାୟିତ୍ୱବୋଧକୁ ପୁନର୍ବାର ସୁଦୃଢ଼ କରିବାର ଏକ ଅବସର। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତିରେଖା ତାରିଣୀ।
0: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଗଣ୍ଡ ରାଇଘରଠାରେ 69 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କେନ୍ଦୁପତ୍ର ବିଭାଗର ଏକ ନିର୍ମିତ କୋଠାର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଏବଂ ଋତୁକାଳୀନ କର୍ମଚାରୀଙ୍କୁ 40 ଲକ୍ଷ ଟଙ୍କାର ଅନୁଦାନ ରାଶି ବଣ୍ଟନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ପାଢ଼ୀ ରାଷ୍ଟ୍ରପତି ଭବନରେ ଘୋଷଯାତ୍ରାର ରଥତ୍ରୟର ଗୋଟିଏ ଲେଖାଏଁ ପବିତ୍ର ଚକକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ରାଷ୍ଟ୍ରପତି ମୁର୍ମୁ ଏଥିରେ ସହମତି ପ୍ରକାଶ କରିଥିବା ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ବନ୍ୟା ପରବର୍ତ୍ତୀ ସ୍ଥିତି ନେଇ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରି କହିଛନ୍ତି, ଜନସାଧାରଣଙ୍କୁ ରିଲିଫ୍ ଏବଂ କ୍ଷୟକ୍ଷତି ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ସମସ୍ତ ବିଭାଗକୁ ସହଯୋଗ କରିବା ପାଇଁ ମଧ୍ୟ ଆଲୋଚନା ହୋଇଥିବା ସେ ସୂଚନା ଦେଇଛନ୍ତି।

ଦିନରେ ବ୍ରହ୍ମପୁର ଗସ୍ତରେ ରାଷ୍ଟ୍ରପତି ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିରରେ କଲେ ପୂଜାର୍ଚ୍ଚନା। ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ସଂଶୋଧନ ବିଧେୟକ ଉପରେ ରାଜ୍ୟସଭାରେ ଆଲୋଚନା ଜାରି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ 81 କୋଟି ହିତାଧିକାରୀଙ୍କୁ ମିଳୁଛି ମାଗଣା ଖାଦ୍ୟଶସ୍ୟ। ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ପ୍ରକଳ୍ପ ଏବଂ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍କରଣ କରି ଆଜି ପାଳନ କରାଯାଉଛି ଓଡ଼ିଆ ସାମ୍ବାଦିକତା ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: এবং কোয়াঙ্ক যায়। সবরি ভাষারে
1: কেবল আকাশবাণী।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00। ଏଥିରେ ଶୁଣିବେ ଆଲୋଚନା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ ପରେ ବିଜ୍ଞାନ ବିଚିତ୍ରରେ ରହିଛି, ବର୍ଷା ହୁଏ କେମିତି, ବିଜୁଳି ମାରେ କାହିଁକି, ପରେ ପରେ ନିଯୁକ୍ତି ସୂଚନା ଏବଂ ଶେଷରେ ଶୁଣିବେ ବନ୍ୟପ୍ରାଣୀ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଏକ ସାକ୍ଷାତକାର। ଅପରାହ୍ନ 5:30 ପ୍ରଚାର କରିବୁ ହାଲୋ ଚୈତି ଯାନ। ଶ୍ରୀମଦ୍ ଭାଗବତର 169 ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ଉଦୟ ଭାରତ, 6:55 ଆଜିର ପ୍ରସଙ୍ଗ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ରହିଛି ରାତି 8:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ସ୍ୱଚ୍ଛ ଆମ ଭାରତ କାର୍ଯ୍ୟକ୍ରମ ଭେଟିଦେବୁ ରାତି 8:15, ଏଥିରେ ରହିଛି ବର୍ଷାଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ପରାମର୍ଶ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:35, ଏଥିରେ ସନ୍ତୁର ବାଦନ ପରିବେଷଣ କରିବେ ପଣ୍ଡିତ ଶିବ କୁମାର ଶର୍ମା। ରାତି 9:15 ଶୁଣିବେ ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଭେଟିଦେବୁ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନ ଲକ୍ଷ୍ମୀଧର ସାହୁ। ସଂସଦରେ ପ୍ରଶ୍ନକାଳର ରେକର୍ଡିଂ ଶୁଣିବେ ରାତି 10:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଆମ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:47:45। ଏଇଠି ଶେଷ କରୁଛୁ ଆମର ପ୍ରଥମ ଅଧିବେଶନ। ପୁଣି ଥରେ ଆମ ସାନ୍ଧ୍ୟ ଅଧିବେଶନ ଶୁଣିବେ ଅପରାହ୍ନ 5:00, ସେତେବେଳେ ଯାଇ ଆମର ଏଫ୍ଏମ୍ର 103.6 MHz ଶୁଣନ୍ତୁ ମୁମ୍ବାଇ ବିବିଧ ଭାରତୀର ପ୍ରସାରଣ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ ପାଞ୍ଚଟା। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 204.5 MHz ତଥା 1467 KHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଅଧିବେଶନ ଆରମ୍ଭରେ ଆସନ୍ତୁ ଶୁଣିବା ଯୁବ ଶ୍ରୋତାଙ୍କ ପାଇଁ ଆମ କେନ୍ଦ୍ରର ବିଶେଷ ପ୍ରସ୍ତୁତି ଯୁବବାଣୀ କାର୍ଯ୍ୟକ୍ରମ।

0: ଏ ସୁନ୍ଦର ସୃଷ୍ଟିରେ ସବୁଠାରୁ ବେଶୀ ବୁଦ୍ଧିମାନ ହେଉଛି ମଣିଷ, ଆଉ ସବୁଠାରୁ ବଡ଼ ମୂର୍ଖ ମଧ୍ୟ ସେହି, କାରଣ ସେ ଜାଣିଛି ଏଠି କେହି କାହାର ନୁହେଁ। ତଥାପି ଲୋଭ, ମୋହ, ମାୟା ଆଉ ଅହଙ୍କାରରେ ସର୍ବଦା ବୁଡ଼ି ରହୁଛି।
1: ହଁ ସାଥୀ, ଏ ସଂସାରରେ କେହି କାହାର ନୁହେଁ, ତେଣୁ ଲୋଭ, ମୋହ, ମାୟା, ଅହଙ୍କାରକୁ ଛାଡ଼ି ଭଗବାନଙ୍କ ଚରଣରେ ନିଜକୁ ସମର୍ପି ସଠିକ ରାସ୍ତାରେ ଚାଲିବା ହିଁ ଗୋଟିଏ ସଠିକ ମଣିଷର କର୍ତ୍ତବ୍ୟ।
0: ତେବେ ସାଥୀ, ଏହି ସୁନ୍ଦର ବିଚାରରୁ ଚାଲନ୍ତୁ ଆରମ୍ଭ କରିବା ଆଜିର ସନ୍ଧାନ କାର୍ଯ୍ୟକ୍ରମ। ଆଜିର ସନ୍ଧାନ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ଅସ୍ମିତା ଷଡ଼ଙ୍ଗୀ
1: ଆଉ ମୁଁ ବର୍ଷାରାଣୀ ପଟ୍ଟନାୟକ। ନମସ୍କାର।

0: ଆଚ୍ଛା ଅସ୍ମିତା, କହିଲ ଦେଖି ଆମେ ଏଇଠି ଥାଇକି ଆମ ଶ୍ରୋତାଙ୍କ ପାଖରେ କିପରି ପହଞ୍ଚି ପାରୁଛେ?
1: ରେଡିଓ ମାଧ୍ୟମରେ।
2: ହଁ ଠିକ ଯେ, ହେଲେ ରେଡିଓ କେମିତି ସମ୍ଭବ ହେଲା?
1: ବିଜ୍ଞାନ ଦ୍ଵାରା।
2: ହଁ ଠିକ କହିଲ। ଆଉ ଆମେ ଦୂରରେ ଥିବା ସାଙ୍ଗ ସମ୍ପର୍କୀୟଙ୍କ ସହିତ ସହଜରେ କେମିତି କଥା ହେଇପାରୁଛେ?
1: ଫୋନ ଆଉ ଇଣ୍ଟରନେଟ ମାଧ୍ୟମରେ।
2: ହଁ ଠିକ, ଫୋନ ଆଉ ଇଣ୍ଟରନେଟ ବି ବିଜ୍ଞାନ ଦ୍ଵାରା ହିଁ ସମ୍ଭବ, ଠିକ ନା?
1: ହଁ ପୁରାପୁରି ଠିକ।
2: ହେଲେ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି।
1: କଣ?
2: ବିଜ୍ଞାନ ବିନା ଜୀବନ ସମ୍ଭବ କି?
1: ତେବେ ସାଥୀ, ଚାଲନ୍ତୁ ଶୁଣି ନେବା ସମ୍ପାଦକୀୟ, ଯାହାର ବିଷୟ ହେଉଛି ବିଜ୍ଞାନ ବିନା ଜୀବନ ସମ୍ଭବ କି।

0: ବିଜ୍ଞାନ ମଣିଷ ଜୀବନରେ ଏକ ଅମୂଲ୍ୟ ସମ୍ପଦ। ଏହା କେବଳ ନୂତନ ଆବିଷ୍କାରରେ ସୀମିତ ନୁହେଁ, ବରଂ ମଣିଷର ଚିନ୍ତାଧାରା, ଜୀବନଶୈଳୀ ଓ ସମାଜ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରେ। ଆଜିର ଆଧୁନିକ ଯୁଗରେ ସକାଳୁ ଉଠିବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଆମେ ବିଜ୍ଞାନର ସାହାଯ୍ୟ ନେଉଛେ। ତେଣୁ ଏହି ଆଧୁନିକ ଯୁଗରେ ବିଜ୍ଞାନ ବିନା ଜୀବନ କଳ୍ପନା କରିବା ଅତ୍ୟନ୍ତ କଷ୍ଟଦାୟକ।
1: ବିଜ୍ଞାନ ଆମ ଜୀବନକୁ ସହଜ, ସରଳ, ଆରାମଦାୟକ କରିଦେଇଛି। ବିଦ୍ୟୁତ୍ ପଙ୍ଖା, ଫ୍ରିଜ୍, ଟେଲିଭିଜନ, ମୋବାଇଲ, କମ୍ପ୍ୟୁଟର, ଇଣ୍ଟରନେଟ୍ ଆମ ଜୀବନର ଅଂଶ ହୋଇଯାଇଛି। ଏସବୁ ସୁବିଧା ବିନା ଆମ ଜୀବନ କଠିନ ହୋଇପଡ଼ିବ। ଚିକିତ୍ସା କ୍ଷେତ୍ରରେ ମଧ୍ୟ ବିଜ୍ଞାନର ଅବଦାନ ଅତୁଳନୀୟ। ବିଭିନ୍ନ ରୋଗ ନିରାକରଣ, ଅସ୍ତ୍ରୋପଚାର, ଟୀକାକରଣ, ନୂତନ ଔଷଧର ଆବିଷ୍କାର ଦ୍ୱାରା ଲକ୍ଷ ଲକ୍ଷ ଜୀବନ ରକ୍ଷା ପାଇପାରୁଛି।
0: କୃଷି କ୍ଷେତ୍ରରେ ମଧ୍ୟ ବିଜ୍ଞାନ ଅନେକ ଉନ୍ନତି ଆଣିଛି। ବିହନ, ସାର, କୀଟନାଶକ ଓ ଆଧୁନିକ କୃଷି ଯନ୍ତ୍ରର ବ୍ୟବହାର ଫଳରେ ଫସଲ ଉତ୍ପାଦନ ବହୁଗୁଣରେ ବଢ଼ିଛି।
1: ଏଥିସହିତ ଶିକ୍ଷା କ୍ଷେତ୍ରରେ ମଧ୍ୟ ବିଜ୍ଞାନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ଲାଇନ୍ ଶିକ୍ଷା, ଡିଜିଟାଲ ବୁକ୍ସ, ସ୍ମାର୍ଟ କ୍ଲାସରୁମ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସହଜରେ ପାଠ ପଢ଼ିପାରୁଛନ୍ତି।
0: କିନ୍ତୁ ଏସବୁ ସୁବିଧା ପରେ ମଧ୍ୟ ବିଜ୍ଞାନର କିଛି କୁପ୍ରଭାବ ମଧ୍ୟ ରହିଛି। ପରମାଣୁ ଅସ୍ତ୍ର, ପରିବେଶ ପ୍ରଦୂଷଣ, ସାଇବର ଅପରାଧ ଓ ଇଲେକ୍ଟ୍ରୋନିକ୍ ମେସିନ୍ ଉପରେ ମଣିଷର ଅତ୍ୟଧିକ ନିର୍ଭରଶୀଳତା।
1: ବିଜ୍ଞାନ ଆଧୁନିକ ଜୀବନର ମେରୁଦଣ୍ଡ। ବିଜ୍ଞାନ ବିନା ଆଜିର ଉନ୍ନତ ସମାଜକୁ କଳ୍ପନା କରିବା ମଧ୍ୟ କଷ୍ଟକର। ଆରେ ବର୍ଷା, ମୁଁ ଗୋଟିଏ କଥା ଭାବୁଥିଲି।
2: କଣ?
1: ତମେ ମଝିରେ ଗୋଟିଏ ଫଟୋ ପୋଷ୍ଟ କରିଥିଲ, ସେ ଫଟୋରେ ତମର ମୁହଁ ପୁରା ଅଲଗା ଦେଖାଯାଉଥିଲା, ଆଉ ତମର ଯୋଉ ପଛର ବ୍ୟାକଗ୍ରାଉଣ୍ଡ ସେଇଟା ବି ବହୁତ ସୁନ୍ଦର ଥିଲା, ତମେ ସେଇଟା କଲ କେମିତି?
2: ଆଚ୍ଛା ଆଚ୍ଛା, ସେ ଯୋଉ ଆଇଫିଲ୍ ଟାୱାର ବାଲା ଫଟୋ ତ?
1: ଆଜ୍ଞା, ଠିକ କହିଲ, କେତେ ସୁନ୍ଦର ଦେଖାଯାଉଥିଲା ସେଇଟା।
2: ଆରେ ମୁଁ ଯାଇଥିଲି ଆଇଫିଲ୍ ଟାୱାର ପାଖକୁ।
1: ମିଛ କହୁଛ, କେବେ ଯାଇଥିଲ ତମେ?
2: ଆରେ ନାଇଁ, ସେ ସବୁ ଏଆଇ ରେ ମୁଁ କରିଛି।
1: ଏଆଇ ସେଇଟା ପୁଣି କଣ?
2: ଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ବା କୃତ୍ରିମ ବୁଦ୍ଧିମତା।
1: ସେସବୁ କଣ, ତା ବିଷୟରେ ତ ମତେ କିଛି ମଧ୍ୟ ଜଣା ନାହିଁ।
2: ଆଚ୍ଛା, ତାହେଲେ ଠିକ ଅଛି, ଆଜି ଆମେ ସେ ବିଷୟରେ ଆଲୋଚନାରେ ଅଧିକ ଜାଣିବା। ଏଆଇ ବା କୃତ୍ରିମ ବୁଦ୍ଧିମତାର ଭବିଷ୍ୟତ କଣ, ଯାହାକୁ ନେଇ ଆସିଛନ୍ତି ଜୟନ୍ତୀ ନାୟକ।
1: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଏକ ବୈପ୍ଳବିକ ପ୍ରଯୁକ୍ତି ବିଦ୍ୟା ଭାବରେ ଉଭା ହୋଇଛି, ଯାହା ଆମ ଜୀବନ କାର୍ଯ୍ୟ ଏବଂ ବିଶ୍ୱ ସହିତ ଯୋଗାଯୋଗର ସ୍ୱରୂପ ପରିବର୍ତ୍ତନ କରିଛି। ମେସିନ୍ ବା ଯନ୍ତ୍ରଗୁଡ଼ିକ ଆଜି ନିଜସ୍ୱ ବୃଦ୍ଧି ପ୍ରୟୋଗ କରି ଅନେକ କାର୍ଯ୍ୟ, ଯେପରି ଏଆଇ ଭର୍ଚୁଆଲ ଠାରୁ ଆରମ୍ଭ କରି ସ୍ୱୟଂଚାଳିତ କାର୍ ଚଳାଇବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ କରିପାରୁଛନ୍ତି। ଏହା ଏବେ ଦ୍ରୁତ ଗତିରେ ବିକଶିତ ହେବାରେ ଲାଗିଛି। ଏହି ଯୁଗରେ ଅନ୍ୟତମ ବହୁଚର୍ଚ୍ଚିତ ବିଷୟ ଏଆଇ ବା କୃତ୍ରିମ ବୁଦ୍ଧିମତା ମାନବ ସମାଜ ପାଇଁ ଉଭୟ ଅପାର ଲାଭ ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ନେଇ ଆସିଛି। ଏଆଇ କଣ? ପାରମ୍ପରିକ ଯନ୍ତ୍ରଗୁଡ଼ିକ ସାଧାରଣତଃ ତାଙ୍କୁ ମଣିଷ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରି କାର୍ଯ୍ୟ କରନ୍ତି। ଏପରିକି କମ୍ପ୍ୟୁଟର ଗୁଡ଼ିକ ମଧ୍ୟ ସେମାନଙ୍କୁ କମ୍ପ୍ୟୁଟରର ପ୍ରୋଗ୍ରାମ ଦ୍ୱାରା ତାଙ୍କୁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ହିସାବରେ କାମ କରନ୍ତି। ହେଲେ ଛୋଟ ପିଲା ଯେପରି ସବୁ କଥା ନିଜ ପରିବେଶ, ନିଜ ଗୁରୁଜନଙ୍କ ଦେଖି ନିଜ ଭୁଲରୁ ଶିଖନ୍ତି, ଏବେ ଯନ୍ତ୍ରଗୁଡ଼ିକ ଠିକ୍ ସେହିପରି ବିଭିନ୍ନ ଶିକ୍ଷା କାର୍ଯ୍ୟକ୍ରମ ଦ୍ୱାରା ଅଧିକରୁ ଅଧିକ ଜିନିଷ ଶିଖି ଧୀରେ ଧୀରେ ଅଧିକ ବୃଦ୍ଧିମାନ ହେଉଛନ୍ତି। ପ୍ରାକୃତିକ ଭାଷା, ପ୍ରକ୍ରିୟାକରଣ, କମ୍ପ୍ୟୁଟରର ଭିଜନ, ରୋବୋଟିକ୍ସ କ୍ଷେତ୍ରରେ ଅନେକ ବିକାଶ ହେବା ଦ୍ୱାରା ଯନ୍ତ୍ରଗୁଡ଼ିକ ମଣିଷର ଭାଷା ବୁଝିପାରୁଛନ୍ତି ଏବଂ ପରିବେଶକୁ ନିରୀକ୍ଷଣ କରିପାରୁଛନ୍ତି। ଯନ୍ତ୍ରଗୁଡ଼ିକ ଏହିପରି ବୁଦ୍ଧିମତା ଯାହାଦ୍ୱାରା ସେମାନେ ବିଭିନ୍ନ ପରିବେଶରେ ନିଜକୁ ଖାପ ଖୁଆଇ ବାସ୍ତବିକ ଜୀବନର ସମସ୍ୟା ସମାଧାନ କରିପାରୁଛନ୍ତି, ତାହାକୁ କୃତ୍ରିମ ବୁଦ୍ଧିମତା ବା ଏଆଇ କୁହାଯାଏ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପରି ବୈଷୟିକ

ଜ୍ଞାନକୌଶଳ ଏବେ ମେସିନ୍ଗୁଡ଼ିକୁ ଇଣ୍ଟେଲିଜେନ୍ସ ମେସିନ୍ରେ ପରିଣତ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଇତିହାସ ଏବଂ ବିକାଶ କାଳ୍ପନିକ କାହାଣୀ ଏବଂ ଉପନ୍ୟାସରେ ବୁଦ୍ଧିମାନ ଯନ୍ତ୍ର ତଥା ରୋବଟ ଗୁଡ଼ିକର କଳ୍ପନା ସହିତ ଏଆଇର ସାଧାରଣ ଅନେକ ପ୍ରାଚୀନ କାଳରୁ ଆରମ୍ଭ ହୋଇଥିଲା। ଏହାର ବୈଜ୍ଞାନିକ ଅନୁସନ୍ଧାନ ବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା। 1956 ମସିହାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଶବ୍ଦଟି ଡାର୍ଟମାଉଥ ସମ୍ମିଳନୀରେ ପ୍ରସ୍ତୁତ କରାଯାଇଥିଲା। 1970 ଦଶକରେ ପ୍ରାରମ୍ଭିକ ଏଆଇ ପ୍ରୋଗ୍ରାମ ଗୁଡ଼ିକ ବିକାଶ ଆରମ୍ଭ ହୋଇଥିଲା। 2000 ଦଶକରେ ମେସିନ୍ ଲର୍ଣ୍ଣିଂ, ନ୍ୟୁରାଲ ନେଟୱାର୍କ, ଡିପ୍ ଲର୍ଣ୍ଣିଂ ଆଦି ଉପରେ ଅଧିକ ଗବେଷଣା ଦ୍ୱାରା ମେସିନ୍ ମଣିଷର ଭାଷା ବୁଝିବା, ପ୍ରତିଛବି ପ୍ରକ୍ରିୟାକରଣ ଏବଂ ମେସିନ୍ ସ୍ୱାଧୀନ ଭାବରେ କାମ କରିବା ପ୍ରକ୍ରିୟାରେ ଉଲ୍ଲେଖନୀୟ ସଫଳତା ମିଳିଲା। ଏଆଇର ବିଭିନ୍ନ କ୍ଷେତ୍ରରେ ବ୍ୟବହାର ଆଜିର ସମୟରେ କୃତ୍ରିମ ବୁଦ୍ଧିମତା କେବଳ ଗୋଟିଏ ପ୍ରଯୁକ୍ତି ନୁହେଁ, ବରଂ ଏହା ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିଛି। ମଣିଷର କାର୍ଯ୍ୟ ସହଜ, ଦ୍ରୁତ ଓ ଅଧିକ ସଠିକ କରିବାରେ ଏଆଇର ଭୂମିକା ଦିନକୁ ଦିନ ବଢି ଚାଲିଛି। ଶିକ୍ଷା କ୍ଷେତ୍ରରେ ଏଆଇର ବ୍ୟବହାର ଶିକ୍ଷା କ୍ଷେତ୍ରରେ ଏଆଇ ଏକ ନୂଆ ପରିବର୍ତ୍ତନ ଆଣିଛି। ବର୍ତ୍ତମାନ ଅନଲାଇନ୍ ଶିକ୍ଷା, ସ୍ମାର୍ଟ କ୍ଲାସରୁମ୍, ସ୍ୱୟଂଚାଳିତ ପରୀକ୍ଷା ମୂଲ୍ୟାଙ୍କନ ଏବଂ ବ୍ୟକ୍ତିଗତ ଶିକ୍ଷାଦାନ ପ୍ରଣାଳୀ ଏଆଇ ଦ୍ୱାରା ସମ୍ଭବ ହୋଇପାରିଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର ଡାକ୍ତରମାନଙ୍କ ପାଇଁ ଏକ ଶକ୍ତିଶାଳୀ ସହଯୋଗୀ ହୋଇଉଠିଛି। ରୋଗ ଚିହ୍ନଟ, ଏକ୍ସରେ ଓ ସ୍କାନ ବିଶ୍ଳେଷଣ, ଔଷଧ ଆବିଷ୍କାର, ଅପରେସନରେ ରୋବଟ ବ୍ୟବହାର ଏବଂ ରୋଗୀଙ୍କ ସ୍ୱାସ୍ଥ୍ୟ ନିରୀକ୍ଷଣରେ ଏଆଇ ବ୍ୟବହାର ବହୁତ ବଢିଛି। ଏହାଦ୍ୱାରା ଅନେକ ରୋଗର ଶୀଘ୍ର ଚିକିତ୍ସା ସମ୍ଭବ ହେଉଛି। କୃଷି କ୍ଷେତ୍ରରେ ଏଆଇର ବ୍ୟବହାର କୃଷିରେ ଏଆଇ ଚାଷୀଙ୍କ ପାଇଁ ବହୁତ ଉପଯୋଗୀ ପ୍ରମାଣିତ ହେଉଛି। ଜମିର ଅବସ୍ଥା, ପାଣିପାଗ, ଫସଲର ରୋଗ, ସାରର ପରିମାଣ ଓ ଅମଳର ସମୟ ବିଷୟରେ ଏଆଇ ସଠିକ୍ ପରାମର୍ଶ ଦେଇପାରେ। ଏହାଦ୍ୱାରା ଉତ୍ପାଦନ ବୃଦ୍ଧି ସହ ଖର୍ଚ୍ଚ ମଧ୍ୟ କମିଥାଏ। ବ୍ୟାଙ୍କିଙ୍ଗ ଓ ବ୍ୟବସାୟରେ ଏଆଇର ବ୍ୟବହାର ବ୍ୟାଙ୍କରେ ଠକେଇ ଚିହ୍ନଟ କରିବା, ଗ୍ରାହକଙ୍କୁ ତୁରନ୍ତ ସେବା ଦେବା, ଅନଲାଇନ୍ ଲେନ୍ଦେନକୁ ସୁରକ୍ଷିତ ରଖିବା ଏବଂ ବଜାରର ବିଶ୍ଳେଷଣ କରିବାରେ ଏଆଇର ବ୍ୟବହାର ହେଉଛି। ବଡ଼ ବଡ଼ କମ୍ପାନୀ ଏଆଇର ସାହାଯ୍ୟରେ ଗ୍ରାହକଙ୍କ ଆବଶ୍ୟକତା ବୁଝି ବ୍ୟବସାୟଙ୍କୁ ଆଗକୁ ବଢ଼ାଉଛନ୍ତି। ପରିବହନ କ୍ଷେତ୍ରରେ ଏଆଇର ବ୍ୟବହାର ଏଆଇ ସାହାଯ୍ୟରେ ସ୍ୱୟଂଚାଳିତ ଗାଡ଼ି, ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ଓ ଦୁର୍ଘଟଣା ରଖିବା ପାଇଁ ନୂତନ ପ୍ରଣାଳୀ ବିକାଶ ପାଇଛି। ଭବିଷ୍ୟତରେ ଏଆଇ ଦ୍ୱାରା ଯାତାୟାତ ଅଧିକ ସୁରକ୍ଷିତ ଓ ସୁବିଧାଜନକ ହେବ। ଏଆଇ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରଭାବ ବିସ୍ତାର କରିଛି। ଏହା ମଣିଷର କାର୍ଯ୍ୟକୁ ସହଜ, ଦ୍ରୁତ ଓ ଅଧିକ ଦକ୍ଷ କରୁଛି। ଏଆଇ କିପରି କାମ କରେ ଏଆଇର କାର୍ଯ୍ୟପ୍ରଣାଳୀ ମୁଖ୍ୟତଃ ତଥ୍ୟ ଉପରେ ନିର୍ଭର କରେ। ପ୍ରଥମେ ଯନ୍ତ୍ରକୁ ବହୁ ପରିମାଣର ତଥ୍ୟ ଦିଆଯାଏ, ତାପରେ ବିଭିନ୍ନ ମେସିନ୍ ଲର୍ଣ୍ଣିଂ ପ୍ରଣାଳୀ ମାଧ୍ୟମରେ ସେହି ତଥ୍ୟରୁ ନିୟମ ଓ ଧାରା ବୁଝାଯାଏ। ପରେ ନୂଆ ତଥ୍ୟ ଆସିଲେ ଏଆଇ ପୂର୍ବ ଅନୁଭବ ଆଧାରରେ ଉତ୍ତର ଦେଇଥାଏ କିମ୍ବା ନିଷ୍ପତ୍ତି ନେଇଥାଏ। ଉଦାହରଣ ସ୍ୱରୂପ ହଜାର ହଜାର ବିଲେଇ ଓ କୁକୁରର ଫଟୋ ଦେଖାଯାଏ, ତେବେ କିଛି ସମୟ ପରେ ନୂଆ ଫଟୋ ଦେଖି ସେ ନିଜେ କହିପାରିବ ଯେ ଏହା ବିଲେଇ କି କୁକୁର। ଏଆଇର ପ୍ରକାର ଏଆଇ ସାଧାରଣତଃ ତିନି ଭାଗରେ ବିଭକ୍ତ ହୋଇଛି। ସଂକୀର୍ଣ୍ଣ ଏଆଇ ଏହା କେବଳ ଗୋଟିଏ ନିର୍ଦ୍ଦିଷ୍ଟ କାମ କରିପାରେ, ଯେପରିକି ଅନୁବାଦ, ମୁହଁ ଚିହ୍ନଟ କିମ୍ବା ଭଏସ୍ ଆସିଷ୍ଟାଣ୍ଟ। ଦ୍ୱିତୀୟ ସାଧାରଣ ଏଆଇ ଏହା ମଣିଷ ପରି ସମସ୍ତ ପ୍ରକାର ବୌଦ୍ଧିକ କାର୍ଯ୍ୟ କରିପାରିବ, ଏହା ଉପରେ ଏବେ ମଧ୍ୟ ଗବେଷଣା ଚାଲିଛି। ତୃତୀୟ ସୁପର ଏଆଇ ଏହା ଏକ କଳ୍ପିତ ଧାରଣା ଯେଉଁଠାରେ ଏଆଇ ମଣିଷର ବୁଦ୍ଧିମତା ଠାରୁ ମଧ୍ୟ ଅଧିକ କ୍ଷମତାଶାଳୀ ହୋଇପାରିବ। ଏଆଇର ଗୁରୁତ୍ୱ ଏଆଇ ଆଜି ସମୟ ବଞ୍ଚାଉଛି, କାର୍ଯ୍ୟରେ ସଠିକତା ବଢ଼ାଉଛି ଓ ମଣିଷର ଶ୍ରମ କମାଉଛି। ବ୍ୟାଙ୍କିଙ୍ଗ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପରିବହନ, ସୁରକ୍ଷା, ମନୋରଞ୍ଜନ ଓ ଶିଳ୍ପ କ୍ଷେତ୍ରରେ ଏଆଇ ଦ୍ରୁତ ପରିବର୍ତ୍ତନ ଆଣୁଛି। ଏହାଦ୍ୱାରା କଠିନ କାମ ଅଳ୍ପ ସମୟରେ ଓ କମ୍ ଖର୍ଚ୍ଚରେ ସମ୍ପୂର୍ଣ୍ଣ ହେଉଛି। ଏହି କାରଣରୁ ଏଆଇକୁ ଚତୁର୍ଥ ବିପ୍ଳବ

ବିପ୍ଳବର ମୁଖ୍ୟ ଶକ୍ତି ବୋଲି କୁହାଯାଏ। ଏଆଇ କେବଳ ଏକ ଆଧୁନିକ ପ୍ରଯୁକ୍ତି ନୁହେଁ, ବରଂ ଏହା ଭବିଷ୍ୟତର ସମାଜ, ଅର୍ଥନୀତି ଓ ଜୀବନଶୈଳୀକୁ ଗଢ଼ି ତୋଳିବାରେ ଏକ ଶକ୍ତିଶାଳୀ ମାଧ୍ୟମ। ଏହାର ସଠିକ ବ୍ୟବହାର ମାନବ ଜାତି ପାଇଁ ଏକ ଅସୀମ ସମ୍ଭାବନା ସୃଷ୍ଟି କରିପାରେ। କାଳେ ମୋବାଇଲର ଆଲାର୍ମରୁ ଆରମ୍ଭ କରି ଅନଲାଇନ୍ ପଢ଼ା, ଡିଜିଟାଲ ପେମେଣ୍ଟ, ମାନଚିତ୍ର, ଅନୁବାଦ, ଭଏସ୍ ଆସିଷ୍ଟାଣ୍ଟ, ଅନଲାଇନ୍ କିଣା ବିକା, ହସ୍ପିଟାଲରେ ରୋଗ ଚିହ୍ନଟ ଓ ମହାକାଶ ଗବେଷଣା ପର୍ଯ୍ୟନ୍ତ ଏଆଇର ବ୍ୟବହାର ବ୍ୟାପକ ହୋଇଛି। ତେଣୁ ଭବିଷ୍ୟତରେ ଏଆଇ ମାନବ ସମାଜକୁ କେଉଁ ଦିଗକୁ ନେଇଯିବ ତାହା ଆଜି ସମଗ୍ର ବିଶ୍ୱର ଚର୍ଚ୍ଚାର ବିଷୟ। ଏଆଇର କୁପ୍ରଭାବ, ଏଆଇ ଚାଳିତ ସାଇବରର ଆକ୍ରମଣ ଏବଂ ସ୍ୱୟଂ ଶାସିତ ଅସ୍ତ୍ରର ଅପବ୍ୟବହାର ବିଶ୍ୱର ସୁରକ୍ଷାକୁ ବିପଦରେ ପକାଇପାରେ। ଟେକ୍ନୋଲୋଜି ଉପରେ ନିର୍ଭରଶୀଳତା, ଏଆଇ ଏଆଇ ଉପରେ ଅତ୍ୟଧିକ ନିର୍ଭରଶୀଳତା ମନୁଷ୍ୟର ସୃଜନଶୀଳତା ଏବଂ ସମାଲୋଚନାକାରୀ ଚିନ୍ତାଧାରା ହ୍ରାସ କରିପାରେ। ଶିଳ୍ପ କ୍ଷେତ୍ରରେ ଏଆଇର ଉପକାରିତା, ବିଭିନ୍ନ କାରଖାନାରେ ଏବଂ ବିପଦପୂର୍ଣ୍ଣ କାମ କରିବା, ଜିନିଷପତ୍ର ଲୋଡିଂ ଅନଲୋଡିଂ ପରି କଷ୍ଟ କାମ କରିବାରେ ଏଆଇ ଚାଳିତ ରୋବୋଟ ସାହାଯ୍ୟ କରୁଛନ୍ତି। କାରଖାନା ଉତ୍ପାଦନ କ୍ଷେତ୍ରରେ ଏଆଇ ପ୍ରୟୋଗ କରି ସ୍ୱୟଂ ଚାଳିତ ବ୍ୟବସ୍ଥା କରାଯାଇ ମଣିଷର ଆବଶ୍ୟକତାକୁ କମ୍ କରିବା ସହ ଉତ୍ପାଦନରେ ବୃଦ୍ଧି କରାଯାଇଛି। ପରିବେଶ କ୍ଷେତ୍ରରେ ଏଆଇର ଉପକାରିତା, ଜଳବାୟୁ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ଅକ୍ଷୟ ତଥା ପରିବେଶ ଅନୁକୂଳ ଶକ୍ତିର ବ୍ୟବହାର ପାଇଁ ଏଆଇ ସହାୟକ ହେଉଛି। ଗୃହ କାର୍ଯ୍ୟ କ୍ଷେତ୍ରରେ ଏଆଇର ଉପକାରିତା, ଏବେ ଅନେକ ରୋବୋଟ ଘର କାମ, ଘର ସଫା, ରୋଷେଇ କରିବା, ବୟସ୍କ ବ୍ୟକ୍ତିମାନଙ୍କୁ ତଥା ଭିନ୍ନକ୍ଷମ ଲୋକମାନଙ୍କୁ ତାଙ୍କ କାର୍ଯ୍ୟରେ ସାହାଯ୍ୟ କରିବା ପରି କାର୍ଯ୍ୟ କରୁଛନ୍ତି।

0: ଆଚ୍ଛା ଅସ୍ମିତା, ମୁଁ ଗୋଟେ କଥା ଭାବୁଥିଲି।
1: କ'ଣ ଭାବୁଥିଲ?
0: ମଝିରେ ଗୋଟେ 2-3 ମାସ ତଳେ ମୁଁ ନା ଚିଡ଼ିଆଖାନା ଯାଇଥିଲି।
1: ଆରେ ବା, କେତେ ବଢିଆ! ସେଠି ତ ବହୁତ ଗୁଡ଼ିଏ ପଶୁ ପକ୍ଷୀ ଥିବେ ନା?
0: ହଁ, ବହୁତ ଗୁଡ଼ିଏ ଥିଲେ। ହେଲେ ସେଠାର ଯିଏ ପରିଚାଳକ ଥିଲେ, ସେ କହିଲେ କି ଆଜିକାଲି ଗୋଟେ ବନ୍ୟଜନ୍ତୁ ସଂଖ୍ୟା କମିଗଲେଣି।
1: ହଁ, ସେଇଟା ତ ଗୋଟିଏ ଚିନ୍ତାର ବିଷୟ।
0: ହେଲେ ସେମାନଙ୍କର ସୁରକ୍ଷା କିପରି ହେଇପାରିବ?
1: ସେଇ କଥା। ତେବେ ଚାଲନ୍ତୁ ସାଥୀ, ଆଜିର ସାକ୍ଷାତକାରରେ ଶୁଣିବା ବିଷୟ ବନ୍ୟପ୍ରାଣୀ ସୁରକ୍ଷା, ଜୀବନ ରକ୍ଷା ବିଷୟରେ। ମ୍ୟାଡମ୍ ନମସ୍କାର, ସ୍ୱାଗତ ଜଣାଉଛି ଆପଣଙ୍କୁ ଆଜିର ଯୁବବାଣୀର ସନ୍ଧାନ କାର୍ଯ୍ୟକ୍ରମକୁ।
2: ନମସ୍କାର
1: ମ୍ୟାଡମ୍, ଆମ ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କର ପରିଚୟଟି ପ୍ରଦାନ କରିଦେବେ।
2: ମୁଁ ମୋନାଲିସା ପାତ୍ର, ପୁରୁଣାଗଡ଼ ଜୟପୁରରେ ରହୁଛି।
1: ତେବେ ଆଜିର ଆମର ବିଷୟ ହେଉଛି ବନ୍ୟପ୍ରାଣୀ ସୁରକ୍ଷା, ଜୀବନ ରକ୍ଷା। ତେବେ ଏହି ଯୋଉ ବନ୍ୟପ୍ରାଣୀ ସୁରକ୍ଷା, ଜୀବନ ରକ୍ଷା, ଏ ବିଷୟକୁ ଆପଣ କିପରି ଭାବେ ବ୍ୟାଖ୍ୟା କରିବେ?
2: ବନ୍ୟପ୍ରାଣୀ ସୁରକ୍ଷା, ଜୀବନ ରକ୍ଷା, ଏହାର ଅର୍ଥ ହେଉଛି ବନ୍ୟପ୍ରାଣୀକୁ ରକ୍ଷା କରିବା, ମାନେ ପ୍ରକୃତିର ଜୈବ ବିବିଧତା ଓ ପରିବେଶର ସନ୍ତୁଳନକୁ ବଜାୟ ରଖିବା। ଜଙ୍ଗଲ ଓ ବନ୍ୟଜନ୍ତୁ ବଞ୍ଚିଲେ ହିଁ ମଣିଷକୁ ସ୍ୱଚ୍ଛ ଅମ୍ଳଜାନ ମିଳିବ, ଆଉ ଭଲ ଖାଦ୍ୟ ବି ମିଳିପାରିବ। ତ ବନ୍ୟପ୍ରାଣୀ ମାନଙ୍କର ଜୀବନ ରକ୍ଷା କରିବା ପ୍ରକୃତରେ ମାନବ ଜାତିର ନିଜ ଜୀବନ ରକ୍ଷା କରିବା ସବୁ ସମାନ।
1: ତେବେ ଆଜିର ସମୟରେ ବନ୍ୟପ୍ରାଣୀଙ୍କର ସୁରକ୍ଷାଟା କାହିଁକି ଜରୁରୀ ହୋଇପଡିଛି?
2: ଜରୁରୀ ମାନେ ମଣିଷର ଅତ୍ୟଧିକ ଶୋଷଣ ହଉଛି ବା ନଗରୀକରଣ ହଉଛି, ଆଉ ଯୋଉ ପ୍ରଦୂଷଣ ବଢୁଛି, ତ ଅନେକ ପ୍ରଜାତିର ଜୀବ ଆଜିକାଲି ବିଲୁପ୍ତ ହେଇଗଲେଣି। ତ ପରିବେଶର ସନ୍ତୁଳନ ବି ବିଗିଡି ଯାଉଛି, ଜଳବାୟୁ ପରିବର୍ତ୍ତନ ବି ହେଇଯାଉଛି, ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି, ନୂଆ ନୂଆ ରୋଗ ବି ବୃଦ୍ଧି ପାଇବାରେ ଲେଖୁଛି। ତ ବନ୍ୟପ୍ରାଣୀ ସୁରକ୍ଷା

0: ଅତ୍ୟନ୍ତ ଜରୁରୀ ହେଇଯାଇଛି ଆଜିକାଲି।
1: ବହୁତ ଗୁଡ଼ିଏ ବନ୍ୟପ୍ରାଣୀ ମାନେ ଅଛନ୍ତି ଯେଉଁମାନଙ୍କର ସଂଖ୍ୟା କି ଆଜିକାଲି କମିବାରେ ଲାଗିଛି, ଯେମିତିକି ଆମେ ବାଘକୁ ଦେଖିବା, ପୂର୍ବେ
0: ଆଜ୍ଞା,
1: ବହୁତ ତାହାର ସଂଖ୍ୟା ଥିଲା କିନ୍ତୁ ଏବେ ବହୁତ କମିବାରେ ଲାଗିଛି, ତ କଣ ସବୁ କାରଣ ହେଇଥିବ ଏହି ବନ୍ୟଜନ୍ତୁ ମାନଙ୍କର ସଂଖ୍ୟା କମିବାରେ?
0: ଜଙ୍ଗଲ ଆମର କମିବାରେ ଲାଗିଛି, ଜଙ୍ଗଲ କ୍ଷୟ ହେଉଛି, ନୂଆ ନୂଆ ରାସ୍ତାଘାଟ ନିର୍ମାଣ କରାହଉଛି, କିମ୍ବା କୃଷି ପାଇଁ ବ୍ୟାପକ ଜଙ୍ଗଲ ଯୋଉ ସବୁ କଟା ହେଇଯାଉଛି, ଏଟା ବି ଗୋଟେ କାରଣ ହେଇପାରେ। ଆଉ ବେଆଇନ ଯୋଉ ଶିକାର ହଉଛି, ମାନେ ପଶୁ ପକ୍ଷୀଙ୍କର ଯୋଉ ଚମଡା ପାଇଁ ହଉ, ତାଙ୍କ ଦାନ୍ତ ପାଇଁ।

0: ଏ ବି ଗୋଟେ କାରଣ ହେଇପାରେ। ଆଉ ପ୍ରଦୂଷଣ ବି, ଜଳ ପ୍ରଦୂଷଣ ହଉଛି, ବାୟୁ ପ୍ରଦୂଷଣ ହଉଛି, ଯଦ୍ୱାରା କି ଜୀବଜନ୍ତୁ ମାନଙ୍କର ସ୍ୱାସ୍ଥ୍ୟ ବିଗିଡି ଯାଉଛି, ଏସବୁ ମୁଖ୍ୟ କାରଣ।
1: ଆଜ୍ଞା ମ୍ୟାଡମ ଠିକ କହିଲେ। ତେବେ ଜନସଂଖ୍ୟା ବୃଦ୍ଧି, ଏଇ ସବୁ କାରଣ ଯାହା ଆପଣ କହିଲେ, ତାର କଣ ମୂଳ କାରଣଟା ଜନସଂଖ୍ୟା ବୃଦ୍ଧି?
0: ହଁ, ଜନସଂଖ୍ୟା ବୃଦ୍ଧି ବି ହେଇପାରେ।
1: ତେବେ ଜଙ୍ଗଲ ନଷ୍ଟ ହେବା ଓ ବନ୍ୟପ୍ରାଣୀ ସୁରକ୍ଷା ମଧ୍ୟରେ କଣ ସମ୍ପର୍କ ରହିଛି?
0: ଜଙ୍ଗଲ ହେଉଛି ବନ୍ୟ ପ୍ରାଣୀ ମାନଙ୍କର ପ୍ରାକୃତିକ ଘର। ଜଙ୍ଗଲ ନଷ୍ଟ ହେଲେ ସେମାନେ ଖାଦ୍ୟ ପାଇପାରୁନାହାନ୍ତି, ସେମାନେ ନିଜର ଆଶ୍ରୟ ହରଉଛନ୍ତି, ଏହାଦ୍ୱାରା ସେମାନଙ୍କର ସଂଖ୍ୟା କମିଯାଉଛି ଏବଂ ସେମାନେ କଣ ଖାଦ୍ୟ ସନ୍ଧାନରେ ଆମର ଯୋଉ ମଣିଷ ମାନଙ୍କର ବାସସ୍ଥଳୀ ଯୋଉଠି ଗାଁ ବା ସହର ମୁହାଁ ହଉଛନ୍ତି। ଜଙ୍ଗଲ ନଷ୍ଟ ଆଉ ବନ୍ୟ ପ୍ରାଣୀ ସୁରକ୍ଷା ମଧ୍ୟରେ ଏସବୁ ସମ୍ପର୍କ ରହିଛି ଆଉ। ସେମାନଙ୍କର ଖାଦ୍ୟ ପାଉନାହାନ୍ତି, ଆଶ୍ରୟ ହରଉଛନ୍ତି, ଜଙ୍ଗଲ ନଷ୍ଟ ହେଇଯାଉଛି, ତ ସେମାନେ ବି ତ ଅସୁରକ୍ଷିତ ହେଇଯାଉଛନ୍ତି ନା ବନ୍ୟପ୍ରାଣୀ ମାନେ। ଜଙ୍ଗଲ ନଷ୍ଟ ହେଲେ ବନ୍ୟପ୍ରାଣୀ ମାନେ ଅସୁରକ୍ଷିତ ହେଇଯାଉଛନ୍ତି।
1: ତେବେ ଯଦି ବନ୍ୟପ୍ରାଣୀ ବିଲୁପ୍ତ ହୋଇଯାଉଛନ୍ତି, ପରିବେଶ ଓ ମାନବ ଜୀବନ ଉପରେ ଏହାର କଣ ପ୍ରଭାବ ପଡିବ ବୋଲି ଆପଣ ଭାବନ୍ତି?
0: ଆମର ଯୋଉ ଫୁଡ୍ ଚେନ୍ ଅଛି, ଖାଦ୍ୟ ଶୃଙ୍ଖଳ ଯୋଉଟା, ସେଇଟା ଭଙ୍ଗ ହେଇଯାଉଛି। ମାନେ ଗୋଟିଏ ପ୍ରଜାତି ବିଲୁପ୍ତ ହେଲେ ଅନ୍ୟ ପ୍ରଜାତିଙ୍କ ସଂଖ୍ୟା ଅସନ୍ତୁଳିତ ହୋଇଯାଉଛି, ରୋଗ ବି ବୃଦ୍ଧି ହଉଛି। ମାନେ ଯୋଉ ଜଙ୍ଗଲୀ ଜୀବଙ୍କର ଯୋଉ ଭିତରେ ଯୋଉ ଭୂତାଣୁଟା ଥାଉଛି, ସେମାନେ ଆମ ପାଖକୁ ଯେତେବେଳେ ପଳେଇ ଆସୁଛନ୍ତି, ମାନେ ଖାଦ୍ୟ ଅନ୍ୱେଷଣରେ ହଉ ପଳେଇ ଆସୁଛନ୍ତି, ତ ସେଇ ଯୋଉ ରୋଗ ସେମାନଙ୍କ ପାଖରେ ଯୋଉ ଭାଇରସଟା ଥାଉଛି, ତ ସେଇଟା ଆମ ମାନଙ୍କୁ ବି ବ୍ୟାପିବାକୁ ଲାଗୁଛି। ଆମର ଯୋଉ ପରାଗ ସଙ୍ଗମରେ ବି ବାଧା ସୃଷ୍ଟି ହଉଛି, ଯେମିତିକି ପ୍ରଜାପତି ହଉ, ପକ୍ଷୀ ଓ ମହୁମାଛି ନ ରହିଲେ ଫସଲ ଓ ଯୋଉ ଫଳ ଆମର ଉତ୍ପାଦନ ହଉଛି, ସେ ସବୁର ହାର ବି କମିଯାଉଛି।
1: ଆଜ୍ଞା ଠିକ କହିଛନ୍ତି। ତେବେ ସାଧାରଣ ନାଗରିକ ଭାବରେ ଆମେ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ କିପରି ସହଯୋଗ କରିପାରିବା?
0: ଆମେ କଣ କରିବା ନା, ପ୍ଲାଷ୍ଟିକର ବ୍ୟବହାର ଆମେ କମ କରିପାରିବା, ଅଧିକ ପରିମାଣରେ ଆମେ ଗଛ ଲଗେଇବା, ଜଙ୍ଗଲକୁ ସୁରକ୍ଷା ଯୋଗେଇବା, ତାପରେ ଆମେ ଯେମିତିକି ବନ୍ୟ ପ୍ରାଣୀ ଦ୍ରବ୍ୟ ଯୋଉ ବ୍ୟବହାର କରୁଛେ ତାର ବ୍ୟବହାର ଆମେ କମେଇ ପାରିବା, ଯେପରିକି ହାତୀ ଦାନ୍ତ, ବାଘ ଜାଲରେ ତିଆରି ଯୋଉ ସାମଗ୍ରୀ ଆମେ ସବୁ ବ୍ୟବହାର କରୁଛେ ସେଗୁଡିକ ବ୍ୟବହାର କରିବାନି, ଆଉ ଚୋରା ଶିକାର କିମ୍ବା ବନ୍ୟ ପ୍ରାଣୀଙ୍କୁ କ୍ଷତି ପହଞ୍ଚାଇବା ଦେଖିଲେ ଆମେ ସାଙ୍ଗେ ସାଙ୍ଗେ ବନ ବିଭାଗ ଅଛନ୍ତି, ତାଙ୍କୁ ଆମେ ଖବର ଦେଇପାରିବା।
1: ତେବେ ସରକାରଙ୍କ ତରଫରୁ ବନ୍ୟପ୍ରାଣୀର ସୁରକ୍ଷା ପାଇଁ କଣ ସବୁ ଯୋଜନା ରହିଛି?
0: ସରକାରଙ୍କ ତରଫରୁ ତ ଅନେକ ଗୁଡିଏ ଯୋଜନା ଅଛି, ଯେମିତିକି ପ୍ରୋଜେକ୍ଟ ଟାଇଗର, ପ୍ରୋଜେକ୍ଟ ଏଲିଫେଣ୍ଟ, କିନ୍ତୁ ଏହାର ସଫଳ ହଉଛି କିନ୍ତୁ କିଛି କାରଣ ପାଇଁ ହେଇପାରୁନି, ଯେମିତିକି କର୍ମଚାରୀଙ୍କ ଅଭାବ ଦେଖାଯାଉଛି, ଆଉ କିଛି ଦୁର୍ନୀତି ବି ହଉଛି। ହଉଛି ସଫଳ କିନ୍ତୁ ଆଉ ଟିକେ ହେଇପାରିବ ଆଉ।
1: ତେବେ ଓଡିଶାରେ ଆମର କେଉଁ କେଉଁ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ?
0: ଭିତରକନିକାଟା, ଚନ୍ଦକା ହାତୀ ପାଇଁ ଆମର ଯୋଉ ଅଛି, ଆଉ ଶିମିଳିପାଳ ଜାତୀୟ ଉଦ୍ୟାନ ଯୋଉ ମୟୂରଭଞ୍ଜରେ ଅଛି, ଏଟା ବହୁତ ହାତୀ ଓ ମହାବଳ ପାଇଁ ବାଘ ପାଇଁ ସଂରକ୍ଷଣ ପାଇଁ ହେଇଛି, ଆଉ ଆମର ଗହୀରମଥ ଅଭୟାରଣ୍ୟ, ଅଲିଭ୍ ରିଡ୍ଲେ ସାମୁଦ୍ରିକ କଇଁଚ ଯୋଉ, ସେ ବି ଚିଲିକା ହ୍ରଦ, ଆମର ଯୋଉ ସବୁ ଅଭ୍ୟାଗତ ପକ୍ଷୀ ଆସୁଛନ୍ତି, ବା ଆମର ଇରାବତୀର ଯୋଉ ଡଲଫିନ୍ଙ୍କର ବାସସ୍ଥାନ ଅଛି, ଆଉ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏସବୁ।
1: ଆଜ୍ଞା, ତେବେ ଆମର ଯୋଉ ଶିକାର ଏବଂ ବନ୍ୟପ୍ରାଣୀ ଚରାଚାଲାଣ ହେଉଛି, ସେ ସବୁକୁ ରଖିବା ପାଇଁ କଣ ସବୁ ପଦକ୍ଷେପ ଆମେ ନେଇପାରିବା?
0: ଆଜ୍ଞା, କଠୋର ଆଇନ ପ୍ରଣୟନ କରିପାରିବା, ଯେମିତି ଶିକାରୀ ଓ ଚୋରା ଚାଲାଣକାରୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ହୋଇପାରିବ, ଆଉ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଆମେ ପ୍ରୟୋଗ କରିବା, ଯେମିତିକି ଜଙ୍ଗଲରେ ଆମେ ଡ୍ରୋନ୍ ଲଗେଇବା, ଲାଇଟ ଭିଜନ କ୍ୟାମେରା ଲଗେଇବା, ସିସିଟିଭି ଜରିଆରେ ନଜର ରଖିବା, ଯେମିତିକି ସିସିଟିଭି ଲାଗିବ ମାନେ ଯୋଉ ଚୋରା ଚାଲାଣ ହଉଛି ଆମେ ତାକୁ ରଖିପାରିବା। ବନ୍ୟାଞ୍ଚଳ ସୁରକ୍ଷା ବଳ ମାନେ ଆଣ୍ଟି ପଞ୍ଚିଂ ସ୍କ୍ୱାଡ ବା ଜଙ୍ଗଲ କର୍ମଚାରୀଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆମେ ଦେଇପାରିବା, ତାଙ୍କୁ ଉଚିତ ଠିକ ତାଲିମ ପ୍ରଦାନ କରିବା, ଯଦ୍ୱାରା କି ଶିକାର ଯୋଉ ବନ୍ୟପ୍ରାଣୀ ଚୋରା ଚାଲାଣକୁ ଆମେ ରଖିପାରିବା।
1: ଆମର ଯୋଉ ଆଗାମୀ ପିଢି ଅଛନ୍ତି, ସେମାନଙ୍କ ମନରେ ବନ୍ୟପ୍ରାଣୀ ସୁରକ୍ଷାର ସଚେତନତା କିପରି ବଢାଇ ପାରିବା?
0: ପ୍ରକୃତିକୁ ଉପଭୋଗ କରିବା ଶିଖେଇବା, ସେମାନେ ଯୋଉ ବିଦ୍ୟାଳୟରେ ପଢୁଛନ୍ତି ସେଠି ଇକୋ କ୍ଲବ ସ୍ଥାପନ କରିପାରିବା, ଯୋଉ ଅଭୟାରଣ୍ୟ ଗୁଡାକ ଅଛି ତାଙ୍କୁ ସେଠି ବୁଲେଇବାକୁ ନେବା, ଯଦ୍ୱାରା କି ତାଙ୍କ ମନରେ ପରିବେଶ ପ୍ରତି ବା ଆମର ପଶୁପକ୍ଷୀଙ୍କ ପ୍ରତି ଗୋଟେ ଭାବନା ଆସିବ।
1: ଗଣମାଧ୍ୟମର ବ୍ୟବହାର କରିକି ଆମେ କିପରି ଭାବେ ବନ୍ୟପ୍ରାଣୀଙ୍କର ସୁରକ୍ଷା କରିପାରିବା?
0: ଗଣମାଧ୍ୟମ ବନ୍ୟପ୍ରାଣୀ ଚୋରା ଚାଲାଣ ଓ ଜଙ୍ଗଲ ନଷ୍ଟ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ। ବର୍ତ୍ତମାନ ହଉଛି ସୋସିଆଲ ମିଡିଆର ଯୁଗ, ସୋସିଆଲ ମିଡିଆ ମାଧ୍ୟମରେ ଆମେ ସଚେତନତାର ବାର୍ତ୍ତା ବଣ୍ଟନ କରିପାରିବା।

0: ବା ଡକ୍ୟୁମେଣ୍ଟାରୀ ବା ସୁନ୍ଦର ଚିତ୍ର ଯୋଉ ଆମର ସବୁ ପିକ୍ଚର ରହୁଛି ତାକୁ ପ୍ରସାରିତ କରି ଯୁବପିଢ଼ିଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ପ୍ରେରଣା ଦେଇପାରିବା। ଏଆଇ ବି ବର୍ତ୍ତମାନ ତ ଏଆଇ ବହୁତ ଇମ୍ପ୍ରୁଭ ରେ ଅଛି, ଭଲ ରେସ୍ପନ୍ସ ରହୁଛି ଏଆଇ ର। ତ ଯୁବପିଢ଼ି ମାନଙ୍କୁ ଆମେ ଏସବୁ ମାଧ୍ୟମରେ ସୋସିଆଲ ମିଡିଆ ମାଧ୍ୟମରେ ଆମେ ତାଙ୍କୁ ପ୍ରେରଣା ଦେଇପାରିବା।
1: ତେବେ ମ୍ୟାଡାମ, ଯଦି ପୃଥିବୀରୁ ସମସ୍ତ ବନ୍ୟପ୍ରାଣୀ ଅଦୃଶ୍ୟ ହୋଇଯାଆନ୍ତି, ମନୁଷ୍ୟ ସଭ୍ୟତା କେତେ ଦିନ ଯାଏ ସୁରକ୍ଷିତ ହୋଇ ରହିପାରିବ?
0: ଯଦି ସମସ୍ତ ବନ୍ୟପ୍ରାଣୀ ଅଦୃଶ୍ୟ ହୋଇଯାଆନ୍ତି ତେବେ ପରିବେଶର ତ ସନ୍ତୁଳନ ସମ୍ପୂର୍ଣ୍ଣ ବିଗିଡ଼ିଯିବ। ପରାଗ ସଙ୍ଗମ ଅଭାବରୁ ଫସଲ ଉତ୍ପାଦନ ବି ହୋଇପାରିବ ନାହିଁ, ଜଳବାୟୁ ନିୟନ୍ତ୍ରଣ ବି ବାହାରକୁ ଚାଲିଯିବ, ମଣିଷ ସଭ୍ୟତା କିଛି ବର୍ଷ ମଧ୍ୟରେ ଧ୍ୱଂସ ହୋଇଯିବ।
1: ଆମର ଯୋଉ ଆଗାମୀ ପିଢ଼ି ଅଛନ୍ତି ସେମାନଙ୍କୁ ଆପଣ ଏହି ବନ ସୁରକ୍ଷା ବିଷୟରେ କଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଆଗାମୀ ପିଢ଼ି ପାଇଁ ମାନେ ତାଙ୍କୁ କହିବା ଗଛ ଅଧିକା ଲଗେଇବେ, ଜଙ୍ଗଲର କେମିତି ଯତ୍ନ ନେବେ। ଆମେ ବି ନିଜେ ବି ଚେଷ୍ଟା କରିବା କେମିତି ସବୁ ଗଛ ଲଗେଇବା, ଜଙ୍ଗଲର ପଶୁ ପକ୍ଷୀ ପ୍ରାଣୀ ମାନଙ୍କୁ କେମିତି ସୁରକ୍ଷା ପ୍ରଦାନ କରିବା। ବର୍ତ୍ତମାନ ପରିସ୍ଥିତି ଦେଖିବାକୁ ଗଲେ ଯୋଉ ବାୟୁ ପ୍ରଦୂଷଣ ଦେଖାହଉଛି, ଜଳ ପ୍ରଦୂଷଣ ଦେଖାହଉଛି, ଯୋଉ ସବୁ ପ୍ରଦୂଷିତ ହଉଛି ପୃଥିବୀ ବା ଆମର ଚାରିପାର୍ଶ୍ଵ, ଆମେ ବର୍ତ୍ତମାନ ଯଦି ଆମେ ଗଛ ଲଗେଇବା କିମ୍ବା ପ୍ରାଣୀ ପଶୁପକ୍ଷୀ ମାନଙ୍କର ଯତ୍ନ ନେବା ତ ଆମେ ଆଗାମୀ ପିଢ଼ି ପାଇଁ ଗୋଟେ ଭଲ ପରିବେଶ ତାଙ୍କୁ ଦେଇପାରିବା। ଆମର ପଶୁପକ୍ଷୀ ମାନେ ଯୋଉ ଅଛନ୍ତି ଆମେ ଯାହାକୁ ଦେଖୁଛେ ଆଖି ଆଗରେ, ଯଦି ଆମେ ଏବେଠୁ ଯଦି ଯତ୍ନ ନ ନେବା ତ ସେମାନେ ସେ ସବୁ ଜିନିଷକୁ ଚିତ୍ର ମାଧ୍ୟମରେ ବହିରେ ଦେଖିବେ ସିନା, ନିଜ ଆଖିରେ ଦେଖିପାରିବେ ନାହିଁ। ଆମେ ସବୁ ଗଛ ଲଗେଇବାକୁ ଚେଷ୍ଟା କରିବା, ଆମର ଚତୁର୍ପାର୍ଶ୍ୱକୁ ସଫା ରଖିବା, ଆମର ବନ୍ୟ ପ୍ରାଣୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, ତ ଆମେ ଆଗାମୀ ପିଢ଼ିକୁ ଗୋଟେ ଭଲ ପରିବେଶ ଯୋଗେଇ ପାରିବା।
1: ଆଜ୍ଞା ମ୍ୟାଡାମ, ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମୂଲ୍ୟବାନ ସମୟ ଆମର ଯୁବବାଣୀକୁ ଦେଇଥିବାରୁ
0: ଧନ୍ୟବାଦ।
2: ଶୁଣିଥିଲେ ତ ସାଥୀ ଏକ ସାକ୍ଷାତକାର ଯାହାର ବିଷୟ ଥିଲା ବନ୍ୟ ପ୍ରାଣୀ ସୁରକ୍ଷା ଜୀବନ ରକ୍ଷା। ଆଶା କରୁଛୁ ସାକ୍ଷାତକାରଟି ଆପଣଙ୍କୁ ଭଲ ଲାଗିଥିବ। ଆଚ୍ଛା ଅସ୍ମିତା, ଦେଖୁଛ ତ ବାହାରେ ଏତେ ଜୋରସେ ବର୍ଷା ହଉଛି, ପାଖାପାଖି 2-3 ଦିନ ହେଲାଣି ତ ପ୍ରବଳ ଜୋର ହଉଛି, ବିଲକୁଲ ଛାଡ଼ୁନି। ହେଲେ ମତେ ଗୋଟେ କଥା କହିଲ, ବର୍ଷା କେମିତି ହୁଏ?
3: ଆରେ ଏତେ ସହଜ ପ୍ରଶ୍ନ, ସୂର୍ଯ୍ୟଙ୍କ ତାପରେ ପୃଥିବୀର ଯୋଉ ପାଣି ସବୁ ରହିଛି ସବୁ ବାଷ୍ପୀଭୂତ ହୋଇ ଉପରକୁ ଯାଏ, ସେଠାରେ ଘନୀଭୂତ ହୋଇ ମେଘ ସୃଷ୍ଟି ହୁଏ, ତାପରେ ଶେଷରେ ମେଘରୁ ବର୍ଷା ଜଳ ତଳକୁ ଖସିଥାଏ, ଯାହାକୁ ଆମେ ବର୍ଷା ବୋଲି କହିଥାଉ।
2: ହଁ ହଁ, ମୁଁ ତ ବହୁତ ଇଜି କ୍ୱେଶ୍ଚିନ୍ ପଚାରିଥିଲି, ସେଥିପାଇଁ ଆନ୍ସର୍ଟା ଦେଇଦେଲ।
3: ଆଉ ନହେଲେ କଣ, ଇଜି ତ ଥିଲା।
2: ଆଚ୍ଛା, ମୋର ଆଉ ଗୋଟେ ପ୍ରଶ୍ନର ଉତ୍ତର ଦେଲ, ପଚାର ପଚାର, ଇନ୍ଦ୍ରଧନୁର ସୃଷ୍ଟି କେମିତି ହେଲା? ଆର ଉତ୍ତର ତ ଦେଇକି ଦେଖ।
3: ହଉ କହୁଛି ଶୁଣ, ଆକାଶରେ ଇନ୍ଦ୍ରଧନୁ ଆଲୋକର ପ୍ରତିସରଣ ପ୍ରତିଫଳନ ଓ ବିକ୍ଷେପଣ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହୁଏ। ବର୍ଷା ହେଲା ପରେ ବାୟୁମଣ୍ଡଳରେ ଭାସୁଥିବା କ୍ଷୁଦ୍ର କ୍ଷୁଦ୍ର ଜଳକଣିକା ଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟ କିରଣ ପଡ଼େ ସେତେବେଳେ ସୁନ୍ଦର ରଙ୍ଗ ସବୁ ଦେଖାଯାଏ। ସୂର୍ଯ୍ୟଙ୍କର ଯେଉଁ ଆଲୋକ ଥାଏ ତାହା ହେଉଛି ଶ୍ୱେତ ଆଲୋକ, ତାହା ଯେତେବେଳେ ଜଳକଣା ଭିତରେ ପଶେ ସେତେବେଳେ ତାହା ବଙ୍କା ହୋଇଯାଏ ଏବଂ ବିଭିନ୍ନ ରଙ୍ଗରେ ବିଭକ୍ତ ହୋଇ 7 ରଙ୍ଗକୁ ନେଇ ଇନ୍ଦ୍ରଧନୁ ସୃଷ୍ଟି କରେ। ଆଉ ଗୋଟେ କଥା ମଧ୍ୟ କହିବି, ସେ ଯୋଉ 7 ରଙ୍ଗ ତାକୁ ଆମେ କଣ ବୋଲି ମନେ ରଖିଛ ଜାଣିଛ? ବାଘ ନିଶ ହଲାନା।
2: ହଁ ଯେ, ହେଲେ ଇନ୍ଦ୍ରଧନୁର ସୃଷ୍ଟି ତ ବିଲୁଆ ନନାର ବାହାଘରରେ ହୁଏ ନା?
3: ଆରେ ବା, କେତେ ସୁନ୍ଦର କଥା କହିଲ, ମୁଁ ତ ଜାଣି ହିଁ ନଥିଲି।
2: ତେବେ ସାଥୀ, ଆପଣମାନଙ୍କ ସହିତ କଥା ହେଉ ହେଉ ସମୟ କେତେବେଳେ ସରି ଆସିଲାଣି କିଛି ଜଣା ପଡ଼ିଲାନି। ତେବେ ସାଥୀ, କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ସାଥୀ, ଆସନ୍ତାକାଲି ବୁଧବାର ସମ୍ଭାର କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି କଥାରେ ଗୀତରେ ଏବଂ ତା ସହିତ ସାଥୀ ଶୁଣିବେ ଏକ ସୁନ୍ଦର ସାକ୍ଷାତକାର।
2: ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେଥିପାଇଁ ମତାମତ ଦେବାକୁ ଯେପରି ନ ଭୁଲନ୍ତି, ଆପଣମାନେ ମେସେଜ କିମ୍ବା ଭଏସ୍ SMS ମାଧ୍ୟମରେ ଆମକୁ ଆପଣଙ୍କର ସୁଚିନ୍ତିତ ମତାମତ ପଠାଇ ପାରିବେ। ସେଥିପାଇଁ ଆମ ମୋବାଇଲ ନମ୍ବରଟି ହେଲା 9438268568।

0: ଆଉ ଆମ ଇମେଲ୍ ଆଇଡିଟି ହେଲା airjaipur@gmail.com। ତେବେ ପୁଣି ଥରେ ଫେରିବାର ପ୍ରତିଶ୍ରୁତି ଦେଇ ଆଜିର ସନ୍ଧାନ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ଆଜି କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ମୁଁ ବର୍ଷାରାଣୀ ପଟ୍ଟନାୟକ,
1: ଆଉ ମୁଁ ଅସ୍ମିତା ଷଡ଼ଙ୍ଗୀ।
0: ରହିଲୁ ସାଥେ, ନମସ୍କାର।

ଯୁବଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ଯୁବବାଣୀ ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଅପରାହ୍ନ 5:30। ଏବେ ଆସନ୍ତୁ ଶୁଣିବା ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜନ। ଆଜି ଏଥିରେ ଶୁଣିବା ହ୍ୟାଲୋ ଚୈତି ଜନ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ମନୀଷା ପ୍ରଧାନୀ ଏବଂ ଜୟରାମ ମୁରୁଜ।

0: ହ୍ୟାଲୋ ଆରା ଜୁହାର ଜୁହାର
1: ଜୁହାର କେ କହିଲାସନି ନା ଅଲପ ସାଙ୍ଗେ ଦିଆ
0: ଏ ମୁଁ ଜୟପୁର ଦାସ ସାଇଡ ଖୋଲିନି ପ୍ରକାଶ ଦୋଳାଇ
1: ପ୍ରକାଶ ବାବୁ ଭଲ ଚାଷ ତ ଆମେ ମିଶା ବଡେ ନିକସେ ଆଜିକାଲି ତ ଜନ ବାଟେ ଦେଖିଲେ ଝାଡା ବାତି ମନ ଆରି ଥଣ୍ଡା ସର୍ଦ୍ଦି ମନ ସବୁ କେଲା ଚେ ମୋକେ ମିଶା ଅଲ ଭାଇ ଥଣ୍ଡା ଧରି କରି ଟଟରା ଟଟରି ବସି ଗଲା ଅଛେ ଆରି ତମର କାମ ଦାମ କେମିତି ଚାଲିଲାନି ଆଜିକାଲି ତ ଏଇ ଯୋନ ଶ୍ରାବଣ ମାସ ଚାଲିଲା ବେ ବାବୁ ତେବେ ଶ୍ରାବଣ ମାସ ଉପରେ କାଇଟା ଅଲପ କୁଆ ଖାଇ ନାଇଁ ଏଇ ଯୋନ ସୋମବାର ମନ କରବା ବୋଲବମ ମନ ଯିବା ନାହିଁ କି ତମେ ଯିବା ଗଲାସନି କି ନାଇଁ କି ଏ ଦେ ଆମର ମାମା କାଇଟା ବୋଲାନି
2: ଆଲେ ଜୁହାର ଆଲେ କେନ୍ତା ରା ଚାଷ ତେବେ
0: ଭଲ ଅଛୁ ମାମା
2: ହେଲେ ଏବେ କାଇଟା କଲାସନି
0: ବେପାର
2: କେନ୍ତି ଚାଲିଲା ଯେ
0: କାମ ଫୋନ ଚାଲିଲା କି ମାମା ଆଜି ଯାଇ ନାଇଁ ରବିବାର ବୋଲି ନା
2: ଏନ୍ତାର ସେତା ତେର କାଇ ପାସରା ନାଇଁ
1: ତେବେ ଆମର ସବୁ କାର୍ଯ୍ୟକ୍ରମ ମନ ଶୁଣିଲାସିନି କି ବାବୁ ତମକେ କାଇ କାଇ କାର୍ଯ୍ୟକ୍ରମ ଭଲ ଲାଗଲାନି କହି ଦିଅନି
0: ମୋତେ ବୋଇଲେ ରେଡିଓ ଆମର ଚୈତନ କୋନଟା ନ ଶୁଣିଛି ନା ଆମର ଚୈତନ ଆଉ ବେଶୀ ଶୁଣିବି
1: ହାଲୋ ଚୈତିଜନ ଶୁଣିଲାସିନି ଆଲେ ହାଲୋ ଶାରଦା ଲାଗବା ଗୀତ ମିଶା ଶୁନା କାହିଁକି ତମର ମନ ପସନ୍ଦ କରଲା ଗୀତ ବାଜାଇ ଦବୁ ସେଟା ବୋଲେ ସୋମବାର ଦିନ ଫୋନ କରବା ଚାରଟା ବେଲେ ବୋଇଲେ ତମକେ ଗୀତ ଶୁଣବାକେ ଆସି
0: ଆଲେ
1: ଆଲେ ଆଲେ ଆଲେ ତେବେ ଏମିତି ସେ ଆମ ସଙ୍ଗେ କଥା ହେତେ ରୁହା ହେଁ
2: ହ୍ୟାଲୋ ଚୈତିଜନ
3: ହ୍ୟାଲୋ
2: ଆଲେ କେ କହିଲାସ ନା କହନ୍ତୁ ନି କହିଲାସ ନି ଆଲେ ବାବୁ କେନ୍ତା ରା ଚାଷ
1: ମେଘରାଜ ବାବୁ କାଇଟା ଖାଇଲା ସାଜି ବଡେ ନିକ ଲାଗସି ମାତର କୁହ ନାଇଁ କାହିଁକି ଲାଲ ଗଡ଼ଲାନି ମୋକେ ମୁଇ ଆମର ଶାଗ ବୋଲେ ମୁଇ ବାଇ ବାଇ ପରା ହେଇଯିବି ଜାଣିଲାସ କି ନାଇଁ ହେଲେ ଆପକା ମୁନଗା ପତର କି ଚଣା ଚୁଣି କାଇଟା ମିଶେରେଲାସ ବଡେ ନିକ ଲାଗସି ଆରେ ତମର ବାଟେ ପାଣି ମାରିଲାନି କି ନାଇଁ ଦୁଇ ଦିନ ତ ଖରା ହେଲାନି ଆଲେ ତମର ଘରେ କିଏ କିଏ ଅଛତ ବାବୁ
3: ସବୁ ଅଛେ
1: ବୁହାରି ମନାରେ ଅଛତ କି ବୁହାରି ଦେଖିଲାସବେ ନାତି ନାତିନି ଦେଖିଲାସବେ କାହିଁକି ଆରି ବଡେ ଭାଗ୍ୟ ଆକା ମାତର ତମର
2: ମାଛ ଧରିଲା ସିଂ ବାବୁ କି ନାଇଁ ଦାନ ରୋପି ସାରିଲେ ସେ ଆଜିକାଲି ପଡ଼ବା କି ନାଇଁ ମାଛ
3: ନାଇଁ ନା
2: ପଡ଼ୁଛି
1: ମାଛ ବୋଲେ ତୁଞ୍ଜା ମାଛ ତ
3: ତୁଞ୍ଜା
1: ଆଇ କଙ୍କଡା ମନ ଧରିଲା ସିଂ ନାଇଁ କୁଆ ନାଇଁ କୁଆ ନାଇଁ ଆଜି ରବିବାର ପରା ଦିନ ଆଲେ ବାବୁ ଆମର କାର୍ଯ୍ୟକ୍ରମ ମନ ଶୁଣିଲାସନି ତ ଭଲ ଲାଗଲାନି ଆରେ କାଇଟା ବଦଲବାର ଅଛେ କି ତୁ ଚାଷ କେମିତି କରବାର କାଇଟା କରବାର ଆଇଟା କାର ହେଲେ ନମ୍ବର ଦେଲେ ଭଲ ରେ ତା ବୋଲାସନି କି ଆଇଟା ଗୋଟେ ଦିନ ନେଇକି ଆମର ରେଡିଓ କେ ପାଚାରୁ ଲଗେ ଆମେ ଡାକି ଆନବୁ ଆରି ଗୋଟେ କାର୍ଯ୍ୟକ୍ରମ କରବୁ ଆଇ ଉପରେ ତମେ ଫୋନ କର ଆରି ସେ ମନକେ ପଚରା ଆଲେ ତେବେ ଏମିତି ସେ ଶୁଣତେ ରୁହା ଆମର କାର୍ଯ୍ୟକ୍ରମ ମୁଁ ନା ଆମକେ ଫୋନ କରତେ ରୁହା ବାବୁ ରହିଲୁନି ଜୁହାର ଲାଗ ହ୍ୟାଲୋ ଚୈତିଜନ
2: ଜୁହାର ଏଟା
1: କେନେ ଉଠି ଯାଏ ରେ ଲାସ୍
4: মুই কেনে যাই নাই, মোর লাগে নাই আমার।

0: ସବୁ ବେଲେ
1: ଏଟା କୋନ ବାଟେ ଗଲା ଆମର ପଙ୍କଜ ବାବୁ ବୋଲିନି ମୁଇଁ
2: ପାସରେଗା ଲଗାଇକି ବୋଲୁନି
1: କେବେ ମିଶା ଗଲାସ ନି କି ନାଇଁ ଆଗ ତୁ କାହିଁକି ନା ଯାଇତେ ରହିଲା ସାର ଏବେ କାହିଁକି ନ ଗଲାସ ନି ଆଲେ ଆଲେ ଆରେ ଆଜି କାଇଁ ସାର କହିଲାସ ତ କେନ୍ତି ଶ୍ରାବଣ ମାସ ବୋଲିକି ନା କି କେନ୍ତା ଇଟା ଶ୍ରାବଣ ମାସ ବୋଲି କରି ମାସ ଯାକ ଛାଡି ଦେବାର ଆରି ବର୍ଷ ଯାକ ଖାଇ ଦେବାର ପୁଣି ଏଟା କେନ୍ତା ଭକ୍ତି ବୋଲିନି
0: ମୁଇଁ
1: ଆଲେ ଆଲେ କାର ଭକ୍ତି କେନ୍ତି ନି
2: ପାଇଟି ସାରିଲା ସେ ବୋ ତୁମର ବେପାର ବାଟ କାମ ଦାମ ନିଗଜ ଚାଲିଲା ଅଛେ ଆଲେ ଘରେ ସବୁ ନିମାନ
0: ସେ
2: ଆମ କାର୍ଯ୍ୟକ୍ରମ ଶୁଣିଲା ସିଙ୍ଗି ନାଇଁ ହେଲେ ଶୁଣିଲେ ସେ ଆଜିର ପରେ ଦିନେ ତୁମର ମତାମତ ଦେଲେ ସେ ଆମେ ଆଗକେ କାଟା କରିଛି କାଟା କରି ନହେ ସେଟା ଜାଣିଛି ଆରି ହେଲେ ତେବେ ବାବୁ ରହିଲୁନି ତେବେ ବେଶୀ ଧନ୍ୟବାଦ ଦେଲୁନି
1: ଜୁହାର ଲାଗ ଆଲେ ସୋମରା
2: ବଡ ନିମାନ ଲାଗଲା ଚନ୍ଦ୍ରମା
1: ଏ ଦେ ଶୁନ ତେବେ ଆବକା କଥା ମନ ତ ଶୁଣିଲୁ ସବୁ ମତାମତ ମନ ନେଲୁ ଗୋଟେ ଗୀତ ମିଶା ଶୁଣି ଦେଉ କି
2: ଶୁଣିଆ ଦେଉ କାଇଁ ସୋମରା ବରେ ଭାଇ
1: ହଇ କାଇଁ
2: ଆଲେ ବଜାଇ ଦେଉ
1: ଆଲେ ଆଲେ।

0: ଆମର କାର୍ଯ୍ୟକ୍ରମ ଶୁଣିଲାସିନି ବାବୁ ସବୁ?
1: ଆଜ୍ଞା, ଆମର କାର୍ଯ୍ୟକ୍ରମ ଆପଣଙ୍କ ଉପସ୍ଥାପନା ବହୁତ ମାନେ ବହୁତ ମିଠା ଲାଗୁଛି, ବହୁତ ଭଲ ଲାଗୁଛି, ସେଥିପାଇଁ ମଧ୍ୟ ହୃଦୟକୁ ମଧ୍ୟ କିଣି ନେଇଯାଉଛି
0: ଆଉ। ନହେଲେ ଧନ୍ୟବାଦ ଲାଗ, ଏମିତି ଆମର ସବୁ କାର୍ଯ୍ୟକ୍ରମ ମନ ଶୁଣିତେ ରୁହ, ଆମକୁ ଏମିତି ସେ ଫୋନ କରିତେ ରୁହ।
1: ଆଜ୍ଞା ରହୁଛି, ନମସ୍କାର।
0: ସୋମରା
2: ବଡ଼ା ଲାଗଲା, ଚନ୍ଦ୍ରମା
0: ଗୀତ ମିଶା ଶୁଣି ଦେଉ କି
2: ଶୁଣା ଦଉ କାଇ।

0: ଏ ଦେ ଦେଖ ଆମେ ଦେଖବା କା ଧାଙ୍ଗଡି ଦୁସଲୁସ ନି ମାତ୍ର ଆମେ ବୁଢ଼ୀ ହେଲୁ
1: ତାର ସେ ଏ ଦେ ଫୋନ ଗୋଟେ ଆଇଲାଣି ଉଠାଇ ଦେବା କି ହ୍ୟାଲୋ ଚୈତ ଜନ
2: ମାମା ଜୁହାର ଲାଗୋ
1: ଜୁହାର ଜୁହାର କାଇ ଶୋଇ ଦେଲାସ କେନ୍ତା ଆଜି
2: ଆଜିକାଲି
1: ଜବର କାମ ସେ ହେଲେ ଲାଗିଆ ତ ସାରି
0: ଚିହ୍ନିବାସ ବୋଲେ ଆମେ ନା ଚିହ୍ନୁ କି
2: କୁକୁଡା
0: ମାରଲା ଦେଇ ମାମା କେ ଡାକବାସ ପୁଣି କପଡା ଲତା ଶୁଖେ ନାଇଁ ବୋଲି ହରବର ହେଇଗଲା ତ ଏଇଟା କି ଦୁଇ ଦିନ ଉଡେଇ ଅଜଲ କରଲା ଅଛେ
2: ଭଲେ ମିଶା ଖରା ହେଲା କା
0: ଆମର ଯେତିକି ଲୋକ ଫୋନ କରବାଇ ସବୁ ତାନୁ ଆମର ଜଲକନ ବାବୁ ଆକା ମକେ ଚିହ୍ନବାଇ ଏଟା ଚନ୍ଦ୍ର ମାପା ବୋଲବାଇ ନହେଲେ କେ ବୋଲଛି ଡାଲିମ କେ ବୋଲଛି କମଲା କେ କାଇଁ କାଇଟା ବୋଲବାଇ ବାବୁ ମକେ ଆମର ଜଲକନ ବାବୁ ଆକା ମକେ ଚିହ୍ନବାଇ ମକେ ବଡେ ଶାରଦା ଲାଗ୍ସି ଆଲେ ଜଲକନ ବାବୁ ଆମର କାର୍ଯ୍ୟକ୍ରମ ମନ ଭଲ ଲାଗିଲାନି ତ
2: ଭଲ ଲାଗିଲାନି ଅପା ବଢିଆ ବଢିଆ ମନ ଆସେ ରେଡିଓ ପେପର ବଢିଆ ଲାଗିଲାନି ଆରି ନାଥ ଗୁରୁ ମନକେ ମିଶା ପେଟ ଗାର୍ଡ ମିଶା କଲାଇନି ବଢିଆ ଲାଗିଲାନି ସବୁ ପେଟ ଗାର୍ଡ ସବୁ ଠିକ ଲାଗିଲାନି ଅପା
0: ଆଲେ ଜଲକନ ବାବୁ ଏମିତି ସେ ଆମର ସବୁ କାର୍ଯ୍ୟକ୍ରମ ଶୁଣତେ ରୁହା ଆମକେ ଏମିତି ଆକା ଫୋନ କରତେ ରୁହା ମକେ ଚିନ୍ତେ ରୁହା ହେ ମୁଇଁ ଶାରଦା ହେଇଥିବି
1: ବାଞ୍ଜି ମନ ସେ ଚିନ୍ତେ ରୁହା ମାମା ମନକେ ପାସରେ ଦିଆ ସେ ବୋଲିନି
0: ପାସର ଲେ ତ କୁକୁଡ଼ା ମାରବା ଡାକି ଦେଇ ତାକି ଆଲେ ରହିଲୁନି ତେବେ ଜଲକନ ବାବୁ ଆଲେ ସମ୍ରାମ ଆଜି ଜବର ଜବର ଫୋନ ମନ ଆଇଲା ଗୀତ ମିଶା ଶୁଣି ଦେଲୁ କାଇ ସେ ଆଜି ଆର ବେଲ ନାଇନି
1: ଜୁବେ
0: ବୋଲିନି ଗାଲୁନି ଭାଇ ବୋଲି ମନ ଜୁହାର ଲଗ।

0: तक गिरकर 24,615 दर्ज हुआ। कोरिया मास्टर्स बैडमिंटन टूर्नामेंट में कृष्णा प्रसाद गरागा और पृथ्वी कृष्णमूर्ति रॉय ने डबल्स प्री क्वार्टर फाइनल में जगह बना ली है। उन्होंने थाईलैंड के वोर्रापोल थोंगसा नला और चालो एम्पोन चारोएन किटामोर्न को हराया। और इसके साथ ही ये समाचार बुलेटिन समाप्त हुआ।
1: हिंदी संवाद शुणिले रिले करि प्रचार कलु आकाशवाणी दिल्लीरु। श्रोता कार्यक्रम शुणुछन्ति आकाशवाणी जयपुर केन्द्रु। आम केन्द्रु कार्यक्रम आपणको पाखरे पहुंचुछि मीडियम वेबरे 204.5 मीटर तथा 1467 किलोहर्ट्ज जोगे, एफएम रो 103.6 मेगाहर्ट्ज जोगे एवं प्रसार भारती रो न्यूज ऑन एआईआर एप जोगे। एबे आसन्तु शुणिबा कार्यक्रम संपर्कर सूचना। प्रथमे आपणको जणाइ दउछु आजि प्रचार हेबाकु थिबा कार्यक्रम संपर्कर किछि सूचना। ଆଉ ଅଳ୍ପ ସମୟ ପରେ 6:10 ଆପଣଙ୍କୁ ଶୁଣାଇବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 169ତମ ଭାଗ ଶୁଣିବେ ଆଜି ସନ୍ଧ୍ୟା 6:20। କାର୍ଯ୍ୟକ୍ରମ ଉଦୟ ଭାରତ ଶୁଣିବେ ସନ୍ଧ୍ୟା 6:30। 6:55 ଶୁଣିବେ ଆଜିର ପ୍ରସଙ୍ଗ ଏବଂ ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ। ପରେ ପରେ ଚାଷୀ ଭାଇଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ ଶୁଣିବେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦ ସମୀକ୍ଷା ଶୁଣିବେ ରାତି 8:00, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ ଶୁଣିବେ ରାତି 8:15। ଏଥିରେ ରହିଛି ବର୍ଷାଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର ଏବଂ ଶେଷରେ ଶୁଣିବେ ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ ସମ୍ପର୍କରେ ପରାମର୍ଶ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:35। ଏଥିରେ ସନ୍ତୁର ବାଦନ ପରିବେଷଣ କରିଛନ୍ତି ପଣ୍ଡିତ ଶିବକୁମାର ଶର୍ମା। ରାତି 9:30 ଶୁଣିବେ ତଥ୍ୟ ସମ୍ବଳିତ ରୂପକ ଭକ୍ତ କବି ଜୟଦେବ, ପ୍ରଯୋଜନା କରିଛନ୍ତି ଲକ୍ଷ୍ମୀଧର ସାହୁ। ରାତି 10:00 ଶୁଣିବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ ରାତି 10:30। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏବେ ଆସନ୍ତୁ ଜାଣିବା ଆସନ୍ତାକାଲିର କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ଆସନ୍ତାକାଲି ସକାଳ 6:05। ଶିଳ୍ପୀମାନେ ହେଲେ ବୀଣାପାଣି ମିଶ୍ର, କେଶବ ଚନ୍ଦ୍ର ରାଉତ, ଶୈଳଭମା ମହାପାତ୍ର, ଗୋପୀନାଥ ମହାପାତ୍ର, ମୋନାଲିସା ପଣ୍ଡା ଏବଂ ଗୋପାଳ କୃଷ୍ଣ ବେହେରା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଗଦବା ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଖିଲୋଦେଇ ଏବଂ ସାଥୀ। ସକାଳ 7:25 ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ବିବିଧା। ଏଥିରେ ଶୁଣିବେ ରନର୍ସ କପ୍ ଇନ୍ ନେଷ୍ଟ ଜେନିକୋନିକ ମିସ୍ ଇଣ୍ଡିଆ 2026। ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଶୁଣିବେ ସକାଳ 8:30। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ ସଞ୍ଜୀବନୀ ପଣ୍ଡା। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆପଣଙ୍କ ପାଇଁ ରହିଛି ସକାଳ 8:45। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭମା, କୁମାର ସାନୁ ଏବଂ ପାମେଲା ଜୈନ। ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା ଶୁଣିବେ ସକାଳ 9:00। ସେହିପରି 9:30 ରହିଛି ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ପୁଣିଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00, ଦିନ 2:15 ଏବଂ

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଆ ପାଏ ବାହାରାଇ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଶୁଣିବା। ଶିଳ୍ପୀ ହେଲେ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 169ତମ ଭାଗ।

ପୁତ୍ରର ନାମ ଛଳରେ ହେଉ କି ପରିହାସ ଛଳରେ ହେଉ, ଗୀତାଳାପ ପରିପୂର୍ଣ୍ଣାର୍ଥେ ହେଉ କି ଅବଜ୍ଞାପୂର୍ବକ ହେଉ, ଭଗବାନଙ୍କ ନାମ ଉଚ୍ଚାରଣ କଲେ ସବୁ ପାପ ନଷ୍ଟ ହୁଏ, ଅଜାମିଳ ତେଣୁ ମୁକ୍ତ। ଯମଦୂତଗଣ ତାହାକୁ ଅପମାର୍ଗରେ ନେଇପାରିନାହାନ୍ତି। ଅଜାମିଳ ଭୟଶୂନ୍ୟ ଏବଂ ପ୍ରକୃତିସ୍ଥ ହେବାରୁ ତାର ବୈରାଗ୍ୟ ଉଦୟ ଘଟିଲା। ସାଧୁସଙ୍ଗ ଫଳରୁ ମଣିଷ ମନରେ ଚୈତନ୍ୟ ଓ ବୈରାଗ୍ୟ ସଞ୍ଚାର ହୁଏ। ଅଜାମିଳ ଏବେ ଗୃହ ସଂସାର ଛାଡ଼ି ଗଙ୍ଗା ତୀରକୁ ଯାଇଛି।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 169ତମ ଭାଗ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ବର୍ତ୍ତମାନ ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ

0: ପ୍ରଥମେ ଉଦୟ ଭାରତ ପରପର ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିପାରିବେ। କିଛି ସମୟ ମଧ୍ୟରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ନେଟ୍ ଜିରୋ 2070 ଲକ୍ଷକୁ ସହାୟତା କରିବ। କିନ୍ତୁ ଆଣବିକ ଶକ୍ତିର ଉପଯୋଗ କେବଳ ବିଦ୍ୟୁତ୍ ଉତ୍ପାଦନରେ ସୀମିତ ନୁହେଁ। ଚିକିତ୍ସା କ୍ଷେତ୍ରରେ ଆଣବିକ ବିଜ୍ଞାନ ଏକ ନୂତନ ବିପ୍ଳବ ଆଣିଛି। କ୍ୟାନ୍ସର ଚିହ୍ନଟ, ଚିକିତ୍ସାରେ ରେଡିଓ ଆଇସୋଟୋପ୍, ପେଟ୍ ସ୍କାନ୍ ଓ ରେଡିଓ ଥେରାପି ଲକ୍ଷ ଲକ୍ଷ ରୋଗୀଙ୍କୁ ନୂଆ ଜୀବନ ଦେଉଛି। ଭାରତର ଅନେକ ସରକାରୀ ହସ୍ପିଟାଲରେ ଏହା ପ୍ରଯୁକ୍ତିର ସଫଳ ବ୍ୟବହାର ହେଉଛି। କୃଷି କ୍ଷେତ୍ରରେ ମଧ୍ୟ ଆଣବିକ ବିଜ୍ଞାନର ଅବଦାନ ଅପରିମିତ। ବିକିରଣ ପ୍ରଯୁକ୍ତି ଦ୍ୱାରା ଉନ୍ନତ ବିହନ ବିକାଶ, ଖାଦ୍ୟ ସଂରକ୍ଷଣ, ଫଳ ଓ ପନିପରିବାର ସଂରକ୍ଷଣ ଓ କୀଟ ନିୟନ୍ତ୍ରଣ ସମ୍ଭବ ହୋଇପାରୁଛି। ଚାଷୀଙ୍କ ଆୟ ବୃଦ୍ଧି ସହ ଖାଦ୍ୟ ନିରାପତ୍ତା ମଧ୍ୟ ସୁନିଶ୍ଚିତ କରୁଛି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଆଣବିକ ପ୍ରଯୁକ୍ତିର ବ୍ୟବହାର ଅନେକ। ତୈଳ ଓ ଗ୍ୟାସ୍ ପାଇପ୍ଲାଇନ୍ ପରୀକ୍ଷା, ରେଳ, ବିମାନ ଓ ମହାକାଶ ଉପକରଣ ଗୁଣବତ୍ତା ନିରୀକ୍ଷଣ, ଖଣିଜ ସମ୍ପଦ ଅନୁସନ୍ଧାନ ଭଳି କ୍ଷେତ୍ରରେ ଏହା ଅପରିହାର୍ଯ୍ୟ ହୋଇପଡ଼ିଛି। ଏକବିଂଶ ଶତାବ୍ଦୀରେ ଆଣବିକ ଶକ୍ତିର ଆଉ ଏକ ବଡ଼ ଭୂମିକା ହେଉଛି ଜଳବାୟୁ ପରିବର୍ତ୍ତନର ମୁକାବିଲା। ଯଦି ଆମେ କୋଇଲା ଓ ପେଟ୍ରୋଲିୟମ ଉପରେ ନିର୍ଭରଶୀଳ ରହିବା, ତେବେ କାର୍ବନ ନିର୍ଗମନ ବଢ଼ିବ। ଆଣବିକ ଶକ୍ତି, ସୌର ଓ ପବନ ଶକ୍ତି ସହ ମିଶି ଏକ ପରିଶୁଦ୍ଧ ଏବଂ ସନ୍ତୁଳିତ ଶକ୍ତି ବ୍ୟବସ୍ଥା ଆମେ ଗଢ଼ିପାରିବା। ଗତ କିଛି ବର୍ଷ ମଧ୍ୟରେ ଭାରତ ସରକାର ଆଣବିକ ଶକ୍ତି କ୍ଷେତ୍ରରେ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇଛନ୍ତି। ଦେଶୀୟ ପ୍ରଯୁକ୍ତିର ବିକାଶ, ନୂତନ ରିଆକ୍ଟର ନିର୍ମାଣ, ବେସରକାରୀ ଶିଳ୍ପର ଅଂଶଗ୍ରହଣ, ଥୋରିୟମ୍ ଆଧାରିତ ଗବେଷଣା ଓ ଆତ୍ମନିର୍ଭର ଭାରତ ଅଭିଯାନ ସହ ଏହାର ସମନ୍ୱୟ ଭାରତକୁ ବିଶ୍ୱର ଏକ ପ୍ରମୁଖ ଆଣବିକ ବିଜ୍ଞାନ ରାଷ୍ଟ୍ର ଭାବରେ ପ୍ରତିଷ୍ଠିତ କରୁଛି। ବିଶେଷକରି ଭାରତର ଥୋରିୟମ୍ ସମ୍ପଦ ବିଶ୍ୱର ସର୍ବବୃହତ ସମ୍ପଦ ମଧ୍ୟରୁ ଗୋଟିଏ। ଏହାର ସଫଳ ବ୍ୟବହାର ଭବିଷ୍ୟତରେ ଭାରତକୁ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର କରିପାରିବ। ତେବେ ଏହା ସହିତ ସୁରକ୍ଷା, ପରିବେଶ ସଂରକ୍ଷଣ, ବିକିରଣ, ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା, ସ୍ୱଚ୍ଛ ନିୟାମକ ବ୍ୟବସ୍ଥା ପ୍ରତି ମଧ୍ୟ ସମାନ ଗୁରୁତ୍ୱର ଦେବାକୁ ପଡ଼ିବ। ବିଜ୍ଞାନର ପ୍ରଗତି ସହିତ ନୈତିକତାର ପ୍ରଗତି ମଧ୍ୟ ଆବଶ୍ୟକ। ଆଜିର ଯୁବପିଢ଼ିଙ୍କ ପାଇଁ ଏହା ଏକ ନୂତନ ସୁଯୋଗର କ୍ଷେତ୍ର। ଆଣବିକ ବିଜ୍ଞାନ, ଇଞ୍ଜିନିୟରିଂ, ଚିକିତ୍ସା, କୃଷି, ପରିବେଶ ବିଜ୍ଞାନ, ନୂତନ ଗବେଷଣା ଓ ନବସୃଜନ ବା ଇନୋଭେସନର ଅପାର ସମ୍ଭାବନା ରହିଛି।
1: ଭାରତର ଆଣବିକ ନୀତିର ମୂଳରେ ରହିଛି ଶାନ୍ତି, ଦାୟିତ୍ୱବୋଧତା ଏବଂ ବିଶ୍ୱ କଲ୍ୟାଣର ଦର୍ଶନ। ବସୁଧୈବ କୁଟୁମ୍ବକମ୍, ଯାହାର ଅର୍ଥ ହେଉଛି ସାରା ପୃଥିବୀ ବା ବିଶ୍ୱ ଆମର ପରିବାର, ଏବଂ ବିଶ୍ୱ ବନ୍ଧୁ ଭାବନା ଭାରତର ବିଦେଶ ନୀତିକୁ ନୈତିକ ଦିଗଦର୍ଶନ ଦେଇ ଆସିଛନ୍ତି। ସେଥିପାଇଁ ଭାରତ ଆଣବିକ ଶକ୍ତିକୁ କେବେ ବି ପ୍ରଭୁତ୍ୱର ସାଧନ ଭାବେ ନୁହେଁ, ବରଂ ମାନବ କଲ୍ୟାଣ, ପରିଶୁଦ୍ଧ ଶକ୍ତି, ବୈଜ୍ଞାନିକ ଅଗ୍ରଗତି ଏବଂ ସ୍ଥାୟୀ ବିକାଶର ମାଧ୍ୟମ ଭାବେ ଦେଖିଆସିଅଛି। ଭାରତର ବିଶ୍ୱଗୁରୁ ଓ ବିକଶିତ ଭାରତ 2047ର ସଂକଳ୍ପନା କେବଳ ଦେଶର ଆର୍ଥିକ ଉନ୍ନତିରେ ସୀମିତ ନୁହେଁ, ଏହା ବିଶ୍ୱର ବିଶେଷ କରି ଗ୍ଲୋବାଲ ସାଉଥର ଦେଶଗୁଡ଼ିକ ସହ ବିଜ୍ଞାନ, ପ୍ରଯୁକ୍ତି, ଶକ୍ତି ନିରାପତ୍ତା ଏବଂ ବିକାଶର ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦେଇଥାଏ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କୂଟନୈତିକ ଦୃଷ୍ଟିକୋଣ ଭାରତକୁ ଏକ ଦାୟିତ୍ୱ ସମ୍ପନ୍ନ ଆଣବିକ ଶକ୍ତି ଭାବେ ବିଶ୍ୱରେ ଆହୁରି ସୁଦୃଢ଼ ପରିଚୟ ଦେଇଛି।
0: ଶେଷରେ ଏହା କୁହାଯାଇପାରେ, ଆଣବିକ ଶକ୍ତି ନିଜେ ନା ଭଲ ନା ମନ୍ଦ, ଏହାର ମୂଲ୍ୟ ନିର୍ଭର କରେ ମାନବ ସମାଜ ତାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରୁଛି। ଯଦି ଏହା ଶାନ୍ତି, ବିକାଶ ଓ ମାନବ କଲ୍ୟାଣ ପାଇଁ ବ୍ୟବହୃତ ହୁଏ, ତେବେ ଆଣବିକ ଶକ୍ତି ଭବିଷ୍ୟତରେ ବିକଶିତ ଭାରତ ଗଠନର ଏକ ପ୍ରମୁଖ ଆଧାର ପାଲଟିବ। ଆସନ୍ତୁ ଆମେ ସମସ୍ତେ ମିଶି ଏକ ବିଶ୍ୱର ପରିକଳ୍ପନା କରିବା, ଯେଉଁଠାରେ ଆଣବିକ ଶକ୍ତି ଯୁଦ୍ଧ ପାଇଁ ନୁହେଁ ଶାନ୍ତି ପାଇଁ, ବିନାଶର ନୁହେଁ ବିକାଶର, ଭୟର ନୁହେଁ ଭବିଷ୍ୟତର ପ୍ରତୀକ ହୋଇ ଉଠିବ।

ଶୁଣୁଥିଲେ ଆଲୋଚନା ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର କମଳାକାନ୍ତ ଦାସ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ବାଉରୀ ବନ୍ଧୁ ଛୁଇଁ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲ ର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026। ବ୍ରହ୍ମପୁର ତପ୍ତପାଣିଠାରେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ବନ୍ୟା କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ନିର୍ଦ୍ଦେଶ, ଓଡ୍ରାଫ୍କୁ ଏସ୍ଡିଆର୍ଏଫ୍ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ଏବଂ ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 10 ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ। ରାଜ୍ୟସଭାରେ ଆଜି ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026 ପାରିତ ହେବା ପରେ ଏହା ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିଲା। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଧେୟକକୁ ଆଗତ କରିଥିଲେ। ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ହେଉଛି ଏହି ବିଧେୟକର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍ ଉପରେ ଆଲୋଚନା କରି ମନ୍ତ୍ରୀ କହିଥିଲେ, ବିଲ୍ରେ ଜନ୍ମ ମୃତ୍ୟୁ ସମ୍ପର୍କରେ ବିଳମ୍ବିତ ପଞ୍ଜୀକରଣ ଲାଗି କଠୋର ବ୍ୟବସ୍ଥା ସହିତ ସମୟୋଚିତ ପଞ୍ଜୀକରଣ ପାଇଁ ପ୍ରୋହାହନ ବ୍ୟବସ୍ଥା କରାଯାଇଛି। ଦେଶବ୍ୟାପୀ ବର୍ତ୍ତମାନ ପ୍ରାୟ 3.5 ଲକ୍ଷ ପଞ୍ଜୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। ଲୋକସଭାରେ ଆଜି ତୃତୀୟ ବ୍ୟୟ ମଞ୍ଜୁରୀ ବିଲ୍ 2026 ପାରିତ ହୋଇଛି। 2022-23 ଆର୍ଥିକ ବର୍ଷର ମାର୍ଚ୍ଚ 31 ସୁଦ୍ଧା କେତେକ ଜରୁରୀ ଆବଶ୍ୟକତା ପାଇଁ ସଞ୍ଚିତ ପାଣ୍ଠିରୁ ଖର୍ଚ୍ଚ ହେବାକୁ ଥିବା ଅର୍ଥକୁ ଅନୁମୋଦନ ଦେବା ସକାଶେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲ୍ ଆଗତ କରିଥିଲେ। ଏଥିରେ କେନ୍ଦ୍ର ସରକାର 54,000 କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ଅନୁମୋଦନ କରିବାକୁ ଉଲ୍ଲେଖ କରିଥିଲେ। ଏହି ଅର୍ଥ ଋଣ ପରିଶୋଧ ଉଦ୍ଦେଶ୍ୟରେ ବ୍ୟୟ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ତପ୍ତପାଣିଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତି ଆଜି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିବାର ଲାଗିଛି। ମହାନଦୀ ସମେତ ବିଭିନ୍ନ ଶାଖା ନଦୀଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ତଳିଆ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ଜଳ ନିଷ୍କାସନ ହୋଇନଥିବାରୁ ଅନେକ ପରିବାର ବିସ୍ଥାପିତ ହୋଇ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଜିଲ୍ଲାରେ କ୍ଷୟକ୍ଷତି ଆକଳନକୁ ତ୍ୱରାନ୍ୱିତ କରିବା ସହ କ୍ଷତିଗ୍ରସ୍ତ ଚାଷଜମି, ଗୃହ, ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଅନ୍ୟାନ୍ୟ କାର୍ଯ୍ୟାଳୟର କ୍ଷୟକ୍ଷତି ଆକଳନ ଶୀଘ୍ର ଶେଷ କରିବାକୁ କହିଛନ୍ତି। ଏହାସହ ତ୍ୱରିତ କ୍ଷତିପୂରଣ ପ୍ରଦାନ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ବନ୍ୟାଞ୍ଚଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଧାୟକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ କରିଥିଲେ। ଆଗାମୀ ଲଘୁଚାପ ବର୍ଷା ଉପରେ ସତର୍କ ଦୃଷ୍ଟି ରଖିବା ସହ ତୁରନ୍ତ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି।
1: ଟୋଟାଲ କେତେ କ୍ଷତିଗ୍ରସ୍ତ ହୋଇଛନ୍ତି ଲୋକ, ସେ ରିପୋର୍ଟକୁ ବେସ୍ କରିକରି ହିଁ ଆଜ୍ ପର୍ ଦି SRC ରୁଲ୍ସ ଆଣ୍ଡ ନର୍ମସ୍ ଆମେ ତାଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନେବୁ। କାହିଁକି ଖାଲି ଘର ଡ୍ୟାମେଜ୍ ହୋଇନି, ଚାଷ ଜମି ଡ୍ୟାମେଜ୍ ହୋଇଛି, ଚାଷ ଡ୍ୟାମେଜ୍ ହୋଇଛି, ଲକିଲି କୌଣସି ଲାଇଫ୍ ଲସ୍ ନାଇଁ ହୋଇ।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା ଆଜି ଯାଜପୁର ଜିଲ୍ଲାର ବଡ଼ଚଣାରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମତୀ ପରିଡ଼ା ରିଲିଫ୍, ଉଦ୍ଧାର ଓ ପୁନର୍ବାସ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାର 6 ବ୍ଲକର 5,46,923 ଜଣ ଲୋକ ପ୍ରଭାବିତ ହୋଇଥିବା ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ ସୂଚନା ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଣମାଧ୍ୟମକୁ ଶ୍ରୀ ସାହୁ କହିଛନ୍ତି, ଶାଳନ୍ଦୀ ଓ ବୈତରଣୀରେ ବନ୍ୟା ଯୋଗୁଁ 6 ବ୍ଲକ ଓ 3 ପୌରାଞ୍ଚଳର 2,26,530 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 346 ଆଶ୍ରୟସ୍ଥଳରେ ରଖାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ସରକାର ଓଡ଼ିଶା ବିପର୍ଯ୍ୟୟ ତ୍ୱରାନ୍ୱିତ କାର୍ଯ୍ୟ

0: ଅନୁଷ୍ଠାନ ବାହିନୀ ଓଡ୍ରାଫ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ବା ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ ଏସ୍ଡିଆର୍ଏଫ୍ ଭାବେ ଉନ୍ନୀତ କରିବାକୁ ନିଷ୍ପଭି ନେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଏବଂ ଭିଭିଭୂମି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ବୈଠକରେ ଓଡ୍ରାଫ୍କୁ ବିପର୍ଯ୍ୟୟ ମୁକାବିଲା ପାଇଁ ଏକ ସମ୍ପୂର୍ଣ୍ଣ ସମର୍ପିତ ବାହିନୀରେ ପରିଣତ କରିବା ସହ ସ୍ୱତନ୍ତ୍ର ବାଟାଲିୟନ୍ ଗଠନ ଏବଂ ଏହାର ପରିଚାଳନା ପାଇଁ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପଭି ହୋଇଛି। ବୈଠକରୁ ଜଣାପଡ଼ିଛି ଆଜି ସୁଦ୍ଧା 9ଟି ଜିଲ୍ଲାରେ ଓଡ୍ରାଫ୍ ବାହିନୀ ଦ୍ୱାରା 1400ରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବୈଠକରେ ଓଡ୍ରାଫ୍ର ଦକ୍ଷତା ଓ କ୍ଷମତା ବୃଦ୍ଧି ନେଇ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ଓଡ୍ରାଫ୍ର 10ଟି ନୂତନ ୟୁନିଟ୍ ସ୍ଥାପନ ସହ ମୋଟ 30ଟି ୟୁନିଟ୍ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ ହେବେ। ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ଼, ଗୁଣାତ୍ମକ ଓ ଜନକଲ୍ୟାଣକାରୀ କରିବା ପାଇଁ ଭୁବନେଶ୍ୱର ଖାରବେଳ ଭବନରେ ସରକାର 10ଟି ପ୍ରମୁଖ ସଂସ୍ଥା ସହିତ ଆଜି ଗୁରୁତ୍ୱପୂର୍ଣ୍ଣ ସମ୍ମତିପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିଗୁଡ଼ିକ ମାଧ୍ୟମରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଜରୁରୀକାଳୀନ ଚିକିତ୍ସା, ଆୟୁର୍ବେଦ, ପରୀକ୍ଷାଗାର ମାନ୍ୟତା ଓ ସ୍ୱାସ୍ଥ୍ୟ ପ୍ରଶାସନ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି।
1: ମେଡିକାଲ କଲେଜକୁ ଟ୍ରମା କେୟାରର ଗୋଟେ ଏକ୍ସଲେନ୍ସ ସେଣ୍ଟର ହିସାବରେ ଗ୍ରହଣ କରାଯିବ ତାଙ୍କର ତତ୍ତ୍ୱାବଧାନରେ। ତା ସହିତ ଆମର ସାରା ରାଜ୍ୟରେ ଟ୍ରମା କେୟାରକୁ ଇମ୍ପ୍ରୁଭ୍ କରିବା ପାଇଁ ବ୍ୟବସ୍ଥିତ କରାଯିବ। ତା ସହିତ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ ଆମକୁ ଓଡ଼ିଶା ପ୍ରଦେଶରେ ଇଣ୍ଡିଆନ୍ ନଲେଜ୍ ସିଷ୍ଟମ୍ ଅଫ୍ ମେଡିସିନ୍ ଏବଂ ଆୟୁର୍ବେଦ କୁ ଆଗକୁ ନେବା ପାଇଁ ତାର ସୁବ୍ୟବସ୍ଥା କରିବେ। ତା ସହିତ ଆଇ ହବ୍ ଗୁଜରାଟ ସହିତ ଯେଉଁ ଏମ୍ଓୟୁ ଆମର ସାଇନ୍ ହୋଇଛି ସେଥିରେ ଆମେ ମେଡିକାଲ ଏଜୁକେସନରେ ଷ୍ଟାର୍ଟଅପ୍, ଇନୋଭେସନ୍ ଏବଂ ଟିଚିଂ କ୍ୱାଲିଟିକୁ ଆମେ ଇମ୍ପ୍ରୁଭ୍ କରିବା ପାଇଁ ତାର ସୁବ୍ୟବସ୍ଥା କରାହେବ।
0: ସାଇବର ଅପରାଧର ସଠିକ୍ ମୁକାବିଲା, ଡିଜିଟାଲ ଫୋରେନ୍ସିକ୍ରେ ଦକ୍ଷତା ବୃଦ୍ଧି ଏବଂ ବୈଜ୍ଞାନିକ ତଦନ୍ତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ୍ର ସିଆଇଡି କ୍ରାଇମ୍ବ୍ରାଞ୍ଚ ଏବଂ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏନ୍ଏଫ୍ଏସ୍ୟୁ ମାଧ୍ୟମରେ ଆଜି ଏକ 5-ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖରାନିଆଙ୍କ ଉପସ୍ଥିତିରେ କ୍ରାଇମ୍ବ୍ରାଞ୍ଚ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ଏବଂ ଏନ୍ଏଫ୍ଏସ୍ୟୁର କ୍ୟାମ୍ପସ୍ ନିର୍ଦ୍ଦେଶିକା ଡକ୍ଟର ପୂରବି ପୋଖରିଆଲ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଚିଲିକାକୁ ଏକ ଆକର୍ଷଣୀୟ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ି ତୋଳିବା ଦିଗରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଆଜି ଚିଲିକାର ସାମଗ୍ରିକ ପର୍ଯ୍ୟଟନ ବିକାଶ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ପର୍ଯ୍ୟଟକଙ୍କ ପାଇଁ ଉନ୍ନତ ସୁବିଧା, ଜଳକ୍ରୀଡ଼ା, ଦୁଃସାହସିକ ପର୍ଯ୍ୟଟନ, ବୋଟିଂ ଏବଂ ଅନ୍ୟାନ୍ୟ ଭିଭିଭୂମିର ବିକାଶ କରାଯିବ। ମା' କାଳିଜାଇ ପୀଠର ସର୍ବାଙ୍ଗୀନ ବିକାଶ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା। ଚିଲିକାର ପରିବେଶ, ଜୈବ ବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିବେଶ ସମ୍ଭେଦନଶୀଳ ବିକାଶ ଉପରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୁରୀ ଜିଲ୍ଲା କାକଟପୁର ମା' ମଙ୍ଗଳାଙ୍କ ପୀଠର ସାମଗ୍ରିକ ବିକାଶ ନେଇ ଭୁବନେଶ୍ୱର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୀଠର ବିଜେସ୍ଥଳୀ ଏବଂ ପାରିପାର୍ଶ୍ୱିକ ଅଞ୍ଚଳର ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା କରିଥିଲେ। ଏହାସହ ମୁଖ୍ୟମନ୍ଦିରର ମରାମତି, ରୋଷଘର, ସେବାୟତ ଭବନ ନିର୍ମାଣ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ପୀଠ ଉନ୍ନତିକରଣର ରୂପରେଖ ପ୍ରସ୍ତୁତ କରି ସେପ୍ଟେମ୍ବର ମାସ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଆ ସାମ୍ବାଦିକତାର ଇତିହାସ, ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍କରଣ କରିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଏ। ଓଡ଼ିଶାର ଲୋକଙ୍କୁ ସୂଚନା ପ୍ରଦାନ ପାଇଁ 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ଭାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍କରଣ କରି ଆଜି ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଉଛି। ନଙ୍କ ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ଭାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ଗୌରୀଶଙ୍କର ରାୟ ଏହାର ପ୍ରଥମ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ କେଜିବିଭିର ୱାର୍ଡନମାନଙ୍କ ନିମନ୍ତେ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ଜାତୀୟ ଶିକ୍ଷା ଯୋଜନା ଏବଂ ପ୍ରଶାସନ ପ୍ରତିଷ୍ଠାନ ନିପା ଏବଂ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ମିଳିତ ସହଯୋଗରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଆର୍ଆଇଇଠାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓସେପାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଅନୁମୋଦନ ଲାଭ କଲା ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ବିଧେୟକ 2026। ବ୍ରହ୍ମପୁର ତତ୍ପପାଣିଠାରେ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ବନ୍ୟା କ୍ଷୟକ୍ଷତି ଆକଳନ ତ୍ୱରାନ୍ୱିତ କରିବା

0: ସରକାରଙ୍କ ନିର୍ଦ୍ଦେଶ ଓଡ୍ରାଫ୍କୁ ଏସ୍ଡିଆର୍ଏଫ୍ ଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ଏବଂ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ 10ଟି ସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷରିତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ଓଡ଼ିଆ ସାମ୍ବାଦିକ ଦିବସ ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଚେନା ଉପସ୍ଥାପନାରେ ମୁଁ ସ୍ମୃତିରେଖା ତାରିଣୀୟା। ଓଡ଼ିଆ ସାମ୍ବାଦିକତାର ଇତିହାସ ଐତିହ୍ୟ ଓ ଗଣମାଧ୍ୟମର ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ଆଜିର ଦିନରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯାଇଥାଏ। ସାମ୍ବାଦିକତାକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଏ। ସାମ୍ବାଦିକଙ୍କ କଲମ ବୁନ ସମାଜର ବାସ୍ତବ ଚିତ୍ରକୁ ଲୋକଲୋଚନକୁ ଆଣିଥାଏ। ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ କର୍ମବୀର ଗୌରୀଶଙ୍କର ରାୟ ଓ ବାବୁ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା 1866 ମସିହା ଆଜିର ଦିନରେ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ପ୍ରକାଶ ପାଇଥିଲା। ଓଡ଼ିଆ ସାମ୍ବାଦିକତା ଏବଂ ଖବରକାଗଜ ପ୍ରକାଶନରେ ଉତ୍କଳ ଦୀପିକାର ପ୍ରାସଙ୍ଗିକତାକୁ ସ୍ମରଣ କରି ଏହି ଦିବସ ପାଳନ କରାଯାଇ ଆସୁଛି। ଓଡ଼ିଆ ସାମ୍ବାଦିକତାର ଇତିହାସକୁ ନେଇ ଅନେକ ଘଟଣାବଳୀ ରହିଛି। ବହୁ ଐତିହାସିକ ମାଦଳା ପାଞ୍ଜିକୁ ଓଡ଼ିଶାର ଖବର ଦେବାର ପ୍ରଥମ ପରମ୍ପରା ଭାବେ ଦେଖାଯାଏ। ଏହା କେବଳ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବଂଶାବଳୀ ନୁହେଁ, ବରଂ ସେହି ସମୟରେ ଶାସନ ଘଟଣାକ୍ରମ ସମାଜ ଓ ସଂସ୍କୃତିର ସାକ୍ଷ୍ୟ ପ୍ରମାଣ ବହନ କରିଥାଏ। 1669 ମସିହାରେ ଚୌଦ୍ୱାରସ୍ଥିତ କୁଜିବର ମଠରୁ ପ୍ରକାଶିତ କୁଜିବର ପତ୍ରିକା ମଧ୍ୟ ସାମାଜିକ ପ୍ରଶାସନିକ ବ୍ୟବସାୟିକ ଓ ରାଜନୈତିକ ସୂଚନା ପ୍ରଦାନ କରୁଥିଲା। ଏହା ପ୍ରମାଣ କରେ ଯେ ଘଟଣାକୁ ଖବରର ଆକାରରେ ଲେଖିବା ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାର ପରମ୍ପରା ଓଡ଼ିଶାରେ ମୁଦ୍ରଣ ଯୁଗ ପୂର୍ବରୁ ରହିଥିଲା। ଆଧୁନିକ ସାମ୍ବାଦିକତାର ସୃଷ୍ଟି ମୁଦ୍ରଣ ଯନ୍ତ୍ର ସହ ହୋଇଥିଲା। କଟକରେ ମିଶନ ପ୍ରେସ୍ ସ୍ଥାପନ ପରେ 1837 ମସିହାରେ ଜ୍ଞାନଋଣ ପ୍ରବୋଧ ଚନ୍ଦ୍ରିକା ଓ ଅରୁଣୋଦୟ ଭଳି ପତ୍ରିକା ପ୍ରକାଶିତ ହୋଇଥିଲା। ଏହି ସମସ୍ତ ପତ୍ରିକା ଐତିହାସିକ ଓ ଧାର୍ମିକ ପ୍ରଚାର ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ଉତ୍କଳ ଦୀପିକାର ଆବିର୍ଭାବ ଓଡ଼ିଆ ଭାଷା ସାମାଜିକ ଓ ସାଂସ୍କୃତିକ ଅଭ୍ୟୁଦୟକୁ ଅନେକାଂଶରେ ପ୍ରେରିତ କରିଥିଲା। 9 ଦୁର୍ଭିକ୍ଷର ବିଭୀଷିକା, ଓଡ଼ିଆ ଭାଷା ଆନ୍ଦୋଳନ ଓ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ମଧ୍ୟରୁ ଜନ୍ମ ନେଇଥିବା ଏହି ସମ୍ବାଦପତ୍ର ନୂତନ ଜନଜାଗରଣର ମାଧ୍ୟମ ସାଜିବାରେ ସଫଳ ହୋଇଥିଲା। ଏହିସବୁ ସଙ୍କଟ ଆମମାନଙ୍କୁ ଶିଖାଇଥିଲା ଯେ ସୁଯୋଗ ସମୟରେ ଦାୟିତ୍ୱଶୀଳ ପ୍ରଶାସନ, ସଚେତନ ସମାଜ ଏବଂ ନିର୍ଭୀକ ସାମ୍ବାଦିକତା ଏକ ସୁସ୍ଥ ଓ ଗଣତାନ୍ତ୍ରିକ ସମାଜ ଗଠନ ପାଇଁ ଅପରିହାର୍ଯ୍ୟ। ଉତ୍କଳ ଦୀପିକା ପ୍ରଥମେ ସାପ୍ତାହିକ ଓ ପରେ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହେଉଥିଲା। ପ୍ରକାଶନ ଆରମ୍ଭ ହେବା ଦିନଠାରୁ 1917 ମସିହା ଯାଏଁ ଗୌରୀଶଙ୍କର ରାୟ ଏହାର ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ। ତାଙ୍କ ପରେ ନୀଳମଣି ବିଦ୍ୟାରତ୍ନ ଏହି ଦାୟିତ୍ୱକୁ ଅତ୍ୟନ୍ତ ନିଷ୍ଠାର ସହ ନିର୍ବାହ କରିଥିଲେ। ଉତ୍କଳ ଦୀପିକା ଯୁକ୍ତିନିଷ୍ଠ, ସରଳ, ସୁଗମ ଏବଂ ପ୍ରାସଙ୍ଗିକ ଖବର ପାଇଁ ପରିଚିତ ଥିଲା। ଓଡ଼ିଶାର ମୁଦ୍ରିତ ଗଣମାଧ୍ୟମ ଏକ ଶତାବ୍ଦୀରୁ ଅଧିକ ବର୍ଗର ଐତିହ୍ୟ ସହିତ ଭାରତ ତଥା ବିଶ୍ୱର ସାମ୍ବାଦିକତା ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଜନସେବା ପାଇଁ ଅନୁପ୍ରାଣିତ ହୋଇ ଓଡ଼ିଆ ସାମ୍ବାଦିକମାନେ ଜନସାଧାରଣଙ୍କୁ ଜାଗ୍ରତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସାମ୍ପ୍ରତିକ ଓଡ଼ିଶାରେ ଶତାଧିକ ଖବରକାଗଜ ପ୍ରକାଶିତ ହେଉଛି। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଏବଂ ଓଡ଼ିଆ ସ୍ୱାର୍ଥର ସୁରକ୍ଷା ପାଇଁ ପ୍ରୟାସ କରି ଆରମ୍ଭ ହୋଇଥିବା ସମ୍ବାଦପତ୍ରଗୁଡ଼ିକ ବର୍ତ୍ତମାନ ଡିଜିଟାଲ ଯୁଗରେ ବିଭିନ୍ନ ପ୍ରକାର ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ମୁଦ୍ରିତ ଗଣମାଧ୍ୟମ ଯେ କେବଳ ରେଡିଓ, ଟିଭି ଏବଂ ଇଣ୍ଟରନେଟ୍ ମାଧ୍ୟମରୁ ଆହ୍ୱାନର ସମ୍ମୁଖୀନ ହେଉନାହାନ୍ତି, ବରଂ ଭୁଲ ସୂଚନା, ଅପପ୍ରଚାର, ଗୁଜବ ଆଦିର ସମ୍ମୁଖୀନ ହେଉଛନ୍ତି। ଓଡ଼ିଆ ସାମ୍ବାଦିକତା ମୁଦ୍ରିତ ସମ୍ବାଦପତ୍ରରୁ ଆରମ୍ଭ ହୋଇ ଡିଜିଟାଲ, ସୋସିଆଲ ମିଡିଆ ଏବଂ ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା ପର୍ଯ୍ୟନ୍ତ ବ୍ୟାପ୍ତି ଲାଭ କରିଛି। କୃତ୍ରିମ ବୁଦ୍ଧିମତା ଯୁଗରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହୋଇପଡ଼ିଛି। ସତ୍ୟ, ନିରପେକ୍ଷତା, ତଥ୍ୟର ସଠିକତା ଏବଂ ନୈତିକତାକୁ ଆଧାର କରି ସମ୍ବାଦ ପରିବେଷଣ କରିବା ହିଁ ଜଣେ ଭଲ ସାମ୍ବାଦିକଙ୍କ ପରିଚୟ। ସାମ୍ବାଦିକତାର ବିଶ୍ୱସନୀୟତା ହିଁ ଏହାର ସବୁଠାରୁ ବଡ଼ ଶକ୍ତି। ଓଡ଼ିଆ ସାମ୍ବାଦିକତା ପାଇଁ ମଧ୍ୟ ଏହା ଏକ ଆତ୍ମସମୀକ୍ଷାର ସମୟ। ବର୍ତ୍ତମାନ ବାଣିଜ୍ୟକରଣ ପରିବେଶରେ ନିଜର ମୌଳିକତା, ଭାଷାର ଶୁଦ୍ଧତା ଓ ସ୍ଥାନୀୟ ସମସ୍ୟା ପ୍ରତି ସମ୍ବେଦନଶୀଳତାକୁ ବଜାୟ ରଖିବାକୁ ପଡ଼ିବ। ଗାଁରୁ ସହର ପର୍ଯ୍ୟନ୍ତ, କୃଷକଠାରୁ ଯୁବପିଢ଼ି ପର୍ଯ୍ୟନ୍ତ, ମହିଳାଙ୍କଠାରୁ ସମସ୍ତ ସମ୍ପ୍ରଦାୟ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱରକୁ ଯଥାର୍ଥ ଭାବେ ପ୍ରତିଫଳିତ କରିବା ହେଉଛି ଓଡ଼ିଆ ସାମ୍ବାଦିକତାର ମୂଳ ଲକ୍ଷ୍ୟ। ଏହି ଦିବସ ଆମକୁ ସ୍ମରଣ କରାଯାଏ ସାମ୍ବାଦିକତା କେବଳ ଏକ ପେସା ନୁହେଁ, ଏହା ଏକ ସାମାଜିକ ପ୍ରତିବଦ୍ଧତା। ସମ୍ବାଦ ଯେତେବେଳେ ସତ୍ୟନିଷ୍ଠ, ନିର୍ଭୀକ ଓ ଜନକୈନ୍ଦ୍ରିକ ହୁଏ, ସେତେବେଳେ ଗଣତନ୍ତ୍ର ଶକ୍ତିଶାଳୀ।

0: ଏହି ଦିବସ ଆମକୁ ଏହି ବୃତ୍ତିର ଗରିମା ଦାୟିତ୍ୱ ଏବଂ ଲୋକସେବାରେ ମୂଲ୍ୟବୋଧକୁ ପୁନଃ ସ୍କରଣ କରାଏ। ଆସନ୍ତୁ ସେହି ଅଗ୍ରଦୂତମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ନୂତନ ପିଢ଼ିର ସାମ୍ବାଦିକମାନଙ୍କୁ ଏ ଦିଗରେ ପ୍ରେରିତ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଆ ସାମ୍ବାଦିକ ଦିବସ ଆଲେଖ୍ୟ ଡକ୍ଟର ଚିରଶ୍ରୋତା ଜେନା ଉପସ୍ଥାପନା ସ୍ମୃତିରେଖା ତାରିଣିଆ।
2: ପ୍ରଥମେ ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପରେ ପରେ ଆଞ୍ଚଳିକ ସମ୍ବାଦ ଏବଂ ଆଜିର ପ୍ରସଙ୍ଗ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:00। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତରେ ଶୁଣିବା ବାଳୁଙ୍ଗା ଟୋକା ଚଳଚ୍ଚିତ୍ରରୁ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଞ୍ଜଳି ମିଶ୍ର।

ଛାତିରେ ଲେଖିଛି ତୋରିନା ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ଇରା ମହାନ୍ତି ଏବଂ ଶୁଭାଶିଷ। ବସନ୍ତରାଜ ସାମଲଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ମଳୟ ମିଶ୍ରା।

କାର୍ଯ୍ୟକ୍ରମର ଶେଷରେ ଆସନ୍ତୁ ଶୁଣିବା ଏ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଟି ସୌରୀ ଏବଂ ଶୁଭାଶିଷ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ସ୍ୱରୂପ ନାୟକ।

0: ଖବରକେନ୍ଦ୍ରରୁ ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ରାତି 7:30 ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ। ବର୍ତ୍ତମାନ ଆସନ୍ତୁ ଶୁଣିବା ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ଜିଲ୍ଲା ହାଲଚାଲ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସଂସଦର ଅନୁମୋଦନ ଲାଭ କଲା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଲ୍ 2026। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ନିଶାମୁକ୍ତ ଭାରତ ଗଠନ ପାଇଁ 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ କରିଛି ଏନ୍ସିବି। ବରିଷ୍ଠ କଂଗ୍ରେସ ନେତା ଡିୱାଇ ପାଟିଲଙ୍କ ପରଲୋକ ଏବଂ ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଅନୁମାନ। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଲ୍ 2026 ଆଜି ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଲୋକସଭା ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିସାରିଛି। ଜନ୍ମ ମୃତ୍ୟୁ ପଞ୍ଜୀକରଣ ଆଇନ 1969କୁ ସଂଶୋଧନ କରିବା ହେଉଛି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆଗତ ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ ଶ୍ରୀ ରାୟ କହିଛନ୍ତି, ଜନ୍ମ ମୃତ୍ୟୁ ସମ୍ପର୍କରେ ବିଳମ୍ବିତ ପଞ୍ଜୀକରଣ ଲାଗି କଠୋର ବ୍ୟବସ୍ଥା ସହିତ ସମୟୋଚିତ ପଞ୍ଜୀକରଣ ନିମନ୍ତେ ପ୍ରୋହାହନ ପ୍ରଦାନ କରିବା ଦିଗରେ ଏହି ବିଲ୍ରେ ବ୍ୟବସ୍ଥା କରାଯାଇଛି। ଯଦି କୌଣସି ଜନ୍ମ ବା ମୃତ୍ୟୁର 1 ବର୍ଷ ପରେ ତଥା 2 ବର୍ଷ ମଧ୍ୟରେ ଏ ସମ୍ପର୍କରେ ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକରଣ କରାଯାଏ, ତେବେ ଏଥିଲାଗି ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ଉପଖଣ୍ଡ ସ୍ତରୀୟ ମାଜିଷ୍ଟ୍ରେଟ୍ ବା ଜିଲ୍ଲାପାଳଙ୍କ ଦ୍ୱାରା ଅଧିକୃତ ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଏ ସମ୍ପର୍କରେ ଅନୁସନ୍ଧାନ କରାଯାଇ ଅନୁମୋଦନ କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି। ସେ କହିଛନ୍ତି, ଯଦି 2 ବର୍ଷ ପରେ ଏଭଳି ପଞ୍ଜୀକରଣ କରାଯାଏ ତେବେ ଜଣେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କର ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇପାରିବ। ଦେଶରେ ଜନ୍ମ ହେଉଥିବା ପ୍ରତ୍ୟେକ ଶିଶୁର ଠିକ୍ ସମୟରେ ଯେଭଳି ପଞ୍ଜୀକରଣ କରାଯାଇପାରିବ ତାହା ଏହି ସଂଶୋଧନ ମାଧ୍ୟମରେ ସୁନିଶ୍ଚିତ କରିବା ହେଉଛି ସରକାରଙ୍କ ଉଦ୍ଦେଶ୍ୟ। ସେହିଭଳି ଜନ୍ମ ପରେ ନ୍ୟସ୍ତ ସ୍ୱାର୍ଥ ଲାଗି ଏ କ୍ଷେତ୍ରରେ ଦେଖାଦେଉଥିବା ବିଭେଦଗତ ମନୋଭାବକୁ ପ୍ରତିହତ କରିବା ଦିଗରେ ଏହି ସଂଶୋଧନ ସହାୟକ ହେବ ବୋଲି ଶ୍ରୀ ରାୟ କହିଛନ୍ତି। ଅନୁରୂପ ଭାବେ ପ୍ରତ୍ୟେକ ମୃତ୍ୟୁ ସମ୍ପର୍କରେ ସମୟୋଚିତ ପଞ୍ଜୀକରଣ କରାଗଲେ ଏ ସମ୍ପର୍କିତ କାଗଜପତ୍ରରେ କୌଣସି ପ୍ରକାର ଅନିୟମିତତା ବା ଅପବ୍ୟବହାରର ସୁଯୋଗ ରହିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଶ୍ରୀ ରାୟ କହିଛନ୍ତି, ଦେଶବ୍ୟାପୀ ବର୍ତ୍ତମାନ ପ୍ରାୟ 3.5 ଲକ୍ଷ ପଞ୍ଜୀକରଣ ୟୁନିଟ୍ କାର୍ଯ୍ୟକ୍ଷମ ରହିଛି। 2014 ଦେଶରେ 86.6% ଜନ୍ମ ପଞ୍ଜୀକରଣ ହେଉଥିବା ସମୟରେ 2024 ଏହା ବୃଦ୍ଧି ପାଇ 99% ପହଞ୍ଚିଛି ବୋଲି ସେ କହିଛନ୍ତି। ଅନୁରୂପ ଭାବେ 2014 ମୃତ୍ୟୁ ପଞ୍ଜୀକରଣ ପ୍ରାୟ 72.5% ହେଉଥିବା ବେଳେ ବର୍ତ୍ତମାନ ଏହା 99.4% ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଏହି ବିଲ୍ ଉପରେ ଆଲୋଚନା ସମୟରେ ବିଭିନ୍ନ ଦଳର ସାଂସଦମାନେ ଭାଗ ନେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଛନ୍ତି। ଏହି ବିଲ୍ଟି ରାଜ୍ୟସଭାରେ ପାରିତ ହେବା ପରେ ଗୃହକୁ ଆସନ୍ତାକାଲି 11 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଦେଶବ୍ୟାପୀ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଛନ୍ତି। କେନ୍ଦ୍ର ନୂତନ ଓ ନବୀକରଣୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଏକ ସ୍ୱଚ୍ଛ ଏବଂ ଶକ୍ତି ସୁରକ୍ଷିତ ଭବିଷ୍ୟତ ଦିଗରେ ଭାରତର ଗତି ତ୍ୱରାନ୍ୱିତ ହେବା ସହିତ ନାଗରିକମାନଙ୍କୁ ସଶକ୍ତ କରାଯାଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ଯୋଶୀ କହିଛନ୍ତି, ଏହି ଯୋଜନାର ହିତାଧିକାରୀଙ୍କ ମଧ୍ୟରୁ 19 ଲକ୍ଷ ହିତାଧିକାରୀ ଆଉ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ୁନାହିଁ ବୋଲି ସୂଚନା ଦେଇଛନ୍ତି। ଏହାଛଡ଼ା କେନ୍ଦ୍ର ସରକାରଙ୍କ 25,000 ଉର୍ଦ୍ଧ୍ୱ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ 81,000 ଉର୍ଦ୍ଧ୍ୱ ଅଟ୍ଟାଳିକାଗୁଡ଼ିକରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ବିଶ୍ୱରେ ଦ୍ରୁତତମ ଅଭିବୃଦ୍ଧି ହାସଲ କରିବା ଦିଗରେ ଭାରତ ଅଗ୍ରଗତି ସ୍ୱରୂପ ପ୍ରତ୍ୟେକ 6 ଦିନରେ ଏହି ଯୋଜନା ମାଧ୍ୟମରେ 1 ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଗତ ଜୁଲାଇ ମାସରେ ଏହି ଯୋଜନାରେ 5 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଛନ୍ତି, ଯାହାକି ମାସିକ ପଞ୍ଜୀକରଣ କ୍ଷେତ୍ରରେ ଏହା ସର୍ବାଧିକ ବୋଲି ଶ୍ରୀ ଯୋଶୀ କହିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀଙ୍କୁ 28,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ରିହାତି ଆକାରରେ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଏହି ପୋଷ୍ଟରେ ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଭାରତର ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି 27 ଦେଶ ସହିତ ଦ୍ୱିପକ୍ଷୀୟ ରାଜିନାମା ସ୍ୱାକ୍ଷରିତ କରିସାରିଛି। ଏଥିସହିତ 19 ଦେଶ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ କରିଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଆଜି ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏନ୍ସିବି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ବିଭାଗର ସମନ୍ୱୟରେ ଗୁଇନ୍ଦା ଭିତ୍ତିକ ଅପରେସନ୍ ଜାରି ରଖିଛି। ଦେଶର ଯୁବବର୍ଗଙ୍କୁ ନିଶାରୁ ନିବୃତ୍ତ ରଖିବା ଦିଗରେ ଏହି ପଦକ୍ଷେପ ସହାୟକ ହୋଇଛି। ଏହାଛଡ଼ା ଏନ୍ସିବି ନିୟମିତ ଭାବେ ବିଏସ୍ଏଫ୍ ରାଜ୍ୟ ନିଶାଦ୍ରବ୍ୟ ନିରୋଧୀ ଟାସ୍କଫୋର୍ସ ଏବଂ ଅବକାରୀ ବିଭାଗ ସହିତ ସମନ୍ୱୟ ରକ୍ଷା କରି ମିଳିତ ଅପରେସନ୍ ମାଧ୍ୟମରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛି ବୋଲି ଶ୍ରୀ ରାୟ କହିଛନ୍ତି।

0: ଏକ୍ସପ୍ରେସ୍ ସେ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ପାରମ୍ପରିକ ସଂକୀର୍ତ୍ତନ ନୃତ୍ୟ ତଥା ଶଙ୍ଖଧ୍ୱନି ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ସେଠାରେ ସ୍ୱାଗତ କରାଯାଇଛି। କଳାକାରମାନଙ୍କ ସହିତ ଶ୍ରୀମତୀ ମୁର୍ମୁ ସୌଜନ୍ୟମୂଳକ ଆଲୋଚନା କରିଛନ୍ତି। ବ୍ରହ୍ମପୁର ରେଳ ଷ୍ଟେସନ୍ରେ ସ୍ୱଳ୍ପ ରହଣି ପରେ ରାଷ୍ଟ୍ରପତି ତପ୍ତପାଣି ଗସ୍ତ କରି ସେଠାରେ ମା' କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ଗୋପାଳପୁରସ୍ଥିତ ପ୍ରତିରକ୍ଷା ବାୟୁସେନା କଲେଜରେ ରାତ୍ରିଯାପନ କରିବେ। ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର କୃଷକମାନଙ୍କର ଆୟକୁ ବହୁଗୁଣିତ କରିବା ଦିଗରେ ସରକାର ବିବିଧ ପଦକ୍ଷେପ ନେଉଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆଜି ରାଜ୍ୟସଭାରେ କେତେକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟ ଅନୁସାରେ ଆଖୁ, ତୈଳବୀଜ, ଡାଲି ଆଦି ବିଭିନ୍ନ ଶସ୍ୟକୁ ପ୍ରୋହାହନ ଦେବା ଉପରେ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛନ୍ତି। ଏତଦ୍ବ୍ୟତୀତ ବିବିଧ ଶସ୍ୟ ଉତ୍ପାଦନ ଉପରେ ମଧ୍ୟ ପ୍ରାଥମିକତା ଦେଇ ଚାଷୀମାନଙ୍କୁ ତାଲିମ ଓ ପ୍ରୋହାହନ ପ୍ରଦାନ କରାଯାଉଛି। ଶ୍ରୀମତୀ ସୀତାରମଣ କହିଛନ୍ତି, କୃଷକମାନଙ୍କର ଆୟ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଖୁ, ଦୁଗ୍ଧ ଉତ୍ପାଦନ ଭଳି ପାରମ୍ପରିକ କ୍ଷେତ୍ର ପ୍ରତି ମଧ୍ୟ ସେମାନଙ୍କୁ ଆକୃଷ୍ଟ କରାଯାଉଛି। ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତି ଅଧିକ ସଶକ୍ତ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ଅଧୀନରେ ପ୍ରତ୍ୟେକ ଚାଷୀଙ୍କୁ ଚାଷ କାର୍ଯ୍ୟରେ ସହାୟତା ଲାଗି ବର୍ଷକୁ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏହାଛଡ଼ା ମତ୍ସ୍ୟଚାଷ ଏବଂ ପଶୁ ସମ୍ପଦ କ୍ଷେତ୍ରକୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡର ସୁବିଧାକୁ ସମ୍ପ୍ରସାରିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସେ କହିଛନ୍ତି, ଏହାଦ୍ୱାରା ଚାଷୀମାନେ ଏହିସବୁ କ୍ଷେତ୍ର ଲାଗି କମ୍ ସୁଧରେ ଋଣ ପାଇବା ସହିତ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ପାଇପାରିବେ। ଏଭଳି ପଦକ୍ଷେପର ସୁଫଳ ଦେଶର ବିଭିନ୍ନ ଅଞ୍ଚଳ ସମେତ ବିଶେଷକରି ଉତ୍ତର ପୂର୍ବାଞ୍ଚଳରେ ଅଧିକ ଦେଖିବାକୁ ମିଳିଛି। ଅନ୍ୟ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି, ଦେଶବ୍ୟାପୀ ନବସୃଜନ, ପୁଞ୍ଜିନିବେଶ, ଉଦ୍ୟମିତାକୁ ପ୍ରୋହାହନ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ଏହି ପ୍ରଚେଷ୍ଟା ମାଧ୍ୟମରେ ଦେଶକୁ ଏକ $5 ଟ୍ରିଲିୟନ୍ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଦୃଷ୍ଟିକୋଣକୁ ସାକାର କରାଯାଇପାରିବ। ଏହାଛଡ଼ା ଭାରତକୁ ବିଶ୍ୱସ୍ତରରେ ଅଭିବୃଦ୍ଧି ଏବଂ ସୁଯୋଗର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳରେ ପରିଣତ କରିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହୋଇପାରିବ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି। ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କରେ ମତ ରଖି ଶ୍ରୀମତୀ ସୀତାରମଣ କହିଛନ୍ତି, 16 ଅର୍ଥ କମିଶନଙ୍କ ସୁପାରିଶ ମାଧ୍ୟମରେ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ଏବଂ ପଞ୍ଚାୟତଗୁଡ଼ିକୁ ପୂର୍ବାପେକ୍ଷା ସର୍ବାଧିକ ସହାୟତା ଯୋଗାଇ ଦିଆଯାଉଛି। ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ 50 ବର୍ଷ ଲାଗି ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସ୍ୱାୟତ୍ତ ସଂସ୍ଥା ସ୍ତରରେ ଆର୍ଥିକ ସ୍ଥିତିକୁ ଅଧିକ ସଶକ୍ତ କରିବା ସହଜ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଡିୱାଇ ପାଟିଲଙ୍କର ଆଜି ଦେହାନ୍ତ ହୋଇଛି। ମହାରାଷ୍ଟ୍ରରେ ଶିକ୍ଷା ମହର୍ଷି ଭାବେ ପରିଚିତ ଶ୍ରୀ ପାଟିଲ 90 ବର୍ଷ ବୟସରେ କୋହ୍ଲାପୁରଠାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। 1957 କୋହ୍ଲାପୁର ମ୍ୟୁନିସିପାଲ ପରିଷଦରେ ଏକ କାଉନ୍ସିଲର ଭାବେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରି 1967 ଏବଂ 1972 ପାନ୍ହାଲା ନିର୍ବାଚନ ମଣ୍ଡଳୀରୁ ସେ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ 2009 ତାଙ୍କୁ ତ୍ରିପୁରାର ଏବଂ 2013 ବିହାରର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। 2014 ଶ୍ରୀ ପାଟିଲଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଡିୱାଇ ପାଟିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୋକ ପ୍ରକାଶ କରିଛନ୍ତି। ପାଣିପାଗ, ଓଡ଼ିଶା ସମେତ 7 ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଆଭ୍ୟନ୍ତରୀଣ ଅଞ୍ଚଳ, ବିହାର, ଲାକ୍ଷାଦ୍ୱୀପ ଓ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳ ମଧ୍ୟରେ ଆସନ୍ତାକାଲି ଘଡ଼ଘଡ଼ି, ବିଜୁଳି ଓ ଧୂଳିଝଡ଼ ହେବାର ଆଶଙ୍କା ରହିଛି ବୋଲି ବିଭାଗ କହିଛି। ସଂସଦର ଅନୁମୋଦନ ଲାଭ କଲା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବିଲ୍ 2026। ପିଏମ୍ ସୂର୍ଯ୍ୟଘର ଯୋଜନାରେ ଦେଶରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇଥିବା ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଏବଂ ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବ ନେଇ ପାଣିପାଗ ବିଭାଗର ଅନୁମାନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର

0: ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କେନ୍ଦ୍ରାପଡ଼ା ଗସ୍ତରେ ଆସି ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରିବା ସହ ଖାଦ୍ୟ ସୁରକ୍ଷା ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଭୋକମୁକ୍ତ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନ। ବୈଠକରେ ଉପଭୋକ୍ତା ସୁରକ୍ଷା ଓଜନ ଓ ପରିମାପ ବ୍ୟବସ୍ଥାର କଡ଼ା ଯାଞ୍ଚ ଚାଷୀ ପଞ୍ଜିକରଣର ସ୍ୱଚ୍ଛତା ଏବଂ ସମୟାନୁସାରେ ସାର ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
1: ଗରିବ ଲୋକମାନଙ୍କୁ ମଧ୍ୟ କିଛି ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ମଧ୍ୟ ବଣ୍ଟନ କଲୁ। ସମସ୍ତ ଗରିବ ଲୋକମାନେ କେମିତି କାର୍ଡ ପାଇବେ, ମୁଣ୍ଡ ପିଛା 10 କେଜି ଲେଖା ଚାଉଳ ପାଇବେ, 5 କେଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଛନ୍ତି, ଆଉ 5 କେଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହୁଛନ୍ତି, ଏମିତି 10 କେଜି ପ୍ରତି ମାସରେ ଗରିବ ଲୋକମାନଙ୍କୁ ଚାଉଳ ମିଳିବ, ସେଇଟା ବାବଦରେ ରିଭ୍ୟୁ କରାଯାଉଥିଲା। ଆଉ ଅନ୍ୟାନ୍ୟ ବିଷୟ ମଧ୍ୟ ଯେମିତି ସାରର ଉପଲବ୍ଧତା ବିଷୟରେ ମଧ୍ୟ ଆଲୋଚନା କରାଯାଉଥିଲା, ଏବଂ ଏ ବର୍ଷ କେମିତି ପୁଣି ଖରିଫରେ ରେଜିଷ୍ଟ୍ରେସନ ହେବ, ଗରିବ ଲୋକମାନେ ଚାଷୀମାନେ ତାଙ୍କର ରେଜିଷ୍ଟ୍ରେସନ କରିବେ ଏବଂ ଧାନ ବିକିବେ, ତାର କଥା ମଧ୍ୟ ଆଲୋଚନା ହେଉଥିଲା, ଏବଂ ସବୁ ପ୍ରକାର ପ୍ରିପାରେସନ ଠିକ ଅଛି। କେନ୍ଦ୍ରାପଡ଼ାରେ ମୁଁ ଭାବୁଛି ଆଗାମୀ ଦିନରେ ଭଲ ଚାଷ ହେବ।
0: ରାଜ୍ୟ ନିର୍ବାଚନ କମିଶନର ଅନୁସଚିବ ନିରଞ୍ଜନ ପାଢ଼ୀ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ ଦାବି ଓ ଆପତ୍ତି ଶୁଣାଣି କେନ୍ଦ୍ର ପରିଦର୍ଶନ କରି ଯୋଗ୍ୟ ମତଦାତାଙ୍କ ନାମ ସଠିକ୍ ଭାବେ ତାଲିକାରେ ସମ୍ମିଳିତ କରିବା, ତ୍ରୁଟିର ତ୍ୱରିତ ସମାଧାନ ଏବଂ ମତଦାତାଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଏକ ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ, ବିଦ୍ୟାଳୟରେ ରକ୍ତହୀନତା ନିରାକରଣ, ବାଲ୍ୟ ବିବାହ ରୋକଥାମ ଏବଂ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ସମସ୍ତ ବିଭାଗର ସମନ୍ୱିତ କାର୍ଯ୍ୟ ଦ୍ୱାରା କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ ସମ୍ଭବ ବୋଲି ଜିଲ୍ଲାପାଳ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର 2 ଜଣ ଭାରୋତ୍ତୋଳକ ରାଜ୍ୟସ୍ତରୀୟ 12 ବର୍ଷରୁ କମ୍ 14 ବର୍ଷରୁ କମ୍ ପ୍ରତିଯୋଗିତାରେ ସିଲଭର ପଦକ ଜିତିଛନ୍ତି। 12 ବର୍ଷରୁ କମ୍ ବାଳକ ବର୍ଗରେ କୃଷ୍ଣ ନାୟକ ଏବଂ 14 ବର୍ଷରୁ କମ୍ ବାଳିକା ବର୍ଗରେ ଗଙ୍ଗୋତ୍ରୀ ରାଉତ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଜିଲ୍ଲାପାଳ ଓ କ୍ରୀଡ଼ା ବିଭାଗ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ତଥା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ପରଲୋକ ଘଟିଛି। ସରକାରୀ ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ, ଜନପ୍ରତିନିଧି ଏବଂ ସାଧାରଣ ଲୋକ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନର ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। 9ଟି ବ୍ଲକର 170ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଥିବା ବେଳେ ପ୍ରାୟ 99,000 ଲୋକ ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ 1,164 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ରିଲିଫ୍ କେନ୍ଦ୍ରରେ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ବଣ୍ଟନ ସହ ସ୍ୱାସ୍ଥ୍ୟ ଓ ପଶୁ ଚିକିତ୍ସା ଦଳ ନିୟୋଜିତ ଅଛନ୍ତି। ଜିଲ୍ଲାରେ କୌଣସି ଜୀବନହାନି ଘଟିନଥିବା ବେଳେ ପ୍ରଶାସନ ସତର୍କ ନଜର ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଟମ୍ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ମିଳିଛି। ରାଜକନିକା ବ୍ଲକର ଜୟନଗର ଖୁଣ୍ଟା ଗ୍ରାମର ବାସିନ୍ଦା ସୁରେଶ ରାଉତ ଆଧୁନିକ ଚିଙ୍ଗୁଡ଼ି ଚାଷ ମାଧ୍ୟମରେ ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରିଛନ୍ତି। ରାଷ୍ଟ୍ରପତି ଭବନର ନିମନ୍ତ୍ରଣ ପାଇ ନିଜକୁ ଗର୍ବିତ ମନେ କରୁଥିବା ସେ ପ୍ରକାଶ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ

0: ବଢ଼ିଆ ଆଉ କଣ। ହଁ ମୁଁ ତ ଜାଣିକି ଏମାନଙ୍କର ସବୁ ଦାୟିତ୍ୱ ନେଇଛି ଆଉ। ଗାଁଟା ଯାକର ଲୋକ ତମେ ଗୋଡ଼ ହାତ ଟେକିକି ବସିବ, ଗହିରରୁ ମନକୁ ପାଣି ନିଗିଡ଼ି ଯିବ, ଇଏ ତାକୁ ଦୋଷ
1: କିଏ
0: ତମେ?
1: ମୁଁ ପ୍ରତିମା ପା, ଚିହ୍ନି ପାରୁନାହାନ୍ତି।
0: ପ୍ରତିମା ଦିଦି
1: ଆଜ୍ଞା,
0: ଦେଖ ଦେଖ ଦେଖ, ଆ ତମେ ତ ଏତେବେଳକୁ ସେପଟେ ପଢା ଘରେ ବସିବା କଥା ଇଆଡ଼େ କୁଆଡେ ପଳେଇ ଆଇଲ।
1: ମୁଁ ତ କେତେବେଳୁ ଆସିଲିଣି, ଖାଲି ଆପଣ ଯାହା ରାଗିକି ଘର ଘର ହଉଛନ୍ତି ସେଟା ଶୁଣିଲି ବୋଲିକା ମୁଁ କହିଲି କାହା ଉପରେ ଆଉ ରାଗୁଛନ୍ତି କି, ଟିକେ ପଶି ଆସିଲି।
0: ମୁଁ ପୁଣି ରାଗିଲି?
1: ହଁ ଏବେ ତ ଜୋରେ ଜୋରେ ରାଗିକି କାହାକୁ କଣ ସବୁ କହି ଯାଉ।
0: ରାଗି ନାହିଁ ରାଗି ନାହିଁ ରାଗି ନାହିଁ
1: ଆଉ
0: ନା ନା ନା ନା, ଇଏ କଣ ରାଗ
1: ଆଉ?
0: ତମେ କୁଆଡୁ ମୋ ରାଗ ଦେଖିଲଣି ନା କଣ? ଇଏ ସିନା ଲୋକ ବୁଝିଲେ ହୁଅନ୍ତା।
1: କିଏ ବୁଝିଲାନି ମ?
0: କିଏ?
1: ହଁ
0: ତମ ଗାଁରେ ତ ସବୁ ଭଦ୍ର ଲୋକ ଗୁଡାକ ଅଛନ୍ତି, ଆଉ କିଏ ବୁଝିଲେନି? ମୁଁ ଯାଇକି ଆଉ କୋଉଠୁ ଡାକିକି
1: କହୁନାହାନ୍ତି କିଏ ବୁଝିଲାନି କଣ ହେଇଛି, ଟିକେ ଶୁଣିଲେ ତ ଯାହା ବୁଝିବି, କିଛି ବୁଝିପାରୁନି।
0: ବୁଝିପାରୁନ
1: ନା
0: ପ୍ରତିମା ଦିଦି?
1: ଆଜ୍ଞା।
0: ହଁ ଆମ ଗାଁ ଛୁଆ ମାନଙ୍କୁ ତ ପାଠ ପଢଉଛୁ, ଶିକ୍ଷିତା ଝିଅ ଟିଏ ତମେ। ହଁ ହଁ ହଁ ମୁଁ ଜାଣିଛି, ସ୍ୱୟଂ ସହାୟକ ଗୋଷ୍ଠୀ କରୁଛ ପରା?
1: ହଁ କରୁଛି।
0: ତମ ଗୋଷ୍ଠୀ ଘରେ ପାଣି ପଶିଥିଲା?
1: କୁହନ୍ତୁନି କୁହନ୍ତୁନି, ଗୋଷ୍ଠୀ ଘରେ ଯୋଉ ପାଣି ପଶିଥିଲା, ପାଣିରେ ଆଗ ଧୋଇଲୁ, ପୁଣି ଟିକେ ସଫା ସୁତୁରା କଲୁ, ପୁଣି ମନ ମାନିଲାନି ଯେ ଯୋଉ ପଚା ପଚା ଗନ୍ଧ, ପୁଣି ଫିନାଇଲ ଟିକେ ପକେଇକି ବ୍ଲିଚିଂ ଟିକେ ପକେଇକି ପୁଣି ଭଲ କି ପରିଷ୍କାର କରି ଧୋଇଲୁ, ତାପରେ ଯାଇକି ଛୁଆମାନେ ବସିବେ, କାମ ଦାମ ହବ କି ଯାହା କରିବୁ
0: ନା। ଘର ବର୍ତ୍ତମାନ ସଫା?
1: ଆଜ୍ଞା।
0: ଘର ଚତୁଃପାର୍ଶ୍ୱଟା?
1: ଚତୁଃପାର୍ଶ୍ୱ ବି ସଫା କରିଛୁ ମ, ତାକୁ କଣ ଆଉ ଛାଡିଛୁ?
0: ଆଉ ଯୋଉ ପିଲାମାନଙ୍କୁ ବସିକି ପାଠ ପଢଉଛୁ ଯୋଉ ଘରଟାରେ, ତା ଅବସ୍ଥା କଣ?
1: ସେ ଘର କଥା କୁହନ୍ତୁନି, ସିଏ ଯୋଉ ପଚା ପଚା ଗନ୍ଧ, ଯୋଉ ମଶା ମାଛି ଯାହା ସବୁ ହେଇଥିଲା, ସବୁ
0: ବନ୍ୟା
1: ପାଣି ପଶିଥିଲା, ଦଳ ବି ପଶି ଯାଇଥିଲା।
0: ଦଳ ପଶିଥିଲା?
1: ହଁ।
0: ପୁଣି ସଫା ହେଲା?
1: ଏ ଗାଁ ପିଲା ଦି ଚାରିଟାଙ୍କୁ ଡାକିଲି, ସେମାନେ ଆସିଲେ, ସବୁ ମିଶିକି ତାକୁ ବି ସଫା ସୁତୁରା କଲୁ। ଆଉ ସେ ଯୋଉ ବାରିପଟ କଥା କହୁଛନ୍ତି, ବାରିପଟେ ଯେତେ ସବୁ ଅନାବନା ଗଛ ଯାହା ଅବର୍ଜନା ସବୁ ହେଇଥିଲା, ତାକୁ ବି ସବୁ ସଫା ସୁତୁରା କରି ବ୍ଲିଚିଂ ପକେଇକି ସବୁ ସଫା କରିଦେଇ।
0: କେଡ଼େ ବଢିଆ କାମ, ସଫା ସୁତୁରା କଲ, ବ୍ଲିଚିଂ ପାଉଡର ପକେଇଲ, ଜାଣିକି ମଶା ବଂଶ ବୁଢ଼ିଲା, ଜାଗାଟା ବର୍ତ୍ତମାନ ସଫା ସୁତୁରା ହେଲା। ମୁଁ ସେଇଥିପାଇଁ ବିରକ୍ତ ହଉଥିଲି, ଆମର ଯୌତୁକ ରହିଲେ ଚାଷୀ ଭାଇ, ଇଏ କହୁଛନ୍ତି କଣ ନା ମନକୁ ପାଣି ନିଗିଡ଼ିଲା ପରେ ଯାଇକି ଗହିରକୁ ଓହ୍ଲେଇବା, ସେମିତି ଆଉ
1: ମନକୁ ପାଣି ନିଗିଡ଼ିଲା ବେଳକୁ ଆମେ ରୋଗୁଣା ହେଇଯିବାନି?
0: ମାନେ
1: ସେ ଯୋଉ ଦଳ, ସେ ଯୋଉ ମଇଳା ଆବର୍ଜନା, ସେ ପରିସ୍ଥିତିରେ ଆମେ ନିଶ୍ୱାସ ପ୍ରଶ୍ୱାସ ନବା, ରହିବା, ଖାଇବା, କାମ ପୁଣି କରିବା ନା ନାଇଁ, ସେଇଆକୁ ପାଣି ଜମିବା, ଆମେ ଅଳସୁଆ ହବା?
0: ବଢିଆ ବଢିଆ ଉପକାରୀ କଥାଟିଏ କହିଲ, ପାଣି ଯଦି ଜମି ରହୁଛି ନିଷ୍କାସନ ମଧ୍ୟ କେମିତି ହବ, ସେଥିପାଇଁ ଟିକେ ଚିନ୍ତା କରିବା,
1: ନିହାତି କରିବା କଥା ନା,
0: କଥା କରିବା କଥା ଆବଶ୍ୟକ ବେଳେ ଆମେ କଣ କୃଷି ବିଜ୍ଞାନୀ ମାନେ ଇତ୍ୟାଦିଙ୍କର ପରାମର୍ଶ ନେବା?
1: ହଁ ନବା
0: ନୁହେଁ କି?
1: ହଁ ଯାହା ନ ଜାଣିଛେ ଜାଣିବା, ସମସ୍ତେ ତ ଜାଣିବା କଥା ଆଉ କଣ।
0: ବଢିଆ ବଢିଆ ବଢିଆ, ଶ୍ରୋତା ବନ୍ଧୁ, ଇଏ ଆମ ପ୍ରତିମା ଦିଦି ଛୁଆଙ୍କୁ ପାଠ ପଢଉଛନ୍ତି, ନିଜେ ଜଣେ ଉଚ୍ଚ ଶିକ୍ଷିତା ହେଇକି ନିଜ ଉଦ୍ୟମରେ ତାଙ୍କର ଯୋଉ ସ୍ୱୟଂ ସହାୟକ ଗୋଷ୍ଠୀର ଘର, ଯୋଉ ଅଙ୍ଗନବାଡ଼ି କେନ୍ଦ୍ରଟା ସେଇଟା।

0: ବି ସଫା ହେଲା ନା ନାଇଁ?
1: ହଁ ହଁ ଦିଦି, ଦି ଜଣ ଯାକ ଭାରି ବଢିଆ, ସିଏ ବି ମତେ ସେଇଆ କହିଲେ, ଆସୁନ ପ୍ରତିମା ଦିଦି ମିଶିକି ଆମର ଏଠି ବି ସଫା ସୁତୁରା କରେଇଦବା।
0: ବାସ ବାସ ବାସ ବାସ ବାସ, ବଢିଆ କଥାଟିଏ କହିଲ ଶ୍ରୋତା। ବନ୍ଧୁ ବନ୍ୟା ଛାଡିଛି, ବର୍ତ୍ତମାନ ଆମର ଦାୟିତ୍ୱ ଆମ ଘର, ଆମ ଅଗଣା, ଆମ ଗାଁ, ଆମ ସ୍କୁଲ, ଏକୁ ସଫା ସୁତୁରା କରିବାର ଦାୟିତ୍ୱ କାହାର? ସବୁ
1: ଆମର।
0: ହବ ହବ ହବ, କିନ୍ତୁ ମୋ ମନ ଟିକେ ଯାଇକି ଆଉ ଗୋଟାଏ ଜାଗାରେ ରହିଗଲା।
1: ପୁଣି କଣ ହେଲା ଭାଇ?
0: ପୁଣି
1: ହଁ ସଫା ସୁତୁରା ତ ହେଲା,
0: ସଞ୍ଜ ଘଡି।
1: ହଁ ଭାଇ,
0: ସଞ୍ଜ ଘଡିରେ ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
1: ବଢିଆ ହୁଅନ୍ତା ନା।
0: ଶୁଣିବା।

0: ଚାଷୀ ଭାଇ ମାନଙ୍କର ବର୍ତ୍ତମାନ ବଡ କାମଟିଏ ଅଛି।
1: ଗୋଟେ ବଡ କଥା ରହିଗଲା।
0: କଣ ବଡ କଥା ରହିଗଲା? ଯୋଉ ପ୍ରକାରର କ୍ଷତି ହୋଇଛି ସେତ ଭରଣା ହବ କେମିତି?
1: ନିହାତି ନିହାତି ଭରଣା ହବା କଥା ଭାଇ। କଣ କହୁଛନ୍ତି, କେତେ କ୍ଷୟକ୍ଷତି ହେଇଛି! ଆହା, ସବୁଆଡେ ପାଣି, ବିଲ ଉଜୁଡିଲା, ଫସଲ ଉଜୁଡିଲା, ଚାଷୀ ବି ହଇରାଣ ହେଲା। ଦେଖିକି ସହି ହଉନି କରିବା ଆଉ।
0: ନାଇଁ, ପ୍ରକୃତିର କଥା, କିନ୍ତୁ ଅଣ୍ଟା ସଳଖି ଠିଆ ହବାକୁ ପଡିବ,
1: ନିହାତି ହବାକୁ ପଡିବ।
0: ଯେ ଯଦି ରାତି ପରେ ଦିନ ଅଛି, ଖରା ପରେ ବର୍ଷା ଅଛି, ତେଣୁ ବିପତ୍ତି ପରେ ମଧ୍ୟ ସମ୍ପତ୍ତି ଅଛି,
1: ନିହାତି ଅଛି। ସବୁ ସମସ୍ୟାର ସମାଧାନ ଅଛି, ଆମକୁ ପୁଣି ଅଣ୍ଟା ସଳଖି ଠିଆ ହବାକୁ ପଡିବ। ଗୋଟେ ଗେଣ୍ଡା ପରା ଗୋଟେ କାନ୍ଥ ଚଢିବାକୁ 30 ଥର ପଡିଲା, ପୁଣି ଚଢିକି ଠିଆ ହେଲା। ମୁଁ ପିଲାଙ୍କୁ ସେଇ କଥା କହୁଛି ପରା ସବୁବେଳେ। ଆଉ
0: ମାନେ ପିଲାଙ୍କୁ ପାଠ ପଢଉଛ?
1: ହଁ।
0: ଏଠେ ପୁଣି ଆସିକି ମାନେ କିଛି ଭଲ ମନ୍ଦ ପରାମର୍ଶ ଦଉଛ?
1: ଆଜ୍ଞା।
0: କିନ୍ତୁ ଆଜି ଆମର ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମରେ
1: ଆଜ୍ଞା
0: ଭାରି ପ୍ରେରଣାଦାୟୀ କଥାଟିଏ ଅଛି।
1: କଣ କଣ କହିଲେ ଭାଇ ଟିକେ?
0: ଡକ୍ଟର ସୁଶାନ୍ତ କୁମାର ଦାସ,
1: ଆଜ୍ଞା,
0: ଅବସରପ୍ରାପ୍ତ ବରିଷ୍ଠ କୃଷି ବିଜ୍ଞାନୀ, ସେ ଆଜି ଆମ ଚାଷୀ ଭାଇମାନଙ୍କୁ ପରାମର୍ଶ ଦେବେ।
1: ବଢିଆ।
0: ଯେ ବନ୍ୟା ପରବର୍ତ୍ତୀ ଯୋଉ ପରିସ୍ଥିତି, ତାକୁ ଆମେ କେମିତି ସାମ୍ନା

0: ପରିବା ପୁଣି କେମିତି ଅଣ୍ଟା ସଳଖି ଠିଆ ହବ।
1: ବଢିଆ କଥା କହିଲେ ଭାଇ, ନିହାତି ଦରକାର ଏବେ ଏ ସମୟରେ, ଯୋଉ ସମୟରେ ଯୋଉ କଥା ନା। ଆଉ
0: ହଁ, ଆଉ ତାହେଲେ ମହାଶୟ ପରାମର୍ଶ ଦବା ଆରମ୍ଭ କରନ୍ତୁ।
1: ହଁ ହଁ,
0: ଆମେ ଶୁଣିବା।
1: ଆଜ୍ଞା
2: ଡକ୍ଟର ଦାସ, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
3: ନମସ୍କାର ଆମ ପ୍ରିୟ ଚାଷୀ ଓ ଭାଇ ଓ ଭଉଣୀମାନେ, ଆକାଶବାଣୀର ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ମୁଁ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି।
2: ଡକ୍ଟର ଦାସ, ଆପଣ ନିଜେ ମଧ୍ୟ ଅଙ୍ଗେ ନିଭାଇଥିବେ ଯେ ଲଗାଣ ବର୍ଷା ଏବଂ ତା ପରକୁ ବନ୍ୟା, ଏହାକୁ ଆମ ରାଜ୍ୟ ସାମ୍ନା କଲା ଏବଂ କୃଷକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଲେ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଚାଷୀର ଯୋଉ ଅପୂରଣୀୟ କ୍ଷତି ହୋଇଛି, ସେ ତାକୁ ଭରଣା କରିବ କେମିତି ଏବଂ ସେ ପୁଣି ଅଣ୍ଟା ସଳଖି ଠିଆ ହେବ କେମିତି, ଚାଷୀକୁ କଣ ବର୍ତ୍ତମାନ କରିବାକୁ ପଡିବ?
3: ପ୍ରଥମେ ଚାଷୀ ଭାଇମାନଙ୍କୁ ନିଜ ଜମି ଓ ଫାର୍ମକୁ ସୁରକ୍ଷିତ କରନ୍ତୁ।
2: ଆଚ୍ଛା,
3: ଯେକୌଣସି ନୂତନ କାର୍ଯ୍ୟ କରିବା ପୂର୍ବରୁ ଆପଣ ଜମିକୁ ପ୍ରାରମ୍ଭିକ ପୁନରୁଦ୍ଧାର କରିବା ଆବଶ୍ୟକ। ଯେଉଁଠାରେ ସମ୍ଭବ ଜମି ରହିଥିବା ଅନାବଶ୍ୟକ ପାଣିକୁ ନିଷ୍କାସନ କରନ୍ତୁ। ଜମିରେ ରହିଥିବା ପାଣି ଚେରକୁ ନଷ୍ଟ କରେ, ପଙ୍କଶ ଜନିତ ରୋଗ ବଢ଼ାଏ ଏବଂ ମାଟିରେ ଅମ୍ଳଜାନ ପରିମାଣ କମାଇ ଦିଏ। ମୃତ ଗଛ, ଭଙ୍ଗା ଡାଳ ଓ କଚରା ପୋଛି ସଫା କରନ୍ତୁ। ଏଗୁଡ଼ିକ କୀଟପତଙ୍ଗ ଓ ରୋଗର ବଂଶବୃଦ୍ଧିକୁ କେନ୍ଦ୍ର ପାଲଟିଥାନ୍ତି। ଯଦି ସମ୍ଭବ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ବିଭାଗ ଜରିଆରେ ନିଜ ମାଟିର ପରୀକ୍ଷା କରାନ୍ତୁ। ବନ୍ୟାଜଳ ଅନେକ ସମୟରେ ମାଟିର ଉର୍ବରତା, ପିଏଚ୍ ଏବଂ ପୋଷକ ତତ୍ତ୍ୱର ସ୍ଥିତିକୁ ବଦଳାଇ ଦେଇଥାଏ। ଗୃହପାଳିତ ପଶୁ ସମ୍ପଦର ବିଶେଷ ଯତ୍ନ ନିଅନ୍ତୁ। ବିଶୁଦ୍ଧ ପାନୀୟ ଜଳ, ଶୁଖିଲା ରହିବା ସ୍ଥାନ ଓ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଟୀକାକରଣ ବ୍ୟବସ୍ଥା କରନ୍ତୁ।
2: ତେବେ ବର୍ତ୍ତମାନ ବିଷୟ ଆସୁଛି, ଇଏ ତ ହେଉଛି ଅଗଷ୍ଟ ମାସ, ତ ଆଗାମୀ 90 ଦିନ ଆମ ପାଇଁ କଣ ସୁଯୋଗ ଆଣିଦେଉଛି?
3: ପୁନରୁଦ୍ଧାର ପାଇଁ ଏକ ରୋଡ୍ମ୍ୟାପ୍ ମୁଁ ଆପଣଙ୍କ ଆଗରେ ପ୍ରସ୍ତୁତ କରୁଛି। ଚାଷୀ ଭାଇମାନଙ୍କ ସୁବିଧା ପାଇଁ ପ୍ରଥମ ସପ୍ତାହର 7 ଦିନ ସ୍ଥଳିତ ଆଣିବା ଏବଂ କ୍ଷତିର ଆକଳନ କରିବା, ପରିବାର ଏବଂ ଗୋରୁଗାଈଙ୍କ ସୁରକ୍ଷିତ ସୁନିଶ୍ଚିତ କରିବା, ଜମି ଓ ଫସଲର କ୍ଷୟକ୍ଷତି ଆକଳନ କରିବା ଓ ଅଧିକ କ୍ଷତି ହେବାକୁ ରୋକିବା, ଗୋଶାଳା ଓ ପ୍ରାଣୀ ରହିଥିବା ସ୍ଥାନକୁ ସଫା କରି ବିଶୋଧନ କରନ୍ତୁ। ଗୃହପାଳିତ ପଶୁଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ। ବୀମା କିମ୍ବା ସରକାରୀ ସହାୟତା ପାଇଁ ନଷ୍ଟ ହୋଇଥିବା ଫସଲ ଫଟୋ ଉଠାଇ ପ୍ରମାଣ ରଖନ୍ତୁ। ମାର୍ଗଦର୍ଶନ ପାଇଁ କୃଷି ଉଦ୍ୟାନ, କୃଷି ମତ୍ସ୍ୟ କିମ୍ବା ପ୍ରାଣୀ ସମ୍ପତ୍ତି ବିଭାଗ ଅଧିକାରୀଙ୍କ ସହ ସମ୍ପର୍କ କରନ୍ତୁ। ବୈଷୟିକ ପରାମର୍ଶ ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରନ୍ତୁ। ସପ୍ତାହ 2 ବା 8-14 ଦିନ ଭିତରେ ମୃତ୍ତିକାର ପୁନରୁଦ୍ଧାର ଏବଂ ଆୟ ଯୋଜନା ନିହାତି ଦରକାର। ମୁଖ୍ୟତଃ ମାଟି ପରୀକ୍ଷା କରନ୍ତୁ, ଆବଶ୍ୟକ ସ୍ଥଳେ ସଢା କମ୍ପୋଷ୍ଟ କିମ୍ବା ଜୈବିକ ଖତ ପ୍ରୟୋଗ କରନ୍ତୁ। ସ୍ୱଳ୍ପ ଅବଧି ବିଶିଷ୍ଟ ଫସଲ ପାଇଁ ତଳିଘରା ତଳି ଜମି ପ୍ରସ୍ତୁତ କରନ୍ତୁ। ଭର୍ମି କମ୍ପୋଷ୍ଟ ଗାତ ଆରମ୍ଭ କରନ୍ତୁ। ଧାନ ନଡ଼ାକୁ ନ ପୋଡ଼ି ଛତୁ ଚାଷ ପାଇଁ ସଂଗ୍ରହ କରନ୍ତୁ। ମିଳିମିଶି କାର୍ଯ୍ୟ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ SHG କିମ୍ବା କୃଷକ ଉତ୍ପାଦନ ସଂଗଠନ FPO ଗଠନ କରିବାକୁ କିମ୍ବା ସୁଦୃଢ଼ କରନ୍ତୁ।
2: ଡକ୍ଟର ଦାସ, ବୋଧ ହୁଏ ବର୍ତ୍ତମାନ ଏଇଟା ହେଉଛି ଗୋଟିଏ ଉପଯୁକ୍ତ ସମୟ ଆମେ ଚାଷୀମାନଙ୍କୁ ଏହି ପରାମର୍ଶ ଦେଇପାରିବା ଯେ ଅନ୍ତତଃ ସମସ୍ତେ ଫସଲ ବୀମା ଯୋଜନା ସହିତ ସଂଯୁକ୍ତ ହୁଅନ୍ତୁ, ଯଦ୍ୱାରା ଏହି ପ୍ରକାରର ବିପର୍ଯ୍ୟୟ ଆସିଲେ ତାର ସେମାନେ ଭରଣା କରିପାରିବେ ନା କ'ଣ?
3: ଆପଣ ଜାଣିଥିବେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆଉ ଏହାଦ୍ୱାରା ଭାରତ ସରକାରଙ୍କ ତରଫରୁ ପ୍ରିମିୟମ ମଧ୍ୟ ଦିଆଯାଉଛି। ଖାଲି କ୍ଷୟକ୍ଷତି ହେବା ପରେ ଆପଣମାନେ ତାର କିଛି ପ୍ରମାଣପତ୍ର ରଖନ୍ତୁ, ଫଟୋଗ୍ରାଫ ରଖନ୍ତୁ ଏବଂ କିଛି ଆକଳନ କରନ୍ତୁ କେତେ ଆପଣଙ୍କ ନଷ୍ଟ ହୋଇଛି। ଦୟାକରି ଆପଣଙ୍କ ନିକଟସ୍ଥ କୃଷି ସଂସ୍ଥା ଅଧିକାରୀ କିମ୍ବା କେବିକେଙ୍କ ସହିତ ସମ୍ପର୍କ ଆଣନ୍ତୁ। ତା ଛଡ଼ା ଏଇ ଯୋଉ ଭରଣ ପୋଷଣ ପାଇଁ ବୀମା କମ୍ପାନୀ ତରଫରୁ ମଧ୍ୟ ଲୋକ ଆସି ଏହାକୁ ସର୍ଭେ କରିବେ, ତେଣୁ ଏଇଟା ପାଇଁ ଆପଣ ସହଯୋଗ କରନ୍ତୁ।
2: ଅର୍ଥାତ୍ ପ୍ରତ୍ୟେକ ଚାଷୀ ନିଜ ଫସଲର ବୀମା କରିବାଟା ଆବଶ୍ୟକ
3: ନିହାତି ଦରକାର।
2: ଆଜ୍ଞା, ଆପଣ କହୁଥିଲେ 90 ଦିନର ଯୋଉ ଖସଡ଼ା ପାଇଁ ଦ୍ୱିତୀୟ ଏବଂ ତୃତୀୟ ସପ୍ତାହର କଥା, ତାପରେ କଣ ରହୁଛି?
3: ଦେଖନ୍ତୁ, ତୃତୀୟ ସପ୍ତାହ ବା 15-30 ଦିନ ଭିତରେ ଶୀଘ୍ର ଆୟ ଦେଉଥିବା ଉଦ୍ୟୋଗ ଆରମ୍ଭ କରିବା ନିହାତି ଦରକାର। ଯଥା ଛତୁ ଚାଷ ଆରମ୍ଭ କରନ୍ତୁ, ଶାଗ ଓ ପନିପରିବା ପୋଡ଼ନ୍ତୁ, ପନିପରିବା ନର୍ସରୀ ପ୍ରତିଷ୍ଠା କରନ୍ତୁ, ଆଜୋଲା ଉତ୍ପାଦନ ଆରମ୍ଭ କରନ୍ତୁ, ଆବଶ୍ୟକ ହେଲେ ମାଛ ପୋଖରୀ ମରାମତି କରନ୍ତୁ, ଉପଯୁକ୍ତ ମନେ ହେଲେ କୁକୁଡ଼ା କିମ୍ବା ବତକ ଛୁଆ କିଣନ୍ତୁ, ଶୀଘ୍ର ଟଙ୍କା ରୋଜଗାର କରିବା ପାଇଁ ଏହିସବୁ ଉଦ୍ୟୋଗରେ ସକ୍ରିୟ ହୁଅନ୍ତୁ।
2: ଆଚ୍ଛା, ଅର୍ଥାତ୍ ଆମର ଏକୁ ତ ଆମେ ବର୍ଷ ତମାମ ବି କରିପାରିବା, କିନ୍ତୁ ବର୍ତ୍ତମାନ ଯେହେତୁ ଗୋଟେ ବିରାଟ ବଡ଼ କ୍ଷତି ହେଇଛି, କ୍ଷତି ଭରଣା ପାଇଁ ଇଏ ହେଉଛି ଗୋଟେ ଉପଯୁକ୍ତ ମାର୍ଗ ନା କ'ଣ? ଆଜ୍ଞା,
3: ହଁ ଆଜ୍ଞା, ଏହା ଦ୍ୱାରା କ'ଣ ହେଉଛି, ଯଦି ଆପଣ ଏଇ ଅଳ୍ପ ସ୍ୱଳ୍ପ ସମୟ ବିଷୟରେ ଆଦୌ ଭଲ ଉପାଦନ ପାଇପାରିବେ।
2: ଆଚ୍ଛା, ରୋଜଗାରଟା ଆମର ଆସିଯିବ, କ୍ଷତି ଭରଣା ମଧ୍ୟ
3: ହେଇପାରିବ
2: ଚତୁର୍ଥ ସପ୍ତାହ ପର।
3: ଆଚ୍ଛା, ଚତୁର୍ଥ ସପ୍ତାହ 31 କିମ୍ବା 60 ଦିନ ମଧ୍ୟରେ ଆୟ ବୃଦ୍ଧି କରିବା ପାଇଁ ପନିପରିବା ଓ ଶାଗ ଅମଳ କରନ୍ତୁ, ଛତୁରୁ ବିକ୍ରି କରନ୍ତୁ, ଭର୍ମି କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ, ନର୍ସରୀ ଚାରା ବଜାରରେ ବିକ୍ରି କରନ୍ତୁ, ଡାଲି ଜାତୀୟ ଫସଲ କିମ୍ବା ପଶୁ ଖାଦ୍ୟ ଚାଷ କରନ୍ତୁ।

0: କିମ୍ବା କମ୍ପୋଷ୍ଟ ପ୍ରସ୍ତୁତ କରନ୍ତୁ, ଯାହାଦ୍ୱାରା ଆପଣ କିଛି ନଗଦ ପଇସା ଆରମ୍ଭ କରି ପାଇପାରିବେ।
1: ତ ଏହି ସମୟରେ ରୋଗ ପୋକର ମଧ୍ୟ ପ୍ରାଦୁର୍ଭାବର କଥା ରହୁଛି। ଆପଣ କହିଲେ ନିମ ତେଲ, ନିମ ପିଡ଼ିଆ ବା ନିମ ଯୁକ୍ତ ଯୋଉ ଆମେ ବି ଖତ ଏସବୁକୁ ପ୍ରୟୋଗ କଲେ ଇଏ କାମ ଦବ ନା ନାହିଁ ଆଉ ଟିକେ କିଛି
0: ଦେଖନ୍ତୁ। ପ୍ରଥମେ ଆପଣଙ୍କୁ ପ୍ରଥମ ମାଟିର ପରୀକ୍ଷା କରିବାକୁ ପଡିବ, ମାଟିର କେତେ ଉର୍ବରତା ଅଛି ତାହା ଜାଣିବା ଦରକାର। ତାପରେ ଆପଣ ଯୋଉ ରୋଗ ପୋକ କଥା କହିଲେ, ଯେହେତୁ ଆମର ରୋଗ ପୋକ ବର୍ଷା ହେଲା ପରେ ରୋଗ ପୋକ ଚାନ୍ସେସ ବେଶୀ ଟିକେ ଥାଏ, ତେଣୁ ଆପଣ ନିମ୍ବ ଗଛ କହିଲି, ନିମ୍ବ ପତ୍ର କିମ୍ବା ଆପଣଙ୍କର ଯେକୌଣସି ପ୍ରକାରର ବାୟୋଜେନିକ ପ୍ରଡକ୍ଟ ଯୋଉଟା ଆପଣମାନଙ୍କର ଜମିକୁ କ୍ଷତି କରିବ ନାହିଁ, ସେକୁ ଯଦି ଆପଣ ପ୍ରୟୋଗ କରିବେ ତାଦ୍ୱାରା ରୋଗ ପୋକ ସୁଧୁରିବାର ବହୁତ ସୁବିଧା ଅଛି।
1: ଜମି ମଧ୍ୟ ଉର୍ବର ବି
0: ଜମି ମଧ୍ୟ ଉର୍ବର ହବ,
1: କିନ୍ତୁ ୟା ଭିତରେ ମାଟି ପରୀକ୍ଷାଟା ହଉଛି ଅନିବାର୍ଯ୍ୟ। ବଦଳ ପାଣି ଯାହା ଆମର ଗାଁ ଗହଳିରେ ଲୋକମାନେ କୁହନ୍ତି ନଦୀରେ ପଶିଥିଲା, ଇଏ ବିଲକୁ ହୁଏତ ଖରାପ ବି କରିପାରେ ଏବଂ ଭଲ ବି କରିପାରେ। ଏବେ ଆସୁଛି ଯେ ଗୋଟିଏ ମାସର ପ୍ରସ୍ତୁତି ଆମେ ଯାହା ରଖିଲେ ତା ପରବର୍ତ୍ତୀ କାମଟା କ'ଣ ରହୁଛି?
0: 60-90 ଦିନ ମଧ୍ୟରେ ଦୀର୍ଘକାଳୀନ ସହନଶୀଳତା ଗଠନ ନିହାତି ଦରକାର। ସମ୍ଭବ ହେଲେ ସମନ୍ୱିତ କୃଷି ପ୍ରଣାଳୀ ବା ଇଣ୍ଟିଗ୍ରେଟେଡ୍ ଫାର୍ମିଂ ଆପଣାନ୍ତୁ। କୁକୁଡ଼ା, ବତକ, ଛେଳି କିମ୍ବା ମାଛ ଚାଷ ଉଦ୍ୟୋଗ ସମ୍ପ୍ରସାରଣ କରନ୍ତୁ। କୌଣସି ଏଫପିଓ କିମ୍ବା ସମବାୟ ସମିତିରେ ଯୋଗ ଦିଅନ୍ତୁ। ମୂଲ୍ୟ ବୃଦ୍ଧି, ଭାଲ୍ୟୁ ଆଡିସନ ଏବଂ ସିଧାସଳଖ ବଜାରୀକରଣ ଦିଗରେ ଧ୍ୟାନ ଦିଅନ୍ତୁ। ବିବିଧ ସୂତ୍ରର ଆୟ ଏବଂ ଜଳବାୟୁ ସହନଶୀଳ କୃଷି ଆୟ ନିଶ୍ଚିତ ହେବ, କାରଣ ବନ୍ୟା ପରେ ଆପଣମାନଙ୍କୁ ଅନ୍ୟ କିଛି ସମସ୍ୟା ଭୋଗିପାରନ୍ତି, ତେଣୁ ଏଇଥିପାଇଁ କୃଷି ଅଧିକାରୀଙ୍କ ସହିତ ସମ୍ପର୍କ ହେବା ନିହାତି ଦରକାର। ମୁଁ ଆପଣମାନଙ୍କୁ କେତୋଟି ଛୋଟ କୃଷି ଉଦ୍ୟୋଗ ବିଷୟରେ କହିବି ଯୋଉଟାକି ଆପଣଙ୍କର ବନ୍ୟା ପରେ ଶୀଘ୍ର କରିପାରି ଆୟ କମାଇ ପାରିବେ। ଗୋଟିଏ ହେଲା ଛତୁ ଚାଷ, ଯେ ମାତ୍ର 5,000-25,000 ଟଙ୍କା ଖର୍ଚ୍ଚ ହେବ, 20-30 ଦିନ ଭିତରେ ଆୟ ହୋଇପାରିବ। ଏଥିପାଇଁ ପାଳ ନଡ଼ା ବ୍ୟବହାର ହୁଏ, ଶୀଘ୍ର ଲାଭ ମିଳେ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବକମାନଙ୍କ ପାଇଁ ଉତ୍ତମ, ଶୀଘ୍ର ବଢ଼େ। ଆଚ୍ଛା, ଚାଷ ବ୍ୟତୀତ ପାଳଙ୍ଗ, ଖଡ଼ା, ଧନିଆ ଇତ୍ୟାଦି ମଧ୍ୟ ଆପଣ ବୁଣି ଜମିରେ ବୁଣି ଆୟ କରିପାରିବେ। ଏଥିପାଇଁ ମାତ୍ର 2,000-10,000 ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରେ, ଏଥିରୁ 25-35 ଦିନ ପର୍ଯ୍ୟନ୍ତ ସମୟ ଲାଗେ, ଏହା ଶୀଘ୍ର ବଢ଼େ, ସ୍ଥାନୀୟ ବଜାରର ପ୍ରଚୁର ଚାହିଦା ରହିଥାଏ। ପରିବା ନର୍ସରୀ ଚାରା ମଧ୍ୟ ଏହା କରି ଆପଣମାନେ ଇନକମ୍ କରିପାରିବେ, ଏହା ପାଇଁ ମାତ୍ର 10,000 ଟଙ୍କାରୁ ଖର୍ଚ୍ଚ ଲାଗିଥାଏ, 45 ଦିନ ଭିତରେ ଏହା ରୋଜଗାର ଦିଏ। ତା ଛଡ଼ା ଜିଆ ଖତ ବା ଭର୍ମି କମ୍ପୋଷ୍ଟ ମଧ୍ୟ ଆପଣ କରିପାରିବେ, ଏଥିରେ ଖର୍ଚ୍ଚ 15,000-20,000 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୁଏ, ମାତ୍ର 45-60 ଦିନ ଭିତରେ ଏହା କରିପାରିବ। ଜୈବିକ ଉତ୍ପାଦନ ପ୍ରସ୍ତୁତି ବା ନିମ୍ ସ୍ପ୍ରେ ଜୈବିକ ଖାତ ଯୋଉଟାକି ନିହାତି ଦରକାର, ତାହା ମଧ୍ୟ କମ୍ କରି 30-60 ଦିନ ମଧ୍ୟରେ କମ୍ ଖର୍ଚ୍ଚରେ ବ୍ୟବସାୟିକ ଚାହିଦା ବୃଦ୍ଧି ପାଉଛି। କିଚେନ୍ ଗାର୍ଡେନ୍ ମଧ୍ୟ ଏହା ଏକ ବହୁତ ଭଲ ଉତ୍ତମ ଇନକମ୍ ସୋର୍ସ, ଯାହାକି ମଧ୍ୟ ଲୋକମାନେ ଆକୁ ଚାଷୀମାନେ ଆକୁ କରି ପଇସା କମେଇ ପାରିବେ। ତା ଛଡ଼ା କମ୍ପୋଷ୍ଟ ଖତ, କଦଳୀ ଫାଇବର, ଖାଦ୍ୟ ସମ୍ପ୍ରସାରଣ, ଆଚାର, ପାମ୍ପଡ଼, ମସଲା ଇତ୍ୟାଦି ଏବଂ କୃଷି ଯନ୍ତ୍ରପାତି ଆଧାରିତ ଭଡ଼ା କେନ୍ଦ୍ର ଏବଂ କୃଷି ଡିଜିଟାଲ ପରାମର୍ଶ ସାମଗ୍ରୀ ବିତରଣ ଏହିସବୁ କାର୍ଯ୍ୟରେ ଲାଗି ଆପଣମାନେ ଇଣ୍ଟରେଷ୍ଟ ନେଲେ ଏଥିରେ ମଧ୍ୟ ପଇସା କମେଇ ପାରିବେ।
2: ଭାଇ, ମହାଶୟ ତ ବଢିଆ କଥା ସବୁ କହିଲେ,
3: ପରାମର୍ଶ ଦେଲେ।
2: ଆମର ତ ମୁଖ୍ୟ ଫସଲ ହେଉଛି ଧାନ,
3: ଧାନ
2: ଆଉ ଆମେ ଧାନ ଫସଲ ପାଇଁ ଏବେ କଣ କରିବା?
3: ଓହୋ, ଠିକ, ଆଉ ଧାନ ତ ଜାଣିକି ଆମର ହଉଛି ବାରଣା ଅମଳ ଆଉ କଣ ନୁହେଁ କି? କିନ୍ତୁ ଧାନ ଚାଷୀ ମାନେ ବର୍ତ୍ତମାନ ବହୁ ଜାଗାରେ ଚିନ୍ତାରେ ଅଛନ୍ତି, ନୂଆ ତଳି ପକେଇବେ କି ନାହିଁ କି କଣ କରିବେ, ୟାର ମଧ୍ୟ ଯୋଉ ସବୁ କଣ ପ୍ରଶ୍ନ, ତାର ମଧ୍ୟ ସମାଧାନ ଅଛି ମହାଶୟ କହୁଛନ୍ତି ଆଉ।
2: ଆଚ୍ଛା ଆଚ୍ଛା, ବଢିଆ ହବ ତାହେଲେ ଜାଣିବା।
1: ଡକ୍ଟର ଦାସ, କି ଆମ ରାଜ୍ୟରେ ଆମେ ଦେଖିଛୁ ଯେ ଯୋଉଟା ଶାରଦ ଧାନ ଚାଷ ହୁଏ, ଯୋଉଥିପାଇଁ ଆମେ ଅକ୍ଷୟ ତୃତୀୟା ବେଳ ଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି, ମାର୍ଗଶୀର ମାସ ବେଳକୁ ସିଏ ଅମଳ ହୁଏ। କିନ୍ତୁ ଆମେ ଦେଖିଲେ ଯେ ଆଷାଢ ମାସରେ ଗୋଟେ ଭୟଙ୍କର ବନ୍ୟା ଆସିଲା ଏବଂ ଶ୍ରାବଣ ମାସ ବେଳକୁ ଆମ ବିଲ ଏକ ପ୍ରକାର ଖରାପ ହୋଇଯାଇଛି, ତଳି ନଷ୍ଟ ହୋଇଯାଇଛି। ତେଣୁ ଯେଉଁମାନେ ଧାନ ଚାଷ କରିଥିଲେ, ତଳି ରୋଇ ସାରିଥିଲେ, ସେମାନଙ୍କ ପାଇଁ ବର୍ତ୍ତମାନ କ'ଣ ଆଉ ସୁଯୋଗ ଅଛି?
0: ଦେଖନ୍ତୁ, ଆପଣଙ୍କୁ ପୁନର୍ବାର ଏକ ତଳି ପକେଇବାକୁ ପଡିବ। ତଳି ପକେଇବା ପୂର୍ବରୁ ଆପଣଙ୍କୁ ଏକ ସିଲେକ୍ସନ ଜାଗା କରିବାକୁ ପଡିବ ଯେଉଁଥିରେ ପାଣି ଆସୁନଥିବ, ଆଉ ସେହି ଜାଗାକୁ ଆପଣ ଟିକେ ଭର୍ମି କମ୍ପୋଷ୍ଟ କିମ୍ବା ଖତପତ ଦେଇ ତାକୁ ଟିକେ ଫେର ବେଡ୍ ଆକାରରେ ବନେଇବାକୁ ପଡିବ। ବନେଇ ସାରିଲା ପରେ ସେ ଟିକେ ଉଚ୍ଚା ଜାଗା ହେଇଥିଲା, ଏଠାରେ ଟିକେ ସୁବିଧା ହେବ, କାରଣ ପାଣି କୋଉଠି ହଠାତ୍ ବର୍ଷା ଆସିଲେ ସେ ଜାଗାକୁ ଯେମିତି ନ ଆସେ, ତାଦ୍ୱାରା ଆପଣ ସେ ଜାଗାକୁ ଟିକେ ଭର୍ମି କମ୍ପୋଷ୍ଟ ତା ଛଡ଼ା ଖତପତ ଦେଇ ତାକୁ ଟିକେ ଭଲ ଭାବରେ ସମତଳ କରନ୍ତୁ ଏବଂ ସେଥିରେ ଥିବା ଆପଣଙ୍କର ଯୋଉ ମଞ୍ଜି ରଖିଥିବେ ତା ଦେହରେ ବୁଣନ୍ତୁ। ତାଦ୍ୱାରା ଆପଣ 15-20 ଦିନ 30 ଦିନ ଭିତରେ ଆପଣ ସେଇ ଫେରେ ଆପଣ ଚାରା ପାଇପାରିବେ, ତାକୁ ଫେରେ ଆପଣ ନିଜ ଜମିରେ ଲଗେଇ ପାରିବେ।
1: ଆମେ ସାଧାରଣତଃ ଜାଣିଛୁ 3-4 ସପ୍ତାହ ସମୟ ନେଇଯାଉଛି ଗୋଟେ ଉତ୍କୃଷ୍ଟ ମାନର ତଳି

0: ପ୍ରସ୍ତୁତ ହେବା ଲାଗି। କିନ୍ତୁ ଯେଉଁ ତଳି ଆମେ ବର୍ତ୍ତମାନ ପ୍ରସ୍ତୁତ କରିବା, ସ୍ୱଳ୍ପ ମିଆଦୀର ଯେଉଁ ବିହନ, ତାକୁ ଆମେ ମାନେ ପ୍ରୟୋଗ କରିବାଟା ଉଚିତ ହେବ ନା?
1: ହଁ, ଏହା ବର୍ତ୍ତମାନ ନିହାତି ଦରକାର। ତେଣୁ ଆମକୁ ଯେକଳି ଅଳ୍ପ ଖର୍ଚ୍ଚରେ କିପରି ସେମାନେ ଇନକମ୍ କରିପାରିବେ, ତାଙ୍କ ବୃଦ୍ଧିଟା ବଢ଼ିପାରିବ, ସେଇଟା ଆମକୁ ଦେଖିବାକୁ ପଡ଼ିବ। ଆମକୁ ଏପରି ପ୍ରକାର ଧାନ ଚାଷ କରିବାକୁ ପଡ଼ିବ ଯେଉଁଥିରେ ଆପଣଙ୍କ ଦେଖନ୍ତୁ ଜମି ପ୍ରଥମେ ବର୍ଷା ହେଇଯାଇଛି, ବର୍ଷା ହେଲା ପରେ ପଟୁ ପଡ଼ିଯାଇଛି, ତାହେଲେ ବହୁତ ଭଲ ଭଲ ଯେଉଁ ସାରାଂଶ ଧୋଇଯାଇଛି, ତେଣୁ ତାକୁ ଆଉ ଥରେ ବି ପକେଇବାକୁ ପଡ଼ିବ। ଯେଉଁ ପ୍ରକାର ଖତ ଗୋବର ହଉ କିମ୍ବା ଆପଣଙ୍କର ଭର୍ମି କମ୍ପୋଷ୍ଟ ହଉ ପକେଇ କରିବା ପଡ଼ିବ। ତେଣୁ ଏହି ପ୍ରକାର ଦେଶୀ ଧାନ କଲେ ଆପଣ ଆଦ୍ୱାରା ଅଳ୍ପ ସମୟ ଭିତରେ, ଅଳ୍ପ ସମୟ ଯେଉଁ ଡ୍ୟୁରେସନ୍ ଧାନ ଅଛି ତାକୁ ଯଦି ଚାଷ କରାଯାଏ, ତାହାଦ୍ୱାରା ଚାଷୀ ଭାଇମାନେ ଜଲ୍ଦି ଶୀଘ୍ର ଫଳ ପାଇପାରିବେ ଏବଂ ସେଇଟା ମଧ୍ୟ ଆପଣଙ୍କ ପାଇଁ ଲାଭଜନକ ହେବ।
0: ତାମାନେ ବର୍ତ୍ତମାନ ଦୁଇଟି କାମ, ଗୋଟିଏ ପଟେ ଆମେ ତଳି ଘର ପ୍ରସ୍ତୁତ କରିବା ଏବଂ ତଳି ଉତ୍ପାଦନ ହେଲା ବେଳକୁ ଆମେ ବିଲକୁ ମଧ୍ୟ ପ୍ରସ୍ତୁତ କରିଦେଇଛୁ।
1: ଆଜ୍ଞା,
0: ଏବଂ ତା ଭିତରେ ଆପଣଙ୍କ କହିବା ମୁତାବକ ଯେ ଆମେ ଯଦି ଜୈବିକ ଖତ ସାର ପ୍ରୟୋଗ କରୁଛନ୍ତି, ଏଇଟା ଉତ୍କୃଷ୍ଟ ହେବ ନା ନାହିଁ? ରାସାୟନିକ ସାର ଆମେ ବର୍ତ୍ତମାନ ସମୟରେ ପ୍ରୟୋଗ କରିପାରିବା?
1: ନାହିଁ, ରାସାୟନିକ ସାର କୌଣସି ଦରକାର ନାହିଁ। ପଟୁ ପଡ଼ିଛି, ପଟୁର ପଡ଼ିଲା ପରେ କେତେ ଜାଗାରେ ପଟୁ ଦ୍ୱାରା ବି ଲାଭ ମିଳେ, କେତେ ଜାଗାରେ ଯେଉଁ ପ୍ରକାର କ୍ଷତି ବି ହୋଇଥାଏ। ତେଣୁ ପଟୁର ବେଳେବେଳେ କ'ଣ ହୁଏ, କେଉଁ ପ୍ରକାର ମାଟି ସେ ଜାଗାକୁ ଉପରେ ମାଡ଼ି ଯାଇଥାଏ, ଯାହାଫଳରେ କି ଖତ ବି ଗୋଟାଏ ଅଂଶରେ ଖତ ବି ମିଳିପାରେ। ତେଣୁ ଆମକୁ ସେଥିରେ କ'ଣ କରିବା, ଭଲ ଭାବରେ ତାକୁ ହଳ କରି ବା ଟ୍ରାକ୍ଟରରେ ଚାଷ କରି ତା ଦେହରେ କିଛି ଆମେ ଯଦି ଗ୍ରୀନ କମ୍ପୋଷ୍ଟ ଆଡ୍ କରିପାରିବା। ବନ୍ୟା ପରେ ତ ଜେନେରାଲି ଗ୍ରୀନ କମ୍ପୋଷ୍ଟ ମିଳୁଥାଏ, ସବୁଜ ସାର ଭଳିଆ, ତାକୁ ଯଦି କିଛି ଯୋଗାଡ଼ କରିପାରିବା, ତାକୁ ଜମିରେ ପକେଇବା, ତା ଛଡ଼ା ଆପଣଙ୍କର ଖତ ହଉ ଭର୍ମି କମ୍ପୋଷ୍ଟ ହଉ ପକେଇ ତାକୁ ଟିକେ ଭଲ ଭାବରେ ଚାଷ କରି କିଛି ଦିନ ଛାଡ଼ିଦେଲା ପରେ ଆମେ ଯୋଉ ରୋଇଥିବା ଯୋଉ ଚାରା ତାକୁ ପ୍ରେରଣ କଲେ ନିଶ୍ଚୟ ଏହାଦ୍ୱାରା କୌଣସି ପ୍ରକାରର ରାସାୟନିକ ସାରର ଜରୁରତ ନାହିଁ।
0: ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିଗ ଏଠି ରହିଲା କି ବର୍ତ୍ତମାନ କୃଷକମାନେ ପ୍ରସ୍ତୁତ କରିବେ, ବିଲ ପ୍ରସ୍ତୁତ କରିବେ, ମାଟିକୁ ପରୀକ୍ଷା କରିବେ, ତଳିଘର ପ୍ରସ୍ତୁତ କରିବେ, କିନ୍ତୁ ଆଉ ସମ୍ଭାବନା ଅଛି କି ଯେ ଯୋଉଠି ତଳି ବର୍ତ୍ତମାନ ମିଳିବ ନାହିଁ ଆମେ ଛଟା ବୁଣା କରିକି ପୁଣି ଧାନ ଫସଲ କୁଠିଆ କରିପାରିବା?
1: ହଁ, ଇଏ ବି ଅଛି, ଇଏ ବି କରିପାରିବେ। ବେଳେବେଳେ କ'ଣ ହୁଏ, ଆମେ ବିନା ଚାରାରେ ମଧ୍ୟ ଆମେ କରିପାରିବା, ଯାହାଫଳରେ କି ଚାଷ ହେଇପାରିବ। କିନ୍ତୁ ସେହି ପ୍ରକାରରେ ଆପଣଙ୍କୁ ଧାନକୁ ବିହନକୁ ଆପଣଙ୍କୁ ଚୁଜ୍ କରିବାକୁ ପଡ଼ିବ, ଯେଉଁଟାକୁ ବିହନକୁ ଆମେ ଟିକେ ଗଜା କରିକି ତାକୁ ଡାଇରେକ୍ଟ ପକେଇଦେଲେ ବି ସେଇଟା ଦେଲେ ବି ଗଛ ହେଇପାରିବ। କିନ୍ତୁ ଆପଣ ଯେତିକି ଭାବୁଥିଲେ ଇନକମ୍ ସେତିକି ନ ହେଇପାରେ, କିନ୍ତୁ ଏହାଦ୍ୱାରା ବି ଚାଷବାସ ହେଇକିରି ଚାଷୀମାନେ ମଧ୍ୟ ତା ଦୂରୁ ବି ଭଲ ଇମଳ ପାଇପାରିବେ।
0: ଆଚ୍ଛା, କିଛି ନ ପାଇବା ବଦଳରେ କିଛି ପାଇଯିବାଟା ବି ଭଲ।
1: ଆଜ୍ଞା,
0: ଇଏ ହଉଛି ଧାନ ଚାଷର କଥା। ଯେଉଁମାନେ ପନିପରିବା କରି ଆମେ ଦେଖିଲୁ ଏଇ ଯୋଉ ବନ୍ୟା କାରଣରୁ ରାଜ୍ୟରେ ଫସଲ ହାନି ପ୍ରବଳ ମାତ୍ରାରେ ହୋଇଛି, ଏବଂ ଯେହେତୁ ବର୍ତ୍ତମାନ ସପ୍ଲାଇ କମ୍ ରହୁଛି ତେଣୁ ବଜାରରେ ପରିବା ଦର ମଧ୍ୟ ଉଞ୍ଚା ହୋଇଯାଇଛି, କିନ୍ତୁ ଯେଉଁ ଚାଷୀର କ୍ଷତି ହୋଇଯାଇଛି, କିଛି ଜାଗାରେ ସେମାନଙ୍କର ପରିବା ଅମଳକ୍ଷମ ମଧ୍ୟ ହୋଇଯାଇଛି, ବର୍ତ୍ତମାନ ତାଙ୍କ ପାଇଁ କ'ଣ ଆମେ ପରାମର୍ଶ ଦେବା ଯେ ସେମାନେ ଆଉଥରେ ଫସଲ ଚାଷ କରିବେ ନା ଆଉ କିଛି ବିକଳ୍ପ ଦେଖିବେ?
1: ନାହିଁ, ଫସଲ ଚାଷ କରିବା ପାଇଁ ହେଲେ ବିଭିନ୍ନ ପ୍ରକାର ଫସଲ ଅଛି ଯେଉଁଠି ଅଳ୍ପ ସମୟ ଭିତରେ ଇନକମ୍ ରୋଜଗାର ଦେଇପାରିବ। ଆପଣଙ୍କୁ ସେହି ପ୍ରକାର ଫସଲ ଦେଖିବାକୁ ପଡ଼ିବ ଯାହା ଅଳ୍ପ ସମୟ ଭିତରେ ଆପଣଙ୍କୁ ରୋଜଗାର ଦେବ, ଆଉ ଯାହା ମାର୍କେଟରେ ଡିମାଣ୍ଡ ଅଛି। ଯଥା ଆପଣଙ୍କର ଦେଖିବେ ବିଭିନ୍ନ ପ୍ରକାର ପନିପରିବା, ଯୋଉ ଶାଗ ଜାତୀୟ ପଦାର୍ଥ ଯାହାକି ନିହାତି ସମସ୍ତଙ୍କୁ ଦରକାର, ସେ ଅଳ୍ପ ସମୟ ଭିତରେ ହେଇପାରିବ, ଗୋଟେ ହେଲା ଶାଗ ଜାତୀୟ ପଦାର୍ଥ, ତାକୁ ଆପଣ ପ୍ରଚୁର ଭାବରେ ଲଗେଇକି ତା ଦୂରୁ ଆପଣ ମଧ୍ୟ ଇନକମ୍ କରିପାରିବେ, ଏକ ନମ୍ବର। ଦ୍ୱିତୀୟ ହେଲା, ଆପଣ ଚାହିଁଲେ ପନିପରିବା ଅଛି ଯେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣଙ୍କୁ ଫଳ ଦେଇପାରେ, ଯଥା ଟମାଟୋ ହେଲା କିମ୍ବା ମୂଳା ହେଲା କିମ୍ବା ଗାଜର ହେଲା, ଏସବୁ ଚାଷ ଗୁଡ଼ାକ କଲେ ଅଳ୍ପ ସମୟ ଭିତରେ ମଧ୍ୟ ଆପଣ ୟାଦୁରୁ ଇନକମ୍ ପାଇପାରିବେ।
0: ତାହେଲେ ଏଇଠି ଆଉ ଗୋଟିଏ ବିଷୟ ଆମେ ଜାଣିବାକୁ ଚାହିଁବୁ ଯେ ଗୋଟେ ପଟେ ରହୁଛି ଆମର ଧାନ ଚାଷ, ଆଉ ଗୋଟେ ପଟେ ରହୁଛି ପନିପରିବା ଚାଷ। ଉଭୟ ଚାଷ ପାଇଁ ଆମକୁ ଜମିର ଯେଉଁ ପ୍ରସ୍ତୁତି କରିବାକୁ ପଡ଼ିବ, ଇଏ ହେଉଛି ମାନେ ବନ୍ୟା ପରବର୍ତ୍ତୀ ଯେଉଁ ଜମି ପ୍ରସ୍ତୁତି, ପ୍ରସ୍ତୁତି ପ୍ରଣାଳୀ ସମାନ ନା ନାହିଁ? ଧାନ ଚାଷ ପାଇଁ ଅଲଗା, ପରିବା ପାଇଁ ଅଲଗା?
1: ଦେଖନ୍ତୁ, ଧାନ ଚାଷ କରିବାକୁ ହେଲେ ପୁରା ଆପଣଙ୍କୁ ପୁରା ଜମିଟାକୁ ଆପଣଙ୍କୁ ଭଲ ଭାବରେ ହଳ କରିବାକୁ ପଡ଼ିବ, ତା ଦେହରେ ଆପଣ ଗ୍ରୀନ ମ୍ୟାନୁଆରିଂ କରିବାକୁ ପଡ଼ିବ, ଭର୍ମି କମ୍ପୋଷ୍ଟ ଖତ କରିକି ତାକୁ କିଛି ସମୟ ଛାଡ଼ିବାକୁ ପଡ଼ିବ। କିନ୍ତୁ କୌଣସି ପ୍ରକାର ଫ୍ରୁଟ୍ ବା ଭେଜିଟେବୁଲ୍ର ଚାଷ କରୁଛନ୍ତି, ପନିପରିବା ଚାଷ କରୁଛନ୍ତି, ତା ପାଇଁ ଏତେ ପ୍ରକାରର ଚାଷ କରିବାର ଦରକାର ନାହିଁ। ତାକୁ ଦରକାର ଯେ ମିନିମମ୍ ଯୋଉ ଯୋଉ ଚାଷ କରିବ ତାକୁ ଗୋଟେ ଛୋଟ ଏରିଆରେ ତାକୁ ଭଲ ଭାବରେ ଟିକେ ତାକୁ ଭର୍ମି କମ୍ପୋଷ୍ଟ ଦେଇକିରି କରେଇଦେଲେ ତାଦ୍ୱାରା ବି ପରେ ବି ଆପଣ ଚାଷୀମାନଙ୍କୁ ମଧ୍ୟ ଫଲିଆର ସ୍ପ୍ରେରେ ପକେଇକିରି ପତ୍ର ଦ୍ୱାରା ପକେଇକି ମଧ୍ୟ ତା ଦେହରେ ଆପଣଙ୍କର ଗଛକୁ ଉତ୍କୃଷ୍ଟ କରିପାରି ଭଲ କମେଇ ପାରିବେ।
0: ଶ୍ରୋତା ବନ୍ଧୁ, ଆଜି ତ ସମୟ ହୋଇଯାଇଛି, ବନ୍ୟା ପରବର୍ତ୍ତୀ କୃଷକମାନଙ୍କର କ'ଣ ବିଶେଷ ଦାୟିତ୍ୱ ରହୁଛି, ଜମିକୁ କେମିତି ପ୍ରସ୍ତୁତ କରିବା, କେମିତି ପୁଣି ଥରେ ଉପାର୍ଜନକ୍ଷମ ହେବା, ଏବଂ କୋଉ କୋଉ ପଦ୍ଧତିରେ ଆମେ ଆମର ଚାଷକୁ ଆରମ୍ଭ କରିବା, ଏ ନେଇ ଆମମାନଙ୍କୁ ମାର୍ଗଦର୍ଶନ କଲେ ଅବସରପ୍ରାପ୍ତ ବରିଷ୍ଠ କୃଷି ବିଜ୍ଞାନୀ ଡକ୍ଟର ସୁଶାନ୍ତ କୁମାର ଦାସ। ଡକ୍ଟର ଦାସ,

ବର୍ଷା ଋତୁ ହେଉଛି ପ୍ରକୃତିର ଏକ ଅମୂଲ୍ୟ ଉପହାର। ଏହି ଋତୁରେ ବର୍ଷା ଜଳ ପୃଥିବୀକୁ ସବୁଜ ଶ୍ୟାମଳ କରିଥାଏ। ନଦୀ, ପୋଖରୀ ଓ ଜଳାଶୟଗୁଡ଼ିକ ପରିପୂର୍ଣ୍ଣ ହୁଏ ଏବଂ କୃଷି କାର୍ଯ୍ୟ ମଧ୍ୟ ଭଲ ରୂପରେ ହୋଇପାରିଥାଏ। କୃଷକମାନେ ଏହି ଋତୁକୁ ଅପେକ୍ଷା କରିଥାନ୍ତି କାରଣ ବର୍ଷା ଫସଲ ଉତ୍ପାଦନର ମୂଳ ଆଧାର। କିନ୍ତୁ ବର୍ଷା ଋତୁ ଯେତେ ଉପକାରୀ, ତା ସହିତ ସେ ସେତେ ସ୍ୱାସ୍ଥ୍ୟ, ପରିବେଶ ଓ ସ୍ୱଚ୍ଛତା ଜନିତ ସମସ୍ୟା ମଧ୍ୟ ନେଇ ଆସିଥାଏ। ତେଣୁ ଏ ସମୟରେ ଜନସଚେତନତାର ଆବଶ୍ୟକତା ବେଶୀ ଜରୁରୀ ଏବଂ ଆମେ ସମସ୍ତେ ଯଦି ମିଳିମିଶିକି ସ୍ୱଚ୍ଛତା ରଖିବା ଆଉ ଜନସଚେତନତା ବୃଦ୍ଧି କରିବା ତେବେ ଯାଇ ଆମେ ଅନେକ କିଛି ପାଇପାରିବା। ତେବେ ସୁସ୍ଥ ସମାଜଟିଏ, ସୁସ୍ଥ ପରିବେଶଟିଏ ଗଢ଼ିବାରେ ଆମ ମନୁଷ୍ୟ ସମାଜର ମୁଖ୍ୟ ଭୂମିକା ମଧ୍ୟ ରହିଛି। ଲୋକଙ୍କୁ ସାହାଯ୍ୟ କରନ୍ତୁ, ଲୋକଙ୍କଠାରୁ ସାହାଯ୍ୟ ଗ୍ରହଣ କରନ୍ତୁ, ସୁସ୍ଥ ଏବଂ ସୁରକ୍ଷିତ ରୁହନ୍ତୁ, ଜୀବନକୁ ଖୁସିରେ ବିତାନ୍ତୁ।

ବର୍ଷା ଦିନେ ଘର ଓ ଘର ଚାରିପାଖରେ ପାଣି ଜମି ରହିଲେ ମଶା, ମାଛି ଏବଂ ଅନ୍ୟାନ୍ୟ କୀଟପତଙ୍ଗ ବଂଶ ବିସ୍ତାର କରିଥାନ୍ତି। ଏହାଫଳରେ ଡେଙ୍ଗୁ, ମ୍ୟାଲେରିଆ, ଚିକନଗୁନିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ବଢ଼ିଯାଏ। ସେହିପରି ଦୂଷିତ ପାନୀୟ ଜଳ ଓ ଅସ୍ୱଚ୍ଛ ଖାଦ୍ୟ ଖାଇବା ଫଳରେ ଡାଇରିଆ, କଲେରା, ଟାଇଫଏଡ୍ ଓ ଜଣ୍ଡିସ୍ ଭଳି ରୋଗ ଦେଖାଦେଇପାରେ।

0: ଏହିସବୁ ବିପଦରୁ ରକ୍ଷା ପାଇବା ପାଇଁ ଲୋକଙ୍କ ମଧ୍ୟରେ ସଠିକ୍ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ। ତେବେ ଆଜି ଆସନ୍ତୁ ବର୍ଷା ଦିନେ ଜନସଚେତନତାର ଆବଶ୍ୟକତା ସମ୍ପର୍କରେ ଅଧିକ ଜାଣିବା ଏବଂ କଥା ହେବା ଗୌରୀ ପଟ୍ଟନାୟକଙ୍କ ସହିତ। ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ, ଆଜି ଆମର ଆଲୋଚନାର ବିଷୟ ରହିଛି ବର୍ଷା ଦିନେ ଜନସଚେତନତାର ଆବଶ୍ୟକତା ରହିଛି କି। ତେବେ ଏଇ କଥାର ଆଲୋଚନା କରିବା ପୂର୍ବରୁ ଆମେ ଜାଣିବା ଯେ ଜନସଚେତନତା କହିଲେ ଆମେ କଣ ବୁଝିବା, ଆପଣଙ୍କ ମତରେ କଣ?
1: ଜନସଚେତନତା ହେଉଛି

0: ରଖିବାରେ ସହଯୋଗ କରନ୍ତି।
1: ଇଏ ତ ଗଲା ଜନ ସଚେତନତାର ଅର୍ଥ ଆମେ ବୁଝିଲେ। ତେବେ ମ୍ୟାଡାମ୍, ବର୍ଷା ଦିନରେ ଜନସଚେତନତାର ଆବଶ୍ୟକତା ଏ ସମ୍ପର୍କରେ ଟିକେ କୁହନ୍ତୁ।
0: ଜଳବାହିତ ରୋଗରୁ ସୁରକ୍ଷା, ବର୍ଷା ସମୟରେ ଦୂଷିତ ପାଣି ଯୋଗୁଁ ଡାଇରିଆ, ହଇଜା, ଟାଇଫଏଡ୍, ଜଣ୍ଡିସ ଭଳି ରୋଗ ବ୍ୟାପିଥାଏ। ତେଣୁ ଫୁଟାଇ କିମ୍ବା ଶୁଦ୍ଧ ପାଣି ପିଇବା ବିଷୟରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ। ମଶା ଜନିତ ରୋଗ ପ୍ରତିରୋଧ ଜମା ପାଣିରେ ମଶା ବଂଶ ବୃଦ୍ଧି କରେ, ଏଥିରୁ ଡେଙ୍ଗୁ, ମ୍ୟାଲେରିଆ ଓ ଚିକେନଗୁନିଆ ଭଳି ରୋଗ ହୋଇପାରେ। ଘର ଓ ଆଖପାଖରେ ପାଣି ଜମିବାକୁ ନ ଦେବା ଏବଂ ମଶାରୀ ବ୍ୟବହାର କରିବା ଉପରେ ସଚେତନତା ଆବଶ୍ୟକ। ସ୍ୱଚ୍ଛତା ବଜାୟ ରଖିବା, ଅଳିଆ ଆବର୍ଜନାକୁ ଖୋଲାରେ ନ ଫିଙ୍ଗିବା, ନାଳ ସଫା ରଖିବା ଏବଂ ଘର ପରିବେଶ ପରିଷ୍କାର ରଖିବା ଦ୍ୱାରା ଅନେକ ରୋଗ ରୋକାଯାଇପାରେ। ସୁରକ୍ଷିତ ଖାଦ୍ୟ ଗ୍ରହଣ, ବର୍ଷା ଦିନରେ ବାସି ଓ ଖୋଲା ଖାଦ୍ୟ ଖାଇବା ଉଚିତ ନୁହେଁ। ସତେଜ ଓ ଭଲ ଭାବରେ ରନ୍ଧା ଖାଦ୍ୟ ଖାଇବା ଦ୍ୱାରା ରୋଗରୁ ରକ୍ଷା ମିଳେ। ବନ୍ୟା ଓ ଦୁର୍ଘଟଣାରୁ ସତର୍କତା, ପ୍ରବଳ ବର୍ଷାରେ ନଦୀ ଜଳସ୍ତର ବଢ଼ିଥାଏ, ବନ୍ୟା ସୃଷ୍ଟି ହୋଇପାରେ। ତେଣୁ ସରକାରୀ ସତର୍କ ସୂଚନା ମାନିବା, ବିପଦପୂର୍ଣ୍ଣ ସ୍ଥାନକୁ ଏଡ଼ାଇବା ଆବଶ୍ୟକ। ବିଦ୍ୟୁତ ସୁରକ୍ଷା, ଓଦା ହାତରେ ବିଦ୍ୟୁତ ଯନ୍ତ୍ର ବ୍ୟବହାର ନ କରିବା, ଛିଣ୍ଡା ତାର ଠାରୁ ଦୂରେଇ ରହିବା ଏବଂ ବିଦ୍ୟୁତ ଖୁଣ୍ଟ ପାଖକୁ ନ ଯିବା ବିଷୟରେ ସଚେତନତା ଆବଶ୍ୟକ। ଶିଶୁ ଓ ବୃଦ୍ଧଙ୍କ ସୁରକ୍ଷା, ବର୍ଷା ଦିନରେ ଶିଶୁ ଓ ବୃଦ୍ଧମାନେ ସହଜରେ ଅସୁସ୍ଥ ହୋଇଯାଆନ୍ତି, ସେମାନଙ୍କର ଖାଦ୍ୟ, ପାଣି, ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର।
1: ତ ମ୍ୟାଡାମ୍, ଜନସଚେତନତା କିପରି ଆମେ ସୃଷ୍ଟି କରିପାରିବା, ଆପଣଙ୍କ ମତରେ କଣ କହିବେ ଆପଣ?
0: ବିଦ୍ୟାଳୟରେ ସଚେତନତାର କାର୍ଯ୍ୟକ୍ରମ କରିବା, ଗ୍ରାମ ସଭା ଓ ସହରରେ ସଚେତନତା ଶିବିର ଆଣିବା, ଟେଲିଭିଜନ, ରେଡିଓ ଓ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର କରିବା, ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ଘରେ ଘରେ ସଚେତନତାର ପ୍ରଚାର କରିବା, ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା।
1: ତେବେ ମ୍ୟାଡାମ୍, ବର୍ଷା ଦିନରେ ଜନସଚେତନତା କାହିଁକି ଜରୁରୀ?
0: ବର୍ଷା ଦିନରେ ଜଳବାହିତ ଓ ମଶା ଜନିତ ରୋଗର ପ୍ରକୋପ ବଢ଼ିଥାଏ। ସ୍ୱଚ୍ଛତା, ବିଶୁଦ୍ଧ ପାଣି, ସୁରକ୍ଷିତ ଖାଦ୍ୟ ଓ ସ୍ୱାସ୍ଥ୍ୟବିଧି ପାଳନ ସମ୍ପର୍କରେ ଲୋକଙ୍କୁ ସଚେତନ କଲେ ଅନେକ ରୋଗ ଓ ଦୁର୍ଘଟଣାକୁ ରୋକାଯାଇପାରେ।
1: ତ ମ୍ୟାଡାମ୍, ବର୍ଷା ଋତୁରେ ଜନସଚେତନତା ବୃଦ୍ଧିରେ ବିଦ୍ୟାଳୟର ଭୂମିକା କ'ଣ ବୋଲି ଭାବୁଛନ୍ତି?
0: ବିଦ୍ୟାଳୟରେ ସଚେତନତା ସଭା, ରଚନା, ବକ୍ତୃତା, ପୋର୍ଟାଲ ପ୍ରତିଯୋଗିତା, ସ୍ୱଚ୍ଛ ଅଭିଯାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନତା କରାଯାଇପାରେ। ସେମାନେ ପରେ ପରିବାର ଓ ସମାଜକୁ ମଧ୍ୟ ସଚେତନତା କରାଇ ପାରିବେ।
1: ମ୍ୟାଡାମ୍, ବର୍ଷା ଦିନରେ ସଚେତନତାର ଅଭାବରୁ କେଉଁ ସମସ୍ୟା ସୃଷ୍ଟି ହୁଏ ବୋଲି ଭାବୁଛନ୍ତି?
0: ସଚେତନତା ଅଭାବରୁ ଡେଙ୍ଗୁ ହୁଏ, ମ୍ୟାଲେରିଆ ହୁଏ, ଡାଇରିଆ ହୁଏ, ହଇଜା, ଟାଇଫଏଡ୍ ଏପରି ରୋଗ ବ୍ୟାପିଥାଏ। ଜଳ ଜମା, ଆବର୍ଜନା ଓ ଅପରିଷ୍କାର ପରିବେଶ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଯାଏ।
1: ତ ବର୍ଷା ଦିନରେ ସମାଜକୁ ସଚେତନ କରିବା ପାଇଁ କଣ କରାଯିବା ଉଚିତ ବୋଲି ଭାବୁଛନ୍ତି?
0: ଗ୍ରାମସଭା, ସଚେତନତା ରାଲି, ସ୍ୱାସ୍ଥ୍ୟ ଶିବିର, ଘରେ ଘରେ ପ୍ରଚାର ଓ ରେଡିଓ, ଟେଲିଭିଜନ, ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ସଠିକ ସୂଚନା ଦେଇପାରିବା।
1: ତେବେ ଜନସଚେତନତା ଦ୍ୱାରା କିପରି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଭାବୁଛନ୍ତି?
0: ଯେତେବେଳେ ଲୋକମାନେ ସ୍ୱଚ୍ଛତା, ସୁରକ୍ଷିତ ପାଣି, ସ୍ୱାସ୍ଥ୍ୟକର ଖାଦ୍ୟ ଓ ପରିବେଶ ସୁରକ୍ଷା ପ୍ରତି ସଚେତନତା ହୁଅନ୍ତି, ସେତେବେଳେ ରୋଗ କମିଥାଏ, ପରିବେଶ ସ୍ୱଚ୍ଛ ରହେ, ସମାଜ ସୁସ୍ଥ ଅସୁରକ୍ଷିତ ହୁଏ। ଏହିପରି ଭାବରେ ଆମେ ସୁସ୍ଥ ସମାଜ ଗଠନ କରିପାରିବା।
1: ତାପରେ ବର୍ଷା ଦିନରେ ସ୍ୱଚ୍ଛତା ରକ୍ଷା କରିବା କାହିଁକି ଆବଶ୍ୟକ ବୋଲି ଭାବୁଛନ୍ତି?
0: ସ୍ୱଚ୍ଛତା ରକ୍ଷା କଲେ ଜୀବାଣୁ, ମଶା, ମାଛି ବଂଶବୃଦ୍ଧି କମିଥାଏ, ଫଳରେ ଅନେକ ସଂକ୍ରମଣ ରୋଗରୁ ରକ୍ଷା ମିଳେ।
1: ବର୍ଷା ଦିନରେ ପାନୀୟ ଜଳର ସୁରକ୍ଷା କିପରି କରିବା ବୋଲି ଭାବୁଛନ୍ତି?
0: ପାଣିକି ଫୁଟାଇ ପିଇବା କିମ୍ବା ବିଶୁଦ୍ଧ କରି ପିଇବା, ପାଣି ପାତ୍ରକୁ ଢାଙ୍କି ରଖିବା ଏବଂ ଦୂଷିତ ଜଳ ବ୍ୟବହାର ନ କରିବା ଉଚିତ, ଯାହାଫଳରେ ଆମେ ବର୍ଷା ଦିନରେ ପାନୀୟ ଜଳ ସୁରକ୍ଷା କରିପାରିବା।
1: ତେଣୁ ବର୍ଷା ଦିନରେ ଆବର୍ଜନା ପରିଚାଳନା କାହିଁକି କରିବା ଜରୁରୀ ବୋଲି କହନ୍ତି?
0: ଖୋଲାରେ ଆବର୍ଜନା ପକାଇଲେ ନାଳ ବନ୍ଦ ହୁଏ, ପାଣି ଜମେ ଏବଂ ମଶା ମାଛି ବଢ଼ିଥାଏ, ତେଣୁ ସଠିକ୍ ଭାବରେ ଆବର୍ଜନା ପରିଚାଳନା କରିବା ଆବଶ୍ୟକ ପଡ଼େ।
1: ତ ବର୍ଷା ଦିନରେ ବ୍ୟକ୍ତିଗତ ସ୍ୱଚ୍ଛତା କିପରି ରଖିବା ଦରକାର ବୋଲି ଭାବୁଛନ୍ତି?
0: ସାବୁନରେ ହାତ ଧୋଇବେ, ପରିଷ୍କାର ପୋଷାକ ପିନ୍ଧିବା, ଭିଜା ପୋଷାକ ଶୀଘ୍ର ବଦଳାଇବା ଏବଂ ନଖ ସଫା ରଖିବା, ଏହାଦ୍ୱାରା ରୋଗ ହେବ ନାହିଁ, ତାହା ସହିତ ବ୍ୟକ୍ତିଗତ ସ୍ୱଚ୍ଛତା ମଧ୍ୟ ରହିବ।
1: ମ୍ୟାଡାମ୍, ବର୍ଷା ଦିନରେ କହନ୍ତି ଯେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ ଭଲ ବୋଲି, ତାହେଲେ ଏଇ ଯୋଉ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ କାହିଁକି ଆବଶ୍ୟକ ବା କାହିଁକି ଆମେ ବର୍ଷା ଦିନରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ବୋଲି କହନ୍ତି?
0: ଏହିପରି ସମୟରେ ବାସି ଦୂଷିତ ଖାଦ୍ୟରୁ ରୋଗ ବ୍ୟାପେ, ତେଣୁ ସତେଜ ଓ ଗରମ ଓ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ, ଯାହାଦ୍ୱାରା ସ୍ୱାସ୍ଥ୍ୟ ଭଲ ରୁହେ।
1: ବର୍ଷା ଦିନରେ ସଚେତନତା ସୃଷ୍ଟି କରିବାରେ ଯୁବପିଢ଼ିଙ୍କର ଭୂମିକା କ'ଣ ବୋଲି ଭାବୁଛନ୍ତି?
0: ଯୁବପିଢ଼ି ସ୍ୱଚ୍ଛତା ଅଭିଯାନ, ସଚେତନତା ରାଲି, ସୋସିଆଲ ମିଡିଆ ପ୍ରଚାର ମାଧ୍ୟମରେ ସମାଜକୁ ସଚେତନତା କରିପାରିବେ।

0: ତେଣୁ ସେମାନେ ଆଗେଇ ଆସିବା ଦରକାର।
1: ତ ବର୍ଷା ଦିନରେ ସଚେତନତା ଦେଶର ବିକାଶରେ କିପରି ସହାୟକ ହେବ ବୋଲି ଭାବୁଛନ୍ତି?
0: ସଚେତନ ଲୋକମାନେ ସୁସ୍ଥ ରହନ୍ତି, ରୋଗ ପ୍ରକୋପ କମେ, ଚିକିତ୍ସା ଖର୍ଚ୍ଚ କମିଥାଏ ଏବଂ ଏକ ସ୍ୱଚ୍ଛ ସୁସ୍ଥ ଉନ୍ନତ ସମାଜ ଗଠନ ହୁଏ।
1: ମ୍ୟାଡାମ୍, ଏ ତ ଗଲା ଆମର କେମିତି ଆମେ ସ୍ୱଚ୍ଛତା ରଖିବା, ତା ସହିତ କେମିତି ଲୋକଙ୍କୁ ସଚେତନ କରିବା। ତ ଆପଣ ନିଜର ମତାମତ କଣ ଦେବା ପାଇଁ ଚାହିଁବେ ବା ନିଜସ୍ୱ ମତାମତରେ ଆପଣ କଣ କହିବା ପାଇଁ ଚାହିଁବେ?
0: ମୋ ମତରେ ବର୍ଷା ଦିନରେ ଜନସଚେତନତା ହିଁ ସୁସ୍ଥ ଓ ସୁରକ୍ଷିତ ସମାଜ ଗଠନ ମୂଳ ଆଧାର। କେବଳ ସରକାରଙ୍କର ପ୍ରୟାସ ଯଥେଷ୍ଟ ନୁହେଁ, ପ୍ରତ୍ୟେକ ନାଗରିକ ନିଜ ଦାୟିତ୍ୱ ବୁଝି ସ୍ୱଚ୍ଛତା ବଜାୟ ରଖିବା ଉଚିତ। ବିଶୁଦ୍ଧ ପାଣି ବ୍ୟବହାର କରିବା, ମଶା ମାଛିଙ୍କର ବଂଶ ବୃଦ୍ଧି ରୋକିବା ଏବଂ ସ୍ୱାସ୍ଥ୍ୟବିଧି ପାଳନ କରିବା ଉଚିତ। ଛୋଟ ଛୋଟ ସଚେତନତା ପଦକ୍ଷେପ ବଡ଼ ବଡ଼ ବିପଦକୁ ରୋକିପାରେ। ପରିବାର, ବିଦ୍ୟାଳୟ, ଗ୍ରାମ ଓ ସମାଜରେ ସମସ୍ତେ ମିଳି ସଚେତନତା ସୃଷ୍ଟି କଲେ ବର୍ଷା ଋତୁ ରୋଗ ଓ ବିପଦର କାରଣ ନ ହୋଇ ସୁଖ ସମୃଦ୍ଧି ଓ ସ୍ୱାସ୍ଥ୍ୟର ଋତୁରେ ପରିଣତ ହେବ। ସେଥିପାଇଁ ମୁଁ ମନେ କରେ ସଚେତନତା ହିଁ ସୁରକ୍ଷା ପ୍ରଥମ ପଦକ୍ଷେପ ଏବଂ ସ୍ୱଚ୍ଛତା ହେଉଛି ଜୀବନର ମୂଳ ମନ୍ତ୍ର। ମୋ ମତରେ ବର୍ଷା ଋତୁ ଆମ ଜୀବନ ପାଇଁ ଅତ୍ୟନ୍ତ ଉପକାରୀ, କିନ୍ତୁ ଅସାବଧାନତା ଯୋଗୁଁ ଏହା ବିଭିନ୍ନ ରୋଗ ଓ ସମସ୍ୟାର କାରଣ ହୋଇପାରେ। ତେଣୁ ପ୍ରତ୍ୟେକ ବ୍ୟକ୍ତି ବର୍ଷା ଦିନରେ ସ୍ୱଚ୍ଛତା, ସୁରକ୍ଷିତ ପାନୀୟ ଜଳ, ସୁସ୍ଥ ଖାଦ୍ୟ ଅଭ୍ୟାସ ଓ ପରିବେଶର ସୁରକ୍ଷା ପ୍ରତି ସଚେତନତା ହେବା ଆବଶ୍ୟକ। ଆମେ ଯଦି ନିଜ ଘର ଆଖପାଖ ଏବଂ ସାର୍ବଜନୀନ ସ୍ଥାନକୁ ସଫା କରିବା, ତେବେ ମଶା ମାଛି ବଂଶ ବୃଦ୍ଧି କମିବ ଏବଂ ଅନେକ ରୋଗକୁ ରୋକାଯାଇ ପାରିବ। ସଚେତନ ନାଗରିକ ହିଁ ସୁସ୍ଥ ପରିବାର, ସ୍ୱଚ୍ଛ ସମାଜ ଓ ସମୃଦ୍ଧ ଦେଶ ଗଠନ କରିପାରିବେ। ତେଣୁ ବର୍ଷା ଦିନରେ ଜନସଚେତନତାକୁ ପ୍ରତ୍ୟେକଙ୍କର ଦୈନିକ ଅଭ୍ୟାସରେ ପରିଣତ କରିବା ଉଚିତ।
1: ଯା ହଉ ମ୍ୟାଡାମ୍, ଆଜି ଆପଣ ଜନସଚେତନତା କେମିତି କରିବା ବର୍ଷା ଋତୁରେ ସେ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ ଏବଂ ନିଜସ୍ୱ ମତାମତ ଆମକୁ ଦେଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ସ୍ୱଚ୍ଛତା ରଖିବା ଆମେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା, ତେବେ ଯାଇ ମହାତ୍ମା ଗାନ୍ଧି ଦେଖିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଆମେ ସମସ୍ତେ ମିଶି ସାକାର କରିପାରିବା ଏବଂ ସବୁଜ, ସୁନ୍ଦର ଓ ସ୍ୱଚ୍ଛ ଭାରତ ଗଢିପାରିବା।

ଏଥର ଆସନ୍ତୁ ଜାଣିବା ସ୍ୱଚ୍ଛ ଭାରତ ଅଭିଯାନର ଲକ୍ଷ୍ୟ କ'ଣ। ସମଗ୍ର ଦେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା, ଖୋଲା ସ୍ଥାନରେ ଶୌଚ କରିବା ନାହିଁ, ପ୍ରତ୍ୟେକ ଘର, ବିଦ୍ୟାଳୟ ଓ ସାର୍ବଜନୀନ ସ୍ଥାନରେ ଶୌଚାଳୟ ସୁବିଧା କରାଇବା, ବ୍ୟକ୍ତିଗତ ଓ ପରିବେଶ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା। ବର୍ଜ୍ୟବସ୍ତୁର ସଠିକ୍ ସଂଗ୍ରହ, ପୃଥକୀକରଣ ଓ ବୈଜ୍ଞାନିକ ପରିଚାଳନାକୁ ପ୍ରୋତ୍ସାହନ ଦେବା। ସ୍ୱଚ୍ଛତା ମାଧ୍ୟମରେ ରୋଗକୁ ହ୍ରାସ କରି ସୁସ୍ଥ ସମାଜ ଗଠନ କରିବା। ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭାଗିଦାରୀ ସୁନିଶ୍ଚିତ କରିବା। ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା। ଗ୍ରାମ ଏବଂ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା। ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ସ୍ୱଚ୍ଛତାର ଅଭ୍ୟାସ ଗଢ଼ି ତୋଳିବା। ପ୍ଲାଷ୍ଟିକ୍ ବ୍ୟବହାର କମାଇ ପରିବେଶ ସୁରକ୍ଷା କରିବା। ଘରୋଇ ଓ ସାର୍ବଜନୀନ ବର୍ଜ୍ୟବସ୍ତୁର ସଠିକ୍ ପୃଥକୀକରଣ ଓ ପୁନର୍ବ୍ୟବହାରକୁ ପ୍ରୋତ୍ସାହନ ଦେବା। ବିଦ୍ୟାଳୟ, ଅଙ୍ଗନବାଡ଼ି, ହସ୍ପିଟାଲ ଓ କାର୍ଯ୍ୟାଳୟକୁ ସ୍ୱଚ୍ଛ

ରଖିବା, ହାତ ଧୋଇବା, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଓ ବ୍ୟକ୍ତିଗତ ସ୍ୱଚ୍ଛତା ମଧ୍ୟ ରଖିବା। ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ପରି ସଂକ୍ରାମକ ରୋଗର ପ୍ରକୋପ କମାଇବା। ଜଳ ଉତ୍ସ, ନଦୀ, ପୋଖରୀ ଓ ରାସ୍ତାଘାଟକୁ ଆବର୍ଜନା ମୁକ୍ତ କରିବା। ସ୍ୱଚ୍ଛତା ପ୍ରତି ଶିଶୁ, ଯୁବକ ଓ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣ ବଢ଼ାଇବା। ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସ ଭାବେ ଗଢ଼ି ତୋଳିବା। ସମସ୍ତଙ୍କର ସହଯୋଗରେ ସୁସ୍ଥ, ସୁନ୍ଦର ଓ ପରିବେଶ ବନ୍ଧକ ଭାରତ ଗଠନ କରିବା।

ସ୍ୱଚ୍ଛତା ହିଁ ସେବା ଏହି ଭାବନାକୁ ପ୍ରତ୍ୟେକ ନାଗରିକଙ୍କ ମନରେ ଜାଗ୍ରତ କରାଇବା। ସ୍ୱଚ୍ଛ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ସ୍ୱଚ୍ଛ, ସୁସ୍ଥ, ସୁନ୍ଦର ଏବଂ ସଚେତନ ଭାରତ ଗଠନ କରିବା। ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ, ସ୍ୱଚ୍ଛତା ଆମର ଅଭ୍ୟାସ, ସୁନ୍ଦର ହେବ ଆମ ଦେଶର ବିକାଶ। ଆବର୍ଜନାକୁ ରାସ୍ତାରେ ପକାନ୍ତୁ ନାହିଁ, ଡଷ୍ଟବିନ୍ର ବ୍ୟବହାର କରନ୍ତୁ। ସ୍ୱଚ୍ଛ ପରିବେଶ ହେଉଛି ଗୋଟିଏ ସୁସ୍ଥ ଜୀବନ ବଞ୍ଚିବାର ଅଭ୍ୟାସ। ଆଜିର ସ୍ୱଚ୍ଛତା ହେଉଛି ଆସନ୍ତାକାଲିର ସୁରକ୍ଷା। ସ୍ୱଚ୍ଛତା ହେଉଛି ଶ୍ରେଷ୍ଠ ସଂସ୍କାର, ସମସ୍ତଙ୍କର ଏକ ସଂକଳ୍ପ। ସ୍ୱଚ୍ଛ ହେଉ ଆମ ଭାରତ, ସ୍ୱଚ୍ଛ ଗାଁ, ସୁନ୍ଦର ସହର ଆମ ସମସ୍ତଙ୍କର ଦାୟିତ୍ୱ। ସ୍ୱଚ୍ଛତାକୁ ଆପଣାନ୍ତୁ, ସୁସ୍ଥ ଜୀବନ ଗଢ଼ାନ୍ତୁ। ସ୍ୱଚ୍ଛତା ଆମର ଗର୍ବ, ସ୍ୱଚ୍ଛ ଭାରତ ହେଉଛି ଆମର ସଂକଳ୍ପ। ପରିଷ୍କାର ପରିବେଶ ସୁସ୍ଥ ଜୀବନର ସନ୍ଦେଶ। ସ୍ୱଚ୍ଛ ଗ୍ରାମ, ସୁନ୍ଦର ଭାରତ ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ଆଜି ସଫା କରିବା ପରିବେଶ, କାଲି ମିଳିବ ଆମକୁ ସୁସ୍ଥ ଦେଶଟି। ସ୍ୱଚ୍ଛତା ହେଉଛି ସଭ୍ୟତାର ପରିଚୟ, ଯେଉଁଠି ସ୍ୱଚ୍ଛତା ସେଠି ହେଉଛି ସୁସ୍ଥତା। ଆସନ୍ତୁ ସମସ୍ତେ ହାତ ମିଳାଇବା, ସ୍ୱଚ୍ଛ ଭାରତ ଗଢ଼ି ତୋଳିବା। ସ୍ୱଚ୍ଛତାର ଦୀପ ଜଳାଅ, ରୋଗକୁ ଦୂରରେ ରଖ। ସ୍ୱଚ୍ଛ ଭାରତ, ସମୃଦ୍ଧ ଭାରତ, ସ୍ୱଚ୍ଛତା ହିଁ ସେବା, ଏହା ଆମର କର୍ତ୍ତବ୍ୟ। ଘର, ସ୍କୁଲ, ଗାଁ, ସହର ସବୁଠି ସ୍ୱଚ୍ଛତା ହେଉ ଆମର ଅଭ୍ୟାସ। ମୋ ଦେଶ ମୋ ଗର୍ବ, ସ୍ୱଚ୍ଛ ରଖିବା ଆମର ଧର୍ମ। ସ୍ୱଚ୍ଛତାକୁ ଆପଣାଇବା, ରୋଗମୁକ୍ତ ଜୀବନଟିଏ ପାଇବା, ସ୍ୱଚ୍ଛ ଭାରତ ସ୍ୱପ୍ନ ସାକାର କରିବା। ଆସନ୍ତୁ ସମସ୍ତେ ହେବା ଦାୟିତ୍ୱବାନ ନାଗରିକ। ତେବେ ସମସ୍ତେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ସ୍ୱଚ୍ଛତାକୁ ଆପଣାନ୍ତୁ। ଆଜି ସମୟ ହେଲାଣି, ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛୁ, ନମସ୍କାର।

ଶୁଣୁଥିଲେ କାର୍ଯ୍ୟକ୍ରମ ସ୍ୱଚ୍ଛ ଆମ ଭାରତ, ଉପସ୍ଥାପନା କରିଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିଥିରେ ଆପଣଙ୍କ ପାଇଁ ରହିଛି ସନ୍ତୁର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା।

0: 800 ବର୍ଷ ପୂର୍ବର କଥା। ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ନଣ୍ଡାବ୍ରତ ଉପରେ ସୃଷ୍ଟି କରୁଥିଲା ଏକ ଅପୂର୍ବ ଗାମ୍ଭୀର୍ଯ୍ୟପୂର୍ଣ୍ଣ ବାତାବରଣ।
1: ସୁଲଳିତ କଣ୍ଠର ମଧୁର ଝଙ୍କାର ଏବଂ ଲୀଳାୟିତ ଛନ୍ଦରେ ନୁପୁରର ଧ୍ୱନି ଅହରହ ଶ୍ରୀମନ୍ଦିରରେ ପ୍ରତିଧ୍ୱନିତ ହୋଇ ଉଠୁଥିଲା।

0: ପୁରୀ ଜିଲ୍ଲାର ବାଲିଅନ୍ତା ଥାନା ଅନ୍ତର୍ଗତ ଏକ କ୍ଷୁଦ୍ର ବ୍ରାହ୍ମଣ ଶାସନ କେନ୍ଦୁଳି,
1: ଅତୀତରେ ଯାହାର ନାମ ଥିଲା କେନ୍ଦୁବିଲ୍ଲୁ।
0: 800 ବର୍ଷ ତଳର କେନ୍ଦୁବିଲ୍ଲୁ ଶାସନ ଆଜି କେନ୍ଦୁଳି ନାମରେ ପରିଚିତ।
1: ଅତୀତର ବିସ୍ମୃତି ଗର୍ଭରେ ଏମିତି କେତେ ଐତିହାସିକ ସ୍ଥାନ ଲୋପ ପାଇଗଲାଣି କେବଳ ଏହି ଅପଭ୍ରଂଶ ନାମକରଣ ଯୋଗରୁ।
0: କିନ୍ତୁ ସତ୍ୟତା ନଥିଲେ ସ୍ମୃତି ନଥାଏ।

0: ଏହି କେନ୍ଦୁବିଲ ବା କେନ୍ଦୁଲି ଶାସନ ଭୁବନେଶ୍ୱର ଠାରୁ ପ୍ରାୟ 14 ମାଇଲ
1: ଶାସନର ଉଭୟ ପଟେ ସରଫଳ ଗତିରେ ବହି ଚାଲିଛନ୍ତି ପ୍ରାଚୀ ଓ କୁଶଭଦ୍ରା ନଦୀ।
0: ଅପରୂପ ପ୍ରାକୃତିକ ପରିବେଶ ମଧ୍ୟରେ ବାଗଦେବୀଙ୍କ ଆଶୀର୍ବାଦ ନେଇ ଜନ୍ମଗ୍ରହଣ କଲେ ଭକ୍ତ କବି ଜୟଦେବ।
1: ପିତାଙ୍କର ନାମ ଭୋଜଦେବ,
0: ମାତାଙ୍କ ନାମ ବାମାଦେବୀ।
1: କିନ୍ତୁ ଦୁର୍ଭାଗ୍ୟକୁ 8 ବର୍ଷ ବୟସରେ କବି ପିତୃମାତୃହୀନ ହୋଇପଡ଼ିଲେ।
0: ଦୀନ ଦରିଦ୍ର ନିରାଶ୍ରୟ ଭାବରେ କବି ଜୟଦେବ ଇତସ୍ତତ ଆଶ୍ରୟ ଖୋଜି ବୁଲିଲେ।
1: ଶେଷରେ ଆଶ୍ରୟ ମିଳିଗଲା ତାଙ୍କର ପିତାଙ୍କର ଜଣେ ବାଲ୍ୟ ବନ୍ଧୁଙ୍କର ଗୃହରେ।
0: ବାସସ୍ଥାନ ସହିତ କବି ଜଣେ ଉପଯୁକ୍ତ ବନ୍ଧୁଙ୍କୁ ମଧ୍ୟ ପାଇଲେ।
1: ବନ୍ଧୁ ପରାଶର ଏବଂ କବି ଜୟଦେବ ଏକତ୍ର ସଂସ୍କୃତ ଶିକ୍ଷା ଲାଭ କଲେ।
0: ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱର ବନ୍ଧନ ଦିନକୁ ଦିନ ଦୃଢ଼ତର ହେବାକୁ ଲାଗିଲା।
1: କବି ନିଜର ବଂଶ ପରିଚୟ ଦେଇ ଗୀତ ଗୋବିନ୍ଦ ଦ୍ୱାଦଶ ସର୍ଗର ଶେଷ ପଂକ୍ତିରେ ଲେଖିଛନ୍ତି,
2: ଶ୍ରୀ ବୋଧ ଦେବ ପ୍ରଭବଶ୍ୟ ବାମାଦେବୀ ସୁତ ଶ୍ରୀ ଜୟଦେବଶ୍ୟ ପରାଶରାଦି ପ୍ରିୟ ବନ୍ଧୁ କଣ୍ଠେ ଶ୍ରୀ ଗୀତ ଗୋବିନ୍ଦ କବିତ୍ୱମସ୍ତୁ।
1: ଗୁରୁଗୃହରେ ଅବସ୍ଥାନ କରି ବନ୍ଧୁ ପରାଶରଙ୍କର ସ୍ନେହ ସୌହାର୍ଦ୍ଦ୍ୟ ପାଇ ସଂସ୍କୃତ ଶିକ୍ଷା ପାଉଥିବା ସମୟରେ ପୁଣି କବିଙ୍କର ଭାଗ୍ୟରେ ଦେଖାଦେଲା ବିପର୍ଯ୍ୟୟ।
0: ବନ୍ଧୁ ପିତାଙ୍କ ଦେହାନ୍ତ ଘଟିବା ସଙ୍ଗେ ସଙ୍ଗେ ଶିକ୍ଷାର ମଧ୍ୟ ପରିସମାପ୍ତି ଘଟିଲା।
1: ବନ୍ଧୁ ଗୃହ ପରିତ୍ୟାଗ କରି ଜୟଦେବ ନିରାଶ୍ରୟ ଭାବେ ଇତସ୍ତତ ବୁଲିବା ପାଇଁ ଲାଗିଲେ।
0: କିନ୍ତୁ ନିଜର ମନପ୍ରାଣ ଅର୍ପଣ କରିଦେଇଥାନ୍ତି ରାଧା ମାଧବଙ୍କ ଶ୍ରୀ ଚରଣାର ବିନ୍ଦରେ।
1: ଶୟନେ ସ୍ୱପ୍ନେ ଜାଗରଣେ କେବଳ କେବଳ ଶ୍ରୀକୃଷ୍ଣଙ୍କର ଚିନ୍ତା,
0: ବର୍ତ୍ତମାନ ପରବର୍ତ୍ତୀ ଘଟଣାର ଏକ ଆଭାସ ଚିତ୍ର।
2: ପୂର୍ବେ ଯେ ଏକ ବ୍ରାହ୍ମଣ ଥିଲା ସେ ଅପତ୍ୟ ବିହୀନ, ଶ୍ରୀ ଜଗନ୍ନାଥ ସେବା କଲା ମନେ ମନ୍ତ ମନାସିଲା, ପୁତ୍ର ବା କନ୍ୟା ହେଲେ।

କଲା ସମର୍ପଣ ଆଜ୍ଞା ଦେଲେ ସେ ନାରାୟଣ ଦାସିଏ ମୋର ଅଙ୍ଗୀକାର ମାତ୍ର ଏ ମନ୍ତବ୍ୟ।

0: ରାଧାକୃଷ୍ଣ ପ୍ରେମ ପାଗଳ ଜୟଦେବଙ୍କର ଅନ୍ତରରେ ଭକ୍ତିର ଉତ୍ସକୁ ସ୍ରୋତସ୍ୱିନୀ କରିବାରେ ବିଶେଷ ସାହାଯ୍ୟ କରିଥିଲେ ନବପରିଣୀତା ବଧୁ ପଦ୍ମାବତୀ।
1: ରାଧା ମାଧବଙ୍କ ସେବା ଅର୍ଚ୍ଚନାରେ ସେମାନଙ୍କର ଦିନ ବିତିଯାଏ।
2: ବିଚିତ୍ର ଯୋଗାଯୋଗ
1: ରାଧାକୃଷ୍ଣଙ୍କ ସମ୍ମୁଖରେ ପଦ୍ମାବତୀଙ୍କ ସଙ୍ଗୀତ ଓ ନୃତ୍ୟ ଜୟଦେବଙ୍କ ଅନ୍ତରରେ ସୃଷ୍ଟି କରିଥିଲା କବିତ୍ୱ ପ୍ରତିଭା।
0: ସୁପ୍ତ ଚେତନା ଜାଗ୍ରତ ହୋଇଉଠିଲା।
1: ଜୟଦେବଙ୍କ ହସ୍ତରେ ଶୋଭା ପାଇଲା ତାଳପତ୍ର ଲେଖନୀ।
0: କବି ସୃଷ୍ଟି କଲେ ଅମର କାବ୍ୟ ଶ୍ରୀ ଶ୍ରୀ ଗୀତ ଗୋବିନ୍ଦ।
1: ଜୟଦେବଙ୍କ ଲେଖନୀ ନିଷ୍ଠୁତ ଭାବଧାରାକୁ ରୂପ ଦିଅନ୍ତି ପଦ୍ମାବତୀ।
0: ଉଭୟ ଶ୍ରୀ ରାଧାକୃଷ୍ଣଙ୍କର ଭାବଲୀଳାରେ ତନ୍ମୟ।
1: କବିଙ୍କ ଲେଖନୀ ଅହରହ ରଚନା କରି ଚାଲିଥାଏ, ରାଧାକୃଷ୍ଣଙ୍କ ବିରହ ମିଳନର ଅପୂର୍ବ କଥା।
0: କିନ୍ତୁ ଦିନେ ହଠାତ୍ କବିଙ୍କର ଲେଖନୀ ସ୍ଥିର ହୋଇଗଲା। କବି ଅସ୍ଥିର ହୋଇ ଉଠିଲେ।

0: ପଦ୍ମା ପଦ୍ମା
1: ଏତେ ଟଙ୍କା ସ୍ନାନ ସାହି ଚାଲି ଆସିଲେ
2: ହଁ ପଦ୍ମା ଅସମାପ୍ତ ପଦରେ ପୂରଣ କରିବାକୁ ହେବ ଯେ
1: ତାହେଲେ ଭୋଜନ କରିବା ଆସନ୍ତୁ
2: ଆଚ୍ଛା ଚାଲ ପଦ୍ମା ମୋର ଲେଖନୀ ଆଉ ଗୀତ ଗୋବିନ୍ଦ ପୋଥି ନେଇ ଆସିଲ
1: ଟିକେ ବିଶ୍ରାମ କରନ୍ତୁ ପ୍ରଭୁ
2: ନା ପଦ୍ମା ବହୁ କଷ୍ଟରେ ପଦଟି ମନକୁ ଆସିଛି ବିସ୍ମର ହୋଇଯିବ ଯେ ସ୍ମରଗରଳ ଖଣ୍ଡନମ୍ ମମ ଶିରସି ମଣ୍ଡନମ୍ ଦେହି ପଦ ପଲ୍ଲବ ମୁଦାର ବେଶ ଏଥର ଠିକ ଭାବ ପ୍ରକାଶ ପାଇଲା ପଦ୍ମା ବର୍ତ୍ତମାନ ମୁଁ ଆନନ୍ଦରେ ବିଶ୍ରାମ କରିବି

0: Padma! Padma! Padma!
1: Ki aacharya? Swami to visram kurchanti. Bahar puni ek arsura. Ile Swami. Ki prasika. Mu kon karibi?
2: Padma! Tumi emiti dashti uthcho je? Kon hochi tumara?
1: Prabhu, adbhuta ghatana. ଆପଣ ଭୋଜନ ସାରି ଗୀତର ପଦ ପୂରଣ କରି ବିଶ୍ରାମ କରିବାକୁ ଘର ଭିତରେ ଗଲେ ପୁଣି କିପରି ବାହାରି ଆସିଛନ୍ତି?
2: ଆଶ୍ଚର୍ଯ୍ୟ, ମୁଁ ଆସିଥିଲି ଏ ଅସମ୍ଭବ କଥା ପଦ୍ମା, ଆସ ଆସ ଭିତରକୁ ଆସ।
3: କି ଅପୂର୍ବ ସୁଗନ୍ଧରେ ଘରଟି ମହକି ଉଠୁଛି। ପଦ୍ମା,
2: ପଦ୍ମା, ମୋର ପୋଥି ଆଣ ତ।
3: ସ୍ମର ଗରଳ ଖଣ୍ଡନମ ମମ ଶିରସି ମଣ୍ଡନମ ଦେହି ପଦପଲ୍ଲବ ମୁଦାରମ।
2: ପଦ୍ମା, ପଦ୍ମା,
3: କେବଳ ସେଇ ସେଇ ଭାବ ବିନୋଦୀ ଆକୃଷ୍ଟ ଚନ୍ଦ୍ରଙ୍କର।
2: ପଦ୍ମା, ହଁ ହଁ ହଁ, ସେ ରଥରାଜଙ୍କର।
4: ଏଇ ଥିଲା ଭକ୍ତ ଏବଂ ଭଗବାନଙ୍କର ନିବିଡ଼ ସ୍ନେହ ବନ୍ଧନ।
5: ଗୀତ ଗୋବିନ୍ଦର ଅପୂର୍ବ ଭାବକୁ ରୂପ ଦେଇ ସୁଲଳିତ କଣ୍ଠରେ ଗାନ କରି ନୃତ୍ୟର ଛନ୍ଦରେ ବହୁ ଭକ୍ତଙ୍କୁ ମୁଗ୍ଧ କରୁଥିଲେ କୃଷ୍ଣ ପ୍ରାଣଗତା ପଦ୍ମପତି ଏବଂ ଜୟଦେବ।

0: ଶ୍ରୀ ଗୀତଗୋବିନ୍ଦ କାବ୍ୟର ଅପୂର୍ବ ଭାବଧାରା ସମସ୍ତଙ୍କୁ ମୁଗ୍ଧ କଲା।
1: କେବଳ ଓଡ଼ିଶା କାହିଁକି, ସମଗ୍ର ଭାରତ ବର୍ଷର ପ୍ରତ୍ୟେକ ପୁରପଲ୍ଲୀରେ ଶୁଣାଗଲା କବି ଜୟଦେବଙ୍କର କବି ପ୍ରତିଭା।
0: ସେହି ସମୟରେ ଉତ୍କଳର ଗଜପତି ଥିଲେ ମହାରାଜା ପୁରୁଷୋତ୍ତମ ଦେବ।
1: ମହାରାଜାଙ୍କର ବି କବି ପ୍ରତିଭା ରହିଥିଲା।
0: ଯେତେବେଳେ ଶ୍ରୀ ଗୀତଗୋବିନ୍ଦ ପ୍ରଶସ୍ତି ଚତୁର୍ଥରେ ବ୍ୟାପି ଗଲା, କ୍ରମେ ବି ତାହା ମହାରାଜାଙ୍କର କର୍ଣ୍ଣଗୋଚର ହେଲା।
1: ସେ ମଧ୍ୟ ଲେଖିଲେ ଗୀତିକାବ୍ୟ ଅଭିନବ ଗୀତଗୋବିନ୍ଦ।
0: କିନ୍ତୁ ପ୍ରତିଦିନ ଜୟଦେବ ପଦ୍ମାବତୀ ଉଭୟ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ନଣ୍ଡାବରତ ଉପରେ ଗୀତ ଓ ନୃତ୍ୟ ଦ୍ୱାରା ସମସ୍ତଙ୍କୁ ଗୀତଗୋବିନ୍ଦ ଶୁଣେଇ ମୁଗ୍ଧ କରନ୍ତି।

0: କିନ୍ତୁ ଦିନେ ମହାରାଜାଙ୍କ ଆଦେଶରେ ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାୟନ କରିବା ନିଷିଦ୍ଧ ଘୋଷଣା କରାଗଲା।
1: ଭକ୍ତର ଭଗବାନ
0: ଜଗନ୍ନାଥଙ୍କ ନିକଟରେ ପରୀକ୍ଷା ହେଲା।
1: ମହାରାଜାଙ୍କର ଅଭିନବ ଗୀତଗୋବିନ୍ଦ ଏବଂ ଜୟଦେବଙ୍କର ଶ୍ରୀ ଗୀତଗୋବିନ୍ଦ କାବ୍ୟ ଜଗନ୍ନାଥଙ୍କ ନିକଟରେ ରଖାଗଲା।
0: ଅଳ୍ପ ସମୟ ପରେ ଦେଖାଗଲା ଜୟଦେବଙ୍କ କାବ୍ୟ ମହାରାଜାଙ୍କ କାବ୍ୟର ଉର୍ଦ୍ଧ୍ୱ ଭାଗରେ ଅବସ୍ଥିତ।
1: ଭାବଗ୍ରାହୀ ସେ ଭକ୍ତର ଇଚ୍ଛା ଦିନ
0: ଭକ୍ତର ନିନ୍ଦା ସହ କରିବା ବା କିପରି।
1: ସେଇଦିନ ଠାରୁ ମହାରାଜାଙ୍କର ଆଦେଶରେ ଜଗନ୍ନାଥଙ୍କର ବଡ଼ ସିଂହାର ନୀତି ବେଳେ ରାଜଭୋଗ ବେଳେ ବହୁଳ ସମୟରେ ଗୀତଗୋବିନ୍ଦ ଗାନ କରାଗଲା।
0: ପଦ୍ମାବତୀ ଏବଂ ଜୟଦେବ ଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଦେଲେ।

0: କବି ଓ କବି ପତ୍ନୀଙ୍କ ଶେଷ ଜୀବନ କଟିଥିଲା ବୃନ୍ଦାବନ ଧାମରେ।
1: ରାଧା ମାଧବଙ୍କର ଚରଣାରବିନ୍ଦରେ ନିଜକୁ ସମ୍ପୂର୍ଣ୍ଣ ରୂପେ ଅର୍ପଣ କରିଦେଇ ରାଧାକୃଷ୍ଣ ଚେତନାରେ ଉଭୟ ବିଲୀନ ହୋଇଗଲେ।
0: କବି ଚାଲିଗଲେ,
1: ରଖିଗଲେ ତାଙ୍କରି ଅମର କୃତି ଶ୍ରୀ ଶ୍ରୀ ଗୀତଗୋବିନ୍ଦ।
0: ବର୍ତ୍ତମାନ ମଧ୍ୟ ଓଡ଼ିଶାର ଘରେ ଘରେ ଦେବମନ୍ଦିର ମାନଙ୍କରେ ପ୍ରତ୍ୟେକ ଉତ୍କଳୀୟଙ୍କ କଣ୍ଠରେ ଶୁଣାଯାଉଛି ସେହି ମହାନ କବିଙ୍କ ଅମର କୃତି।

0: ଶୁଣୁଥିଲେ ତଥ୍ୟ ସମ୍ବଳିତ ରୂପକ ଭକ୍ତକବି ଜୟଦେବ, ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 10 ହେବାକୁ ଯାଉଛି। ଏବେ ଆସନ୍ତୁ ଶୁଣିବା ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏତ ବେତାର ବିବରଣୀ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ।

ଶ୍ରୋତାବନ୍ଧୁ ନମସ୍କାର, ବର୍ତ୍ତମାନ ଶୁଣନ୍ତୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଆଗମନ ଅବସରରେ ଦ୍ୱିତୀୟ ଦିବସରେ ଗଞ୍ଜାମ ଗସ୍ତର ବେତାର ବିବରଣୀ। ଆଜି ପୂର୍ବାହ୍ନ 11:10 ମହାମହିମ ରାଷ୍ଟ୍ରପତି ବ୍ରହ୍ମପୁର ରେଳ ଷ୍ଟେସନରେ 4 ପ୍ଲାଟଫର୍ମରେ ପହଞ୍ଚିଥିଲେ। ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ବ୍ରହ୍ମପୁର ରେଳ ଷ୍ଟେସନରେ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ବାଣିଜ୍ୟ ଓ ପରିବହନ ଇସ୍କାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ସମେତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନ, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡକ୍ଟର ଶ୍ରବଣା ବିବେକ ଏମ୍ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ମାନ୍ୟବର ରାଷ୍ଟ୍ରପତି କଳାକାରମାନଙ୍କର ସହ ସୌଜନ୍ୟମୂଳକ ଆଲୋଚନା କରିବା ସହ ସେମାନଙ୍କ ସହ ଫଟୋ ଉଠାଇ ଉତ୍ସାହିତ କରିଥିଲେ। ରେଳ ଷ୍ଟେସନ ପରିସରରେ ଉପସ୍ଥିତ

ସାଧାରଣ ଜନତା ଓ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ପ୍ଲାକାର୍ଡ ଧରି ମାନ୍ୟବ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ। ମାନ୍ୟବ ରାଷ୍ଟ୍ରପତି ମଧ୍ୟ ହାତ ହଲାଇ ସେମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ବ୍ରହ୍ମପୁର ରେଳ ଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ମାନ୍ୟବ ରାଷ୍ଟ୍ରପତିଙ୍କ ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ବିପୁଳ ସଂଖ୍ୟାରେ ଆବାଳ ବୃଦ୍ଧ ବନିତା ଓ ଛାତ୍ରଛାତ୍ରୀମାନେ ଜାତୀୟ ପତାକା ଓ ସ୍ୱାଗତମ ପ୍ଲାକାର୍ଡ ପ୍ରଦର୍ଶନ କରି ମାନ୍ୟବ ରାଷ୍ଟ୍ରପତିଙ୍କୁ ଅଭିବାଦନ ଜଣାଇଥିଲେ। ପୂର୍ବଘାଟ ପର୍ବତମାଳାର ସବୁଜ ଅରଣ୍ୟର କୂଳରେ ପ୍ରକୃତିର ନିରବ ସଙ୍ଗୀତ, ଉଷ୍ଣ ପ୍ରଶ୍ରବଣର ଅବିରତ ଉଷ୍ମତା ଓ ଆଧ୍ୟାତ୍ମିକ ଆସ୍ଥାର ଦିବ୍ୟ ଆଲୋକରେ ଶତାବ୍ଦୀ ଧରି ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି ତପ୍ତପାଣି। ପ୍ରକୃତି, ପରମ୍ପରା ଓ ପରମାତ୍ମାଙ୍କ ଅପୂର୍ବ ସଙ୍ଗମସ୍ଥଳ ଭାବେ ପରିଚିତ ଏହି ପବିତ୍ର ଭୂମି ଗଞ୍ଜାମ ଜିଲ୍ଲାର ମୁକୁଟରେ ଏକ ଅମୂଲ୍ୟ ରତ୍ନ ସଦୃଶ ଶୋଭା ପାଉଛି। ଗନ୍ଧକଯୁକ୍ତ ଉଷ୍ଣ ପ୍ରଶ୍ରବଣର ନିରନ୍ତର ଜଳଧାରା ମା କନ୍ଧୁଣୀ ଦେବୀଙ୍କ ପ୍ରାଚୀନ ଶକ୍ତିପୀଠ, ନିକଟସ୍ଥ ମହାଦେବଙ୍କ ମନ୍ଦିର ଏବଂ କନ୍ଧ ଆଦିବାସୀ ସମ୍ପ୍ରଦାୟର ଜୀବନ୍ତ ପରମ୍ପରା ତପ୍ତପାଣିକୁ କେବଳ ଏକ ପର୍ଯ୍ୟଟନସ୍ଥଳୀ ନୁହେଁ, ବରଂ ଆସ୍ଥା, ଆରୋଗ୍ୟ ଓ ଆଧ୍ୟାତ୍ମିକ ଚେତନାର ଏକ ଅନନ୍ୟ ପୀଠରେ ପରିଣତ କରିଛି। ଏଠାରେ ପ୍ରକୃତିର ପ୍ରତ୍ୟେକ ସ୍ପର୍ଶ ଏବଂ ପ୍ରତ୍ୟେକ ନିଶ୍ୱାସ ଭକ୍ତି, ଶାନ୍ତି ଓ ତୃପ୍ତିର ଅନୁଭୂତି ଦେଇଥାଏ। ଗଞ୍ଜାମ ଜିଲ୍ଲାର ପବିତ୍ର ତପ୍ତପାଣି ଆଜି ଏକ ବିରଳ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଥିଲା। ଦେଶର ପ୍ରଥମ ନାଗରିକ ମାନ୍ୟବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ମା କନ୍ଧୁଣୀ ଦେବୀ ପୀଠରେ ପହଞ୍ଚି ଦିବ୍ୟ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ଏହି ପବିତ୍ର ଆଦିବାସୀ ଆସ୍ଥା କେନ୍ଦ୍ରକୁ ଗସ୍ତ କରିବାରେ ସେ ଦେଶର ପ୍ରଥମ କାର୍ଯ୍ୟରତ ରାଷ୍ଟ୍ରପତି ଭାବେ ଇତିହାସ ସୃଷ୍ଟି କରିଥିଲେ। ଏହି ଗସ୍ତ ସମସ୍ତ ଅଞ୍ଚଳ ପାଇଁ ଗୌରବ, ଆଧ୍ୟାତ୍ମିକତା ଓ ଆନନ୍ଦର ଏକ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବ। ମନ୍ଦିର ପରିସର ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇ ଉଠିଥିଲା।

0: ପାରମ୍ପରିକ ଆଦିବାସୀ ରୀତିନୀତି ଅନୁଯାୟୀ ମନ୍ଦିରର ପୂଜକମାନେ ଏହି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ଅତ୍ୟନ୍ତ ଶ୍ରଦ୍ଧା ଭକ୍ତି ଓ ଆନ୍ତରିକତାର ସହ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ।
1: ଆମକୁ ଭାରି ଖୁସି ଲାଗେ ଆଜି ଆମ ରାଷ୍ଟ୍ରୀୟ ତପ୍ତବାଣୀ ମା କନ୍ଦଣୀ ନେବାକୁ ଆସିବେ। କନ୍ଦଣୀ ମା ନୀଳକଣ୍ଠ ପ୍ରଭୁଙ୍କୁ ଦର୍ଶନ କଲେ ଆସିବା ତୁ ଭଗବାନ ଖୁସି ହେଉଛୁ। ଆସି ରାଷ୍ଟ୍ରପତି ଆସିଲେ ବହୁତ ଖୁସି ହେଲେ ବହୁତ ଖୁସି ଏରିଆ ବନ୍ଧୁ ଖୁସି ହୁଏ। ଆଜି ନଡ଼ିଆ କଦଳୀ ଘିଅ ଦୀପ ଆଉ ମାଙ୍କ ପାଖରେ କଦଳୀ ଭୋଗ ହେଲା, କ୍ଷୀର ଢଳା ହେଲା, ମାଙ୍କ ଶିବଙ୍ଗରେ କ୍ଷୀର ଢଳା ହେଲା ଆଉ ଆଳତୀ କରାହେଲା ସବୁ ଭୋଗ ସାରିଲେ।
0: ପବିତ୍ର ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତି ମା କନ୍ଧୁଣୀ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ଦେଶର ଶାନ୍ତି ସମୃଦ୍ଧି ଏକତା ଏବଂ ସର୍ବସାଧାରଣଙ୍କ ମଙ୍ଗଳ କାମନା କରିଥିଲେ। ପରେ ସେ ନିକଟସ୍ଥ ମହାଦେବ ମନ୍ଦିର ମଧ୍ୟ ଦର୍ଶନ କରି ଦିବ୍ୟ ଆଳତୀରେ ଅଂଶଗ୍ରହଣ କରିଥିଲେ। ଏହି ଅବିସ୍ମରଣୀୟ ଅବସରରେ ମୁଖ୍ୟ ପୂଜକ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ, ମାନ୍ୟବର ରାଷ୍ଟ୍ରପତିଙ୍କୁ ଆମ ପ୍ରାଚୀନ ପରମ୍ପରା ଅନୁଯାୟୀ ଶଙ୍ଖଧ୍ୱନି ଘଣ୍ଟନାଦ ଓ ବୈଦିକ ରୀତିନୀତିରେ ସ୍ୱାଗତ କରିବା ଆମ ପାଇଁ ପରମ ସୌଭାଗ୍ୟର ବିଷୟ। ମା କନ୍ଧୁଣୀଙ୍କ ପବିତ୍ର ପୀଠର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଦେଶର ପ୍ରଥମ ନାଗରିକଙ୍କ ଏହି ପବିତ୍ର ପଦାର୍ପଣ ଆମ ସମଗ୍ର ଆଦିବାସୀ ସମ୍ପ୍ରଦାୟକୁ ଗର୍ବିତ ଓ ଆତ୍ମବିଭୋର କରିଛି। ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ନେଇ ସମଗ୍ର ତପ୍ତପାଣି ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିଲା। ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ, ଶ୍ରଦ୍ଧାଳୁ ଓ ଜନସାଧାରଣ ଏହାକୁ କେବଳ ଏକ ଉଚ୍ଚସ୍ତରୀୟ ଗସ୍ତ ଭାବେ ନୁହେଁ ବରଂ ସେମାନଙ୍କ ସଂସ୍କୃତି, ପରମ୍ପରା, ଆସ୍ଥା ଓ ଜୀବନଶୈଳୀ ପ୍ରତି ଜାତୀୟ ସମ୍ମାନର ଏକ ଅନନ୍ୟ ପ୍ରତୀକ ଭାବେ ଦେଖିଛନ୍ତି।
2: ଏଠି ଆଜି ବର୍ଷା ହୋଇଥିଲେ ସତ୍ତ୍ୱେ ଯେଉଁ ଲୋକମାନଙ୍କର ଯେଉଁ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଆମର ଅଧିକାଂଶ ଏଠି ଆମର ଯେଉଁ ତପ୍ତପାଣି ଅଞ୍ଚଳରେ ଆଦିବାସୀ କଲଚର ପ୍ରୋଗ୍ରାମ ମଧ୍ୟ ଆମର ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଲାଗି ଆମର କାର୍ଯ୍ୟକ୍ରମ ହୋଇଥିଲା। ବର୍ଷା ବି ହେଉଥିଲା, ତଥାପି ଆମର ଏତେ ଖୁସି ଆନନ୍ଦ ଯେ ମହାମହିମ ରାଷ୍ଟ୍ରପତି ପ୍ରଥମ ଥର ଲାଗି ଆମର ତପ୍ତପାଣି ଆସିକି ଯାଇଛନ୍ତି, ସେଥିଲାଗି ଆମେ ମନ୍ଦିର କମିଟି ତରଫରୁ ବହୁତ ଖୁସି ଅନୁଭବ କରୁଛୁ।
0: ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ପବିତ୍ର ପଦାର୍ପଣ କେବଳ ମା କନ୍ଧଣୀ ଦେବୀ ପୀଠର ଐତିହ୍ୟକୁ ନୂତନ ଗୌରବ ପ୍ରଦାନ କରିନାହିଁ ବରଂ ଗଞ୍ଜାମର ଆଦିବାସୀ ପରମ୍ପରା, ଧାର୍ମିକ ପର୍ଯ୍ୟଟନ ଓ ସାଂସ୍କୃତିକ ବୈଭବକୁ ଜାତୀୟ ପ୍ରେକ୍ଷାପଟରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି।
3: ଦେଖନ୍ତୁ ଆଜି ଆସିକା ସଂସଦୀୟ କ୍ଷେତ୍ରରେ ଏଇ ଯେଉଁ ସାନଖେମୁଣ୍ଡି ବିଧାନସଭା ମା ତପ୍ତପାଣିଙ୍କ ପାଖରେ, ମା କନ୍ଧୁଣୀ ଦେବୀଙ୍କ ପାଖରେ ଆଜି ଦେଶର ମହାମହିମ ରାଷ୍ଟ୍ରପତି ପୂଜା ଅର୍ଚ୍ଚନା କରିବାକୁ ଆସିଥିଲେ, ଦର୍ଶନ କଲେ। ସାଙ୍ଗରେ ମାନ୍ୟବର ରାଜ୍ୟପାଳ ଥିଲେ ଓଡ଼ିଶା ପ୍ରଦେଶର, ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

0: ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ସିଦ୍ଧାର୍ଥ ମହାରଣା, ଉପସ୍ଥାପନା ବିଶ୍ୱନାଥ ପାଣିଗ୍ରାହୀ, ବୈଷୟିକ ସହାୟତା ସନ୍ତୋଷ କୁମାର ପଣ୍ଡା, ଅରୁଣ କୁମାର ରଥ ଏବଂ ଅଜିତ କୁମାର ଦାସ।
1: ଶୁଣୁଥିଲେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ଏକ ବେତାର ବିବରଣୀ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିଥିରେ ଶୁଣନ୍ତୁ ଖ୍ୟାଲ। ଶିଳ୍ପୀ ହେଲେ ପଣ୍ଡିତ ସିଆର୍ ବ୍ୟାସ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମାଲବ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ଖେୟାଲ ଶିଳ୍ପୀ ଥିଲେ ପଣ୍ଡିତ ସି ଆର୍ ଭ୍ୟାସ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣିବା ରାଜ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

ବେୱଫା ସନମ୍ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଗୀତ ରଚନା କରିଛନ୍ତି ଯୋଗେଶ, ଆଉ ସଙ୍ଗୀତରେ ସଜେଇଛନ୍ତି ନିଖିଲ ବିନାୟକ।

ବାଜିଗର ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ଗୌହର କାନପୁରୀ। ସଙ୍ଗୀତରେ ସଜେଇଛନ୍ତି ଅନୁ ମଲ୍ଲିକ।

ଦିୱାନା ଚଳଚ୍ଚିତ୍ରରୁ ଶୁଣିବା ଏହି ଗୀତ। କଣ୍ଠଶିଳ୍ପୀ ହେଲେ ବିନୋଦ ରାଥୋଡ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।

0: କାୟାମତ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ଅଭିଜିତ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ।
1: ତୁମାରି ଆଖୋ ମେ ବାହୋ ମେ ତୁମାରି ସାଥ ମେ ଇନ୍ତଜାର କରୁଙ୍ଗି ରଚିତ, ଏତବାର କରୁଙ୍ଗି, ହଦ ସେ ଭି ଜ୍ୟାଦା ତୁମସେ ପ୍ୟାର କରୁଙ୍ଗି। ବସ ମେରେ ପ୍ୟାର କି ଖାତିର ଏକ ବାର ୱାପସ ଆଜାଓ ରଚିତ, ସିର୍ଫ ଏକ ବାର।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ, କଥାଚିତ୍ର ଧଡ଼କନ।

0: 37 passengers and 8 crew members. Air India said that of these, 13 passengers and 4 crew members sustained injuries and were taken to hospital for medical evaluation. It also confirmed that there have been no serious injuries as of now. The Election Commission has revised the schedule of the ongoing Special Intensive Revision SIR of the electoral roll in Delhi and Maharashtra. According to the revised schedule, the house-to-house verification by booth-level officers will continue till the 17th of this month. The draft electoral roll will be published on the 24th of this month, while the final electoral roll will now be published on 27th October. Agriculture and Farmers Welfare Minister Shivraj Singh today said that ethanol is a big opportunity for the farming sector, provided its policy is farmer-centric and the correct price of the crop reaches the farmer directly. During a meeting with a delegation of the All India Kisan Coordination Committee held in New Delhi, Mr. Chauhan heard all the suggestions of farmer leaders and assured that the government will take their views on ethanol seriously. India has termed the so-called local elections in Pakistan-occupied Jammu and Kashmir as complete farce, saying such hollow exercises cannot hide reality. Briefing media in New Delhi this afternoon, External Affairs Ministry spokesperson Randhir Jaiswal pointed out that the real happening is that of public protests and wanton killings by Pakistani forces. In badminton, unseeded Indian pair Krishna Prasad Garga and Pruthi Krishnamurthy Roy upset sixth seeds Kalimpong Charo Enkita Morn and Warapol Fongsanga of Thailand 21-16, 21-18 to advance to the men's doubles second round at the Korea Masters Tournament in Asan today. And that is the end of this news bulletin.
1: ପ୍ରଥମେ ଶୁଣିଲେ ହିନ୍ଦୀରେ ସମ୍ବାଦ ଏବଂ ପରେ ଇଂରାଜୀରେ ସମ୍ବାଦ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଳି ଶୁଣିବେ ସକାଳ 6:45ରେ। 7:25ରେ ଶୁଣିବେ ବର୍ଣ୍ଣାଳୀ କ୍ରମରେ ବିବିଧା କାର୍ଯ୍ୟକ୍ରମ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ, ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ। ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଘରଣୀ ଶୁଣିବେ ଦିନ 1:20ରେ। ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାରିତ ହେବ ଅପରାହ୍ନ 5:00ରେ। ହାଲୋ ଶ୍ରଦ୍ଧା ଲାଗବା ଗୀତ ଶୁଣିବେ ଅପରାହ୍ନ 5:30ରେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00ରେ। 7:30ରେ ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ବିଶେଷ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ମୂର୍ଚ୍ଛନା ଶୁଣିବେ ରାତି 8:15ରେ। ଶିଳ୍ପୀମାନେ ହେଲେ ଅସ୍ମିତା ଷଡ଼ଙ୍ଗୀ ଏବଂ ସୁଧାକର ପଣ୍ଡା। ଏକକ ଚଳଚ୍ଚିତ୍ର କ୍ରମରେ ଆସିକି ଚଳଚ୍ଚିତ୍ରର କେତୋଟି ଗୀତ ଶୁଣିବେ ରାତି 10:30ରେ। ଶ୍ରୋତାବନ୍ଧୁ, ଇଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କିଛି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 11:12। ଏଇଠି ଶେଷ କରୁଛୁ ଆଜିର ଶାନ୍ତି ଅଧିବେଶନ। ପୁଣି ଥରେ ଆସନ୍ତାକାଲି ସକାଳ 5:51ରେ ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆସନ୍ତାକାଲିର ପ୍ରାତଃ ଅଧିବେଶନ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।